ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି। ଚଳଚ୍ଚିତ୍ର ମନ।

ଆକାଶବାଣୀ କଟକ ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ 28 ଦିନ ଇଂରାଜୀ 2026 ମସିହା ମେ ମାସର 15 ତାରିଖ ସମୟ ସକାଳ 5:56 33 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ନମ୍ରତା ମହାନ୍ତି ଶିଳ୍ପୀ ଗାଇଛନ୍ତି ଅବନ୍ତୀ ଦାସଙ୍କ ରଚନାରୁ।

0: ଭକ୍ତ ଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।

ସମଗ୍ର ମାନବ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଏ ସଂସାରରେ ଦୁଇଟି ଜିନିଷ ପାଇବା ଆଶାରେ ଜୀବନ ପରିଚାଳିତ କରିଥାଏ। ଏ ଦୁଇଟି ହେଉଛି ଶ୍ରେୟ ଓ ପ୍ରେୟ। ଶ୍ରେୟ ସାଧନ ସାଧ୍ୟ ଓ ସହଜ ସାଧ୍ୟ। ଶ୍ରେୟ ପରମାର୍ଥକ ଭଗବତଙ୍କର ଉପରେ ଆଧାରିତ, ପ୍ରେୟ ବିଷୟ ଭୋଗ ଉପରେ ଆଧାରିତ। ସାଧାରଣ ମଣିଷ ପ୍ରେୟ ମାର୍ଗଟିକୁ ବାଛି ନେଇଥାନ୍ତି। ଆହାର, ଭୟ, ନିଦ୍ରା, ମୈଥୁନ ସେମାନଙ୍କର ଜୀବନ। ଇନ୍ଦ୍ରିୟମାନଙ୍କୁ ବିଷୟାଭିମୁଖୀ କରି ବସ୍ତୁ ଓ ସମ୍ପର୍କମାନଙ୍କ ଭୋଗରେ ସମଗ୍ର ଜୀବନ କଟାଇ ଦିଅନ୍ତି। ଏହି ପ୍ରକାର ଭୋଗ ମାନବ ଇତର ଅନ୍ୟାନ୍ୟ ପ୍ରାଣୀ

0: ମଧ୍ୟ କରନ୍ତି। ତେବେ ମନୁଷ୍ୟ ପଶୁ ମଧ୍ୟରେ ଅନ୍ତର ରହିଲା କେଉଁଠି? ଅନ୍ତର ହେଉଛି ମନୁଷ୍ୟ ଏକ ବିବେକୀ ପ୍ରାଣୀ। ବୁଦ୍ଧିର ପ୍ରୟୋଗ ଦ୍ୱାରା ତାହାର ଜୀବନ ପରିଚାଳିତ ହୋଇଥାଏ। ଭଲ ମନ୍ଦ, ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟ, କରଣୀୟ ଅକରଣୀୟ ଇତ୍ୟାଦି ବିଚାର କରିବାର ସାମର୍ଥ୍ୟ ମନୁଷ୍ୟର କେବଳ ଥାଏ। ଶ୍ରେୟ ମାର୍ଗରେ ଜୀବନ ବିତାଇଲେ ଆନନ୍ଦ, ତୃପ୍ତି, ଶାନ୍ତି ଓ ପୂର୍ଣ୍ଣତା କେବଳ ଏହି ଜନ୍ମ ପାଇଁ ଉପଲବ୍ଧ ହୋଇନଥାଏ, ପରଜନ୍ମ ପାଇଁ ପୁଞ୍ଜି ଖଟାଇଥାଏ। ବିଷୟଭୋଗରେ ଆନନ୍ଦ ଖଣ୍ଡିତ ଓ ବିଚ୍ଛିନ୍ନ, କିନ୍ତୁ ଶ୍ରେୟ ପ୍ରାପ୍ତିର ଆନନ୍ଦ ଅଖଣ୍ଡ ଓ ନିରବିଚ୍ଛିନ୍ନ। ଶ୍ରେୟ ଲକ୍ଷ୍ୟରେ ପହଞ୍ଚିବା ମାର୍ଗ କଷ୍ଟସାଧ୍ୟ ଓ ଦୃଢ଼ ମନୋବଳ ଉପରେ ନିର୍ଭର କରେ। ଏହି ମାର୍ଗରେ ଗତି କରିବା ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ, କିନ୍ତୁ ସାଧକ ତାହାର ସାଧ୍ୟବସ୍ତୁ ପ୍ରାପ୍ତି ପର୍ଯ୍ୟନ୍ତ ଦୃଢ଼ ଓ ଧୈର୍ଯ୍ୟଶୀଳ ହୋଇ ଚାଲିଥାଏ। ଲକ୍ଷ୍ୟସ୍ଥଳରୁ ସେ କେବେ ବିଚ୍ୟୁତ ହୋଇନଥାଏ। ପୁରାଣ ବର୍ଣ୍ଣିତ ନଚିକେତା, ଧ୍ରୁବ, ପ୍ରହ୍ଲାଦଙ୍କ ପରି ଚରିତ୍ରର ଉଦାହରଣ ନିଆଯାଇପାରେ। ଶ୍ରେୟ ମାର୍ଗରେ ସାଧକ ସାଧ୍ୟ ସାଧନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଆବଶ୍ୟକ। ଏହି ମାର୍ଗରେ ରାମାୟଣରେ ସୀତାଠାବ ପ୍ରସଙ୍ଗରେ ହନୁମାନଙ୍କ ଭୂମିକା ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ। ବାମନ ରାଜ ସୁଗ୍ରୀବଙ୍କର ଆଦେଶ ପାଇ ଅତୁଳିତ ବଳର ଅଧିକାରୀ ବୀର ହନୁମାନଙ୍କର ଲଙ୍କା ଗମନ ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବିଘ୍ନମାନ ଦେଖାଦେଇଛି। ପ୍ରଥମେ ସାଗର ଗର୍ଭରେ ଲୁକାୟିତ ଭାବେ ଥିବା ମୈନାକ ପର୍ବତ ହନୁମାନଙ୍କୁ ପଥଶ୍ରମରୁ ବିଶ୍ରାମ ଦେବା ଛଳରେ ତାଙ୍କର ଗତିରୋଧ କରିବା ପାଇଁ ଉଦ୍ୟମ କରିଛି। ହନୁମାନ ତାଙ୍କର ଆତିଥ୍ୟ ସ୍ୱୀକାର କରି ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ଶ୍ରୀରାମଙ୍କର କାର୍ଯ୍ୟ ଶେଷ ନ କରି ମୁଁ କେଉଁଠି ବିଶ୍ରାମ ନେଇପାରୁଛି? ଦେବତାମାନେ ହନୁମାନଙ୍କର ନିଷ୍ଠା ଓ ଏକାଗ୍ରତାକୁ ପରୀକ୍ଷା କରିବା ପାଇଁ ସୁରଥ ନାମକ ଏକ ବିରାଟ ସର୍ପକୁ ତାଙ୍କ ଯାତ୍ରା ପଥକୁ ଓଗାଳିବା ପାଇଁ ପଠାଇଛନ୍ତି। ସୁରସା ହନୁମାନଙ୍କୁ ଖାଇବାକୁ କହିବାରୁ ହନୁମାନ ରାମଙ୍କ କାର୍ଯ୍ୟ ସରିଲେ ଖାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ସୁରସା ତତ୍କ୍ଷଣାତ୍ ଗିଳିଦେବାକୁ ଇଚ୍ଛା କରି ମୁଖ ବିସ୍ତାରିତ କରିବାକୁ ଲାଗିଲେ ଓ ହନୁମାନ ମଧ୍ୟ ଶ୍ରୀରାମଙ୍କର ଅପାର ଶକ୍ତି ପାଇ ବଢ଼ିବାକୁ ଲାଗିଲେ। ସୁରସା ଯେତେବେଳେ 100 ଯୋଜନ ପାଟି ବିସ୍ତାର କଲା, ହନୁମାନ ଅତି କ୍ଷୁଦ୍ର ରୂପ ହୋଇ ପାଟି ମଧ୍ୟରେ ପ୍ରବେଶ କରି ବାହାରି ଆସିଲେ। ଏହି କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ସେ ତାଙ୍କର ବଳ, ବୁଦ୍ଧି ତଥା ପ୍ରତ୍ୟୁତ୍ପନ୍ନ ମତିର ପରିଚୟ ଦେଇଥିଲେ। ଯାତ୍ରା ପଥରେ ଆକାଶରେ ଉଡୁଥିବା ଗୋଟିଏ ମାୟାବୀ ରାକ୍ଷସୀକୁ ମଧ୍ୟ ହନୁମାନ ନିହତ କରିଥିଲେ। ସାଗର ଲଙ୍ଘନ କରି ଲଙ୍କା ଦୁର୍ଗରେ ପହଞ୍ଚି ଲଙ୍କାଦେବୀଙ୍କର ପ୍ରତିରୋଧକୁ ସେ ପ୍ରତିହତ କରିଥିଲେ। ଲଙ୍କାଦେବୀ ହନୁମାନଙ୍କର ପଥ ଅଗାଳି ଲଙ୍କା ନଗର ମଧ୍ୟରେ ପ୍ରବେଶ କରିବାକୁ ଦେଇନଥିଲା। ହନୁମାନଙ୍କର ଏକ ଶକ୍ତ ମୁଥମାନରେ ରକ୍ତାକ୍ତ ହୋଇ ହନୁମାନଙ୍କର ବଳକୁ ପ୍ରଶଂସା କରି ନଗର ମଧ୍ୟକୁ ଛାଡ଼ି ଦେଇଥିଲେ। ସୀତାଠାବର ଦିବ୍ୟ ସନ୍ଦେଶ ନେଇ ପ୍ରଭୁଙ୍କ ନିକଟକୁ ଫେରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ହନୁମାନଙ୍କର ସୀତାଠାବ ପ୍ରସଙ୍ଗ ନୁହେଁ, ଏହି ଅନୁଚିନ୍ତାର ଆଧାରରେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ପ୍ରେରଣା ପାଇଥାଏ। ସାହସ, ଧୈର୍ଯ୍ୟ, ବଳ, ସ୍ଥିରତା, ଦୃଢ଼ତା, ନିଷ୍ଠା ପରି ଗୁଣଗୁଡ଼ିକ ଲକ୍ଷ୍ୟ ହାସଲ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ପ୍ରତ୍ୟେକ ବ୍ୟକ୍ତି ତାହାର ଜୀବନ ପଥରେ ଏହି ପ୍ରକାର ଏକ ଆଦର୍ଶକୁ ପାଥେୟ କରି ତାର ଶ୍ରେୟ ବା ଲକ୍ଷ୍ୟସ୍ଥଳରେ ସମସ୍ତ ପ୍ରକାର ବିଘ୍ନ ପ୍ରତିବନ୍ଧକକୁ ଅତିକ୍ରମ କରି ପହଞ୍ଚି ପାରିବ। ତାହା ସାଂସାରିକ ବା ପାରମାର୍ଥିକ ହୋଇପାରେ। ସତ୍ୟଗୁଣ ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ଏହା ବିଶେଷ ସହଜ ସାଧ୍ୟ।
1: ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ନୃସିଂହ ଚରଣ ମଲ୍ଲିକ, ଆକାଶବାଣୀ କଟକ। ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜା ପରୀକ୍ଷିତ ନିର୍ଦ୍ଦୋଷ ମୁନିଙ୍କ ଗଳାରେ ସାପ ପକେଇଥିବାରୁ ମନରେ ବହୁତ ଅନୁତାପ କଲେ। ଏପରି ଚିନ୍ତା କରୁଥିବା ବେଳେ ସେହି ଋଷିଙ୍କ ପୁଅ ତାଙ୍କୁ ସାପ ଦେବା କଥା ଲୋକମାନଙ୍କ ମୁହଁରୁ ଶୁଣିଲେ। ସାତ ଦିନ ଭିତରେ ତକ୍ଷକ ଦଂଶିବ ଜାଣି ଭାବିଲେ, ମୋ ପକ୍ଷେ ଶୀଘ୍ର ମରିବା ଉଚିତ, ମୋତେ ତକ୍ଷକ ଖାଉ ପଛେ ମୋ ବଂଶକୁ ବିପଦ ନ ପଡ଼ୁ। ଏପରି ବିଚାରି ଶ୍ରୀକୃଷ୍ଣଙ୍କ ଚରଣ ତୁଳସୀ ଜଳ ପିଇଲେ। ଗୋବିନ୍ଦଙ୍କୁ ଚିତ୍ତରେ ଧ୍ୟାନ କରି ଖାଇବା ପିଇବା ଛାଡ଼ି ଗଙ୍ଗାକୂଳରେ ବସିଲେ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ, ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖେଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମେ କୃଷିଜାତ ଫସଲ ଉତ୍ପାଦନରେ ଅଗ୍ରଣୀ ହେଲେ ମଧ୍ୟ ଅମଳ ପରବର୍ତ୍ତୀ ରକ୍ଷଣାବେକ୍ଷଣ, ପରିଚାଳନା ଓ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି କରିପାରୁନାହୁଁ। ସେଥିପାଇଁ ଚାଷୀ ଭାଇ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଫସଲରୁ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। କୃଷିଜୀବୀ ମହିଳାମାନେ ଯଦି ଫସଲ ଉତ୍ପାଦନ ହେଉଥିବା ନିକଟବର୍ତ୍ତୀ ସ୍ଥାନରେ ପ୍ରକ୍ରିୟାକରଣ କରନ୍ତି, ତେବେ ସେମାନେ ଅଧିକ ଲାଭାନ୍ୱିତ ହୋଇପାରିବେ, କାରଣ କଞ୍ଚାମାଲର ମୂଳ ଦାମ କମ୍ ଥାଏ ଏବଂ ଯାତାୟାତର ଖର୍ଚ୍ଚ ମଧ୍ୟ ପଡ଼େ ନାହିଁ। ହିସାବ କରି ଦେଖାଯାଉଛି, ଅତି କମ୍ ପୁଞ୍ଜି ବିନିଯୋଗରେ କେବଳ ପ୍ରାଥମିକ ସ୍ତରରେ ପ୍ରକ୍ରିୟାକରଣ ଦ୍ୱାରା ମଧ୍ୟ କୃଷିଜାତ ଦ୍ରବ୍ୟର ସଂରକ୍ଷଣ କ୍ଷମତା ଅଳ୍ପ ବଢ଼ିଯାଇଥାଏ, ତେଣୁ ଉପଯୁକ୍ତ ଦରରେ ବିକ୍ରି ପାଇଁ କିଛି ଅଧିକ ସମୟ ମିଳିଥାଏ ଏବଂ ତାହାର ମୂଲ୍ୟ ବୃଦ୍ଧି ଘଟିଥାଏ। ଏଥିଲାଗି କେବଳ ଗୋଟିଏ ସଫା ଓ ଶ୍ରେଣୀକରଣ ଯନ୍ତ୍ର, ଓଜନ ମାପ କରିବା ଯନ୍ତ୍ର ଓ ପ୍ୟାକିଂ ପରେ ସିଲ୍ କରିବା ଯନ୍ତ୍ରର ଆବଶ୍ୟକତା ଥାଏ। ଏଥିରେ ଗୋଟା ଶସ୍ୟକୁ ସଫା କରି କାଠି, କୁଟା, ମାଟି ଓ ବାଲି ଇତ୍ୟାଦି ବାହାର କରିଦିଆଯାଏ। ତାପରେ ଶ୍ରେଣୀକରଣ ଯନ୍ତ୍ରରେ ପୃଥକ ପରେ ପ୍ୟାକିଂ କରି ବିକ୍ରି କରାଯାଇପାରିବ। ଏତଦ୍ବ୍ୟତୀତ ବିଭିନ୍ନ ମୂଲ୍ୟବର୍ଦ୍ଧକ ଖାଦ୍ୟ ପ୍ରସ୍ତୁତି ମଧ୍ୟ କୃଷିଜୀବୀ ମହିଳାମାନେ ଏକକ ବା ଦଳଗତ ଭାବେ କରିପାରିବେ। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରକ୍ରିୟାକରଣ ବ୍ୟବସ୍ଥା, ସଂରକ୍ଷଣ, ବଜାର ସୂଚନା ଓ ନିୟମକାନୁନ ବାବଦରେ ଜ୍ଞାନ ଆହରଣ କରିବାକୁ ହେବ, ଯାହାଫଳରେ କୃଷିଜୀବୀ ମହିଳାମାନେ ଖାଦ୍ୟ ପ୍ରକ୍ରିୟାକରଣକୁ ନିଜର ଆତ୍ମନିଯୁକ୍ତି ପନ୍ଥା ଭାବରେ ଗ୍ରହଣ କରିପାରିବେ। ମନେ ରଖନ୍ତୁ, ପ୍ରକ୍ରିୟାକରଣ ପାଇଁ ଉଦ୍ଦିଷ୍ଟ କିସମ ଚାଷ କଲେ ଉତ୍ପାଦ ପ୍ରସ୍ତୁତି ସହଜ ହୁଏ ଏବଂ ଏହାର ଗୁଣାତ୍ମକ ମାନ ବଜାୟ ରହିଥାଏ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ସଫଳତା ପାଇଁ ଖାଦ୍ୟ ଓ ପ୍ୟାକିଂର ମାନ ନିର୍ଭର କରୁଥିବାରୁ ସଦାସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ। ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାନାଙ୍କ ଓ ନିୟମାବଳୀ ସମ୍ବନ୍ଧରେ ସଦାସର୍ବଦା ଅବଗତ ରହିବା ବାଞ୍ଛନୀୟ ଅଟେ। ଗ୍ରାମାଞ୍ଚଳ ଓ କୃଷିଜୀବୀ ମହିଳାଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ ରହିଛି। ଏସବୁ ଜ୍ଞାନକୌଶଳ ବହୁତ ସହଜ ଓ ସରଳ ମଧ୍ୟ, ଏଥିପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥାଏ। ସାଧାରଣତଃ କିଛିଦିନର ତାଲିମ ଦ୍ୱାରା ଆପଣମାନେ ଏହି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ କରିପାରିବେ। କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପରେ ଏହାର ଚାହିଦା ବଢ଼ିବା ସହ ମୂଲ୍ୟ ବୃଦ୍ଧି ମଧ୍ୟ ହୋଇଥାଏ। ସଂଗଠିତ ଭାବେ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରି ବିକ୍ରିବଟା କରିପାରିଲେ ସମସ୍ତଙ୍କର ଉନ୍ନତି ହେବା ସହ ସମସ୍ତେ ଅଧିକ ଲାଭ ପାଇପାରିବେ। କେଉଁ ପ୍ରକାର ଚାଷ କରିବେ ଏବଂ ଅମଳ ପରେ ଫସଲରୁ କି ପ୍ରକାର ପ୍ରକ୍ରିୟାକରଣ ସାମଗ୍ରୀ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ନେଲେ ଆପଣ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ। ସମସ୍ତେ ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଖାଦ୍ୟ ପ୍ରକ୍ରିୟାକରଣ ଓ ଫସଲ ସଂରକ୍ଷଣ କରି ଫସଲ ସଂରକ୍ଷଣ ଓ ଖାଦ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ଅଧିକ ରୋଜଗାରକ୍ଷମ ହେବା।
0: ଶୁଣୁଥିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ ସୂଚନା ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ। ଶୁଣିଲେ ପାଣିପାଗର ସୂଚନା।

ଦୀପ୍ତିରଞ୍ଜନ ବିଶୋଇ ମହୁରୀବାଦୀ ଦିନ 1:10 ପରିବେଷଣ କରିବେ ବିନୋଦ ବିହାରୀ ନାୟକ। ନାରୀମହଲ ଦିନ 1:20 ଏଥିରେ ବିଷୟ ରହିଛି ବିଶ୍ୱ ପରିବାର ଦିବସ। ଆଲୋଚନା କରିବେ ଅରୁଣା ସାମନ୍ତରାୟ। ଗାନ୍ଧି ଚର୍ଚ୍ଚା ଦିନ 2:45 ଆଲୋଚନାର ବିଷୟ ରହିଛି ଦାର୍ଶନିକ ଗାନ୍ଧିଜୀ। ଆଲୋଚିକା ରାଜଶ୍ରୀ ପଣ୍ଡା। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବ ଆଜି ଅପରାହ୍ନ 3:00। ଚିରହରିତି ଅପରାହ୍ନ 4:00। ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00। ଯୁବବାଣୀରେ ମହ୍ଲାର 5:30। ଏଥିରେ ଶୁଣିବେ ଗୀତି କଥା ପରିବାର ସମାଜର ଏନ୍ତୁଡ଼ିଶାଳ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 18ତମ ଭାଗ ପ୍ରଚାର କରିବ ଆଜି ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସକାଳ

ଆଜି 30 ମିନିଟ୍ରେ ଏଥିରେ ଶୁଣିବେ ଗୀତି କଥା ପରିବାର ସମାଜର ଏନ୍ତୁଡ଼ିଶାଳ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 18ତମ ଭାଗ ପ୍ରଚାର କରିବ ଆଜି ସନ୍ଧ୍ୟା 6:10ରେ। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30ରେ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବ ରାତି 7:02ରେ। ଜିଲ୍ଲା ହାଲଚାଲରେ ପୁରୀ ଜିଲ୍ଲା ସମ୍ପର୍କରେ ଶୁଣିପାରିବେ ଆଜି ରାତି 7:25ରେ। ପଲ୍ଲୀମଞ୍ଚ ରାତି 7:30ରେ ଏଥିରେ ଶୁଣିବେ ଆଲୋଚନା ଡାଳୁଆ ଧାନ ଫସଲରେ ସମନ୍ୱିତ ରୋଗପୋକ ପରିଚାଳନା ଆଲୋଚନା କରିବେ ଡକ୍ଟର ମାୟାବିନୀ ଜେନା। ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ। ଇଂରାଜୀ କାର୍ଯ୍ୟକ୍ରମ ରାତି 8:30ରେ ଏଥିରେ ବିଷୟ ରହିଛି ଟ୍ରାନ୍ଜିସନ୍ ଅଫ୍ କଲ୍ଚର ଆଣ୍ଡ ଦ ୟଙ୍ଗ୍ ଜେନେରେସନ୍ ଆଲୋଚକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର। ସାମ୍ପ୍ରତିକ ଘଟଣାବଳୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ପ୍ରଚାର କରିବୁ ନାଟକ ଘର ରାତି 10:02ରେ। ରଚନା ମୃଣାଳ ଚାଟ୍ଟାର୍ଜୀ, ପ୍ରଯୋଜନା ଦୀପକ ସାମନ୍ତରାୟ। କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତ ରାତି 10:30ରେ। ଏଥିରେ ବେହେଲା ବାଦନ କରିବେ ଏମ୍ଏସ୍ ଗୋପାଳ କ୍ରିଷ୍ଣନ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ଆଇନ ପରିସ୍ଥିତି ସମ୍ପର୍କରେ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ପୁଲିସ୍କୁ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେବା ସହ ଜିଲ୍ଲାସ୍ତରରେ ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗୁଆ ପଦକ୍ଷେପ, କ୍ରାଇମ୍ ମ୍ୟାପିଂ ଓ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି,
1: ଯେ କଲେକ୍ଟର ମାନଙ୍କ ସାଙ୍ଗରେ ଡାଇରେକ୍ଟ ଆମେ କେମିତି ସମ୍ବାଦ ରଖିବା, ତ ଆମେ ଅନ୍ଲାଇନ୍ରେ କଲେକ୍ଟର ଜଣେ ଜଣେ କଲେକ୍ଟରକୁ ତାଙ୍କର ଯୋଉ ଜିଲ୍ଲା ପାଇଁ ଭିଜନ ଅଛି, ବଡ଼ ବଡ଼ ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟ, ସେଇଟା ସେ କଲେକ୍ଟର ଅନ୍ଲାଇନ୍ରେ ଆମକୁ ପ୍ରେଜେଣ୍ଟ କରନ୍ତି। ଆଉ ସବୁ ସେକ୍ରେଟେରୀ ତାପରେ ଦେଖନ୍ତି ଯେ ଏଇଟା କ'ଣ ଭଲ ଫିଜିବଲ୍ ପ୍ରୋଜେକ୍ଟ ଅଛି, ଆମେ କେମିତି ସାହାଯ୍ୟ କରିପାରିବା, ସେମାନେ ନୋଟ୍ କରନ୍ତି କି ହଁ ଏଇଟା ଆମେ କରିଦେବା, ହେଲ୍ପ କରିବା। ଆଉ ତା ସହିତ ଆମର
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନରୁ ବିଳମ୍ବିତ ଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ 2027 ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାଓଡ଼ା ଚେନ୍ନାଇ ମୁଖ୍ୟ କରିଡର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଏହି କରିଡର ମାଧ୍ୟମରେ ଓଡ଼ିଶାରେ 500ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରିପାରିବ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟରେ 69ଟି ରେଳ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରସ୍ତାବିତ ପୁରୀ କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର୍ ପ୍ରସ୍ତୁତ ହେଉଛି। ଓଡ଼ିଶାରେ ରେଳ ଭିଭିଭୂମି ସୁଦୃଢ଼ କରିବା ଓ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ।

0: ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପରୀକ୍ଷା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହିତ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୂର୍ବରୁ ଅନୁଷ୍ଠିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଏହାଦ୍ୱାରା ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ହିତାଧିକାରୀଙ୍କଠାରୁ 50,000 ଟଙ୍କାର ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ ଉପରେ କେବଳ 5% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ। ହସ୍ତଶିଳ୍ପୀମାନେ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ହସ୍ତଶିଳ୍ପର ସୁରକ୍ଷା ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ ଆଧାର କରି ଭୁବନେଶ୍ୱରଠାରେ ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି 2026 ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାକୁ ଗତବର୍ଷ ପାଇଁ 5 ଜାତୀୟ ପଞ୍ଚାୟତ ପୁରସ୍କାର ମିଳିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଆସନ୍ତା ମାସ 3 ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଶା ପାଠ୍ୟପୁସ୍ତକରେ ଶହୀଦ ମାଧୋ ସିଂ ଅଧ୍ୟାୟରେ ରହିଥିବା ମୁଦ୍ରଣଗତ ତ୍ରୁଟିକୁ ଖୁବ୍ ଶୀଘ୍ର ସଂଶୋଧନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସ୍ସିଇଆର୍ଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ବରଗଡ଼ ଓ ସମ୍ଭଲପୁର ଜିଲ୍ଲାପାଳଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପୁସ୍ତକରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ କାଳବୈଶାଖୀ ଜନିତ ବର୍ଷା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ 2 ମଧ୍ୟରେ ତାପମାତ୍ରା 2-4 ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତକାଲି ବଲାଙ୍ଗୀରଠାରେ ସର୍ବାଧିକ ତାପମାତ୍ରା 40.3 ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।
2: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହୋଇପାରୁଛି। ଏଥିପାଇଁ 2 ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହୋଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ? ସେ କେବଳ ରୋଗୀକୁ ଶୁଆନ୍ତି ନାହିଁ, ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହୋଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗବିଶେଷରେ ମସ୍ତିଷ୍କ, ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି? ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚେତକ ପ୍ରୟୋଗ ସମ୍ଭବ ହେଉନଥିଲା। ଏବେ ତାହା କେବଳ ସଫଳ ନିଶ୍ଚେତକ ପ୍ରୟୋଗ ଦ୍ୱାରା ସମ୍ଭବ ହୋଇପାରୁଛି। ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ ଲିଭର ହଉ କିଡନୀ ହଉ କିମ୍ବା ଅନ୍ତନାଳୀ ହଉ ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା। ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର

0: କୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ ଦୁଇ ତିନୋଟି ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏସବୁ ସମ୍ଭବ ହେଉଛି କିପରି? ଏସବୁ ପାଇଁ କି ଆବଶ୍ୟକ ନିଶ୍ଚେତକର ପ୍ରୟୋଗ। ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ। ଏହି ଅଙ୍ଗାରକାମ୍ଳ ଶରୀର ପକ୍ଷେ କ୍ଷତିକାରକ। ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତକ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି। ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ, ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚେତକର ଆବଶ୍ୟକତା ଥାଏ, କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ୍ ଧରି ଅମ୍ଳଜାନ ପାଇବ ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚେତକର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରିବେ, ଏହି ଦୁଇଟି କାର୍ଯ୍ୟ ନିଶ୍ଚେତକ ଦ୍ୱାରା ସମ୍ଭବ ହୋଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚେତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚେତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ, ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚେତକ ପ୍ରୟୋଗ ମଧ୍ୟ ସେତିକି ଜଟିଳ ଏବଂ ସେଥି ନିମନ୍ତେ ସେତିକି ପ୍ରସ୍ତୁତି ଦରକାର।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚେତକର ଭୂମିକା। ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ ୟୁଏଇକୁ ଗସ୍ତ କରିବେ। ସେଠାରେ ଆଜି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଶ୍ୱିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସରେ ପହଞ୍ଚବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ

ସଚିବ ଅସୀମ ମହାଜନ କହିଛନ୍ତି, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋହାହିତ କରିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ୱ ବ୍ୟବସ୍ଥା ଗଠନ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ବ୍ରିକ୍ସ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଗତିଶୀଳ ଅର୍ଥନୀତି ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତାକୁ ଦୃଢ଼ କରିବା ପାଇଁ ବ୍ରିକ୍ସ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ବିଶ୍ୱର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ସେ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ସଂଘର୍ଷମୟ ପରିସ୍ଥିତି କ୍ଷେତ୍ରରେ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଶ୍ୱକୁ ନୂତନ ଆକାର ଦେଉଛି ଏବଂ ଏହାକୁ ସୁଶାସନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ପ୍ରକାଶ ପାଇଛି। ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ଜଳବାୟୁ କ୍ଷେତ୍ରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ, ଆର୍ଥିକ ଅନିଶ୍ଚିତତା ଏବଂ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଶା ପ୍ରକାଶ ପାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱର ଅନେକ ଦେଶ ଶକ୍ତି, ଖାଦ୍ୟ, ସାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ବୈଠକରେ ବ୍ରାଜିଲ, ରୁଷ, ଇରାନ, ଇଣ୍ଡୋନେସିଆ, ମାଲେସିଆ, ୟୁଏଇ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଯୋଗ ଦେଉଛନ୍ତି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚଳିତ ବ୍ରିକ୍ସ ବୈଠକର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ପଦକ୍ଷେପ। ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉତ୍ତରପ୍ରଦେଶରେ ଗତ 36 ଘଣ୍ଟା ମଧ୍ୟରେ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ 111 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 200 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି 3 ଘଣ୍ଟାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 100 କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ିପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହି, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ଏୟାରକ୍ରାଫ୍ଟ ଇଷ୍ଟିଗ୍ରେସନ ଏବଂ ଫ୍ଲାଇଟ୍ ପରୀକ୍ଷଣ କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଷ୍ଟିଗ୍ରେସନ ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶୀର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୱାଶିଂଟନ୍ରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି।

0: ଇସ୍ରାଏଲ୍ ଏବଂ ଲେବାନନ୍ର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚବା ପର୍ଯ୍ୟନ୍ତ ଇସ୍ରାଏଲ୍ ହେଜବୁଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବାବେଳେ ଲେବାନନ୍ ନିଜ ଅଞ୍ଚଳରୁ ଇସ୍ରାଏଲ୍ର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡ୍ଭାନ୍ସ ଅଥରାଇଜେସନ୍ ଯୋଜନା ଅଧୀନରେ ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି, ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଦିଲ୍ଲୀ ସମେତ ଦେଶର 23 ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 201 ରନ୍ର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 8 ହରାଇ 200 ରନ୍ କରିଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ସନ୍ଧ୍ୟା 7:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋହାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ, କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111 ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ସମୀର ମିଶ୍ରା।

କୁହାଯାଏ ସ୍ୱଚ୍ଛତା ହିଁ ସୁସ୍ଥ ଜୀବନର ଚାବିକାଠି। ଦିନ ଥିଲା ଲୋକେ ସ୍ୱଚ୍ଛତା ସମ୍ପର୍କରେ ଏତେ ସଚେତନ ନଥିଲେ, ହେଲେ ଏବେ ଆଉ ସେ ସମୟ ନାହିଁ। ଲୋକେ ସ୍ୱଚ୍ଛତାର ଗୁରୁତ୍ୱକୁ ବୁଝିଲେଣି, ନିଜେ ସ୍ୱଚ୍ଛ ରହିବା ସହ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ଯତ୍ନବାନ ହେଲେଣି। ତଥାପି କିଛି ଲୋକଙ୍କର ଅଜ୍ଞାନତା ଆଉ ସଚେତନତାରେ ଅଭାବ କାରଣରୁ ସ୍ୱଚ୍ଛତାରେ ପୂର୍ଣ୍ଣ ସଫଳତା ମିଳିପାରିନି।

0: ଏହି ସ୍ୱଚ୍ଛତା ସମ୍ପର୍କରେ ନିଜର ମତ ରଖନ୍ତି। ମଞ୍ଜୁଶ୍ରୀ ଦାସ,
1: ସ୍ୱଚ୍ଛତା ବୋଲି ଏକ ଶବ୍ଦ ଆମ ସମାଜରେ କେଉଁ ପୂର୍ବ କାଳରୁ ରହିଆସିଛି? ଆମ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାର ମହତ୍ତ୍ୱ ଓ ଉଦ୍ଦେଶ୍ୟର କଥା ଉଠିଲେ ଆମେ ଭାବିଥାଉ ଆମ ଘର, ରୋଷେଇ ଘର, ଗାଧୁଆ ଘର, ପାଇଖାନା ସଫା କଥା। କିନ୍ତୁ ପ୍ରକୃତ ପକ୍ଷେ ଆମ ଘର ସହିତ ଅଫିସ, ବିଦ୍ୟାଳୟ, ରାସ୍ତାଘାଟ ଏବଂ ସମସ୍ତ ସର୍ବସାଧାରଣ ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ଆମ ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ଆବଶ୍ୟକ ଅଟେ। ଆମ ଚାରିପଟ ଯଦି ପରିଷ୍କାର ନ ରହିବ, ତେବେ ଆମ ଘର ଆମେ ଯେତେ ସଫା କଲେ ମଧ୍ୟ ଆଖପାଖର ଆବର୍ଜନା ଆମ ଅସୁସ୍ଥତାର କାରଣ ହୋଇଥାଏ। ଏକ ଅପରିଷ୍କାର ବାତାବରଣରେ ରହି ଆମେ ନିଜକୁ ସଭ୍ୟ ବା ଶୃଙ୍ଖଳିତ କହିପାରିବା ନାହିଁ। ଗାନ୍ଧିଜୀ କହିଥିଲେ, ପ୍ରତ୍ୟେକ ବ୍ୟକ୍ତି ନିଜର ସଫା ସୁତୁରା ନିଜେ କରିବା ଉଚିତ। ପରିଷ୍କାର ପରିଚ୍ଛନ୍ନତା ଏକ ପ୍ରକାର ଦେଶଭକ୍ତି ଅଟେ। ଯଦି ତୁମେ ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିବାକୁ ଚାହୁଁଛ, ତେବେ ମନର ପବିତ୍ରତା ସହ ଶରୀରର ସ୍ୱଚ୍ଛତା ମଧ୍ୟ ଆବଶ୍ୟକ ଅଟେ। ସ୍ୱଚ୍ଛତା ପ୍ରତ୍ୟେକ ବ୍ୟକ୍ତିର ପ୍ରାଥମିକ ଦାୟିତ୍ୱ ଅଟେ।

ରେଡିଓ ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ସବୁଠି ଅତି ପରିଚିତ ଏହି ରେଡିଓ ଦିନ ଥିଲା ଲୋକମାନଙ୍କ ପାଖରେ ସୂଚନା ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ଏହି ରେଡିଓ। ଆକାଶବାଣୀ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଓ ମନୋରଞ୍ଜନର ମାଧ୍ୟମ ହେବାର ଯାତ୍ରା ଆମ ଦେଶରେ ଆରମ୍ଭ କରିଥିଲା 1936 ମସିହା ଜୁନ୍ 8 ତାରିଖରେ ବମ୍ବେ ସହର, ଯାହା ଏବେ ମୁମ୍ବାଇ ନାମରେ ପରିଚିତ, ସେଉଠୁ ଆରମ୍ଭ କରିଥିଲା ଆକାଶବାଣୀ ତା'ର ଜୟଯାତ୍ରା। ଏବେ 90 ବର୍ଷରେ ପାଦ ଥାପିଛି ଏହି ଅତି ପରିଚିତ ଆମ ଆକାଶବାଣୀ।

ଇତିମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି, ଅନେକ କଳାକାରଙ୍କୁ ସୃଷ୍ଟି କରିଛି ଏବଂ ଅଗଣିତ କଳାକାରଙ୍କର କଳାକୁ ସାଇତି ରଖିଛି ଏହି ଆକାଶବାଣୀ। ବହୁଜନ ହିତାୟ ବହୁଜନ ସୁଖାୟର ମନ୍ତ୍ରକୁ ଆଧାର କରି ଆଜି ବି ପ୍ରସ୍ତୁତ କରିଚାଲିଛି ତାର କାର୍ଯ୍ୟକ୍ରମମାନ। ଆଜି ବି ଅଗଣିତ ଶ୍ରୋତାଙ୍କ ଦ୍ୱାରା ଆଦୃତ ଏହି ଆକାଶବାଣୀ। ଆକାଶବାଣୀ ଏବେ ସବୁଠି, ସବୁବେଳେ ଓ ସମସ୍ତଙ୍କ ପାଇଁ।

0: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ରା। ଆକାଶବାଣୀ କଟକ ପ୍ରଚାର କରୁଛି କଥିକା। ଆଜି ରହିଛି ଆଲୋଚନା ନିସଙ୍ଗତାରୁ ମୁକ୍ତି, ଯୌଥ ପରିବାରର ଶାନ୍ତି। ଆଲୋଚକ ଡକ୍ଟର ଦିଲୀପ ଶ୍ରୀଚନ୍ଦନ।
1: ବାସ୍ତବରେ ଘର ହେଉଛି ଦ୍ୱିତୀୟ ସ୍ୱର୍ଗ, ଯେଉଁଠି ସ୍ନେହ, ମମତା, ଆନ୍ତରିକତାର ଫଲ୍ଗୁ ଏକ ଅନ୍ତଃସ୍ରୋତା ନଦୀ ପରି ପ୍ରବାହିତ ହେଉଥାଏ। ଏହି ଅପୂର୍ବ ଆନନ୍ଦ ଯୌଥ ପରିବାରରେ ଦେଖିବାକୁ ମିଳେ। ଯୌଥ ପରିବାର ଭିତରେ ଏକାଠି ବସି ଖାଇବା, ନିଜ ସୁଖ ଦୁଃଖ ବାଣ୍ଟିବା, ଜଣଙ୍କ ଅଭାବ ଅସୁବିଧାରେ ପାଞ୍ଚ ଜଣଙ୍କର ସହଯୋଗର ଯେଉଁ ହାତ ଲମ୍ବି ଆସେ, ତାହା ଆଜିକାଲିକା କ୍ଷୁଦ୍ର ପରିବାର ମଧ୍ୟରେ ବିରଳ। କ୍ଷୁଦ୍ର ପରିବାର ଭିତରେ ପ୍ରତି ମୁହୂର୍ତ୍ତରେ ମଣିଷ ନିଜକୁ ନିସଙ୍ଗ ଓ ଏକଲା ମନେ କରୁଥାଏ, କିନ୍ତୁ ଯୌଥ ପରିବାରରେ ଯେଉଁ ଅପୂର୍ବ ଆନନ୍ଦ ତାହା ଅବର୍ଣ୍ଣନୀୟ। ସେଥିପାଇଁ କୁହାଯାଇଛି, କ୍ଷୀର ଖାଇବା ପାଇଁ ଇଚ୍ଛା ଥିଲେ ଘରେ ଥିବ ଗାଈ, କଳି କରିବାକୁ ଇଚ୍ଛା ଥିଲେ ସାଙ୍ଗରେ ଥିବ ଭାଇ। ଏହାର ତାତ୍ପର୍ଯ୍ୟ ହେଲା, ବିପଦ ଆପଦ ବେଳେ ସାମୁହିକ ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ତେଣୁ ଯୌଥ ପରିବାର ଭିତରେ ମଣିଷ ଯେକୌଣସି କାର୍ଯ୍ୟକ୍ରମ କରିବାକୁ ଗଲାବେଳେ ସେ ଅନ୍ୟର ସହଯୋଗ ପାଇଁ ବ୍ୟସ୍ତ ବିବ୍ରତ ହୋଇନଥାଏ, କାରଣ ଅନ୍ୟମାନେ ଥାନ୍ତି ସେଥିରେ ସହଯୋଗ କରିବା ପାଇଁ। ସେହିଭଳି ଭାବରେ ଆମେ ଦେଖିବା, ପରିବାରର ଚାଷ କାର୍ଯ୍ୟ କେହି ସମ୍ପନ୍ନ କଲାବେଳେ ପରିବାରର ବନ୍ଧୁବାନ୍ଧବଙ୍କ ଚର୍ଚ୍ଚା କିଏ କରିଥାଏ, ପରିବାରରେ ମହିଳାମାନେ ଯେତେବେଳେ ରୋଷେଇବାସ କରିଥାନ୍ତି, ମିଳିମିଶି ସମସ୍ତ କାର୍ଯ୍ୟକ୍ରମରେ

0: ଯୋଗ ଦେଇଥାନ୍ତି ଏବଂ ଯେତେବେଳେ ଅବସର ମିଳେ ସେମାନେ ପରସ୍ପର ବିଭିନ୍ନ ଖେଳ ବିଭିନ୍ନ ଗପସପ ଭିତରେ ସମୟ ଅତିବାହିତ କରନ୍ତି। ତେଣୁ ଗୋଟିଏ ଯୌଥ ପରିବାର କେବେ ହେଲେ ସେ ଭିତରେ କୌଣସି ବ୍ୟକ୍ତିକୁ ଦୁଃଖ ଦେଇପାରେନି କିମ୍ବା ଦୁଃଖ ଭିତରେ ଭିଜି କୌଣସି ମଣିଷ ରହିନଥାଏ। କିନ୍ତୁ ଆଜିକାଲି ଦେଖାଯାଉଛି ଯେ ଯୌଥ ପରିବାର ସବୁ ଆସ୍ତେ ଆସ୍ତେ ଭାଙ୍ଗିବାରେ ଲାଗିଛି। ଏଇ ଯେଉଁ ସମୟର ଆହ୍ୱାନ କ୍ରମେ ଏସବୁ ଘଟୁଛି, ମଣିଷ ସେଇଥିପାଇଁ ନିଜକୁ କ୍ରମେ କ୍ରମେ ନିସଙ୍ଗ ମନେ କରୁଛି, ଅସହାୟ ମନେ କରୁଛି। ଅସହାୟତା ମଣିଷକୁ ଯେମିତି ଆସ୍ତେ ଆସ୍ତେ ଆକ୍ରମଣ କରୁଛି, ଏଭଳି ପରିସ୍ଥିତିରେ ଆମେ ନିଜେ ଉପଲବ୍ଧି କରିଛୁ ଯେ ଯେତେବେଳେ ଗୋଟିଏ ଯୌଥ ପରିବାର ଭିତରେ ବସି ଆମେ ଏକାଠି ଖାଉ, ସେଠି ଭାତ ଶାଗ ଡାଲି ଖାଇଲେ ଯେଉଁ ଆନନ୍ଦ ଥାଏ, ଏକା ଗୋଟିଏ କ୍ଷୁଦ୍ର ପରିବାର ଭିତରେ ଚିକେନ ଚାଉମିନ ଖାଇଲେ ସେ ଆନନ୍ଦ ନଥାଏ। ଏବଂ ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ ବିଭିନ୍ନ ବେଳେ ଯେଉଁ ଚୋରି ଡକାୟତି ଚାଲିଛି, ବିଭିନ୍ନ ବେଳେ ଯେଉଁ ସନ୍ତାସବାଦମାନଙ୍କର ଯେଉଁ ଆକ୍ରମଣ ଚାଲିଛି, ଏଭଳି କ୍ଷେତ୍ରରେ ଯୌଥ ପରିବାର ଭିତରକୁ କୌଣସି ବ୍ୟକ୍ତି ପହଞ୍ଚିବା ପଶି ସେଠି ଚୋରି କରିବାକୁ ଡରିବ, ଏଇଥିପାଇଁ ଯେ ସେଠି ଅନେକ ଲୋକ ରହୁଛନ୍ତି ବା ଅନେକ ଲୋକ ବିପଦ ଆପଦରେ ଆଗେଇ ଆସିବେ। ଏଭଳି ପରିସ୍ଥିତିରେ ନିଶ୍ଚିତ ଆମେ ସ୍ୱୀକାର କରିବା ଯେ ଯୌଥ ପରିବାର ଯାହା ଥିଲା ଭାରତୀୟ ସଂସ୍କୃତି, ଓଡ଼ିଶା ସଂସ୍କୃତିର ପ୍ରାଣସ୍ପନ୍ଦନ, ସେହା ନିଶ୍ଚିତ ରୂପେ ଆମକୁ ଆନନ୍ଦ ଦିଏ। ମହାମାନବ ମହାତ୍ମା ଗାନ୍ଧୀ କହିଥିଲେ, ଭାରତବର୍ଷର ଆତ୍ମା ବମ୍ବେ, ମାନ୍ଦ୍ରାଜ, ଦିଲ୍ଲୀ ପରି ସହରରେ ନାହିଁ, ଭାରତବର୍ଷର ଆତ୍ମା ରହିଛି ଓଡ଼ିଶା ଭଳି ପୁରପଲ୍ଲୀରେ, ଯେଉଁଠି ଯୌଥ ପରିବାରମାନ ଅଛି ସେହି ପରିବାର ଭିତରେ ବାସ୍ତବରେ ରହିଛି ଭାରତବର୍ଷର ଆତ୍ମା, ଓଡ଼ିଶାର ଆତ୍ମା ସେଇଠି ରହିଛି ଆନନ୍ଦର ଉତ୍ସ। ତେଣୁ ଯୌଥ ପରିବାର ଭିତରେ ଆମେ ଗୋଟେ ଅପୂର୍ବ ଶାନ୍ତି ପାଇବା ପାଉଛୁ ଏବଂ ତାର ଏକ ନିଚ୍ଛକ ଉଦାହରଣ ମୁଁ ଦେଇପାରିବି ମୋ ନିଜ କଥାରୁ, କାରଣ ମୁଁ ଯେଉଁ ପରିବାର ଭିତରେ ବଢ଼ିଛି, ଗୟାବନ୍ଧ ଗ୍ରାମର 91 ପରିବାର, ଯେଉଁଠି 121 ବ୍ୟକ୍ତି ଆମେ ଗୋଟିଏ ଛାତ ତଳେ ରହୁ, ଗୋଟିଏ ଅନ୍ନରେ ଖାଉ ଏବଂ ପରସ୍ପର ଆମେ ପରସ୍ପର ସହିତ ଦୁଃଖ ସୁଖ ବାଣ୍ଟୁ। ଏଇ ଯେଉଁ ଅପୂର୍ବ ଆନନ୍ଦ ମୁଁ ସେଠି ଉପଲବ୍ଧି କରେ, ବେଳେବେଳେ ମୁଁ ସହରକୁ ଆସିଲେ କୌଣସି ସାଙ୍ଗ ବା କୌଣସି ବନ୍ଧୁ ଘରକୁ, ଏଠି ଖାଦ୍ୟରେ ହୁଏତ ମୁଁ କିଛି ଉନ୍ନତ ଧରଣର ଖାଦ୍ୟ ଖାଇପାରେ, କିନ୍ତୁ ସେଠି ସମସ୍ତଙ୍କ ଭିତରେ ଧାଡ଼ି ହୋଇ ଖାଇବା, ସମସ୍ତଙ୍କ ଭିତରେ ଏକାଠି ବସିବା, ସମସ୍ତଙ୍କ ଭିତରେ ଓଷା ପୁଣ୍ୟ ପର୍ବ ପାଳନ କରିବା, ସେଇ ଯୋଉ ଆନନ୍ଦ ଏଠି ସେ ଆନନ୍ଦ ମିଳେ ନାହିଁ। ତେଣୁ ମୁଁ ନିଃସନ୍ଦେହରେ କହିପାରିବି ଯେ ବାସ୍ତବରେ ଯଦି ନିସଙ୍ଗତାରୁ ମୁକ୍ତି ମିଳେ ଯୌଥ ପରିବାର ଭିତରେ, କିନ୍ତୁ କ୍ଷୁଦ୍ର ପରିବାର ଭିତରେ ନିସଙ୍ଗତା ଏତେ ମାତ୍ରାରେ ଆମକୁ ଆକ୍ରମଣ କରିଥାଏ। ଆଜି ମଣିଷ ସବୁ ଥାଇ ମଧ୍ୟ କିଛି ନାହିଁ ନାହିଁର ଦୁଃଖ ଭିତରେ ଗୋଟିଏ ଅଦେଖା ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛି।
1: କଥିକାରେ ଆପଣମାନେ ଶୁଣିଥିଲେ ଆଲୋଚନା ନିସଙ୍ଗତାର ମୁକ୍ତି, ଯୌଥ ପରିବାରର ଶାନ୍ତି। ଆଲୋଚକ ଥିଲେ ଡକ୍ଟର ଦିଲୀପ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ଅଞ୍ଜଳି। ଆଜିର ଶିଳ୍ପୀ ଏବଂ ସଙ୍ଗୀତ କରୁଣାକର ସେଠୀ, ଶିଳ୍ପୀ ପ୍ରଥମେ ଗାଇଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ।

ଅଞ୍ଜଳିରେ ଆପଣମାନେ ଶୁଣିଥିଲେ କେତୋଟି ଭଜନ ଶିଳ୍ପୀ କରୁଣାକର ସେଠୀଙ୍କ କଣ୍ଠରେ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ। ଗୀତ ରଚନା କରିଥିଲେ ବୀରକିଶୋର ନାୟକ। ଅଞ୍ଜଳି ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ସୁଭାଷ ଦାସ ଗାଇଛନ୍ତି ଅଲେଖ ବିଶ୍ୱାଳଙ୍କ ରଚନାରୁ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 3.6 ମିଟର ତଥା 9.75 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେଶିକ ବିଳାସର 24ତମ ଭାଗ। ସଙ୍ଗୀତ ହରମୋହନ ଖୁଣ୍ଟିଆ, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

ନବମ ଛାନ୍ଦର ଶେଷ ଭାଗରେ ବିକ୍ରମ ଦେଖାଇ ରାମ ସଭା ମଧ୍ୟରୁ ବାହାରିଲେ। ସିଂହ ଗୁମ୍ଫାରୁ ବାହାରିଲା ଭଳି ସେ ଦେଖାଗଲେ। ଯିଏ ଦିନେ ବିରାଟ ମୂର୍ତ୍ତି ଧରି ତ୍ରିବିକ୍ରମ ବାମନ ହୋଇଥିଲେ, ସେ ବିରାଟ ବା ପକ୍ଷୀରାଜ ଗରୁଡ଼ ଗାତରୁ ସାପ ଧରିଲା ଭଳି ଧନୁକୁ ଧରିଲେ। ତ୍ରିପୁର ବିଜୟୀ ଶିବଙ୍କ ଧନୁକୁ ସ୍ୱର୍ଗମର୍ତ୍ତ୍ୟ ପାତାଳ ରୂପୀ ତ୍ରିପୁର ବିଜୟୀ ରାମ ଅନାୟାସରେ ଧରିଲେ। ଲଜ୍ଜା ଓ ଆଗ୍ରହ ଭରି ରାଜାମାନେ ଅପଲୋକ ନେତ୍ରରେ ଏହା ଦେଖିଲେ। ସୀତା ଚିନ୍ତା କଲେ, ଏ ବର ନହେଲେ ମୋର ଜୀବନ ନରହୁ। ଏତିକିବେଳେ ରାମ ଧନୁ ଧରିଲେ ଶୁଣି ଆନନ୍ଦିତା ହେଲେ ସୀତା। ରାମ ଜନକଙ୍କୁ ପଚାରିଲେ, କ'ଣ ଧନୁରେ ଗୁଣ ଚଢ଼େଇବି? ପୃଥିବୀ କମ୍ପି ଉଠି ରାମଙ୍କ ପାଦରେ ସତେ ଯେପରି ଶରଣ ପଶିଲା। ରାମ ପାଦର ବୃଦ୍ଧାଙ୍ଗୁଳିରେ ଉଠାଇ ଧନୁରେ ଗୁଣ ତୋଳିଲେ, ବ୍ରହ୍ମାଣ୍ଡ କମ୍ପି ଉଠିଲା। ଚାରିମେଘ ଏକାଠି ହୋଇ ଗର୍ଜିବା ଭଳି ଶବ୍ଦ ହେଲା। ଦେବତାମାନେ ମୂର୍ଚ୍ଛା ହୋଇଗଲେ। ସମସ୍ତ ରାଜାମାନେ କମ୍ପି ଉଠିଲେ। ପର୍ବତ ସବୁ ତରଳି ଧାତୁ ସବୁ ବହିଲା। ପାତାଳରେ ଥାଇ ବଳି ଭାବିଲେ, ଏକାସଙ୍ଗେ ଶହେ କୋଟି ବଜ୍ର ପ୍ରହାର ହେଲା କି? ନର୍କରେ କଷ୍ଟ ଭୋଗୁଥିବା ନାରକୀ ପାପୀମାନେ ଏ ଶବ୍ଦରେ ଚକିତ ହେଲେ। ନର ଓ କିନ୍ନର ଏଥିରେ ବିଚଳିତ ହେବାରେ ବିଚିତ୍ର କ'ଣ ଅଛି? ଏ ଶବ୍ଦରେ ବ୍ରହ୍ମଚାରୀମାନଙ୍କର ଧ୍ୟାନ ଭଗ୍ନ ହେଲା। ଚାରିମୁଖରେ ବ୍ରହ୍ମାଙ୍କ ବେଦ ଉଚ୍ଚାରଣରେ ବିଘ୍ନ ପହଞ୍ଚିଲା। ସ୍ୱାମୀଙ୍କ ଉପରେ ରାଗ ଅଭିମାନ କରିଥିବା ଚଣ୍ଡୀ ସ୍ତ୍ରୀମାନେ ସ୍ୱାମୀ ପ୍ରତି ସ୍ନେହ ଶ୍ରଦ୍ଧା ଦେଖାଇଲେ। ଅଭିମାନିନୀ ପାର୍ବତୀ ରୁଷିବା ଛାଡ଼ି ଶିବଙ୍କୁ ଗଳାରେ ଲଗାଇଲେ। ଏହି ବିଶେଷ ଶବ୍ଦ ବ୍ରହ୍ମାଣ୍ଡ ଫୁଟି ବାହାରିବାରୁ ସମସ୍ତଙ୍କର ଜ୍ଞାନ ପ୍ରକଟିଲା। ଏଠି ଉପେନ୍ଦ୍ର ଭଞ୍ଜ ରାବଣର ଜ୍ଞାନୋଦୟର ସୂଚନା ଦେଇଛନ୍ତି। ରାମଲୀଳାମୃତରେ ବିଭୀଷଣ ରାବଣକୁ ଜଣାଉଛି, ତୋ ପାଇଁ ପ୍ରଭୁ ଆସିଗଲେ। ଏଠି ଦେବତାମାନେ ରାମଦର୍ଶନ ଲାଳସାରେ ଆକାଶରେ ରହିଛନ୍ତି। ରାବଣ ମଧ୍ୟ ଆସିଛି। ବୀରସେ ବୀରସେ ଅର୍ଥାତ୍ ବିଶେଷ ରସରେ ସେ ବାହୁଡ଼ୁଛି। ସେ ଜାଣିଲା ମୁକ୍ତି ଦେବା ପାଇଁ ପ୍ରଭୁ ଆସିଲେ। ଧନୁ ଭାଙ୍ଗିଲା ପରେ ସିଂହାସନରେ ବସାଇ ମିଥିଳା ରାଜା ରାମଙ୍କୁ ପୂଜା କଲେ। ଶିବଧନୁ ଭଗ୍ନ ପ୍ରସଙ୍ଗ ସହିତ ଏଇଠି ଶେଷ ହୋଇଛି କାବ୍ୟର ନବମ ଛାନ୍ଦ।

ଆପଣମାନେ ଶୁଣୁଥିଲେ ବୈଦେଶିକ ବିଳାସର 24ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମିତାଲି ଚିନ୍ନାରା, ସରୋଜ କୁମାର ପରିଡ଼ା, ରାଜେନ୍ଦ୍ର କୁମାର ସୁଆଇଁ ଏବଂ କୃଷ୍ଣଚନ୍ଦ୍ର ରାୟ। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ହରମୋହନ ଖୁଣ୍ଟିଆ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପଚାରିତ ହେଉଛି 308.6 meter ତଥା 900 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତାବନ୍ଧୁ, ଆମେ ସମସ୍ତେ ଜାଣିଛେ ଯେ ଆମେ ଶିକ୍ଷା ଲାଭ କଲେ ଆମେ ଶିକ୍ଷିତ ହୋଇଥାନ୍ତୁ। ବିଭିନ୍ନ ଅଜଣା କଥାକୁ ଆମେ ଜାଣିପାରିଥାଉ ଶିକ୍ଷା ଲାଭ କରିଥିବା ଯୋଗୁଁ। ଆମ ଦେଶ ବିଦେଶ କଥା ମଧ୍ୟ ଶିକ୍ଷିତ ଲୋକଟି ଅତି ସହଜରେ ଜାଣିପାରନ୍ତି। ତେଣୁ ଆମେ କହିପାରିବା ଶିକ୍ଷାରୁ ଜନ୍ମ ନିଏ ସଭ୍ୟତା ଏବଂ ସଭ୍ୟତାରୁ ସଂସ୍କୃତିର ଆତ୍ମପ୍ରକାଶ ହୋଇଥାଏ। କିନ୍ତୁ ପ୍ରତି ମୁହୂର୍ତ୍ତରେ ଆମେ ଏଠି ଭୁଲିଯିବା କଥା ନୁହେଁ ଯେ ଆମେ ଆଗକୁ ବଢ଼ିବା ଭିତରେ ଆମେ ପ୍ରତି ମୁହୂର୍ତ୍ତରେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବା ଦରକାର। କାରଣ ଆମେ ସମସ୍ତେ ଜାଣିଛେ ଯେ ଆମ ଜୀବନ ହେଉଛି ଆମ ପାଇଁ ସେତିକି ଅମୂଲ୍ୟ।

ତେଣୁ ଶ୍ରୋତା ବନ୍ଧୁ, ଆମ ଭାରତୀୟ ସଂସ୍କୃତି ବହୁ ପୁରାତନ। ଉତ୍କଳର ଜଗନ୍ନାଥ ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ରୂପେ ବେଶ୍ ପରିଚିତ। ତାଙ୍କୁ ବାଦ୍ ଦେଇ ଉତ୍କଳର ସଂସ୍କୃତିକୁ କଳ୍ପନା କରିବା ମଧ୍ୟ ଅସମ୍ଭବ। ତେଣୁ ଆମ ଭାରତୀୟ ସଂସ୍କୃତିରେ ପରିବାରର ଶବ୍ଦ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଥାଏ, କାରଣ ଆମ ପରିବାରରୁ ହିଁ ସମାଜ ଏବଂ ରାଜ୍ୟ ତଥା ଦେଶ ଗଠନ ହୋଇଥାଏ। ଆମ ସଂସ୍କୃତିରେ ପରିବାର କହିଲେ ବାପା ମା, ପୁଅ ଝିଅ, ଭାଇ ଭଉଣୀ ଏବଂ ଜେଜେବାପା ଜେଜେମାଙ୍କୁ ହିଁ ବୁଝାଇଥାଏ। ଆମ ଏହି ପରିବାରରୁ ହିଁ ଆମ ସଂସ୍କୃତିର ପରିଚୟ ମିଳିଥାଏ।

ତେଣୁ ଶ୍ରୋତା ବନ୍ଧୁ, ଆମେ ଆମ ପରିବାରରୁ ହିଁ ତଥା ଆମ ପିଲାମାନେ ସବୁକିଛି ଶିକ୍ଷା ଲାଭ କରିଥାନ୍ତି, କାରଣ ପରିବାର ହିଁ ପ୍ରତ୍ୟେକଟି କଥାର ମୂଳ ଉତ୍ସ। ତେଣୁ ଭିନ୍ନ ଭିନ୍ନ ଭାଷାଭାଷୀର ଲୋକମାନେ ଏଠି ବସବାସ କଲେ ମଧ୍ୟ ପ୍ରତ୍ୟେକଟି ଭାଷାଭାଷୀର ପରିବାରରେ ଭିନ୍ନ ଭିନ୍ନ ସଂସ୍କୃତି ଏବଂ ପରମ୍ପରା ଆଜି ବି ରହିଛି।

ଶ୍ରୋତାବନ୍ଧୁ, ଆଜି କଥାରେ କଥାରେ ଗୀତରେ ଗୀତରେ କିଛି ବାଟ ଆସିବା ପରେ ଏବେ ଆମ ପରିବାର, ଆମ ସଂସ୍କୃତିର ପରିଚୟକୁ ଆଲୋଚନା କଲାବେଳେ ଆପଣଙ୍କ ଭାବନାରେ କେଉଁ କଥା ଆସୁଛି? ତେବେ ଆପଣଙ୍କ ଭାବନା ନିଶ୍ଚିତ ଭାବରେ କିଛି ଭାବୁଥାଇପାରେ, କିନ୍ତୁ ଶ୍ରୋତାବନ୍ଧୁ, ପରିବାର ଓ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ କହିଲେ ଆଦୌ ଭୁଲ ହେବ ନାହିଁ, କାରଣ ସଂସ୍କୃତି ଓ ପରମ୍ପରା ହିଁ ଏହି ପରିବାରର ପରିଚୟକୁ ବୁଝାଇଥାଏ।

ତେଣୁ ଶ୍ରୋତାବନ୍ଧୁ, ପରିବାରରୁ ହିଁ ପିଲାଟି ତା'ର ସଂସ୍କୃତିର ପରିଚୟ ଜାଣିବାକୁ ପାଇଥାଏ। ପରିବାର ବିନା ସଂସ୍କୃତିର ମୂଲ୍ୟାଙ୍କନ କରିବା ମଧ୍ୟ ଅସମ୍ଭବ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଏକ ସ୍ୱତନ୍ତ୍ର ସଂସ୍କୃତି ଏବଂ ପରମ୍ପରା ରହିଥିଲେ ମଧ୍ୟ ଏହା ତାଙ୍କର ପରିବାରବାଦରୁ ହିଁ ସୃଷ୍ଟି ହୋଇଥାଏ, ଯାହାକି ପରିବାରର ସାମାଜିକ ଜୀବନରେ ଏହା ପ୍ରତିଫଳିତ ହୋଇଥାଏ।

ତେଣୁ ଶ୍ରୋତାବନ୍ଧୁ, ପାରିବାରିକ ସଂସ୍କୃତି ଏବଂ ପରମ୍ପରା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ସାମାଜିକ ଜୀବନରେ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଗ୍ରହଣ କରିଥାଏ। ତେଣୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ। ବସୁଧୈବ କୁଟୁମ୍ବକମ୍ ଭାବନାରେ ଆମେ ଏ ବିଶ୍ୱ ଗୋଟିଏ ପରିବାର, ଆମେ ସମସ୍ତେ ଭାଇ ଭାଇ।

ଶ୍ରୋତାମନ୍ଦ କଥା କହୁଥିଲେ ଏଠି କଥା ସରେ ନା। ସ୍ୱପ୍ନ ଏଠି ଯେତେ ବଡ଼ ହେଇଥିଲେ ମଧ୍ୟ ରାତି ତ ଏଠି ଛୋଟିଆ, ତଥାପି ମନ ଏଠି ସ୍ୱପ୍ନ ଦେଖେ। ପ୍ରତି ମୁହୂର୍ତ୍ତରେ ଆଗକୁ ବଢ଼ିବା ଭିତରେ କେବେ ସେ ଜିତେ କେବେ ସେ ହାରେ, କିନ୍ତୁ ସେଇ ଗୋଟେ ଛାତ ତଳେ ଗୋଟେ ପରିବାର, ଦୁନିଆ ଆଖିରେ ହେଇପାରେ ଏକ ସ୍ୱତନ୍ତ୍ର ତାର ପରିଚୟ ଏବଂ ସେତିକି ସେ ସମୃଦ୍ଧ। କିନ୍ତୁ ଆମେ ଯଦି ଆମ ସଂସ୍କୃତି ପରମ୍ପରାରୁ ବାହାରିଯାଏ ତାହେଲେ ଋତୁ ଆସି ମଧ୍ୟ ଏଠି ଋତୁ ପରି ଲାଗିବନି। ବାର ମାସର ତେର ପର୍ବକୁ ନା ପରୀକ୍ଷା ହେବ, ତେଣୁ ଆମ ସଂସ୍କୃତି ଆମ ପରମ୍ପରା ପ୍ରତି ମୁହୂର୍ତ୍ତରେ ଆମ ପାଇଁ ଗୋଟିଏ ଆଇନା ପରି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଭଡ଼ା ଫ୍ୟାମିଲି, ରଚନା ସରାଂଶୁ ପଟ୍ଟନାୟକ, ପ୍ରଯୋଜନା ପଦ୍ମଲୋଚନ ଦାସ। ନାଟକ ଭଡ଼ା ଫ୍ୟାମିଲି।

0: నకులి, ఏ నకులి,
1: జావుచి బడబాబు, జావుచి, ఓహో,
0: కిరే, కాలింగ్ బెల్ చిపి చిపి మో హాత దరజ హేగలని, డాకి డాకి తంటి దరజ హబకు బసిలని, హెలె తోర దేఖా దర్శన నై, ఎత్తికి పరిశ్రమ కరితిరే, భగవాన్ ఆసి హాజర హి సారంతిని,
1: కహివేని కాహికి బడబాబు, మూ తో సమస్తం పై సస్తా హైచి, దీదిటా పియన్ ఛుట్టి రే జిబే ସାହେବଙ୍କ ପିଅନ୍ ମକରା ତ ତା ଚୌକି ଛାଡ଼ି ଆଉ କୁଆଡ଼େ ଚଙ୍କିବନି ସାହେବ ତ ନାହାନ୍ତି ସେ ପାଖକୁ ଆସି ଡ୍ୟୁଟି କଲେ କ'ଣ ବେଦ ଅଶୁଦ୍ଧ ହେଇଯାଉଛି ଆଉ ମୁଁ କରୁଛି ବୋଲି ସମସ୍ତେ ଖାଲି ନକୁଳ ନକୁଳା ନକୁଳି ରଡ଼ି ଛାଡ଼ିଥିବେ ଏପଟ ସେପଟ ହୋଇ ନକୁଳି ପାଦରୁ ପାକୁଳି ଉଠିଗଲାଣି ସେ କଥା କିଏ କ'ଣ ବୁଝୁଛି
0: ସେ ନରି ଆଉ ଗୌର କୁଆଡ଼େ ଗଲେ କି
1: ହଁ କୁଆଡ଼େ ଆଉ ଯିବେ ପାନ ଦୋକାନରେ ବସି ପାନ ଚା ଖାଉଥିବେ ଆଉ ଗୁଲିଘଟି ଜମେଇଥିବା ସେଠି
0: ହଉ ହଉ ମୁଁ ସେମାନଙ୍କ କଥା ବୁଝୁଛି ତୁ ଯା ଏ ଫାଇଲଟା ନେଇ ସାହେବଙ୍କ ଟେବୁଲ ଉପରେ ରଖିଦେବୁ ଆଉ ସେ ଦି ଜଣଙ୍କୁ ଡାକିଦେବୁ କହିବୁ ମୁଁ ଡାକୁଛି ବୋଲି
1: ହଉ ହଉ ଆଜ୍ଞା
2: ବାବୁ ନକୁଳ ଚନ୍ଦ୍ର ଇଆଡ଼େ ଟିକେ ଶୁଣିବା ହୁଅନ୍ତୁ
1: ମତେ ଡାକୁଛନ୍ତି ଆଜ୍ଞା
2: ହଁ ହଁ ତତେ ଡାକୁଛି
1: କଣ କହୁନାହାନ୍ତି ମୁଁ ପରା ବଡ଼ବାବୁଙ୍କର ଗୋଟେ ଅର୍ଜେଣ୍ଟ କାମରେ ଯାଉଛି
2: ସେ ପାନ ଦୋକାନଟା ଯାଉଛୁ ତ
1: ଆଜ୍ଞା
2: ତାହେଲେ ମୋ ନାଁ କହି ଚାରି ଖଣ୍ଡ ପାନ ନେଇ ଆସିବୁ କିଏ ଅଭିଭକ୍ତ ବାବୁ
3: ହଁ ହଁ
2: ଆପଣଙ୍କ ପାଇଁ କିଛି ଆସିବ କି
3: ଆରେ ନକୁଳା ଆରେ ଶୁଣ ଶୁଣ ଶୁଣ ଶୁଣ ଏ ପ୍ରଳୟାନନ୍ଦ ବାବୁଙ୍କ ନାଁ କହି ମୋର ଫିଲ୍ଟର ସିଗାରେଟ ଦୁଇଟା ନେଇ ଆସିବୁ
2: ଆ ବଳଦ ମତେ ବିନ୍ଧେ
1: ହେଇଟି ସେଥିରେ ମୋ ପାଇଁ ମଧ୍ୟ ଖଣ୍ଡେ ପାନ ନେଇ ଆସିଥିବି ଟି ହଉ ଆସିଛି ଆଜ୍ଞା
2: ଯା ଯା ଯା
0: ଅବିଭକ୍ତ ବାବୁ
3: ସାର୍
0: ଇଆଡ଼େ ଟିକେ ଶୁଣିଲେ
3: ଏ ଫାଇଲଟାରେ ନୋଟ୍ ଦି ଧାଡ଼ି ଲେଖିଦେଇ ଯାଉଛେ ବହୁତ ଦିନ ହେଲା ଅର୍ଜେଣ୍ଟ ଲେଖା ହୋଇ ପଡ଼ିଲାଣି ତ ସାହେବ ଆସିଗଲେ

0: ଅସୁବିଧା, ତେଣୁ ଆଗ ସେ କାମଟା
1: ଥାଉ। ସେ ଅର୍ଜେଣ୍ଟ ଫାଇଲ କଥା ପଛେ ବୁଝିବେ, ଏ ଇମିଡିଏଟ ଫାଇଲରେ କଣ ନୋଟ ଦେଇଛନ୍ତି ଆସିଲେ ଦେଖିବେ। ପ୍ରଳୟାନନ୍ଦ ବାବୁ
2: ସାର୍,
1: ଆପଣ ମଧ୍ୟ ଆସନ୍ତୁ।
0: କଣ ହେଲା ବଡ ବାବୁ, ନୋଟରେ କିଛି ଭୁଲଭାଲ ରହିଯାଇଛି କି?
1: ଦେଖନ୍ତୁ ଦେଖନ୍ତୁ, ଏ ନୋଟ ସିଟ୍ଟା ଦେଖନ୍ତୁ। ମୁଁ ତ ପ୍ରଥମେ ଭାବିଲି ଆପଣଙ୍କ ପର୍ସନାଲ ଫାଇଲଟା ଭୁଲରେ ମୋ ଟେବୁଲ ଉପରକୁ ପଠେଇ ଦେଇଛନ୍ତି।
2: ଦେଖେ ଫାଇଲଟା
0: ଠିକ ଅଛି ତ ବଡ।

0: ଦି ଚାରି ଧାଡ଼ି ପଢ଼ାରୁ ଜାଣିପାରିଲି, ଏଇଟା ତାଙ୍କର ପ୍ରାଣପ୍ରିୟାଙ୍କ ନିକଟକୁ ଲେଖାଥିବା ମୂଳ ଚିଠିର ନକଲଟାଏ।
1: ଦେଖି ଦେଖି ଦେଖି ଦେଖି ଦେଖି,
2: ଆରେ ସତେ ତ
3: ଇଏ ମିସେସ୍ର ପ୍ରଥମ ଚିଠିଟା ପାଇଲି ତ, ଉତ୍ତରରେ କଣ ଲେଖିବି ଲେଖିବି ବୋଲି ତାର ଗୋଟେ ରଫ୍ କରୁଥିଲି। ଏଇ ସମୟରେ ତ ସାହେବ ଡକାଇ ଫାଇଲଟା ମାଗିଲେ ଆଉ
1: ଆଉ ଚିଠି ଲେଖା କଥା ବୋଧହୁଏ ଖିଆଲ ନାହିଁ ନା କଣ?
3: ହଁ ସେଇଆ, ଯୋଗକୁ ନୋଟ୍ ସିଟ୍ଟା ପବନରେ ଓଲଟି ଯାଇଛି, ମୁଁ ସେଇଥିରେ ନୋଟ୍ ଲେଖି ପଠେଇଦେଲି। ଏଣେ ଦୁଇ ଦିନ ହେଲା ଚିଠିଟା କୋଉଠି ରହିଲା ବୋଲି ଖୋଜି ବୁଲୁଛି।
1: ରକ୍ଷା ହେଇଛି, ମନ୍ତ୍ରୀ ଡକାଇ ସାହେବଙ୍କୁ ଟୁର୍ରେ ପଠେଇଛନ୍ତି, ନହେଲେ ଏକ୍ସପ୍ଲାନେସନ୍ ମାଗିସାରନ୍ତିଣି। ସେ କଣ ଛୋଟିଆ ଜନ୍ତୁ କି? ଦୟା ମାୟା ଘର ତ ତାଙ୍କଠାରେ ଶୁଣ, ନିଜେ ପଛକେ ଟୁର୍ ନାଁରେ ଘରେ ଶୁଅନ୍ତୁ, ଏଣେ ଆମେ ଚା ପିଇବାକୁ ଗଲେ ଏକ୍ସପ୍ଲାନେସନ୍ କଲ୍ କରିବେ।
0: କଥା ପରା ଅଛି, ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକକୁ ଉତ୍ତର ନାହିଁ। ହଉ ଅବିଭକ୍ତ ବାବୁ
2: ସାର୍,
0: ଏ ନୋଟ୍ ସିଟ୍ଟା ବଦଳେଇ ଦିଅନ୍ତୁ
2: ସାର୍,
0: ଆଉ ଟିକେ ଏଇ ସାତ ଆଠ ମାସ ଜଗି ରଖି ଚଳନ୍ତୁ।
2: ମୁଁ ତାହେଲେ ଆସୁଛି ସାର୍।
4: ସେଇଠି ଚଷମା ଲଗେଇ ଯିଏ ବସିଛନ୍ତି ନା, ସେ କଣ ଗୁମ, ସିଏ ହେଲେ ଆମ ବଡ଼ ବାବୁ, ତାଙ୍କରି ପାଖକୁ ଯାଆନ୍ତୁ ଯାଆନ୍ତୁ ଯାଆନ୍ତୁ ଆଜ୍ଞା।
5: ସାର୍ ନମସ୍କାର।
0: ନମସ୍କାର, କଣ ମୋ ପାଖରେ କିଛି କାମ?
5: ସାର୍ ମୁଁ ଏଠି ଜଏନ୍ କରିବାକୁ ଆସିଛି।
0: ଓ ଆପଣ ତାହେଲେ ବୋଲ ହରି?
5: ନାଇଁ ସାର୍, ହରିବୋଲ ମହାନ୍ତ।
0: ହଁ ହଁ, ଆପଣଙ୍କ ପୋଷ୍ଟିଂ ଅର୍ଡରଟା ତ ଚାରିଦିନ ତଳେ ଆସିଲା, ହଉ ଜଏନିଂ ରିପୋର୍ଟଟା ଦେଇ ଦିଅନ୍ତୁ
5: ସାର୍।
0: ଅଧ ଘଣ୍ଟା ପୂର୍ବରୁ ହେଲେ ଆସିଥାନ୍ତେ, ପୂର୍ବାହ୍ନ ବୋଲି ଲେଖିଥାନ୍ତେ AM। ଏବେ ତ ଗୋଟାଏ ବାଜିବାକୁ ବସିଲାଣି, 15-20 ମିନିଟ୍ କି ଅଧ ଘଣ୍ଟାଏ ହେଇଥିଲେ ଚଳେଇ ଦେଇଥାନ୍ତି, ହେଲେ ଏତେ ଡେରିରେ
5: AM PM ରେ କିଛି କଥା ନାହିଁ ସାର୍, ବସ୍ରେ ଆସୁ ଆସୁ ଡେରି ହେଇଗଲା। କର୍ପୋରେସନ୍ ବସ୍ କଥା ତ ଜାଣିଛନ୍ତି, ଜୀବନ ବଞ୍ଚେଇ ଆସିପାରିଛି ଯେ ବଡ଼ କଥା।
0: ହଉ ନିଅନ୍ତୁ ଏ କାଗଜ, ଲେଖି ଦିଅନ୍ତୁ
5: ସାର୍।
4: ଆଜ୍ଞା, ବଡ଼ବାବୁଙ୍କୁ ଏ ଅଫିସରେ ସମସ୍ତେ ବଡ଼ବାବୁ ବୋଲି ଡାକନ୍ତି, ଏମିତି ସାହେବ ମଧ୍ୟ। ଆପଣ ବଡ଼ବାବୁ ନ ଡାକି ସାର୍ ସାର୍ କାହିଁକି ହଉଛନ୍ତି?
0: ଆପଣ ୟା ପୂର୍ବରୁ ଅନ୍ୟ କୋଉ ସଂସ୍ଥାରେ କାମ କରୁଥିଲେ ନା? ନାଇଁ
5: ନାଇଁ, ଏଇଟା ମୋର ଫାର୍ଷ୍ଟ ପୋଷ୍ଟିଂ।
0: ପଢିଛନ୍ତି କୋଉ ଯାଏ?
5: ଇକୋନୋମିକ୍ସରେ MA କରିଛି, ଫାର୍ଷ୍ଟ କ୍ଲାସ ଫାର୍ଷ୍ଟ।
0: ତାହେଲେ ଏଇ ସଂସ୍ଥାରେ କ୍ଲର୍କ ରହିବାକୁ
5: କଣ ଆଉ କରିଥାନ୍ତି ଆଜ୍ଞା, ଚାକିରି ଖୋଜିବାରେ ତ ବୟସ ଶେଷ ହବାକୁ ବସିଛି।
0: ଆଉ ବରଂ କୋଉ କଲେଜ ହେଇକା ଦେଖିଥାନ୍ତେ,
5: ଅତି କମ୍ରେ 20-25 ହଜାର ଦେଇ 8-10 ବର୍ଷ ମାଗଣା ଖଟିବାକୁ ମୋର ବଳ ନାହିଁ ଆଜ୍ଞା। ବାପା ରିଟାୟାର୍ଡ କଲା ପରେ ଘରର ବଡ଼ ପୁଅ ହିସାବରେ ସବୁ ଦାୟିତ୍ୱ ମୋ ଉପରେ।
0: ଆପଣ ମ୍ୟାରିଡ ତ?
5: ନାହିଁ ନାହିଁ ଆଜ୍ଞା, ବିନା ଚାକିରିରେ ସେ କଥା କିଏ ଚିନ୍ତା କରୁଛି?
0: ଆଜିକାଲି ଚାକିରି ସମସ୍ୟା ଯାହା, ସେଇଥିଲାଗି ସମସ୍ତଙ୍କର କଣ ଧୈର୍ଯ୍ୟ ରହୁଛି। ହଉ ହଉ ବସନ୍ତୁ ବସନ୍ତୁ, ବହୁତ ସମୟ ଏଠି ଆଇଲେଣି, ବସନ୍ତୁ।
5: ଏଇ ନିଅନ୍ତୁ ବଡ଼ ବାବୁ, ଜଏନିଂ ରିପୋର୍ଟଟା।
0: ଆମ କଥାବାର୍ତ୍ତା ଭିତରେ ଠିଆରେ ଠିଆରେ ଏଇଟା ଲେଖି ସାରିଲେଣି? ବା ବଢିଆ ଲେଖିଛନ୍ତି ତ, ଯାହା ହେଲେ ବି ଫାର୍ଷ୍ଟ କ୍ଲାସ ଫାର୍ଷ୍ଟ ଷ୍ଟୁଡେଣ୍ଟ। ଆରେ ଏ ପ୍ରଳୟାନନ୍ଦ ବାବୁ, ଏ କଣ ଆପଣମାନେ ସମସ୍ତେ ଖାଇବାକୁ ବାହାରିଲେ କି? ଆରେ ହରିବୋଲ ବାବୁଙ୍କ ସହ ପରିଚୟ ହେଇଯାଆନ୍ତୁ।
6: ଆଜ୍ଞା ନମସ୍କାର।
7: ନମସ୍କାର ନମସ୍କାର।
3: ଆମେ ଗଣ୍ଡାଏ ପେଟରେ ପକେଇ ସହଳ ଚାଲି ଆସୁଛୁ, ଆସିଲେ ସୁଖ ଦୁଃଖ ହବା, ପେଟରେ ମୂଷା ଦୌଡ଼ିଲାଣି ତ।
0: ନକୁଳି
8: ଆଜ୍ଞା,
0: ତୁ ଯା ଭଲ ଚା 2 କପ୍ ନେଇ ଆସିବୁ।
5: ଥାଉ ବଡ଼ ବାବୁ ଥାଉ, ଏଇ ଅଳ୍ପ ସମୟ ପୂର୍ବରୁ ତ ମୁଁ ଖାଇକି ଆସିଛି।
0: ହେ ନୂଆ କରି ଚାକିରିରେ ଯୋଗ ଦେଲେ ମନ ଖୁସି କରିବା କଥା। ହଁ ମୁଁ କଣ କହୁଥିଲି କି, ଆପଣ ଏ ଜଏନିଂ ରିପୋର୍ଟଟା ବଦଳେଇ ଦିଅନ୍ତୁ
5: ଆଜ୍ଞା।
0: ସାହେବ 3 ଦିନ ହେଲା ନାହାନ୍ତି ତ, ଆପଣ 3 ଦିନ ପୂର୍ବର ତାରିଖ, ତା ମାନେ ଆଜି ହେଲା 5 ତାରିଖ
5: ଆଜ୍ଞା,
0: ଆପଣ 2 ତାରିଖ ଲେଖି ଦିଅନ୍ତୁ।
5: ଏମିତି କଲେ କିଛି ଅସୁବିଧା ନାହିଁ ତ?
0: ମୁଁ ପରା ଅଛି, ଆପଣଙ୍କ ସିନିୟରିଟି ରହିବ, ଆ ତା ସହ ଏ ଆପଣଙ୍କର DA, ଘର ଭଡ଼ା, ଅନ୍ୟାନ୍ୟ ଭତ୍ତା ହେଇ ଦିନକୁ ପାଖାପାଖି 70 ଟଙ୍କା
5: ଆଜ୍ଞା,
0: 3 ଦିନରେ 210 ଟଙ୍କା କାହିଁକି ହରାଇବେ? ବରଂ ମାଛ ତେଲରେ ମାଛ ଭାଜିବା ଭଳି ସେଇ ଟଙ୍କାରେ ଅଫିସ ବାଲାଙ୍କୁ ମିଠା ଖୁଆଇ ଦେବେ।

0: ନୂଆ ଚାକିରି ତ ସମସ୍ତଙ୍କର ଆଶା ରହିଛି।
1: ହଉ ଆଜ୍ଞା, ଆପଣଙ୍କୁ କହିବା ମାନେ ତାରିଖଟା ବଦଳି ଦଉଛି।
0: ଆଜ୍ଞା ନିଅନ୍ତୁ ଚା, ପୁରା ସ୍ପେସିଆଲ ବନେଇ ଆଣିଛି।
1: ବଡ଼ ବାବୁ, ଏ ରହିବା ପାଇଁ କିଛି ସୁବିଧା
2: କିରେ ନକୁଳି?
0: ଆଜ୍ଞା,
2: ଆମ ଏ କଲୋନୀରେ କୋଉଠି ସୁବିଧା ହବ କିରେ?
0: ମୋ ଆଖିକି ସେମିତି କାଇଁ ଦେଖାଯାଉନି ତ, ସମସ୍ତେ ତ ଫ୍ୟାମିଲି ଧରି ରହୁଛନ୍ତି, ଆଉ ଦି ଚାରିଟା ଘରେ ଠେଙ୍ଗୁଆ ଗୁଡାକ ଆଜବେଷ୍ଟ ହୋଇ ରହୁଛନ୍ତି।
2: ଆଜବେଷ୍ଟ ନାଇଁ ରେ ହୁଣ୍ଡା, ଆଡଜଷ୍ଟ। ସେଇଠି କୋଉଠି ରହି ହବ
0: ନାଇଁ? ନାଇଁ ଆଜ୍ଞା ହବନି, କାହିଁକି ନା ସବୁ ଘରେ ଚାରି ପାଞ୍ଚ ଜଣ ଲେଖାଏଁ ରହୁଛନ୍ତି, ଆଉ ବର୍ଷା ଦିନ ସରକାରୀ ଘର ଯେ ବାହାରେ ଟୋପେ ବର୍ଷା ହେଲେ ଘର ଭିତରେ ଆସି ଦି ଟୋପା ପଡୁଛି।
2: ବୁଝିଲେ ବୋଲ ହରି ବାବୁ।
1: ହରି ବୋଲ ଆଜ୍ଞା।
2: ହଁ ହଁ ହଁ ହରି ବୋଲ ବାବୁ, ଏଥର ଆଉ ଏ ଭୁଲ ହବ ନାହିଁ ଯେ। ହଁ କଣ କରିବା କହିଲେ, ଏଠି ତ ସେମିତି କିଛି ସୁବିଧା ନାହିଁ। ଲଜରେ ବା କେତେ ଦିନ ଆପଣ ରହିପାରିବେ? ପୁରୁଣା ଲୋକ କେତେ ଘର ଛାଡ଼ି ନାହାନ୍ତି ବୋଲି ବହୁତ ଅସୁବିଧା, ଅନେକ ତ ଏମିତି ଭଡ଼ା ଘର ନେଇ ରହୁଛନ୍ତି।
1: ହେଲେ ସାଙ୍ଗେ ସାଙ୍ଗେ କଣ ଭଡ଼ା ଘର ମିଳିଯିବ?
2: ନା ତା ବି ତ ନୁହେଁ ଯେ। ଆଚ୍ଛା ଆପଣ ଗୋଟାଏ କାମ କରନ୍ତୁ, ଘର ଗୋଟେ ସୁବିଧା ହେଲା ପର୍ଯ୍ୟନ୍ତ ଏଇ ଅଫିସରେ ରହିଯାଆନ୍ତୁ। ପାଣି ପାଇଖାନାର ତ ସୁବିଧା ଅଛି, ପାଖରେ ହୋଟେଲ ମଧ୍ୟ ଅଛି, କିଛି ଅସୁବିଧା ହବନି। ଗାଁରୁ ବାପ ମା ଆସିଛନ୍ତି ତ, ନହେଲେ ତ ଆମ ଘରେ ରହିଯାଇଥାନ୍ତେ।
1: ଯେତିକି ସାହାଯ୍ୟ କଲେଣି ସେଇଟା ତ ମୋ ଭାଗ୍ୟର କଥା ଆଜ୍ଞା। ସପ୍ତାହକ ଭିତରେ ଭଡ଼ା ଘର ନିଶ୍ଚୟ ଯୋଗାଡ଼ କରିବେ।
2: ଦୁଇ ସପ୍ତାହ ହେଉ ଚଳିବ, କିନ୍ତୁ ଅଧିକ ଡେରି କରିବେ ନାହିଁ, ସମସ୍ତେ ଖରାପ ଭାବିବେ ତ।
0: ନୂଆ ବାବୁ ତ ବୁଝିବା ସୁଝିବା ଲୋକ ଭଳି ଜଣା ପଡୁଛନ୍ତି, ଅନ୍ୟମାନଙ୍କ ଭଳି ତାଙ୍କୁ ଅଧିକ କହିବାକୁ ପଡ଼ିବନି। ମ
2: ନକୁଳି, ତୁ ନେ ବାବୁଙ୍କ ବେଡିଂ ଆର୍ଟିଚିଟା ସେ ଟେବୁଲ ତଳେ ରଖିଦେ।
0: ଆଜ୍ଞା।
2: ହଉ ହରି ବୋଲ ବାବୁ।
1: ସାର୍
2: ଆଜି ରାତି ଖାଇବାଟା ଆମ ଘରେ, ଏକୁଟିଆ ଏଠି ଭଲ ଲାଗିବନି। ମ ଆମ ଘର ଆଡେ ମଝିରେ ମଝିରେ ଏମିତି ଆସୁଥିବେ।
1: ଆଜ୍ଞା।

0: କହିଲେ ନକୁଳା, ଆରେ ତୁ ଯାହା ଯାହା କହିଲୁ ସବୁ ସତ ତ?
1: ଆଜ୍ଞା, ମୋ ସ୍ତ୍ରୀର ଲାଳ ଖାଇ କହୁଛି ଆଜ୍ଞା, ମିଛ କାହିଁକି କହିବି? ଆପଣ ମାନେ ଚା କପ୍ଟେ ଦେଲେ ବୋଲି ମିଛ ସତ ଲଗେଇ ୟା ତା ନାଁରେ କହିଦେବି? ସେ କଥା ମୋ ଜାତ କରେ ନାହିଁ। ହଁ, ମୁଁ ନିଜ ଆଖିରେ ଦେଖିଛି। ବଡ଼ ବାବୁ ସେ ନୂଆ ବାବୁଙ୍କୁ ତାଙ୍କ ଘରକୁ ନେଇଗଲେ ପରା।
2: ଆମ ନକୁଳିଟା ମିଛ କହିବନି ମ, ମୁଁ ଭଲ ଭାବରେ ଜାଣିଛି। ବୁଝିଲୁ ବାପା ନକୁଳି, ତୁ ତ ହେଲୁ ଆମ ଗୋଷ୍ଠୀର ଲୋକ, ସମସ୍ତଙ୍କର ଭଲ ମନ୍ଦ ବୁଝୁଥିବୁ, ଆଉ ଆମ ପାଖରେ ଟିକେ ଖବର ପହଞ୍ଚେଇ ଦଉଥିବୁ ନା, କଣ କହୁଛୁ ବାପା?
1: ଆଜ୍ଞା, ମତେ କଣ ଆଉ ଏକଥା କହିବାକୁ ପଡିବ? ମୁଁ ପୁରା ହେଲି ପୁରୁଣା ମୂଷା। ବୁଝିଲେ ଆଜ୍ଞା, ଆପଣ ମାନଙ୍କ ପାଖରେ ନୂଆ ବାବୁ ରହିବାକୁ ବଡ ବାବୁ ମତେ ପାଲଉଥିଲା। ମୁଁ ତ ଆପଣ ମାନଙ୍କ ଅସୁବିଧା ଦେଖି ଆସୁଛି, ତେଣୁ ଆରମ୍ଭରୁ
3: ନକୁଳା ଭଳିଆ ଆମର ହିତାକାଂକ୍ଷୀ କିଏ କଣ ହୁଏ ଦୁନିଆରେ ଅଛି?
1: ସେମିତି କଣ ଆଜ୍ଞା କହୁଛନ୍ତି? ଆପଣ ମାନେ ସୁଖ ଦୁଃଖରେ ମୋ ପଛରେ ଛିଡା ହଉଛନ୍ତି, ଆଉ ଆପଣ ମାନଙ୍କ ସେବା ମୁଁ କରିବିନି ତ ଆଉ କିଏ କରିବ?
3: ବୁଝିଲେ ପ୍ରଳୟାନନ୍ଦ ବାବୁ, ଏ ନକୁଳା ଭଳି ସୁନା ଖଣ୍ଡେ ଏ ସଂସାରରେ ମିଳିବନି।
2: ମୁଁ ତ ସେଇ କଥା କହୁଥିଲି, ଆପଣ ମୋ ତୁଣ୍ଡରୁ ଛଡେଇ ନେଇକି କଥା କହିଦେଇଛନ୍ତି।
3: ହେଲେ ଆପଣ ଯାହା କୁହନ୍ତୁ ପ୍ରଳୟାନନ୍ଦ ବାବୁ,
2: ଆଜ୍ଞା,
0: ଏ ବଡ ବାବୁଟା କିନ୍ତୁ ପକ୍କା ଉସ୍ତାଦ ଅଛି। ଦେଖୁନାହାନ୍ତି, ଯେମିତି ଜାଣିଦେଲା ଟୋକାଟା ବାଡୁଆ ଅଛି, ସାଙ୍ଗେ ସାଙ୍ଗେ ବସିବାକୁ କହିଦେଇଛି।
2: ଜୁଇଁ ହେବାର ସମ୍ଭାବନା ଗଜୁରିଲା ତ, ଯେମିତି ସେମିତି କରି ଝିଅ ଦିଟାଙ୍କୁ ତ ପାର କରିଦେଲା, ଆଉ ସାନ ଝିଅଟା ମଧ୍ୟ ଦେଖିବାକୁ ଟିକେ ବାଗିଲା ଅଛି ତ।
3: ତାପରେ କଲେଜରେ ତିନି ଚାରି ବର୍ଷ ପଢି ମୁଣ୍ଡରେ ନଲେ ଜାମ୍ କରେଇଥିବ, ହରି ବୋଲକୁ ହରି ବୋଲ କରି ହେଙ୍ଗୁ ସୁଙ୍ଘେଇବାକୁ କେତେ ବା ସମୟ ଲାଗିବ?
1: ଗୁମର କଥାଟା ତାହେଲେ ଯାଇ ସେଇଠି, ନହେଲେ ବଡ ବାବୁଙ୍କ ଭଳିଆ ଲୋକ ସେ ପୁଣି ଚା ମଗେଇ

0: ଆଉ ତାଙ୍କ ଘରକୁ ଖାଇବାକୁ ଡାକିଥାନ୍ତେ।
1: ଆରେ ପହିଲେ ପହିଲେ ମତେ ମଧ୍ୟ ସେମିତି ପାଲରେ ପକଉନଥିଲା କି ବୁଢା, ମୁଁ ଟିକେ ଆଡ଼ ଛଡ଼ା ହୋଇ ରହିଲୁ ବୋଲି ତରିଗଲି ନା, ଆଉ ନହେଲେ ତାର ସେ ବାଣ୍ଠୁରୀ ମଜା ଝିଅଟା ତ ବରଣମାଳା ଧରି ମୋ ପଛରେ ଗୋଡ଼େଇଥିଲା।
2: ଦେଖୁନାହାନ୍ତି କେମିତି ଘଣ୍ଟାକ ପାଇଁ ଫୋର୍ନୁନ୍ ଆଫ୍ଟରନୁନ୍ ହଉଥିଲା।
1: ହଁ,
2: ଦେଖିଲା ବେଳକୁ ନିଜ ଆଡୁ କହି ତିନି ଦିନ ପୂର୍ବରୁ ଜଏନିଂ ରିପୋର୍ଟଟା ରଖିଦେଲା।
1: ଖାଲି ସେତିକି ନୁହଁ, ସେ ପୁରୁଣା ତାରିଖରୁ ସରକାରୀ ଘର ପାଇଁ ମଧ୍ୟ ଦରଖାସ୍ତ ଲେଖା ହୋଇଯାଇଛି।
2: ଦେଖ,
1: ଆଉ ସେଥିରେ ଅଛି ତୁରନ୍ତ ଘର ମିଳିଲେ ଅସୁସ୍ଥ ପିତା ମାତାଙ୍କର ସେବା ଯତ୍ନ ଏବଂ ଡାକ୍ତରୀ ଚିକିତ୍ସା କରିହେବ। ସବୁ ସେଇ ହନୁମାଙ୍କଡର ବୁଦ୍ଧି। ହଉ ବେଟା, ରହ ରହ, ଆମେ ବି ଦେଖିବୁ ଯେ କୋଉ ପାଣି କୁଆଡେ ଯାଉଛି।
2: ଆମ ମାନଙ୍କର ଟିକେ ଦୋଷ ଦୁର୍ବଳତା ରହିଯାଉଛି, ନହେଲେ କଣ ସେ ବଡ଼ ବାବୁ ଆମକୁ ବଳେଇ ଯାଆନ୍ତା। ଆମ ଭିତରେ ସହଯୋଗ ରହିପାରୁନି ବୋଲି।
3: ଆଜ୍ଞା, ଏଥର କଥା ବଦଳେଇ ଦିଅନ୍ତୁ।
4: କଣ ଲାଗିଲେ
3: ସନାତନ ବାବୁ ଇଆଡେ ଆସୁଛନ୍ତି ତ? ସେ ତ ବୁଢ଼ାର ଏକ ନମ୍ବର ଚାମଚା, ଭାଗ ଚାଷ କଲା ଭଳି ନିଜ ବାଡ଼ିର ଫସଲରୁ ଅଧାକେ ସେଥିରୁ ଅଧିକ ବଡ଼ ବାବୁକୁ ମେଣ୍ଢେଇ ଦଉଛି।
1: ଓହୋ, ତୁ ଚୁପ ରହିଯା,

0: ନକୁଳା, ଆରେ ଏ ନକୁଳା, ଆରେ କୁଆଡେ ଗଲୁ ରେ?
1: ଆରେ ସବୁ ସରିଗଲା ରେ, ଆରେ ଶୀଘ୍ର ଦୌଡ଼ି ଆସେ, ମୋ ଫାଇଲ ଗୁଡାକ ବର୍ଷା ପାଣିରେ ସବୁ ଡୁବିଗଲା।
2: ଆପଣ ଏତେ ବ୍ୟସ୍ତ କାହିଁକି ହଉଛନ୍ତି କହିଲେ? ନକୁଳକି କହିଲେ ସେ କଣ ଖରାରେ ଶୁଖେଇ ଦବନି?
1: କାଲି ରାତିରେ ଯେଉଁ ଲଗାଣ ବର୍ଷା, ମୁଁ ତ ଭାବୁଥିଲି କେଉଁଠି କିଛି ଅଘଟଣ ଘଟିବ ନିଶ୍ଚୟ।
0: ନକୁଳା, ଆରେ ଏ ନକୁଳା, କୁଆଡେ ଗଲୁ ରେ?
3: ଯାଉଛି ଆଜ୍ଞା, ଯାଉଛି। ମରିବାକୁ ମତେ କଣ ହେଲେ ତର ଅଛି?
1: ଦେଖନ୍ତୁ ତ ପ୍ରଳୟାନନ୍ଦ ବାବୁ, କି ଦୁର୍ଯୋଗ ମତେ ଗୋଡେଇଛି।
2: ଓହୋ, ଏଇଟା ଗୋଟେ କି ଦୁର୍ଯୋଗ ଯେ ଆପଣ ଏତେ ବ୍ୟସ୍ତ ହଉଛନ୍ତି?
1: ଦୁର୍ଯୋଗ କହିବେନି ତ ଆଉ କଣ କହିବି, ଘରେ ମିସେସର ଦେହ ଖରାପ, ଏଣେ ଅଫିସରେ ନୂଆ ସିଟ୍ ଆଲଟମେଣ୍ଟରେ ସବୁତକ ଅଡୁଆ ମୋ ମୁଣ୍ଡରେ ଲଦିଥିଲେ, ସେଥିରେ ଫାଇଲ ଗୁଡାକୁ ନଷ୍ଟ ହେବାକୁ ବସିଛି। ସାହେବ ଏକଥା ଜାଣିଲେ କଣ ଭାବିବେ? କହିବେ କଣ ନା ଅତି କେୟାରଲେସ୍ ଲୋକଟା।
3: ସତ କଥା ଆଜ୍ଞା, ଆପଣ ବ୍ରାହ୍ମଣ ପଣ୍ଡିତ ଡକାଇ ଗୋଟିଏ ଶାନ୍ତି ଯଜ୍ଞ କରିଦିଅନ୍ତୁ।
2: ସତେ ତ, ଅଫିସ ସାରା କେଉଁଠି ହେଲେ ଟୋପାଏ ବର୍ଷା ପାଣି ପଡ଼ିନି, ଅଥଚ ଆପଣଙ୍କ ଫାଇଲ ଗୁଡାକ ଭିଜିଗଲା, ଆଶ୍ଚର୍ଯ୍ୟ।
1: କାଲି ଭାବୁଥିଲି ଫାଇଲ ଗୁଡାକ ତଳୁ ଉଠାଇ ଆଲମିରାକୁ ନେଇଯିବି, ହେଲେ ଦୁର୍ଯୋଗ ତ ମୋ ଭାଗ୍ୟରେ ଲେଖା ହେଇଛି, ସୁବୁଦ୍ଧି ଜୁଟିବ କେଉଁଠୁ?
2: ଉପର ଛାତ ତ କାଇଁ ଓଦା ଦେଖାଯାଉନି,
1: ଖରାବାଜି ଶୁଖିଯିବନି।
3: ଆଜ୍ଞା, ଏଗୁଡାକ କଣ ଗନ୍ଧ ହଉଛି, କିଏ ଏକ କରିଦେଇଛି ନା କଣ?
2: ଧେତ୍, ବୁଦ୍ଧୁ କୋଉଠିକାର, ଅଫିସ ଭିତରକୁ କଣ ଗାଈ ବଳଦ କି କୁକୁର ବିଲେଇ ଆସିଥିଲେ କିରେ?
3: ଗାଈ ବଳଦ ନୁହେଁ ଆଜ୍ଞା, ଦିଗଡ଼ିଆ ଯନ୍ତ୍ର ଗନ୍ଧ ହଉଛି, ଏଇ ଶୁଙ୍ଗୁନାହାନ୍ତି?
2: ସତରେ ତ,
1: ହଁ ହଁ, ମଣିଷ, ମଣିଷର ଏ କରାମତି, ଛାତରେ ମଧ୍ୟ କଣା ନାହିଁ,
2: ତାହେଲେ ଆଉ ଭାବିବାର କଣ ଅଛି, ସବୁ ସେଇ
1: ଆମ ଅଫିସର ମଣି ହରିବୋଲ ବାବୁଙ୍କର ହିଁ କୀର୍ତ୍ତି।
3: ମୁଁ ମଧ୍ୟ ସେଇଆ ଭାବୁଛି, ନୂଆ ବାବୁ ତ ରାତିରେ ଅଫିସ ଘରେ ଶୋଉଛନ୍ତି, କାଳେ ସେ କି ତାଙ୍କ ସାଙ୍ଗସାଥି।
1: ବଡ଼ବାବୁ, ବଡ଼ବାବୁ, ଇଆଡ଼େ ଟିକେ ଶୁଣନ୍ତୁ,
4: କଣ ହେଲା?
2: କଣ ନ ହେଇଛି ଅଫିସ ଭିତରେ, ଇଆଡ଼େ ଆସନ୍ତୁ ଆଉ ନିଜ ଆଖିରେ ଦେଖି ଯାଆନ୍ତୁ।
4: ଓଃ, କଣ ହେଇଛି ଶୁଣେ।
1: ଓହୋ, କଣ ନ ହେଇଛି କହିଲେ? ମୋ ସବୁ ଫାଇଲ ଉପରେ କୋଉ ଅକାଳ କୁଷ୍ମାଣ୍ଡ ଗୋଟେ କେମିତି ପରିସ୍ରା କରି ବୁଡ଼େଇ ଦେଇଛି, ଦେଖନ୍ତୁ ଦେଖନ୍ତୁ ଆପଣ।
2: ଆଉ କିଏ ହବ, ଆପଣଙ୍କର ସେଇ ରତ୍ନମଣି ଗଣ୍ଠିଧନ ହରିବଲ ବାବୁ, ନହେଲେ ତାଙ୍କର ସାଙ୍ଗସାଥି କିଏ ହେଇଥିବ?
1: ଏହାର ତୁରନ୍ତ ପ୍ରତିକାର କରନ୍ତୁ, ନହେଲେ ସାହେବଙ୍କୁ କହି।
4: ଓଃ, ଆପଣ ଚୁପ୍ ରୁହନ୍ତୁ, ମୁଁ ସବୁ ବୁଝୁଛି।
2: ଯାହା କରିବାର କଥା ଶୀଘ୍ର କରନ୍ତୁ, ନହେଲେ ପରିଣାମ କିଛି ଭଲ ହବନି, ମୁଁ ସଫା ସଫା କହିଦଉଛି।
1: ଯଦି ସାହେବ ସେ ଫାଇଲ ଭିତରକୁ ଗୋଟା ମଗାଇ ପଠାନ୍ତି।
4: ଏ ନକୁଳି, ନକୁଳି, ତୁ ଗଲୁ, ଏ ଫାଇଲ ଗୁଡାକ ଖରାରେ ଶୁଖାଇଦେବୁ।
3: କଣ କହିଲେ, କଣ କହିଲେ? ମୁଁ ପିଅନ ଚାକିରି କରିଛି ବୋଲି କଣ ଇଏ ମେହେନ୍ତର କାମ କରିବି, ଆଉ ଆପଣ ମାନଙ୍କର ଝାଡ଼ା ପରିସା ବୋହିବି।
4: ଏ ନକୁଳି ଶୁଣ, ଏଇ ନେ 20 ଟଙ୍କା ରଖ, ଫାଇଲ ଗୁଡାକ ଶୁଖେଇଦେ, ଆଉ ଛୋଟ ସେଣ୍ଟ ସିସିଟେ ଆଣି ସେଇଥିରେ ଢାଳିଦେ।
3: ଆପଣ ଖାଲି କହୁଛନ୍ତି ବୋଲି ହଁ

0: ଇଆଡ଼େ ମାସ ଶେଷ, ଟଙ୍କାର ଅଭାବ ବୋଲି କରୁଛି, ନହେଲେ ମୋ ବିବେକ ବି ବାଧା ଦଉଛି।
1: ହଁ ଶୁଣ, ଏ ହରିବୋଲ ବାବୁଙ୍କୁ ମୋ ପାଖକୁ ପଠାଇଦେବୁ।

0: ନିନାଦ ରେ ନିନାଦ
1: କିରେ ହରିବୋଲ ତୁ ରେ ରେ ରେ ଚାଟ ଚାଟ ଚାଟ ଚାଟ ରେ ଏ ଜୋରରେ ଚାପୁଡ଼ି ଧରୁଛି ଯେ ମୋ ଛାତିଟା ଫାଟିଗଲା ଭଳିଆ ଲାଗୁଛି ରେ
2: ଧରିବିନି ମୋ ଅନ୍ତରଙ୍ଗ ସାଙ୍ଗକୁ 2 ବର୍ଷ ପରେ ଦେଖୁଛି ଟି
0: ଆରେ ମୁଁ ଏଠି ଇରିଗେସନ ଅଫିସରେ 2 ସପ୍ତାହ ହେଲା ଜଏନ କରିଛି ଆଉ ତୁ
2: ଏ ମୋର ଏ ବରପାଲିରୁ ଏଠାକୁ 6 ମାସ ହେଲା ବଦଳି ହେଇଯାଇଛି
0: ହଁ
2: ତୋ ଖବର ସବୁ ଭଲ ତ
0: ଭଲ ଆଉ କଣ ଭାଇ ଗୋଟେ ବଡ ବିପଦରେ ପଡିଯାଇଛି
2: ବିପଦରେ ପଡିଯାଇଛୁ
0: ହଁ
2: କିରେ କଣ ହୋଇଛି
0: ହଁ ରେ ଭାଇ ଅଜାଗା ଘା ଦେଖି ହୁଏନି କି ଦେଖେଇ ହୁଏନି ଖାଲି ତୁ ମୋର ଅନ୍ତରଙ୍ଗ ବୋଲି ଯାହା ମୁଁ କହିଦଉଛି
2: ତୋ ଅସୁବିଧା କଥା ମତେ କହିବୁନି ତ ଆଉ କଣ କାନ୍ଥ ବାଡକୁ କହିବୁ ହଉ କହିଲୁ କହିଲୁ କଣ ହେଇଛି
0: ଏଠାକାର ଭଡ଼ା ଘର କଥା ତ ଜାଣିଛୁ ପରିଶ୍ରମ କଲେ ସ୍ୱର୍ଗର ପାରିଜାତ ମିଳିଯିବ ସିନା ଏଠି ଭଲ ଭଡ଼ା ଘର ଖଣ୍ଡେ ମିଳିବନି ଲଜରେ ରହିବାକୁ ତ ବଳ ନାହିଁ ବାଧ୍ୟ ହୋଇ ଆମ ବଡ ବାବୁଙ୍କ ଦୟାରୁ ଅଫିସ ଘରେ ରହୁଥିଲି ବୁଝିଲୁ ଗଲା କାଲି ରାତିରେ ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଲାଗି ରହିଥାଏ ଦୁର୍ଯୋଗକୁ ରାତିରେ ଇଲେକ୍ଟ୍ରି ଲାଇଟ୍ ମଧ୍ୟ ଚାଲିଗଲା
2: କି ଭୟଙ୍କର ପରିବେଶ ଶୁଣିଲା ବେଳକୁ ତ ମୋ ଲୋମ ଟାଙ୍କୁରି ଯାଉଛି ତାପରେ କଣ ହେଲା
0: ଅଧରାତି ବେଳକୁ ମତେ ଏକ ମାଡ଼ିଲା
2: କି ଦୁର୍ଯୋଗ
0: ହେଲେ ଭୟରେ ବାହାରକୁ ଆସିପାରିଲିନି ଅନୁମାନ କରି ବାହାର କାନ୍ଥ ପାଖ ଥିବା କାନ୍ଥ କଣା ପାଖରେ କାମ ବଢ଼େଇଦେଲି ହେଲେ ମୋ ଅନୁମାନଟା 4-5 ହାତ ଏଫାକ ସେପାକ ହେଇଗଲା ରେ
2: ତା ମାନେ
0: ମାନେ ଆଉ କଣ ଅଫିସ ଫାଇଲ ଗୁଡାକ ଓଦା ହେଇଗଲା ଆଜି ବଡ ବାବୁଙ୍କ ନିର୍ଦ୍ଦେଶ ଦିନେ 2 ଦିନ ଭିତରେ ସେଠାରୁ ବେଡିଂ ପତ୍ର ଉଠେଇ ନେବାକୁ ପଡିବ
2: ଓ ଏମିତି କଥା ତ
0: ଭାଇ ଭଡ଼ା ଘର ଖୋଜି ଖୋଜି ଥକି ଗଲିଣି ମୁଁ
2: ହଉ ମୋ ସାଙ୍ଗରେ ତ ଭେଟ ହେଇଗଲା ଏଥର ଆଉ ବ୍ୟସ୍ତ ହନା
0: ସବୁ ଭଗବାନଙ୍କ ବରାଦନ ହେଇଥିଲେ କଣ ତୋ ସହ ଏମିତି ଆକସ୍ମିକ ଭାବରେ ଦେଖା ହେଇଥାନ୍ତା
2: ମୁଁ ତାହେଲେ ଭଡ଼ା ଘର କେଉଁଠି ହେଲେ ପାଉନୁ ଏଇୟା ତ
0: ଭଡ଼ାକୁ ଚାହିଁ କୋଉଠି ଘର ପସନ୍ଦ ହେଲେ ବି ମୋ ଭାଗ୍ୟରେ ପରା ଜୁଟୁନି
2: କିରେ କାହିଁକି ତୁ କଣ ଆଡଭାନ୍ସ ଦଉନୁ କିରେ
0: ଆମ ସେ କଥା ନୁହେଁ ଏଇ ମୋର ବୟସ ଆଉ ଅବିବାହିତ ସାର୍ଟିଫିକେଟଟା ମତେ ସବୁ ଘର ପାଇଁ ଅଯୋଗ୍ୟ ଘୋଷିତ କରୁଛନ୍ତି
2: ତା ବୋଲି କଣ ତୁ ଗଛ ମୂଳେ ଶୋଇବୁ
0: କଣ କରିବି
2: ହରେ ଏ ଭଲ ଘରଟିଏ ଯଦି ହାପଡ଼ରେ ପଡୁଛି ତୁ ତେବେ କହିଦଉନୁ ବାହାହୋଇ ସଂସାର କରିଛୁ ବୋଲି
0: ମୋ ଦେଇ ସେ କଥା ହେବନି ଆଜି କହିଦେବି କାଲିକି ଧରା ପଡିଗଲେ
2: ବେଦ ପୁରା ଅଶୁଦ୍ଧ ହେଇଯିବ ହରେ ରହିବାକୁ ଜାଗା ମିଳୁନି ବୋଲି 12 ପିଣ୍ଡା ହଉଛି ଯେ ଭଲ ଲାଗୁଛି ହେଲେ ବିପଦରେ ମିଛ କହିଦେଲେ ତୋ ଦେହରୁ ମାଉଁସ ଛାଡି ପଡୁଛି
0: ତାହେଲେ
2: ବୁଝିଲୁ ଅଧିକ ଭଡ଼ା ହଉ ପଛକେ ଆଜି ଯେମିତି ହେଲେ ଘରଟିଏ ଯୋଗାଡ଼ ହବ ତୁ ଯଦି କିଛି କହିପାରୁନୁ ତେବେ ତୁ ଚୁପ୍ ରହ ସବୁ କାମ ମୁଁ ତୁଲେଇଦେବି ହେଲା ତ
0: ହଉ ତୋର ଯେମିତି ଇଚ୍ଛା
2: ଘର ଖୋଜା କାମ ତ ହବ ହେଲେ ରାତିରେ ତୋର ଜିନିଷପତ୍ର ଧରି ମୋ ଘରକୁ ଚାଲି ଆସେ
0: କାହିଁ ତୋ ପିଲାପିଲି ନାହାନ୍ତି କି
2: ନା ସେ ଆମ ଗାଁକୁ ଯାଇଛି
0: କଣ କୋଉ ଖାସ କାମରେ
2: ହଁ ଖାସ କାମ ନୁହେଁ ତ ଆଉ କଣ ଏଇ ପ୍ରଥମ ପୁଅର ପ୍ରଥମ ଜନ୍ମ ବାର୍ଷିକୀ ସହ ଆଗାମୀଟିର ଜନ୍ମ ଓ 21 ଆଉ ଆମ ବିବାହର 3ୟ ବର୍ଷ ପୁରାଣୀ ଏମିତି ମାନେ ଗୁଡାଏ ଅଡୁଆ ତଡୁଆ ଧନ୍ଦା ଏକା ସାଙ୍ଗରେ ତୁଟେଇ ଦେଇକି ଆସିବ ଆଉ
0: ଭାଉଜ କେତେ ଦିନ ହେଲା ଗଲେଣି
2: ଏଇ 2.5 ସପ୍ତାହ ହେଲାଣି ଆଉ 15-20 ଦିନ ପରେ ଫେରି ଆସିବ
0: ଅନ୍ତତ ସେତିକି ଦିନ ପର୍ଯ୍ୟନ୍ତ ତୋ ପାଖରେ ତ ମୁଣ୍ଡ ଗୁଞ୍ଜି ହେବ
2: ସେଥିପାଇଁ କିଏ କଣ ତତେ ମନା କରୁଛି ହେଲେ ତା ପୂର୍ବରୁ ତୋର ଘରଟିଏ ଯୋଗାଡ଼ ହୋଇଯିବା ନିହାତି ଦରକାର
0: ହଁ ହଁ ହଁ ସେଇଟା ତ ସତ କଥା ହଉ ତୁ ଚାଲ ତ ଆଉ ଡେରି କରି ଲାଭ ନାହିଁ
2: ତା ବୋଲି ଏତେ ବଡ ଅଭିଯାନରେ ଯିବା ଆଉ ଫମ୍ପା ପେଟରେ
0: ଓହୋ ତୁ ଚାଲିଲୁ ବାଟରେ ଯାହା ହେଲେ କିଛି ଗୋଟେ ଖାଇଦେବା ନାହିଁ
2: ହଉ ଚାଲ।

0: ଏଇ ରଖ, 400 ଦେଇଛି, ନିଅ।
1: ହଉ ଦେ।
2: ଗଣିକି ମାଉସୀ ରଖିଲୁନି, ସେମିତି ଅଣ୍ଟାରେ ଖୋସିଦେଲ।
3: ତମକୁ କଣ ଅବିଶ୍ୱାସ କରିବି?
2: ନାଇଁ ଯେ, ହେଲେ ଶାସ୍ତ୍ର ପରା କହୁଛି, ପଇସା ନବ ଗଣି ପାଣି ପିଇବ ଛାଣି।
3: ରେ ପୁଅ ହରି ବୋଲ, ଅସଲ କଥାଟା ପଚାରିବାକୁ ତ ପୁରା ଭୁଲି ଯାଇଥିଲି। ତୋର ପିଲା ଛୁଆ ଅଛନ୍ତି ତ?
0: ନା।
3: ଏ କଣ କହିଲୁ?
2: ହଇରେ ହଇରେ ଓଲୁ, ନା କଣ କହି ପକେଇଲୁ? ମାଉସୀ କଣ କହିଲେ ବୁଝିଲୁ ତ? ବୁଝିଲ ମାଉସୀ, ସେ ପିଲା ଲୋକ 7 ମାସ ହେଲା ବାହା ହୋଇଛି, ତମେ ବାହା ହୋଇ ସଂସାର କରିଛ କି ନାହିଁ ପଚାରିଲା ବେଳକୁ ସେ ଅଲଗା ବୁଝିଲା। ପିଲା ଛୁଆ ବି ହେଇନାହାନ୍ତି ବା, ଆସ୍ତେ ଆସ୍ତେ ହେବେନି? ଆଉ କଣ 7 ମାସ ଭିତରେ 2-4 ଛୁଆ ହୋଇଯାଆନ୍ତା ନା କଣ?
3: ଓ ଏମିତି କଥା ତ?
0: ହଁ ମାଉସୀ।
3: ଏ ପୁଅ, ତୁ ଆସିଲା ବେଳେ 2 ଜଣ ଯାକ ମିଶିକି ଆସିବ, ନହେଲେ ସାଇବାଲା ହଇରାଣ କରିବେ। ଏଠି ଭେଣ୍ଡିଆ ମାନଙ୍କୁ ଏକୁଟିଆ କେହି ରଖେଇ ଦେଉନାହାନ୍ତି ପରା, ସେଇଥିପାଇଁ ଆଗୁଆ କହିଦେଲି।
2: ତମେ ସେଥିପାଇଁ ବ୍ୟସ୍ତ ହୁଅନି ମାଉସୀ, ଆମେ କଣ ସେ କଥା ବୁଝୁନୁ?
3: ସେଇଆରେ ପୁଅ, ଏଠି ତ ଘର ଭଳି ଚଳିବାକୁ ପଡିବ। ସେ 2 ଜଣ, ଆମେ ମା ଝିଅ 2 ଜଣ, ଗାଧୁଆ ଘର ପାଇଖାନା ବୋଲି ତ ଗୋଟିଏ, 4 ଜଣ ଯାକ ମିଳିମିଶି ଚଳିବାକୁ ତ ହେବ।
0: ମାଉସୀ, ଝିଅ କଣ ପାଠ ସାଠ ପଢୁଛି?
3: ହଁ ରେ ପୁଅ, କଲେଜରେ ପଢୁଛି, ଏବେ ତ ଛୁଟି ହେଇଛି, ଘରେ ଅଛି। କଲେଜ ଖୋଲିଲେ ସେ ତାର କଲେଜ ଯିବ, ତୁ ତୋର ଅଫିସ ଯିବୁ, ଆମେ 2 ଜଣ ବସି ସୁଖ ଦୁଃଖ ହେଉଥିବୁ।
2: ହଉ ମାଉସୀ, ଆମେ ତାହେଲେ ଆସୁଛୁ।
3: କେବେଠୁ ଆସିବ କହିକି ଗଲନି ଯେ?
0: ସବୁ ଠିକଣା କରି ଏଇ 14-15 ଦିନ ଭିତରେ ଆସିବୁ।
3: ହଉ ହେଲା।
2: ହଉ ମାଉସୀ, ଆସୁଛୁ। ଆର ଥରକୁ ଆସିଲେ ତମ ହାତରୁ ଖାଇକିରି ନିଶ୍ଚୟ ଯିବି। ଥାଉ ଥାଉ ଥାଉ, ଅନ୍ଧାରଟାରେ ମାଉସୀ ତମେ ପଦାକୁ କାହିଁ ଆସୁଛ ଯେ? ହଉ ରହିଲୁ ମାଉସୀ, ନମସ୍କାର।
0: ନମସ୍କାର ମାଉସୀ।
3: ହଉ ରେ ବାପ, ବୁଢା ହେଇଥାଉ।
0: ହଇରେ ନିନାଦ, 400 ଟଙ୍କା ତ ଗଣିଦେଲେ, ଏବେ ସେତକ ବୁଡ଼ିଲା ବୋଲି ଭାବିବା କଥା।
2: ପିଲାଙ୍କ କାଗଜ ଟଙ୍କା ହେଇଛି ଯେ ବୁଡ଼ିଯିବ, ତୁ ଫ୍ୟାମିଲି ନବୁ ରହିବୁ, ଏଥିରେ ଅସୁବିଧା କୋଉଠି ରହିଲା କହିଲୁ?
0: ଆରେ ସ୍ତ୍ରୀ ଗୁଡାକ ଖାଲି କୋଉଠି ପଡିଛନ୍ତି ଯେ ଗୋଟେ ଆଣିବି, ହାତରେ ମୋଟ 14-15 ଦିନ, ଏତିକି ଦିନରେ କଣ କରିହବ କହିଲୁ? ଘରେ ତ ପୁଣି ପ୍ରସ୍ତାବ ଦେଖିବେ, ଝିଅ ମନୋନୀତ କରିବେ।
2: ତୁ ଚୁପ କଲୁ, କିଏ ତତେ କହୁଛି ଏମିତି ତରବରିଆ ହୋଇ ଚାରିହାତି ହେବାକୁ? ବା
0: ଆଉ
2: ମୁଁ ସେ ବୁଢ଼ୀ କହିବା ପରଠାରୁ ସେଇ କଥା ଚିନ୍ତା କରୁଥିଲି, ମୁଁ ଅଛି ମାନେ ତୁ କାହିଁକି ବ୍ୟସ୍ତ ହଉଛୁ?
0: ହଇରେ ବ୍ୟସ୍ତ କାହିଁକି ହେବି ତୁ ପଚାରୁଛୁ? 14-15 ଦିନ ଗଲେ ମୁଁ କୋଉ କୂଳରେ ହେବି କହିଲୁ? ଏପଟେ ତୋ ପିଲାମାନେ ଚାଲି ଆସିବେ, ତୁ ତୋ ତଣ୍ଠିଆ ଦେଇ ମୋତେ ବିଦା କରିଦେବୁ, ଆଉ ସେ ପାଖରେ ବୁଢ଼ୀ,
2: ସେ ପାଖରେ ବୁଢ଼ୀ ଅରୁଆ ଚାଉଳ ଦୁବ ବରକୋଳି ପତ୍ର ଆଉ ଘିଅ ଦୀପ ଧରି ତମ 2 ଜଣକୁ ବନ୍ଦାପନା କରି ତା ଘର ଭିତରକୁ ପାଛୁଟି ନବ।
0: ଓହୋ, କଣ ଯେ ତୁ କହୁଛୁ, ମୁଁ କିଛି ବୁଝିପାରୁନି।
2: ମୁଁ ଠିକ କହୁଛି, ତୁ ବୁଝିବା ଦରକାର ନାହିଁ, ମୁଁ କଣ କରୁଛି ଖାଲି ଦେଖିଯା।
0: ସେ ବୁଢ଼ୀ ଆମ 2 ଜଣଙ୍କୁ ବନ୍ଦାପନା କରି ଘର ଭିତରକୁ ନେଇଯିବ, ତା ମାନେ ହଇରେ ନିନାଦ, ସେ ବୁଢ଼ୀର ଝିଅଟାକୁ ମୁଁ ଦେଖିନି ଜାଣିନି।
2: ଭଲ କିରି ଅନ୍ଧାର ହେଇନି, କାହିଁକି ସ୍ୱପ୍ନ ଦେଖିବା ଆରମ୍ଭ କରୁନି କହିଲୁ?
0: ତତେ ଦେଖୁଛି ପାରି ହବନି, କଣ ଯେ ତୁ କରୁଛୁ, ମୋ ମୁଣ୍ଡଟା ଖରାପ କରିଦେଲୁଣି ତୁ।
2: ତୁ ଚୁପ ରହ, ଦେଖିବୁ ସବୁ ଠିକଣା ହୋଇଯାଇଛି।
0: ଆରେ ଆରେ ଏ ନିନାଦ, ଏ ରାସ୍ତାରେ କଣ ଚାଲିଲେ ତୋ ଘରକୁ ପରା ବାପୁଟ ଗଳିଟା?
2: ମୁଁ ଦେଖୁଛି ତୁ ମତେ ପାଗଳ କରିଦେବୁ, ତା ସାଥିରେ ତୁ ବି ପାଗଳ ହେଇଯିବୁ। ଆରେ ଏଇ ରାସ୍ତାଟା ଠିକ ଅଛି, ବୁଝିଲୁ ତ?
0: ଚୋପାଟା ବୁଝିଲି
2: ବୁଝିଲୁ ହରିବୋଲ, ଆମେ ବର୍ତ୍ତମାନ ଯାଉଛେ ସ୍ଥାନୀୟ ଦୈନିକ।

0: ଖବର କାଗଜ ଅଫିସକୁ।
1: ଖବର କାଗଜ ଅଫିସକୁ
0: ଗୋଟିଏ ବିଜ୍ଞାପନ ଦିଆ ହବ, ଭଡ଼ାରେ ଫାମିଲି ମାନେ ସ୍ତ୍ରୀଟିଏ ଦରକାର।
1: କଣ କହିଲୁ?
0: ଆଗାମୀ ମଙ୍ଗଳବାର ଦିନ ଆମ ଘରେ ଇଣ୍ଟରଭ୍ୟୁ ହବ, ତୋ ପାଇଁ ଏକ ମାସ ବା ଦେଢ଼ ମାସ ପାଇଁ ଭଡ଼ାରେ ସ୍ତ୍ରୀଟିଏ ନିଯୁକ୍ତି ପାଇବ, ଏଥର ବୁଝିଲୁ?
2: ଭଡ଼ାରେ ସ୍ତ୍ରୀ?
0: ଭଡ଼ାରେ କଣ ନ ମିଳୁଛି ଆଜିକାଲି? ବାହାଘର ଗୁଡ଼ିକରେ ତ ଛାମୁଣ୍ଡିଆ, ବେଦି, ଭୋଜିର ସରଞ୍ଜାମ, ବରକନ୍ୟାଙ୍କର ରହଣି ଜାଗା, ବ୍ରାହ୍ମଣ, ରୋଷେୟା, ଫୋଟୋ ଉଠାଳି, ଆରେ ସବୁ ତ ଭଡ଼ାରେ ଯୋଗାଡ଼ ହଉଛି।
1: ତା ବୋଲି ଭଡ଼ାରେ ସ୍ତ୍ରୀଟିଏ ଯୋଗାଡ଼ କରିବାଟା?
0: ତତେ କହିଲି ପରା।
1: କଣ
0: କିରେ, କନ୍ୟା ଯଦି ଭଡ଼ାରେ ଆସେ ବେଦ କଣ ଅସୁବିଧା ହୋଇଯିବ କହିଲୁ?
1: ଆଚ୍ଛା ହଉ, ତୋ କଥା ହେଲା, ଯଦି ବା କୋଉ ଅଭାବୀ ଘରର ଝିଅଟେ ରାଜି ହେଇଗଲା, କେତେ ଖର୍ଚ୍ଚ ବାର୍ଚ୍ଚ ହବ ଭାବିଛୁ ତ?
0: ସେ କଥା କଣ ଛାଡିଛି, ସିଧା ସିଧା ହିସାବ, ହୋଟେଲରେ ଖାଉଛୁ 500 କି 600 ଗଣୁଛୁ, ପେଟ ଖରାପ କରି ଔଷଧ ଖାଉଛୁ ଆଉ 100-150, ଏମିତି ହେଲା ଧର 700 ଟଙ୍କା। ଘରେ ସେ ରୋଷେଇ କରି ଖାଇବାକୁ ଦେଲେ ତମେ ଦି ଜଣ ବା ତା ବଡିଗାର୍ଡକୁ ମିଶାଇ ତିନି ଜଣଙ୍କ ଖାଇବା ଖର୍ଚ୍ଚ 700-800 ଭିତରେ, ମାନେ ତୋ ଖାଇବା ଖର୍ଚ୍ଚ ସହ ପ୍ରାୟ ସମାନ, ଦେଢ଼ ମାସର କଥା ବୁଝିଲୁ। ତାପରେ ସେ ମା ହେବାର ଅଛି ଘୋଷଣା କରି ତାକୁ ତାର ବାପା ଘରକୁ ପଠେଇଦେଲେ ଆମ କାମ ଶେଷ।
1: ଓହୋ, ସେ ତ ପୁଣି ସେତକ ଦିନ ଦରମା ପତ୍ର କିଛି ନେବ ନା ମାଗଣା ଖଟିବ?
0: ନବ ନବ, ଆରେ ନନ ବୋଲି କିଏ କହିଲା? ତୁ ଏ ମାସ ଭିତରେ ଘରକୁ ନ ଗଲେ 150-200 ରହିଲା, ଆଉ ତୋର ଡକ୍ଟରେଟ୍ ପାଇଁ ଯୋଉ ରିସର୍ଚ୍ଚ କରୁଛୁ ସେଇଟା ଏକ ମାସ ପାଇଁ ସ୍ଥଗିତ ରଖିଦେଲେ ଆଉ କିଛି ବଞ୍ଚିଯିବ, ଆଉ
1: ଦରମାଟା ହେଇଯିବ। ଏଇଆ ତ, ତା ବୋଲି ମୋ ରିସର୍ଚ୍ଚ କାମଟା ଅଧାରେ ବନ୍ଦ କରିଦେବି?
0: ଆବେ ମାର ଗଲି ସେ ରିସର୍ଚ୍ଚ କୁ, ଏଇଟା କୋଉ ବଡ କଥା ବା, ତୋ ପାଇଁ ମୁଁ ବହିପତ୍ର ଦରାଣି ଦେବି ଆଉ ତୋ ବେକରେ ଡକ୍ଟର ପଦଟା ଝୁଲେଇ ଦେବି, ହେଲା ତ?
1: ହଇରେ ନିନାଦ, ଦେଖୁଛି ତତେ ଆଉ ପାରିହବନି।
3: ହରିବୁଲ ବାବୁ, ଆପଣ ଆସନ୍ତୁ ଆସନ୍ତୁ, ଭିତରକୁ ଆସନ୍ତୁ। ଏମିତି ଠିଆ ହୋଇ ରହିଲେ ଯେ, ବସନ୍ତୁ। ସେ ଖଟରେ କାହିଁକି ବସିଲେ, ସୋଫାରେ ବସିଲେ? ନାଇଁ
1: ନାଇଁ, ଏଇଠି ବସିଛି, କିଛି ଅସୁବିଧା ନାହିଁ।
3: ଏ ମା ପ୍ରୀତି, ଏ ମା ଆସିଲୁ ଇଆଡ଼େ, ଦେଖିବୁ କିଏ ଆସିଛନ୍ତି। ଯା ହଉ, ଆପଣ ଆସିଲେ ଭଲ କଲେ। ପ୍ରୀତି, ଆଜି ଆପଣଙ୍କ କଥା ପଚାରୁଥିଲା।
4: ନମସ୍କାର।
1: ନମସ୍କାର
3: ମା ପ୍ରୀତି, ହରିବୁଲ ବାବୁଙ୍କୁ ଚା ଜଳଖିଆ ଆଣିଦବୁ? ନାଇଁ, ମୁଁ ଯାଉଛି, ବାହାରେ ଟିକେ କାମ ଅଛି। ହଁ ଶୁଣ, ଏ କବାଟଟା ଆଉ ଯାଇ ଦେବ।
1: ଘରେ ଆଉ କେହି ନାହାନ୍ତି କି?
4: ନା, ଆଉ କେହି ନାହାନ୍ତି। ମାର କୁସ୍ତି ଲଢେଇରେ ଭାଗ ନେବାର ଅଛି ତ, ସାନ ଭାଇକୁ ନେଇ କୁସ୍ତି ଆଖଡା ଆଡେ ଯାଇଛି।
1: ମାଉସୀ, କୁସ୍ତି ଲଢେଇ? ତମେ କଣ କହୁଛ ପ୍ରୀତି ଝରା?
4: ହଁ, ପିଲାଦିନୁ ତାର ତ ଏଥିରେ ସଉକ ଅଛି। ଏଇ ଯୋଉ କପ୍ ସିଲ୍ ଗୁଡାକ ସେ ସେଲ୍ଫରେ ଥୁଆ ହେଇଛି, ସବୁ ପରା ଆମ ମା ଜିତିଛି।
1: ସତରେ?
4: ହଉ ଛାଡନ୍ତୁ ସେ କଥା, ଆପଣ ଏତେ ଦିନ ହେଲା ଆମ ଘରକୁ ଆସୁନଥିଲେ ଯେ।
1: ଏତେ ଦିନ କୋଉଠି, ମଝିରେ ତ ମୋଟେ 2 ଦିନ।
4: ଆପଣଙ୍କୁ ସିନା 2 ଦିନ ଲାଗୁଛି, ମତେ ତ 2 ବର୍ଷ ଭଳି ଲାଗିଲାଣି। ଆଜି ବାବାଙ୍କୁ ଆପଣଙ୍କ କଥା ପଚାରୁଥିଲି।
1: ପ୍ରୀତି ଝରା, ମୋ କଥା କଣ ସତରେ ତୁମେ ଏତେ ଭାବ?
4: ଆପଣଙ୍କର ବିଶ୍ୱାସ ହେଉନି ନା।
1: ମୁଁ କଣ ସେ କଥା କହିଲି, ମୁଁ ତ ଭାବୁଥିଲି ତମ କଥା ମୁଁ ଯେମିତି ଭାବୁଛି ତମେ ସେମିତି ଜମା ଭାବୁନଥିବ।
4: ହଁ, କହିବେନି କାହିଁକି, ସେଇଥିପାଇଁ 2 ଦିନ ହେଲା ଆସୁନାହାନ୍ତି। ଅଫିସରେ ରହୁଥିଲେ ଯେ, ଉପର ବେଳା ସେ ବୁଲା କୁକୁରଟାକୁ ଦୌଡ଼ିରେ ବାନ୍ଧି ବୁଲେଇ ନେବା ନାଁରେ ଆପଣଙ୍କୁ ଯାଇ ଭେଟୁଥିଲି, ଝରକା ଦେଇ 2-4 ପଦ କଥା ହେଇ ଆସୁଥିଲି।
1: ଘଣ୍ଟେ ଦେଢ଼ ଘଣ୍ଟା ଠିଆ ହେଇ ହେଇ ମୋ ଗୋଡ ଦରଜ ହେଇଯାଉଥିଲା, ତମେ କହୁଛ 2-4 ପଦ କଥା?
4: ଆପଣଙ୍କୁ ସବୁ ତ ସେମିତି ଲାଗୁଛି, से कुकुरटा भिडियोटारी पळेबाकू चाहे बोली खाली पळेई।

0: ଆସେ, ନହେଲେ ତ
1: ଆଉ ଦି ଚାରି ଘଣ୍ଟା ଗପୁ ଥାନ୍ତୁ ଏଇୟା ନା।
0: ଭାରି ଥଟ୍ଟା କରୁଛନ୍ତି ଆପଣ। ସତରେ ସେଇ ଭୟରେ ଆପଣ ଅଫିସ ଛାଡି ଅନ୍ୟଟି ରହିବାକୁ ପଳେଇ ଗଲେ ନା କଣ? ଅଫିସରେ ତ କେତେ ସୁବିଧାରେ ଥିଲେ।
1: ତମେ ତ ସବୁ କଥା ଜାଣିଛ ପ୍ରୀତି ଝରା, କେମିତି ଗୋଟେ ଦୁର୍ଘଟଣା ଘଟିଗଲା।
0: ବାବାଙ୍କ ଠାରୁ ଆପଣଙ୍କ କଥା ଶୁଣିଲା ପରେ ମନଟା ମୋର ଭାରି ଖରାପ ହେଲା। ଭାବିଲି ମୁଁ ପୋଡ଼ା ମୁହିଁଟା ସେଦିନ ରାତିରେ କାହିଁକି ଆଉ ଦୁଇ ଚାରିପଟ ରୁଟି ନ ଦେଇ ତିନି ଗ୍ଲାସ ପାଣି ଦେଉଥିଲି ଯେ, ସେଇଥିପାଇଁ ସିନା ଦହ ଗଞ୍ଜ ହେଲେ।
1: ତିନି ଗ୍ଲାସ ପାଣିରେ କିଛି କଥା ନାହିଁ ପ୍ରୀତି ଝରା, ଯାହା ହବାର ଥିଲା ହେଲା, ସେ କଥା ଭାବି ଆଉ ଲାଭ କଣ ଅଛି।
0: ଆପଣ ବସିଥାନ୍ତୁ, ମୋ ଗରମ ପକୁଡ଼ି ଦିଟା ଛାଣିକି ନେଇ ଆସୁଛି।
1: ତମେ ଆଉ କେବେ ପକୁଡ଼ି ଖୁଆଇବ? ଆଜି ଥାଉ, ଆଜି ମୁଁ ଟିକେ ବ୍ୟସ୍ତ ଅଛି ତ।
0: ଆପଣ ବ୍ୟସ୍ତ ଅଛନ୍ତି କାଇଁ? ସେମିତି କିଛି ତ ଜଣାପଡ଼ୁନି, ଚୁଲି ମୁଣ୍ଡରେ ଜାକି ଜୁକି ହୋଇ ବିଲେଇ ଶୋଇଲା ଭଳି ଖଟଟା ଉପରେ ତ ଚୁପଚାପ ବସିଛନ୍ତି। ଏଇ ନିଅନ୍ତୁ ଏଇ ଖବର କାଗଜଟା ନେଇ ପଢ଼ନ୍ତୁ, ଗୋଟାଏ ମଜା ବିଜ୍ଞାପନ ଏଥିରେ ବାହାରିଛି। ଦିଅନ୍ତୁ ତ ମୁଁ ପଢି ଦଉଛି, ଶୁଣନ୍ତୁ। ଶିରୋନାମା, ଭଡ଼ା ଫ୍ୟାମିଲି ଆବଶ୍ୟକ, ଏକ ମାସ ନିମନ୍ତେ ଜଣେ ଯୁବତୀ ଦରକାର ଯିଏକି ସ୍ତ୍ରୀ ଭଳି ଅଭିନୟ କରିପାରିବେ, ଅଧିକ ନିରାପତ୍ତା ନିମନ୍ତେ ସାଙ୍ଗରେ ଜଣେ ସମ୍ପର୍କୀୟଙ୍କୁ ରଖିପାରିବେ, ମାଗଣା ଖାଇବା ପିଇବା ସହ ମାସିକ ବେତନ ମିଳିବ, ସାପ୍ତାହିକ ସିନେମା ଦେଖିବାର ସୁଯୋଗ ଅଛି। କାର୍ଯ୍ୟ ସନ୍ତୋଷଜନକ ହେଲେ ଶାଢ଼ୀଟିଏ ଉପହାର ମିଳିବ, ଆବଶ୍ୟକ ମନେ କଲେ ନିଯୁକ୍ତିର ସମୟସୀମା ଆଉ ମାସେ ପର୍ଯ୍ୟନ୍ତ ବଢ଼ାଯିବ। ଆଗାମୀ 20 ତାରିଖ ମଙ୍ଗଳବାର ଦିନ 10ଟାରେ ନିମ୍ନ ଠିକଣାରେ ସାକ୍ଷାତ କରନ୍ତୁ।
1: ମୋତେ କିଛି ଭଲ ଲାଗୁନି।
0: ଆପଣଙ୍କର ତ ସଦାବେଳେ ସେଇ ଥଟ୍ଟା କଥା। ସତରେ ଯଦି ଭଲ ଲାଗୁନି ତାହେଲେ ମଲମ କଣ ମୁଣ୍ଡରେ ମାଲିସ କରିଦେବେ?
1: ମାଲିସ ଦରକାର ନାହିଁ, ମାଲିସ ଦରକାର ନାହିଁ।
0: ଆଉ
1: ଗୋଟେ ଅସୁବିଧାରେ ପଡିଯାଇଛି ତ।
0: କି ଅସୁବିଧାରେ ପଡିଛନ୍ତି ଶୁଣେ?
1: ନାଇଁ, ନିନାଦ କହିବାକୁ ମନା କରିଛି ମୋତେ।
0: ଆପଣ ଅସୁବିଧାରେ ପଡିଛନ୍ତି ଆଉ ନିନାଦ ବାବୁ କହିବାକୁ ମନା କରିଛନ୍ତି, ପୁଣି ମୋତେ କଣ କହୁଛନ୍ତି ଆପଣ? ମୁଁ ତ କିଛି ବୁଝିପାରୁନି। ଏଇଠି ବସି ରେଡିଓରୁ ଗୀତ ଶୁଣନ୍ତୁ, ଭଲ ଲାଗିବ।

0: ଆଉ ସେ କଥା ଗୋଡ ହାତ ତୋର ଥରୁଛି
1: ଭଡ଼ା ଫାଇଲ ଦରକାର
2: ନା ନା ନା ଭୁଲ କହିଲି ମାନେ କଡ଼ା ଫାଇଲ ଦରକାର
1: କଡ଼ା ଫାଇଲ
2: ଆମ ଅଫିସରେ ଗୋଟେ କଡ଼ା ଫାଇଲ ଦରକାର ଅଫିସ କଥା ତ ତମେ କିଛି ବୁଝିପାରିବନି
1: ଅଫିସ କଥା ଛାଡ଼ନ୍ତୁ ଆପଣ କିଛି ନ ଖାଇଲେ ବି ଥଣ୍ଡା ସର୍ବତ ଗ୍ଲାସଟେ
2: ମତେ ମତେ ଡର ମାଡୁଛି
1: ଡର ମାଡୁଛି କାହିଁକି
2: ଯଦି ସେଦିନ ଭଳି ହେବ ମିନା ଦୋଟା ମତେ ସାଧି ପକେଇବ ସବୁ ଠିକ ହେଇଯାଉ ତାପରେ ଯାଇ ପିଇବି
1: ହଉ ଆପଣଙ୍କ ଇଚ୍ଛା
2: ହଁ ମନେ ପଡିଲା ଅସଲ କଥାଟା ଭୁଲି ଯାଇଥିଲି ଆଉ
1: କଣ ଭୁଲି ଯାଇଥିଲେ
2: ସାଙ୍ଗରେ ତମକୁ ନେବାକୁ
1: ମତେ ସାଙ୍ଗରେ ନେବାକୁ କେଉଁଠି କି ସିନେମା ନା ଅପେରା
2: ମୁଣ୍ଡଟା ସତୁରୁ ମୋର କିଛି କାମ କରୁନି ମାନେ ମୋ ସାଙ୍ଗରେ ତମକୁ ନୁହେଁ ମାନେ ତମଠୁ ନେବାକୁ ତମଠୁ ନେବାକୁ
1: କଣ
2: ମାନେ ଅତି ଜରୁରୀ ଦରକାର ମାନେ ତୁମର ଏଇ ଫୁଲଦାନି ଦିଟା ଆଉ ଟେବୁଲ କ୍ଲଥଟା
1: ନିଅନ୍ତୁ ନା ମୁଁ ମନା କରୁନି ଯେ ହେଲେ କଣ ଦରକାର କହିଲେନି
2: କହିବି ସବୁ କହିବି ସମୟ ଆସିଲେ ସବୁ କହିବି
1: ହଉ ମୁଁ ସଜାଡିକି ଦଉଛି ଆପଣ ବ୍ୟସ୍ତ ହୁଅନ୍ତୁନି

0: ନକୁଳା, ଆରେ ଏ ନକୁଳା
1: ଯାଉଛି ଆଜ୍ଞା, ଏ ଫାଇଲ ତକ ଆଲମିରାରେ ଥୋଇକି ଯାଉଛି
2: ଆଜ୍ଞା। ଏଥର କହିବା ହୁଅନ୍ତୁ
0: ବୁଝିଲେ।

0: କଳାନନ୍ଦ ବାବୁ
1: ଆଜ୍ଞା,
0: ଆମ ନକୁଳାଟା ଟିକେ ମାନ୍ଦେଇ ଗଲ।
1: ମୁଁ ବି ତ ସେଇ କଥା ଭାବୁଥିଲି ଆଉ।
2: ଆଜ୍ଞା, ନକୁଳିକୁ କହୁଛନ୍ତି ମାନ୍ଦେଇ ଗଲା ବୋଲି,
0: ଆଉ ନୁହେଁ ତ କଣ।
2: ଆଜ୍ଞା, ଏ ଅଫିସ ଗୋଟାକ ଯାକର ଫାଇଲ ପରା ମୁଁ ଏଠୁ ନଉଛି, ସେଠି ରଖୁଛି, ସେ ଟେବୁଲରୁ ଆଣୁଛି, ଏ ଟେବୁଲରେ ରଖୁଛି। ସେଥିରେ ଯଦି ଆପଣ ମାନେ କହିବେ ମାନ୍ଦେଇ ଗଲାଣି, ଅଳସୁଆ ହେଲାଣି, ତେଣିକି ମୋ ଭାଗ୍ୟକୁ ନିନ୍ଦିବା କଥା ଆଉ।
1: ଆରେ, ଅଫିସ କାମ ପାଇଁ କଣ ତତେ କୁହା ହଉଛି? ଅଫିସ କାମରେ ତତେ ବଳିଯିବାକୁ କଣ କୋଉ ପୁଅ ଜନ୍ମ ହେଲାଣି ନା ହବ, ସେ କଥା କଣ ଆମେ ଜାଣିନୁ ବାପା?
2: ସେଇ କଥା କହନ୍ତୁ ଆଜ୍ଞା।
0: ହେଲେ ବାହାର କାମ ଗୁଡାକ ତ ସବୁ ପଡିଆ ପଡିଲା, ସେଇଥିପାଇଁ କହୁଥିଲୁ ନା।
1: ହଁ,
2: ବାହାର କାମ।
1: ହଁ,
2: କାହିଁକି ସକାଳୁ ସକାଳୁ ଆପଣ ମାନଙ୍କୁ ଚା ପାନ ସିଗାରେଟ ଦି ଥର ଯୋଗେଇ ସାରିଲିଣି, ଖାଇବା ଛୁଟି ହଉ ହଉ ଗରମ ପକୋଡ଼ି ଆଉ ଜିଲାପି ଆଣି ଦେଇଛି, ଆଉ ଅସୁବିଧା କେଉଁଠୁ ରହିଲା ଯେ? କହୁନାହାନ୍ତି ଏବେ କରିଦେବି।
0: ଆରେ ନାଇଁ ରେ, ସେ କଥା ନୁହେଁ
2: ଆଉ।
1: ଆମ ନକୁଳାଟା ସବୁ ବୁଝିବ ଯେ, ଟିକେ ଡେରିରେ ବାର ଲାଇଟଟା ତ ନା କଣ କହୁଛନ୍ତି ଅଭିଭକ୍ତ ବାବୁ?
0: ଆପଣ କହୁଛନ୍ତି ମାନେ ଆ ସେଥିରେ କଣ ଖାଦ ମିଶିଥିବ? ଖାଣ୍ଟି କଥା ନା ଆଉ।
2: କଣ ଆଜ୍ଞା ଏଣୁ ତେଣୁ କହୁଛନ୍ତି ମୁଁ ଜାଣିପାରୁନି, ଖୋଲିକି ଟିକେ କହୁନାହାନ୍ତି।
1: ଆମେ ଆମର ଡକ୍ଟର ନାରାୟଣ ଗାଉଙ୍କ କଥା ପୂଛା କରୁଥିଲୁ ମ।
2: ଆପଣ ତ ସେମିତି ପଙ୍କ ଘାଣ୍ଟିଲା କଥା କହୁଛନ୍ତି, ଆଉ ମୁଁ ଚୋପାଟା ବୁଝିବି?
0: ଆରେ ନକୁଳା, ଆମ ବଡବାବୁଙ୍କ ଭାବି ଜୟଙ୍କ ହାଲଚାଲ କଥା ପଚରା ହଉଛି ମ। ତୁ ତ 4-5 ଦିନ ହେଲାଣି କିଛି ଖବର ଦେଇନୁ। ଆମେ ଭାବିଥିଲୁ ନାରଦଙ୍କ ଭଳି ଆମ ମନ କଥା ଜାଣି ତୁ ଆସିବୁ, ହେଲେ
2: ଓ ସେ କଥା ପଚାରୁ ନାହାନ୍ତି। ଏ ହରିବଲ ବାବୁ ନ କହି ନାରାୟଣ କହିଲେ, ମୁଁ ଛେନା ଗୁଡ଼ ବୁଝିବି?
1: ଆରେ ହରି ଯିଏ ନାରାୟଣ ସିଏ, ବୋଲୋ ଯାହା ଗାଓ ସେଇଆ। ତେଣୁ ମୁଁ କହିଲି ନାରାୟଣ ଗାଓ ମାନେ ହରି ବୋଲ, ବୁଝିଲୁ ନା ନାଇଁ ମ?
2: ଆଜ୍ଞା, ମଗଜ ଖର୍ଚ୍ଚ କରି ମୁଁ ଯଦି ଏତେ କଥା ବୁଝୁଥାନ୍ତି, ପିଅନ ହୋଇ ଫାଇଲି ଚା କେଟିଲି କାହିଁକି ବୋହୁଥାନ୍ତି? ଆପଣ ମାନଙ୍କ ପରି ଚୌକିରେ ବସି ତ ଦିନକୁ 2-3 ଘଣ୍ଟା କଲମ ଚଳେଇ ମୋଟା ଦରମା ପାଉଥାନ୍ତି।
0: ହଉ ହେଲା ହେଲା, ଆଉ ତୁ କହିଲୁ ସେ ବାବୁଙ୍କର ତ କଣ 2 ଦିନ ହେଲା ଦେଖା ଦର୍ଶନ ନାହିଁ?
2: ଏଇ 4-5 ଦିନ ତଳେ ତାଙ୍କ ବେଡିଂ ପତ୍ର ନେଲା ବେଳେ ତ କହୁଥିଲେ କୋଉ ସାଙ୍ଗ ଘରେ ରହିବେ।
1: ସାଙ୍ଗ ନା ସାଙ୍ଗୁଣୀ ଘରେ? କିରେ, ବଡ ବାବୁଙ୍କର ଘର ନୁହେଁ ତ?
2: ନାଇଁ ମ ଆଜ୍ଞା, ତାଙ୍କର କୋଉ ସାଙ୍ଗ ଘରେ ରହୁଛନ୍ତି।
0: ଆଉ ଏପଟେ ସେ ବଡ ବାବୁଙ୍କ ଝିଅଟା ଖବର କଣ କିରେ?
2: ଆଉ ତ ସେ ରୋଗିଣୀ ବୁଲା କୁତିଟାକୁ ଧରି ଆମ ଅଫିସ ଆଡେ ଆସୁନି, ଆସୁଥିଲେ ସିନା ତା ଫୁଲେଇ କଥା ଲୁଚି ଲୁଚି ଶୁଣି ଆପଣଙ୍କୁ ଆସି ତାରି ଭଳି କୁହନ୍ତି। ଆପଣଙ୍କ କଥା ରାତି ସାରା ଭାରି ମନେ ପଡୁଛି, ଦେହ କେମିତି କେମିତି
1: ହେଇଯାଉଛି। ବାପା ନକୁଳି, ତୁ ଟିକେ ନିଘା ରଖିଥା,
0: ନିଘା ରଖିଥା।
2: ସେଥିରେ ମୁଁ କଣ ହେଲା କରୁଛି, ହେଲେ ମନଟା ମୋର ଟିକେ ଭଲ ରହୁନି ତ।
0: କିରେ, କଣ ହେଇଛି କି ତୋର?
2: ହବ ଆଉ କଣ, କିଛି ତ ହଉନି ଆଉ।
1: କଣ କିଛି ହଉନି ମ? ପିଲାପିଲି ତୋର କଣ ହେଲାଣି ପରା?
0: ହଁ,
2: ସେ କଥା କଣ ମୁଁ କହୁଛି
1: ଆଉ।
2: ମୋ ସାନ ଭାଇଟା ବା, ସାନ ଭାଇଟା 2 ବର୍ଷ ହେଲା ଆସି ମୋ ପାଖରେ ପଡି ରହିଛି ଯେ, କୋଉଠି ଟିକେ ଲାଗି ପାରିଲାନି, ଆପଣ ମାନେ ଟିକେ କୁଆଡେ ବ୍ୟବସ୍ଥା କରିଦେଲେ ହୁଅନ୍ତାନି ଆଜ୍ଞା।
0: ଆରେ 10ମ ଯାଏ ପଢିଛି ପରା, କଣ ତା ନାଁଟା କହୁଥିଲୁ ଟି?
2: ମଙ୍ଗୁଳି।
0: ହଁ, ମଙ୍ଗୁଳି,
2: ବହୁତ ଭଲ ପିଲା।
1: ଏବେ ତୋ ପାଖରେ ଅଛି ନା ଗାଁକୁ ଯାଇଛି?
2: ଏବେ ସେ 2 ଦିନ ହେଲା ଟ୍ରେନିଂ ନଉଛି, କଣ ଏଇ ମଙ୍ଗଳବାର ଦିନଟା ସେ ଭଡ଼ା ପିଅନ କାମ କରିବ ବୋଲି କୋଉଠି 2 ଦିନ ହେଲା 2 ଘଣ୍ଟା ଲେଖା ଟ୍ରେନିଂ ନଉଛି, ଆଉ ଖାଇ ପିଇକି କଣ କହୁଥିଲା 30 ଟଙ୍କା ପାଇବ।
1: ତୁ କଣ କହୁଛୁ କିରେ, ଭଡ଼ା ପିଅନ?
2: ମୁଁ କଣ ଜାଣିଛି ସେ କଥା, ନରମାୟା ନାରାୟଣଙ୍କୁ ଅଗୋଚର, ସେ ତ ସେଇଆ କହୁଥିଲା ଆଜ୍ଞା।
0: ହଉ ହଉ, ତୁ ଯା, ବଡ଼ ବାବୁ ଇଆଡେ ଆସିଲେଣି, ପୁଣି କିଛି କାମ କରିବାକୁ ପଡିବ।
2: ଫାଇଲଟା ନେଇଯାଉଛି ଆଜ୍ଞା।

0: ହଉ ତମେ ଏଥର ଯା, ଫଳାଫଳ ପାଞ୍ଚ ଦିନ ଭିତରେ ଆମେ ଡାକ୍ତର ଜଣେଇଦେବୁ।
1: ହେଇଟି ବାବୁ ମ, ଆଉ ଜଣକୁ ଭିତରକୁ ଛାଡ଼ିବି କି?
2: ନା, ଏବେ ଟିକେ ଅପେକ୍ଷା କରିଥା। ବାହାରେ ଯେଉଁମାନେ ବେଞ୍ଚରେ ବସି ଅପେକ୍ଷା କରିଛନ୍ତି ସେମାନଙ୍କୁ ପାଣି କି ଚା ଦେଇଦେ। ବହୁତ ବେଳ ହେଲାଣି ତ, ତୁ ମୋତେ ଟିକେ ଚା ପିଇଦେ। ନେ ବିସ୍କୁଟ ପ୍ୟାକେଟ ନେ।
1: ହଉ ନଉଛି।
0: ହରିବୋଲ, ସମୁଦାୟ କେତେ ଜଣ ଇଣ୍ଟରଭ୍ୟୁ ଦେଲେଣି?
2: ରହ ହିସାବ କରି କହୁଛି। ଏକ ଏକ ହେଲା ଝିଲ୍ଲି ବୋଷ, ଦୁଇ ଶଙ୍କରି ଦେଇ, ତିନିରେ ହେଲା ତନୁପାତଳି ରାୟ, ଚାରି ହେଲା ମିସ୍ ଫୋନ୍ ସେକା, ପାଞ୍ଚ ମମତା ସ୍ୱାଇଁ, ଛଅରେ ମିସ୍ ଏଲ୍ ଏନ୍ କୁମାରୀ, ସାତ ନମ୍ବର ହେଲା ଶ୍ୱାନ ନୟନୀ ମହାନ୍ତି, ଆଉ ଏବେ ଯିଏ ଗଲା ସେ ହେଲା ତୋଫା ଶତପଥି। ମାନେ ମୋଟ ଆଠ ଜଣ ହେଲେ।
0: ଏ ଭିତରୁ ତୋ ମନକୁ କିଏ ପାଇଲା?
2: ମୋତେ। ସେ ପାଞ୍ଚ ନମ୍ବର ମମତା ସ୍ୱାଇଁଟା ଟିକେ ଭଲ ଲାଗିଲା ଯେ, ରେଟ୍ ତ ଅଧିକ କହୁଛି, ଆଉ ମାସକୁ ଖୁଆଇ ପିଇ ସାତଶହ ପଚାଶ କିଏ ଦେବ ରେ?
0: ଆ ସେଇଟା ଠିକ କଥା ଯେ, ପଛରେ ସେ କଥା ଦେଖିବା। ତୁ ଚାଟା ପିଇ ଦେ, ଥଣ୍ଡା ହେଇଯିବ।
2: ନିନାଦ, ତୁ ଏ ବିସ୍କୁଟ ଗୁଡାକ ଶେଷ କରିଦେ।
0: ହରିବୋଲ, ଏ ଗରମ ଚାଟା ପିଇଦେଲି ବୋଲି ମତେ ଟିକେ ଅତର୍ଛା ପାଇଖିନା ଲାଗିଲାଣି। ଆଉ ଦି ଜଣ ଅଛନ୍ତି ନା କଣ? ତୁ ଜଣକୁ ପଚରା ଉଚରା କରୁଥା, ମୁଁ ତା ଭିତରେ ପଳେଇ ଆସୁଛି। ହଁ, ଯଦି ତୋ ମନକୁ ପୁରା ପାଇଲା ତେବେ ତାକୁ ଜଣେଇଦେବୁ। ମୁଁ ପାଇଖିନାରୁ ଆସୁଛି, ଆଉ ଡେରି କଲେ ଏଇଠି କାମ ବଢ଼ିଯିବ।
2: ହଉ, ଟିକେ ଶୀଘ୍ର ପଳେଇ ଆସିବୁ।
1: ବାବୁ ବାବୁ ମ, ଏଥର ପଠେଇବି ଟି?
2: ହଉ ପଠା ପଠା। ଆଉ କେତେ ଜଣ ଅଛନ୍ତି କି ମଙ୍ଗୁଳି?
1: ଜମାରୁ ଦି ଜଣ ଥିଲେ ଆଜ୍ଞା, ଜଣେ ତ ଏବେ ଚା ବିସ୍କୁଟ ଖାଇ ପଳେଇଲେ, କହିଲେ କଣ ନା ଆଉ କୋଉଠି ଇଣ୍ଟରଭ୍ୟୁ ଦବାକୁ ଅଛି, ଟାଇମ ହେଇଗଲାଣି।
2: ଆଚ୍ଛା ଆଚ୍ଛା ଆଚ୍ଛା, ଯିଏ ଅଛନ୍ତି ତାକୁ ପଠା।
1: ହେଇଟି ମ୍ୟାଡାମ, ଆପଣ ଏଥର ଭିତରକୁ ଯାଆନ୍ତୁ, ବାବୁ ଡାକିଲେଣି।
3: ମେ ଆଇ କମ୍ ଇନ୍ ସାର୍?
2: ୟେସ୍ କମ୍ ଇନ୍।
3: ସାର୍ ନମସ୍କାର।
2: ନମସ୍କାର, ବସ।
3: ଧନ୍ୟବାଦ ସାର୍।
2: ତମ ନାଁଟା କଣ କହିଲ?
3: କୁମାରୀ ଚିରକୁମାରୀ ଦାସ।
2: କୁମାରୀ ଚିରକୁମାରୀ, ମାନେ ଡବଲ କୁମାରୀ, ଭଲ ଭଲ। ଆଚ୍ଛା ରୋଷେଇ ବାସ ଜାଣିଛ?
3: ଜାଣିଛି କଣ ସାର୍, ଘରେ ତ ମୁଁ ଗୋଟିଏ ବୋଲି ଝିଅ, ରୋଷେଇ ବାସ କାମ ମୁଁ ସବୁ ତୁଲାଉଛି।
2: ବିଜ୍ଞାପନରୁ ତ ତମେ ପଢିଥିବ କଣ କରିବାକୁ ହବ। ଆଚ୍ଛା ତମେ କଣ ଭାବୁଛ, ସ୍ତ୍ରୀଟିଏ ଭଳି ସଠିକ ଅଭିନୟ କରିପାରିବ, ମୋ ସହ ଚଳିପାରିବ?
3: ମତେ ଏ କଥା ପଚାରୁଛନ୍ତି ସାର୍? ମୁଁ ଅନେକ ଗୁଡିଏ ଡ୍ରାମାରେ ସବୁ ଟାଇପର ରୋଲ କରିସାରିଛି, ଗୁଡାଏ ପୁରସ୍କାର ପାଇଛି, ଏବେ ତ ଫିଲ୍ମରେ ମିଶିବାକୁ ଚେଷ୍ଟା ଚଳେଇଛି।
2: ପାଠ ସାଠ କୋଉ ଯାଏ ପଢିଛ?
3: ବିଏ ପରୀକ୍ଷା ଦେଇଛି ସାର୍, ଏବେ ତ ଛୁଟି, ଭାବିଲି ଦେଖେ ଯଦି ମୋ ଲକ୍ ଫେଭର କଲା ମାସେ ଦେଢ ମାସ ବା ଅଧିକ ଦିନ କିଛି ରୋଜଗାର ହୋଇଯିବ।
2: ତମ ସହ ଆଉ କିଏ ରହିବେ?
3: ମୋ ସହ ମା ରହିବ, ଆପଣ ଚାହିଁଲେ ମୁଁ ଏକାକି ରହିବି।
2: ଏକା ରହିବାକୁ ଡର ଲାଗିବନି?
3: ଡର କାହିଁକି ଲାଗିବ, ମୁଁ ଜୁଡ଼ୋ କରାଟେ ମଧ୍ୟ ଶିଖିଛି।
2: ଜୁଡ଼ୋ କରାଟେ ଶିଖିଛ? ଭଲ ଭଲ, ବହୁତ ଭଲ। ଆଚ୍ଛା ତାହେଲେ ମାସକୁ କେତେ ନେଲେ ତମେ ଖୁସି ହେବ?
3: ଆପଣଙ୍କ ଖୁସିରେ ମୋର ଖୁସି, ଆପଣ ଯାହା ଦେବେ ଚଳିବ, ଘରଟାରେ ଖାଲି ତ ବସିଛି, ବର୍ଷା ଦିନ ହୋଇନଥିଲେ ଡ୍ରାମା ପାଇଁ ଡକରା ପାଇଥାନ୍ତି।
2: ଖାଇ ପିଇ ଚାରିଶହ ନବ, ତାପରେ କାମକୁ ଦେଖି ଅନ୍ୟ ଯାହା। ଆଉ
3: ଆପଣଙ୍କ ଖୁସି ସାର୍, ମୋର କିଛି କହିବାର ନାହିଁ ସାର୍। ତାହେଲେ କେବେ କୋଉଠୁକୁ ଆସିବି?
2: ତମ ଠିକଣାଟା ଏ କାଗଜରେ ଟିପି ଦିଅ, ଆଠ ଦଶ ଦିନ ଭିତରେ ଆମେ ଖବର ଦେବୁ।
3: ସାର୍ ଏଇ ଟିପି ଦେଉଛି।
2: ସାଙ୍ଗରେ ତୁମ ମାଆକୁ ବି ନେଇ ଆସିବ?
3: ମାଆକୁ ତ ଆଣିବି, ହେଲେ ସାର୍
2: ପୁଣି କଣ ହେଲା?
3: ଆପଣଙ୍କ ସହ ଚଳିବାକୁ ପଡିବ ତ, ମାନେ ଭଲ ଡେଲି ୟୁଜ୍ ଶାଢ଼ୀ ଖଣ୍ଡେ ଦି ଖଣ୍ଡ ପାଇଁ ମୋ ଦରମାରୁ ଯଦି କିଛି ଆଡଭାନ୍ସ ପାଆନ୍ତି।
2: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ଠିକ ଅଛି।

0: ଏଇ ନିଅ 200 ଟଙ୍କା ଗଣି କରି ରଖ।
1: ଆପଣଙ୍କୁ କଣ ଅବିଶ୍ୱାସ କରିବି ସାର? ହଁ ସାର, ଆପଣଙ୍କୁ ଗୋଟେ କଥା ପଚାରିବି, କିଛି ଯଦି ଭାବିବେନି।
0: କଣ ପଚାରୁନ?
1: ଆପଣଙ୍କୁ କେଉଁଠି ଦେଖିଲା ଭଳି ଲାଗୁଛି?
0: ମୋତେ କେଉଁଠି ଦେଖିଲା ଭଳି ଲାଗୁଛି? ହଁ, ଏଇ ସହରରେ କେଉଁଠି ଦେଖିଥିବ?
1: ହଁ ସେଇଆ ହୋଇଥିବ। ମୁଁ ତାହେଲେ ସାର ଆସୁଛି। ସାର ନମସ୍କାର।
0: ନମସ୍କାର ନମସ୍କାର। ଆରେ ମଙ୍ଗୁଳି।
2: ଆଜ୍ଞା।
0: ଆଉ କିଏ ଆସିଲେ କିରେ?
2: ନାଇଁ ମୋ ବାବୁ, ଆଉ କେହି ଆସି ନାହାନ୍ତି।
0: ତାହେଲେ ତୁ ଗୋଟେ କାମ କର, ପ୍ରଥମେ ଯାଇ ଚା ଗ୍ଲାସ ଚା କେଟଲି ଫେରେଇ ଦେ, ତାପରେ ସେ ଟେବୁଲ କ୍ଲଥ ଫୁଲଦାନୀକୁ ଅଲଗା ରଖିଦେ।
2: ସେ କଥା ମତେ ଆଉ କଣ କହିବାକୁ ପଡିବ ବାବୁ? ଆପଣ ଖାଲି ବସିକି ଦେଖି ଯାଆନ୍ତୁ ମଙ୍ଗୁଳି କେମିତି ଚଟାପଟ କାମ ସବୁ କରିଯାଉଛି।
0: ଆରେ ସେ ଗ୍ଲାସ ଗୁଡାକ ଦେଖିକି ନେ, ଭାଙ୍ଗି ଗଲେ ଭଡ଼ା ଚାର୍ଜଟା ଅଧିକ ଲାଗିଯିବ ଜାଣିଥା।
2: ଆପଣ ମୋତେ ବ୍ୟସ୍ତ ହୁଅନ୍ତୁନି ମୋ ବାବୁ, ମୁଁ ସଜିଲି କରି ନେଇଯିବି। ମୋ ଭାଇ ପରା ପିଅନ କାମ କରୁଛି, ମୁଁ କଣ ସେ କଥା ଜାଣିନି ବୋଲି ଭାବୁଛନ୍ତି କି?
3: ଓହୋ, ଶାନ୍ତି ଶାନ୍ତି, ଏବେ ପେଟଟା ଟିକେ ଭଲ ଲାଗିଲା। କିରେ ସମସ୍ତେ ବିଦା ହୋଇଗଲେଣି ତ?
0: ଖାଲି ବିଦା ନୁହେଁ, ଶେଷ ଜଣକୁ ଆପଏଣ୍ଟମେଣ୍ଟ ବି ଦେଇ ସାରିଛି, ଆଉ ତା ସହ 200 ଟଙ୍କା ଆଡଭାନ୍ସ।
3: ଆଡଭାନ୍ସ କାହିଁକି ଦଉଥିଲୁ? ହଉ ଯାହା ହେଇଛି ହେଇଛି। ହଁ ମୋର ମନେ ପଡ଼ିଲା, ତମ ଘରକୁ ଟେଲିଗ୍ରାମ କଲୁ ତ?
0: ଆରେ ତୁ କହିଛୁ, ମୋର ନକରିବାର ଚାରା ଅଛି।
3: କଣ ଲେଖିଲୁ?
0: ଲେଖିଲି ଲେଖିଲି 2 ମାସ ମୋର ଅନ୍ୟତ୍ର ଟୁର୍ରେ ଯିବାକୁ ଅଛି, ତେଣୁ ଗାଁରୁ କେହି ଆସିବନି।
3: ଠିକ୍ କରିଛୁ।
0: ଆଉ ମୋର ଗୋଟେ ମାନେ ସନ୍ଦେହ ହଉଛି ନିନାଦ, ଝିଅଟା କହିଗଲା ମତେ କେଉଁଠି ଦେଖିଲା ଭଳିଆ ଲାଗୁଛି, ଆମ ଘରବାଲି ବୁଢ଼ୀର ଝିଅ ନୁହେଁ ତ?
3: ଧେତ୍, ତୁ ଗୋଟେ ପୁରା ଡରକୁଳା। ଏ ସହରରେ ଆଉ କଣ କେହି ଝିଅ ନାହାନ୍ତି ଯେ ଏ ସିଏ ଖାଲି ବୁଢ଼ୀର ଝିଅ ହବ? ତୁ ବ୍ୟସ୍ତ ହୁଅ ନା, ମୁଁ ସବୁ ପତା ଲଗେଇ ବୁଝିଦେବି।
2: ବାବୁ ମ, ମୁଁ ତାହେଲେ ସେ ବାହାର ବେଞ୍ଚ ଆଉ ଭିତର ଟେବୁଲ ସବୁ ଫେରେଇବାକୁ ଯାଉଛି।
3: ଏଗୁଡାକ ସବୁ ନେବୁ କେମିତି?
2: ଟ୍ରଲି ରିକ୍ସା ଡାକି ଦେଇଛି ପରା, ମତେ କିଛି କହିବାକୁ ପଡିବନି ବାବୁ।
3: ହଉ, ତୁ ସେ ଜାଗାଟା ଦେଖିଛୁ ତ? ତାକୁ ଫେରାଇ ଆମର ବାକି ଟଙ୍କାଟା ନେଇ ଆସିବୁ।
2: ଜାଣିଛି ମୋ ବାବୁ।
3: ଡେରି କରିବୁନି?
2: ଡେରି କଲେ ପରା ଅଧିକ ଭଡ଼ା ଲାଗିବ, ବାବୁ ମାନଙ୍କର ମନ ନ ଜାଣିଲେ କଣ କାମ ଚଳିବ?
0: ଆମ ମଙ୍ଗୁଳିଟା କେତେ ହୁସିଆର ହେଇଗଲାଣି ମ।
2: ହଁ ମୋ ଆଜ୍ଞା, ଏଡେ ହୁସିଆର ହେଇ ତ ଆଜି ଯାଏ ଚାକିରି ଖଣ୍ଡେ ମିଳିଲାନି ଯେ ବଡ ଭାଇ ପାଖରେ 2 ବର୍ଷ ହେଲା କୁକୁର ଭଳିଆ ପଡିଛି।
3: ହଉ ହଉ, ତୋ କଥା ବୁଝିବା।
4: କିରେ ପୁଅ, ତୁ ହେ ରାତିଟାରେ?
3: ତମ କଥା ଭାରି ମନେ ପଡିଲା ତ, ଦେଖିବାକୁ ଟିକେ ପଳେଇ ଆସିଲି।
4: କୁମାରୀ, ତୋ ଭାଇ ପାଇଁ କଣ ଟିକେ ଆଣିକି ଆସୁନୁ?
5: ଯାଉଛି ମା।
3: ମାଉସୀ, କୁମାରୀ ତମ ଝିଅ? ଗଲା ଥର ଦେଖିନଥିଲି ତ?
4: ହଁ ମୋରି ଝିଅ, କଣ ହେଲା କିରେ ପୁଅ, ଏମିତି ମୁଣ୍ଡରେ ହାତ ଦେଇ ବସିଗଲୁ ଯେ?
3: ନାଇଁ ମାଉସୀ, ମୁଣ୍ଡଟା କେମିତି ଟିକେ ଲାଗିଲା ତ, ଟିକେ ଚିପି ଦଉଥିଲି।
4: ମଲମ କଣ ଲଗେଇବୁ କି?
3: ଥାଉ ମାଉସୀ, ବଳେ ଭଲ ହେଇଯିବନି କି?
5: ନମସ୍କାର।
4: ପିଲେଟଟା ଥୋଉନୁ ସେଠି, ଆମ ଘର ପୁଅ ତ, କଣ ଠା ପିଡ଼ା ହେଉଛୁ ଯେ?
3: କାକରା ପିଠା, ବୁଝିଲ ମାଉସୀ, ତମେ ମୋ ମନ ଜାଣିଲା ଭଳି ଏ ପିଠା ଦେଇଛ, ମତେ ଭାରି ଭଲ ଲାଗେ। ହେଲେ ଗାଁ ଛାଡ଼ିବା ଦିନଠୁ 2 ବର୍ଷ ହେଲା ଖାଇନଥିଲି।
4: ହଉ ରେ ପୁଅ, ପେଟ ପୁରାଇ ଖାଇଦେ, ଆଉ କୋଉ ତତେ ଏବେ ଖାଇବାକୁ ଦେଇପାରିବି ଯେ?
3: କାହିଁକି, କଣ ହେଲା କି ମାଉସୀ, କଣ ତୀର୍ଥ ଚାଲିଯିବ ନା କଣ?
4: ଭାଗ୍ୟରେ କଣ ସେ ଯୋଗ ଜୁଟୁଛି।
3: ଆଉ
4: ଆମ କୁମାରୀ ମ, ଏ ଯାଇ 1.5 ମାସ କୋଉଠି କଣ ରହିବ ଯେ, ତାରି ପାଖରେ ପରା ରହିବି।
1: ଆପଣଙ୍କ ତଣ୍ଟିରେ ଲାଗିଲା ନା କଣ? ଏ ନିଅନ୍ତୁ ପାଣି ଢୁକେ ପିଇ ଦିଅନ୍ତୁ।

0: ଧୀରେ ଧୀରେ ଖାଉନୁ ପୁଅ, କିଏ ତତେ ମନେ ପକଉଥିବ ତ ସେଇଥିପାଇଁ ତଣ୍ଟିରେ ଲାଗିଲା।
1: ସେ କଥା ସତ ଯେ, ମୁଁ ଟିକେ ଅନ୍ୟ ମନସ୍କ ରହି 600 ଟଙ୍କା ଆମର ବୁଡ଼ିଯିବ ବୋଲି ଭାବୁଥିଲି।
0: ଆଜିକାଲି କାହାକୁ ବିଶ୍ୱାସ ଯେ ଏତେ ଗୁଡାଏ ଟଙ୍କା
1: ଧାର ଦେଇଛି ଅସୁଲ କରିବି ବୋଲି ତ ଭାବିଛି, ଦେଖାଯାଉ।
2: ଆଜିକାଲି ଯୁଗରେ କୋଉ ସହଜରେ କିଏ ଫେରସ୍ତ କରୁଛି ଯେ ଆପଣ ପାଇବେ।
0: ବୁଝିଲୁ ପୁଅ, ତୋ ସାଙ୍ଗ ତ ଆସି ସେ ପାଖ ଦି ବଖରାରେ ରହିବ, ଏପାଖ ଦି ବଖରାକୁ 2 ମାସ ପାଇଁ ଆଉ ଜଣକୁ ଭଡ଼ାରେ ଲଗେଇ ଦେଇଛି। ସେ ବାବୁଙ୍କ ଠାରୁ ଆଜି ତ 1000 ଟଙ୍କା ରଖିଲି।
2: ମା ଏତେ କରି କହୁଛି, ଆପଣ ଟିକେ ଦେଖି ଚାହିଁ ଧୀରେ ଧୀରେ ଖାଉନାହାନ୍ତି କାହିଁକି?
1: ଲୋଭ କିଏ କଣ ସମ୍ଭାଳି ପାରୁଛି, କାକରା ପିଠାର ଯୋଉ ମାନେ ସୁଆଦ।
2: ମୋର ଯାହା ମନେ ପଡୁଛି, ଗଲା 20 ତାରିଖ ମଙ୍ଗଳବାର ଦିନ ଇଣ୍ଟରଭ୍ୟୁ ସମୟରେ ମୁଁ ବାହାର ବେଞ୍ଚରେ ବସିଥିଲି, ସେଇ ସମୟରେ ବୋଧହୁଏ ଭିତରୁ ଆପଣଙ୍କ ପାଟିଟା ଶୁଣିଲା ଭଳି ଲାଗିଲା ନା କଣ।
1: ମୁଣ୍ଡଟା ପୁଣି ବିନ୍ଧିଲାଣି ନା, ଆଉ ବସି ହବନି, ମୁଁ ଯାଉଛି, ମାଉସୀଙ୍କୁ କହିଦବ ପୁଣି କେବେ ସମୟ ସୁବିଧା ଦେଖି ଆସିବି।
2: ଶୀଘ୍ର ଆସିବେ, ଆମେ 1.5-2 ମାସ ପାଇଁ ରହିବୁନି ତ।
1: ଜାଣିଛି, ସବୁ ଜାଣିଛି, ହେଲେ ଧନହାନି, ପ୍ରାଣ ପୀଡା, ବନ୍ଧୁ ଅସୁଖ, ଦୁର୍ଯୋଗ, ସବୁ ଦୁର୍ଯୋଗ।
2: କଣ ସବୁ କହି ଯାଉଛନ୍ତି ଯେ?
1: ନାଇଁ ନାଇଁ, ତମକୁ ନାଇଁ, ଅଧମ ନିଜେ ନିଜ ସାପ୍ତାହିକ ରାଶି ଫଳ କହି କହି ଯାଉଛି।
2: ଭଲ କରିଛନ୍ତି।
3: ପ୍ରୀତି, ନିନାଦ ଆସିଥିଲା କି?
0: ନାଇଁ ତ, ସେ ଆସିନାହାନ୍ତି।
3: 2 ଦିନ ହେଲାଣି ମତେ ନ କହି କୁଆଡେ ପଳେଇଗଲା ଯେ, ତାର ପତା ପାଉନି, ପୋଲିସରେ ଖବର ଦେବି କି ନାହିଁ ଜାଣିପାରୁନି। ଆଚ୍ଛା, ତମ ବାବା ନାହାନ୍ତି କି?
0: ବାବା ତ ନାହାନ୍ତି, ବଜାର ଯାଇଛନ୍ତି, ଆଉ କହିଛନ୍ତି ଆପଣଙ୍କୁ ବସେଇ ରଖିବାକୁ। ନିନାଦ ବାବୁଙ୍କ ପାଇଁ ବ୍ୟସ୍ତ ହୁଅନ୍ତୁନି, ସେ 2 ଦିନ ତଳେ ଆମ ଘରକୁ ଆସି ବାବାଙ୍କୁ ଭେଟିଥିଲେ।
3: ନିନାଦ ଆସି ତମ ବାବାଙ୍କୁ ଭେଟିଥିଲା, ଅଥଚ ମତେ କିଛି କହିନି।
0: ସେ ତ ଆମ ଘରୁ ବାହାରି ଗୋଟେ ଜରୁରୀ କାମରେ ଗଲେ, ଆପଣଙ୍କୁ କହିବାକୁ ସମୟ ପାଇନଥିବେ।
3: ଜରୁରୀ କାମରେ ଗଲା କୁଆଡେ?
0: ଆପଣଙ୍କ ଗାଁକୁ।
3: ଆମ ଗାଁକୁ ସେ କାହିଁକି ଯାଇଛି?
0: ଆପଣଙ୍କ ବାବା ବୋଉଙ୍କୁ ଡାକି ଆଣିବାକୁ।
3: ଦେଖୁଛି ମୋ ମୁଣ୍ଡଟା ଖରାପ ହେଇଯିବ ନା କଣ, ମତେ କହିଲା ଗାଁକୁ ଟେଲିଗ୍ରାମ କରିବାକୁ ଯେ 2 ମାସ ପର୍ଯ୍ୟନ୍ତ କେହି ଏଠାକୁ ଆସିବେନି, ଅଥଚ ନିଜେ ଯାଇଛି ସେମାନଙ୍କୁ ଡାକିବାକୁ। କି ନାଟ ଲଗେଇଛି ମୁଁ କିଛି ବୁଝିପାରୁନି।
0: ଯୋଉ ନାଟ ଚାଲିଥିଲା ତାର ଜବନିକା ପଡିବାକୁ ଯାଉଛି।
3: କଣ ଜବନିକା ପଡୁଛି ଶୁଣେ, ସବୁ ତ ଜାଣିଲା ପରି କହିଦଉଛ।
0: ହଁ, ମୁଁ ତ ସବୁ ଜାଣିଛି, ଆପଣ ଡାକଟା ଆଉ 2 ଦିନ ପରେ ତମେ ଡାକ ହେଇଯିବ।
3: କଣ ଆପଣ ତମେ ଲଗେଇଛ, ଖୋଲିକି କହୁନ କାହିଁକି, ନହେଲେ ତମର ବେଣୀଟା।
0: ଆରେ ଛାଡ଼ ମୋ ବେଣୀଟାକୁ, ଏମିତି କଣ ଟାଣିଛ ଯେ? ସମସ୍ତେ ମନା କରିଥିଲେ, ହେଲେ ତମେ ମୋ ନିଜର ମଣିଷ ବୋଲି ତମ ପାଖରେ ଲୁଚେଇ ରଖିପାରୁନି।
3: ପ୍ରୀତି, ତମକୁ ମୋର ଆଣ, ସବୁ ଖୋଲି ଖୋଲି କହିଲ, ମତେ କେମିତି ଲାଗିଲାଣି।
0: ତମ ଭଡ଼ା ଫ୍ୟାମିଲି ପ୍ଲାନ୍ଟା ଫସର ଫାଟି ଯାଇଛି। ସେ ଘର ଯାହାର, ସେ ବୁଢ଼ୀର ଝିଅଟା ଇଣ୍ଟରଭ୍ୟୁରେ ପାସ୍ କରି ତମଠୁ ଟଙ୍କା ନେଇ ଯାଇଛି।
3: କଣ କହିଲ?
0: ତେଣୁ ନିନାଦ ବାବୁ ଯାଇଛନ୍ତି ତମର ସ୍ଥାୟୀ ଫ୍ୟାମିଲି ପାଇଁ ତମ ବାପା ବୋଉଙ୍କୁ ଡାକି ଆଣିବା ପାଇଁ, ଆଉ ଆମ ବାପା ଯାଇଛନ୍ତି ବାହାଘରର ଜିନିଷପତ୍ର କିଣିବାକୁ। ପରଦିନ ଠାରୁ ତମ ବାପା ବୋଉ ମୋର ବି ବାପା ବୋଉ ହେଇଯିବେ, ବୁଝିଲ ତ?
3: ବୁଝିଲି ଯେ, ୟା ଭିତରେ ଏତେ କାଣ୍ଡ କାରଖାନା କେମିତି ଘଟିଗଲା ସେଇଟା ଅବୁଝା ରହିଗଲା।
0: କଣ କିଛି ଅସୁବିଧା ହେଲା କି?
3: ନା ନା ନା ନା ପ୍ରୀତି ଝରା, ଭାବୁଥିଲି ଭଡ଼ାରେ ତମ ପ୍ରୀତି ଝରୁଥିଲା, ଏକଥା ଆଗରୁ ଜାଣିଥିଲେ ନା, ମୁଁ ବି ମୋ ପ୍ରୀତିକୁ କେବେଠୁ ପରମାନେଣ୍ଟ ଝରେଇ ଦେଇନଥାନ୍ତି।

ଆପଣମାନେ ଶୁଣିଥିଲେ ନାଟକ ଭଡ଼ା ଫ୍ୟାମିଲି, ରଚନା କରିଥିଲେ ସରାଂଶୁ ପଟ୍ଟନାୟକ, ପ୍ରଯୋଜନା ପଦ୍ମଲୋଚନ ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବଡ଼ବାବୁ, ମନୋରଞ୍ଜନ ସାହୁ ହରିବୋଲ, ଡକ୍ଟର ଦ୍ୱାରିକାନାଥ ନାୟକ, ମଙ୍ଗଳା ମାଉସୀ ଏବଂ ପ୍ରୀତିଝରା ତୃପ୍ତି ପଣ୍ଡା, ଚିରକୁମାରୀ ଦାସ ଅମିତା ସାମନ୍ତରାୟ, ନିନାଦ ପ୍ରଦୀପ କୁମାର ଦାସ,

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅବଲାଗୀତ ପ୍ରଚାର କରିବୁ ଆଜି ଦିନ 11:10 କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଏବଂ ସୁବାସ ଦାସ। ଗୋପାଳଙ୍କ ଉଗାଳ ଦିନ 11:30 ପରିବେଷଣ କରିବେ ଧରଣୀଧର ବେହେରା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଶୁଣିପାରିବେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ।

ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30 ଏଥିରେ ଖରାଦିନେ ଚର୍ମର ଯତ୍ନ ସମ୍ପର୍କରେ କହିବେ ଡାକ୍ତର ଦୀପ୍ତିରଞ୍ଜନ ବିଶୋଇ। ମହୁରୀବାଦ୍ୟ ଦିନ 1:20 ପରିବେଷଣ କରିବେ ବିନୋଦ ବିହାରୀ ନାୟକ।

ନାରୀ ମହଲ ଦିନ ଗୋଟେ ବାଜି 20 ମିନିଟ୍ରେ ଏଥିରେ ବିଷୟ ରହିଛି ବିଶ୍ୱ ପରିବାର ଦିବସ। ଆଲୋଚନା କରିବେ ଅରୁଣା ସାମନ୍ତରାୟ। ଗାନ୍ଧି ଚର୍ଚ୍ଚା ଦିନ 2:45 ଆଲୋଚନାର ବିଷୟ ରହିଛି ଦାର୍ଶନିକ ଗାନ୍ଧିଜୀ। ଆଲୋଚିକା ରାଜଶ୍ରୀ ପଣ୍ଡା। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବୁ ଆଜି ଅପରାହ୍ନ 3:00। ଚିରହରିତି ଅପରାହ୍ନ 4:00। ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ।

ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯୁବବାଣୀରେ ମହ୍ଲାର 5:30 ଏଥିରେ ଶୁଣିବେ ଗୀତି କଥା ପରିବାର ସମାଜର ଏନ୍ତୁଡ଼ିଶାଳ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 18ତମ ଭାଗ ପ୍ରଚାର କରିବୁ ଆଜି ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30।

ପ୍ରଚାର କରିବୁ ନାଟକ ଘର ରାତି 10:02 ରଚନା ମୃଣାଳ ଚାଟାର୍ଜୀ ପ୍ରଯୋଜନା ଦୀପକ ସାମନ୍ତରାୟ କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତ ରାତି 10:30 ଏଥିରେ ବେହେଲା ବାଦନ କରିବେ ଏମ୍ଏସ୍ ଗୋପାଳ କ୍ରିଷ୍ଣନ୍ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଓଡ଼ିଆ କଥା ଚିତ୍ରଗୀତ ପ୍ରଚାର କରିବୁ ରାତି 7:02। ଜିଲ୍ଲା ହାଲଚାଲରେ ପୁରୀ ଜିଲ୍ଲା ସମ୍ପର୍କରେ ପ୍ରଚାର କରିବୁ ଆଜି ରାତି 7:25। ପଲ୍ଲୀ ମଞ୍ଚ ରାତି 7:30। ଏଥିରେ ଶୁଣିବେ ଆଲୋଚନା ଡାଳୁ ଓ ଧାନ ଫସଲରେ ସମନ୍ୱିତ ରୋଗପୋକ ପରିଚାଳନା, ଆଲୋଚନା କରିବେ ଡକ୍ଟର ମାୟାବିନୀ ଜେନା। ହିନ୍ଦୀ କଥା ଚିତ୍ରଗୀତ ରାତି 8:02। ଇଂରାଜୀ କାର୍ଯ୍ୟକ୍ରମ ରାତି 8:30। ଏଥିରେ ବିଷୟ ରହିଛି ଟ୍ରାନ୍ଜିସନ୍ ଅଫ୍ କଲଚର ଆଣ୍ଡ ଦ ୟଙ୍ଗ୍ ଜେନେରେସନ୍, ଆଲୋଚକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର। ସାମ୍ପ୍ରତିକ ଘଟଣାବଳୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅଭୁଲା ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ ଏବଂ ସୁଭାଷ ଦାସଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ ଗାଇଛନ୍ତି ଶୁଭନାରାୟଣ ସ୍ୱାଇଁଙ୍କ ରଚନାରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
4: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଅବଲା ଗୀତରେ ଆପଣମାନେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଏବଂ ସୁଭାଷ ଦାସଙ୍କ କଣ୍ଠରେ। ଅବଲା ଗୀତ ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଉକାଳ। ପରିବେଷଣ କରିଛନ୍ତି ଧରଣୀଧର ବେହେରା ଏବଂ ସାଥୀ।

ଶୁଣୁଥିଲେ ଗୋପାଳଙ୍କ ଗଳ ପରିବେଷଣ କରୁଥିଲେ ଧରଣୀଧର ବେହେରା ଏବଂ ସାଥୀ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ କି ଆରମ୍ଭ କରିବା ଆପଣମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ମୋର ପସନ୍ଦର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ କିନ୍ତୁ ଆଜି ଏଇଠି କହି ରଖିବି ଶ୍ରୋତାବନ୍ଧୁ ଆଜି କେବଳ ଅଧଘଣ୍ଟାର ଅବଧି ଭିତରେ ଯେତିକି ଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବେ ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଥମେ ଦେଖିବା କୋଉଠି ଏସ୍ଏମ୍ଏସ୍ ଟି ଆସିଛି ଦେଓକାଳୀ ଶଙ୍ଖକ୍ଷେତ୍ର କଟକରୁ ଆସିଛି ଶଙ୍ଖତ୍ରାସ କଟକରୁ ଆସିଛି ଆପଣ ଲେଖିଛନ୍ତି ନମସ୍କାର ଶୁଭ ମଧ୍ୟାହ୍ନ ଆଶା କରେ ଖୁବ୍ ଭଲରେ ଥିବେ ନିଶ୍ଚିତ ଆଜ୍ଞା ମୁଁ ବହୁତ ଭଲରେ ଆସିଛି ଆଶା କରୁଛି ଆପଣମାନେ ମଧ୍ୟ ଭଲରେ ଥିବେ ଆପଣମାନେ ଲେଖିଛନ୍ତି ସମର୍ପଣ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ବହୁତ ବଢ଼ିଆ ଗୀତଟିଏ ବାଛିଛନ୍ତି ଏସ୍ଏମ୍ଏସ୍ ଯେଉଁମାନେ କରିଛନ୍ତି ଆମର ପ୍ରିୟ ସଦାବନ୍ଧୁ ସେମାନେ ହେଲେ ସୁନୀଲକାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ବହୁତ ବହୁତ ଭଲ ପାଇବା ଆପଣମାନଙ୍କୁ ଆପଣମାନେ ଆମର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ ଆଉ ଆମକୁ ଏସ୍ଏମ୍ଏସ୍ କରି ପଠାଉଥାନ୍ତୁ ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ପାରାଦୀପଗଡ଼ ପାରାଦୀପରୁ ଲେଖିଛନ୍ତି ଦିଲୀପ ନାୟକ ଆପଣ ଶୁଣିବାକୁ ଚାହିଁଛନ୍ତି ସତ୍ୟମେବ ଜୟତେ ଟୁର ଗୋଟେ ଗୀତ କିନ୍ତୁ କ୍ଷମା କରିବେ ଶ୍ରୋତାବନ୍ଧୁ ସତ୍ୟମେବ ଜୟତେ ଟୁର

ଜୁବିନ ଆଉ ନୀତି ମୋହନଙ୍କ କଣ୍ଠରେ ସେ ଗୀତଟି ଆମ ପାଖରେ ନାହିଁ। ସତ୍ୟମେବ ଜୟତେ କଥାଚିତ୍ର ଆଉ ଗୋଟେ କଥାଚିତ୍ରର ଗୋଟେ ସୁନ୍ଦର ଗୀତ ଶୁଣାଉଛି, ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିବ। ଗୀତଟିକୁ ଗାଇଛନ୍ତି ଅତଲାଫ ଅସଲାମ ଏବଂ ତୁଲସୀ କୁମାର।

ଆନ୍ତଲାଠଗଡ଼ରୁ ଲେଖିଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା। ଆପଣ ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ, ଆଗକୁ ଆସୁଛି ସାବିତ୍ରୀ ବ୍ରତ। ଆଜ୍ଞା ହଁ, କାଲି ଅଛି ସାବିତ୍ରୀ ବ୍ରତ। ଆପଣ ଶୁଣିବାକୁ ଚାହିଁଛନ୍ତି ନସିବ ଅପ୍ନା ଅପ୍ନା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ।

ଆଉଗୋଟିଏ ସମସ୍ୟା ସିଏମ୍ ପାଖରେ ପହଞ୍ଚିଛି ବହୁଗ୍ରାମ କଟକରୁ ଲେଖିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା। ଆପଣ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣ କଥାଚିତ୍ରର ବଢ଼ିଆ ଗୀତଟି ବାଛିଛନ୍ତି। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ମହମ୍ମଦ ହବିବ।

ଆଉ ଗୋଟିଏ ଏସଏମଏସ ଆସିଛି, ଲକିସୋମ ନାରାୟଣ ପ୍ରଧାନ ଲେଖିଛନ୍ତି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ପଥର କେ ସନମ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି, ସେ କଥାଚିତ୍ରଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ବାକି ସୋମନାଥ ସାହୁ ଆମର ନିୟମିତ ଶ୍ରୋତା ମଣ୍ଟୁ ସାର୍ ବି ଲେଖିଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ, ସେ ଗୀତଟି ଅଛି କିନ୍ତୁ ଟେକ୍ନିକାଲ ପ୍ରୋବ୍ଲେମ କିଛି ଗୋଟେ ରହୁଛି ଯେଉଁଥିପାଇଁ ଠିକ୍ ସେ ବାଜୁନି, ସେଥିପାଇଁ ଆପଣଙ୍କର ରିକ୍ୱେଷ୍ଟ ମୁଁ ରଖିପାରୁନି। ପରବର୍ତ୍ତୀ ଏସଏମଏସଟି ଆସିଛି, ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି ବାଉରୀବନ୍ଧୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର ଏବଂ ମିଟୁ ପାତ୍ର, ସୁଦାମ ଦେବତା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମହାସତୀ ସାବିତ୍ରୀର ଗୋଟିଏ ଗୀତ, ଯେହେତୁ ସାବିତ୍ରୀ ଆସନ୍ତାକାଲି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ।

ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ତୁମ୍ବିନ କଥାଚିତ୍ରର ଗୋଟିଏ ଗୀତ।

0: କାର୍ଯ୍ୟକ୍ରମ ଶେଷରେ ଆଉ ଗୋଟିଏ ସମସ୍ୟା ଆମ ପାଖରେ ପହଞ୍ଚିଛି। ଲେଖିଛନ୍ତି ଲିଜା ଉଟୁକୁ ବାଙ୍କିରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ପୂଜା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା।
1: ଜଳୁଛି ଦୀପାଳି ଆଖିର ଲୁହରେ

ಐಟಿ ಸಸಲಾ ಕಾರ್ಯಕ್ರಮ ಮಂಜುಳಾ ಮಧ್ಯಾಹ್ನ ಆಕಾಶವಾಣಿ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଡାକ୍ତରଙ୍କ ପଚାରି ବୁଝିବା। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଖରାଦିନେ ଚର୍ମର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦୀପ୍ତିରଞ୍ଜନୀ ବିଷୋଇ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦୁର୍ଗା ମାଝୀ।

0: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଆପଣମାନଙ୍କୁ ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ଆଜି ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ଆମର ଆଲୋଚନାର ବିଷୟବସ୍ତୁ ରହିଛି ଖରାଦିନରେ ଚର୍ମର ଯତ୍ନ। ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡାକ୍ତର ଦୀପ୍ତି ରଞ୍ଜନୀ ବିଶୋଇ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା।
2: ଆଜ୍ଞା, ନମସ୍କାର।
1: ନମସ୍କାର। ଦେଖନ୍ତୁ, ଏଇ ଖରାଦିନରେ ଚର୍ମରେ ତ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ, ସେଇ ସମସ୍ୟାଗୁଡ଼ିକ କ'ଣ ସେ ବିଷୟ ଟିକେ ଆମର ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ।
2: ଖରାଦିନେ ମୋଷ୍ଟଲି ଆମେ ଯେଉଁ ରୋଗୀ ଆସନ୍ତି, ଆମେ ବହୁତ ଆମେ କଳା ପଡ଼ିଯାଉଛୁ ସେଥିପାଇଁ କହିକି ଆସନ୍ତି, ଯେମିତିକି ହାତ ଗୋଡ଼ ଯେଉଁ ପାର୍ଟଟା ବେଶୀ ସନ୍କୁ ଏକ୍ସପୋଜ୍ ହୁଏ ସେଇ ପାର୍ଟଟା, ପ୍ଲସ୍ ଫେସ୍ କଳା ପଡ଼ିଯାଉଛି, ଆଜିକାଲି ଆଗେ କଳା ପଡ଼ୁନଥିଲା, ସେଟା ମେନ୍ କମ୍ପ୍ଲେନ୍ ନେଇକି ଆସନ୍ତି। ସେକେଣ୍ଡ ରାସେସ୍ ଆସନ୍ତି, ଯେମିତିକି ଆମେ ଖଳାରେ ବେଶୀ ବୁଲିଦେଲୁ ଆମ ଦେହଗୁଡ଼ା ଲାଲ ପଡ଼ିଗଲା, ନହେଲେ ବର୍ଣ୍ଣିଂ ପୋଡୁଛି, ସେଇଥିରେ ଆସନ୍ତି। ପ୍ଲସ୍ ଘିମିର ଯେଉଁଟାକି ବହୁତ କୁଣ୍ଡେଇ ହୁଏ, ଲାଲ ପଡ଼ିଯାଏ, ଛୋଟ ଛୋଟ ଦାନା ଦାନା ପରି ଛୁଇଁଲେ ଲାଗେ, ସେଥିରେ ବି ପେସେଣ୍ଟ ଆସନ୍ତି ବହୁତ। ଆମର ଆସନ୍ତି ଯୋଉ ସନ୍ଧି ଗୁଡ଼ା ରହିଲା, ଆମର କାଖ ହଉ ଜଙ୍ଗସନ୍ଧି ହଉ, ନହେଲେ ପେଟର ଫୋଲ୍ଡ ଗୁଡ଼ା ଅଣ୍ଟାରେ ସ୍ପେଶିଆଲି, ସେଠି ଆମର ଆସନ୍ତି ସ୍ପେଶିଆଲି ଇଚିଂ ହଉଛି, ଦେନ୍ ଧଳା ଧଳା ଟିକେ ଦେଖାହଉଛି, କୁଣ୍ଡେଇ ହଉଛି। ଆଉ ବହୁତ କମନ୍ଲି ଆମେ ପାଉଛୁ ଯାଦୁ, ଯୋଉଟାକି ଆମର ଶୀତ ଦିନଟା କମିଯାଏ, କିନ୍ତୁ ଖରାଦିନେ ଝାଳ ଯୋଗୁଁ ସେ ଯାଦୁଟା ବହୁତ ବଢ଼ିଯାଏ, ସେଟା ଆମର ବହୁତ ପେସେଣ୍ଟ ଆସନ୍ତି। ଅନ୍ୟ କାରଣ ପାଇଁ ବି ପେସେଣ୍ଟ ବହୁତ ଗୁଡ଼େ ଆସନ୍ତି।
1: ଯେ ଏଇ ଯୋଉ ସମସ୍ୟା ଗୁଡ଼ିକ ଦେଖାଯାଏ, ତାର ନିରାକରଣ ପାଇଁ ଆମେ କ'ଣ କରିପାରିବା?
2: ଯେମିତିକି ଦେଖନ୍ତୁ, ରୋଗ ଅନୁସାରେ ଆମେ ନିରାକରଣ କରିବା। ସପୋଜ୍ ଆମର ଘିମିର ହେଲା, ତ ଯେଉଁମାନେ ବହୁତ ଆଉଟଡୋର କାମ କରନ୍ତି, ବାହାରେ ଖରାରେ କାମ କରନ୍ତି, ତାଙ୍କ ପାଇଁ ସ୍ପେଶାଲି ଅଲଗା ଆମକୁ ପ୍ରିକସନ୍ସ ନେବାକୁ ପଡ଼ିବ, ଯେମିତିକି ସେମାନେ କଣ୍ଟିନ୍ୟୁଅସ୍ଲି ଖରାରେ କାମ କରିପାରିବେ ନାହିଁ। ଯଦି ପାରିବେ କାଲାମିନ୍ ଲୋସନ୍ ଲଗେଇକି ସେମାନେ ଯିବେ, ବଡିରେ ଫୋଲ୍ଡେଡ୍ ଏରିଆରେ ପାଉଡର ଟିକେ ପକେଇକି ଯିବେ। ଆମର ଫେସ୍ରେ ନିହାତି ସନ୍ସ୍କ୍ରିନ୍ ଲଗେଇବେ, କିନ୍ତୁ ସନ୍ସ୍କ୍ରିନ୍ଟା ପ୍ରପର୍ଲି ଲଗେଇବା ବହୁତ ଇମ୍ପୋର୍ଟାଣ୍ଟ। ସନ୍ସ୍କ୍ରିନ୍ ଫେସ୍ରେ ଲଗେଇବେ, ବଡିରେ ଯେତେ ପାରୁଛନ୍ତି ଫିଜିକାଲ ଏକ୍ସପୋଜରଟାକୁ ଆମକୁ ବନ୍ଦ କରିବାକୁ ପଡ଼ିବ। ଲାଇକ୍ ଆମର ସନ୍ସ୍କ୍ରିନ୍ଟାକୁ ଆମେ କେମିକାଲ ସନ୍ସ୍କ୍ରିନ୍ କହୁ, ଆଉ ଗୋଟେ ଫିଜିକାଲ ମାନେ ଆମେ କ'ଣ ଫୁଲ୍ ଡ୍ରେସ୍ ପିନ୍ଧିବା, ଫେସ୍କୁ ପୁରା ଘୋଡ଼େଇବା, ଚଷମା ପିନ୍ଧିବା, ଏସ୍ପିଏଫ୍ ବାଲା, ଏଇ ଜିନିଷ ଗୁଡ଼ାକ କରିବା ଦ୍ୱାରା ଆମେ ଫିଜିକାଲି ଆମେ ସନ୍କୁ ପ୍ରୋଟେକ୍ଟ କରିପାରିବା। ଦେନ୍ ସନ୍ସ୍କ୍ରିନ୍ ଆମେ କଷ୍ଟଲି ବଦଳରେ ଟିକେ ଶସ୍ତା ସନ୍ସ୍କ୍ରିନ୍ ବାଲା ହାତର ବାହାର ପଟେ ଲଗେଇ ପାରିବା, ଗୋଡ଼ରେ ଫୁଲ୍ ସୁ ଆଣ୍ଡ ସକ୍ସ, ଟିକେ ଗରମ ତ ହବ, ଟିକେ ଫୁଲ୍ ସୁ ଯଦି ପାରିବା ପିନ୍ଧିପାରିବା, ଏଇ ଜିନିଷ ଗୁଡ଼ାକ ଆମେ ଫିଜିକାଲି କରିପାରିବା।
1: ଆଜ୍ଞା, ଦେଖନ୍ତୁ, ଏ ଯୋଉ ଆମର ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିତିଦିନିଆ ଜୀବନରେ ଅନେକ ପ୍ରକାରର କସ୍ମେଟିକ୍ସ ବ୍ୟବହାର କରୁଛନ୍ତି, ଯାହାକି ଦୀର୍ଘ ସମୟ ଧରି ରହିଥାଏ, ଏହାକୁ ବାରମ୍ବାର ଲଗେଇବା ଦ୍ୱାରା ତାର ପାର୍ଶ୍ୱ ପ୍ରତିକ୍ରିୟା କିଛି ଥାଏ କି?
2: ଆଜ୍ଞା, ଏଇଟା ଆମର ସମସ୍ତଙ୍କ ଇଚ୍ଛା ହୁଏ ଟିଭି ଦେଖିକି ଯେ ଆମେ ଟିକେ ସ୍କିନ୍ଟାକୁ ବେଟର କରିଦେବୁ, ନହେଲେ ଗୋରା ହେଇଯିବୁ, ସେଇ ଗୋରା ହେବା ଥିମ୍ଟା ହିଁ ଖରାପ। ଯାହାର ଯେଉଁ କଲର୍ର ସ୍କିନ୍ ଅଛି ତାଠୁ ନର୍ମାଲ ରହିବା, ଯେମିତିକି ଆମର ଚେଷ୍ଟର ସ୍କିନ୍ ସାଙ୍ଗରେ ଫେସ୍ର ସ୍କିନ୍ଟା ରହିବା, ସେତିକି ହିଁ ମ୍ୟାକ୍ସିମମ୍ ଆକ୍ଚୁଆଲି ହୁଏ। ତାଠୁ ଯଦି ଅଧିକା ଲୋକ ଧଳା ହେବାକୁ ଚେଷ୍ଟା କରନ୍ତି, ସେମାନେ ଯାଇକି ପାଖ ଦୋକାନରୁ ନେଇକି ଆସନ୍ତି, ଯୋଉଟାକି ଡାକ୍ତରର ବିନା ପରାମର୍ଶ ନେଇକି ଆସନ୍ତି, ତ ସେଥିରେ ଷ୍ଟିରଏଡ୍ କ୍ରିମ୍ ଥାଏ, ସେଟାକୁ ଯଦି ଆମେ ରେଗୁଲାରଲି ଲଗେଇବା, ଲଗେଇ ଲଗେଇ ଲଗେଇଲା ପରେ ତାର ଗୁଡ଼ାଏ ସାଇଡ୍ ଇଫେକ୍ଟ ହୁଏ, ଲାଇକ୍ ଧଳା ଦେଖାଯିବ, କାହିଁ ଧଳା ଦେଖାଯିବ, ତ ସେମାନେ ଭାବନ୍ତି ଆମେ ଗୋରା ହେଇଗଲୁ ଏଇ କ୍ରିମ୍ ଲଗେଇକି, ଆକ୍ଚୁଆଲି ସ୍କିନ୍ଟା ପତଳା ହେଇଯାଏ। ତ ଉପରର ଯୋଉ ନର୍ମାଲ ସ୍କିନ୍ ଥାଏ, ଆମ ଇଣ୍ଡିଆନ ପାଇଁ ଯୋଉ ସ୍କିନ୍ ଆମ ଭଗବାନ ଦେଇଛନ୍ତି, ଦାଟ୍ ଇଜ୍ ସନ୍ ପ୍ରୋଟେକ୍ସନ୍ ପାଇଁ ଠିକ୍ ଅଛି, ସେଇଥିପାଇଁ ଆମ ଇଣ୍ଡିଆନ ସ୍କିନ୍ରେ ସ୍କିନ୍ କ୍ୟାନ୍ସର କମ୍ ହୁଏ, କାହିଁକିନା ମେଲାନିନ୍ ଯୋଉ କଳା ଆମେ ଦେଖାଯାଉଛୁ ଭାବୁଛେ, ନହେଲେ ସାବନ ଦେଖାଯାଉଛୁ ଭାବୁଛେ ଫରେନର ଅପେକ୍ଷା, ସେଇଟା ଆମର ପ୍ରୋଟେକ୍ସନ୍ ଭଗବାନ ଆମକୁ ଦେଇଛନ୍ତି, ମେଲାନିନ୍ ପିଗମେଣ୍ଟ ଯୋଉ ଅଛି ସେଟା ଆମକୁ ଖରାରୁ ଦାଉରୁ ଆମକୁ ବଞ୍ଚାଏ, ଆଉ ସ୍କିନ୍ କ୍ୟାନ୍ସରରୁ ବଞ୍ଚାଏ, ସେଟା ଆମକୁ ପ୍ରୋଟେକ୍ସନ୍ ଦିଏ। ଏଇ କ୍ରିମ୍ ଲଗେଇବା ଦ୍ୱାରା ସେଇ ଯୋଉ ମେଲାନିନ୍ କଣ୍ଟେଣ୍ଟଟା କମିଯାଏ, ଯୋଉଦ୍ୱାରା ଧଳା ଲୋକ ଦେଖାଯାଆନ୍ତି, ପ୍ଲସ୍ ଆମର ସ୍କିନ୍ ପତଳା ବି ହେଇଯାଏ, ଆଉ ମନ ଇଚ୍ଛା ହେୟାର ବି ଛୋଟ ଛୋଟ ଛୋଟ ଦେଖିଥିବେ ସେ ଫେସ୍ରେ ହେୟାର ହେବା ଷ୍ଟାର୍ଟ ହୁଏ, ଜଷ୍ଟ ଲାଇକ୍ ଗୋଟେ ମଙ୍କି ଫେସ୍ ଭଳିଆ ଦେଖାଯାଏ, ଲାଲ ଦେଖାଯାଆନ୍ତି ସେମାନେ, ବହୁତ ନର୍ମାଲ ଲୋକ ଅପେକ୍ଷା ଫେସ୍ଟା ବହୁତ ଲାଲ ଦେଖାଯାଏ, ପତଳା ଦେଖାଯାଏ, ଧଳା ବି ଟିକେ ଦେଖାଯାଆନ୍ତି।

0: ହେୟାର ଦେଖାଯାଏ, ଆଉ ବେଳେବେଳେ ଯଦି ପାଖରେ ସ୍କିନଟା ଦେଖିବେ ତାଙ୍କ ସ୍କିନରୁ କିଛିଟା ରକ୍ତ ଶିରା ବି ବେଳେବେଳେ ଦେଖାଯାଏ, ସିଭିୟର ଭେରାଇଟି ହେଇଗଲେ, ଯେତେବେଳେ ସେମାନେ ଏକ୍ସଟ୍ରିମ୍ ହେଇଯାଏ, ଯେତେବେଳେ ରକ୍ତ ଶିରା ଦେଖାଯାଏ, ନହେଲେ ଖରାକୁ ଗଲେ ଟିକେ ପୋଡ଼େ, ବର୍ନିଂ ସେନ୍ସେସନ୍ ହୁଏ, ସେତେବେଳେ ଆମ ପାଖକୁ ସେମାନେ ଆସନ୍ତି। ତ ସେତେବେଳେ ଆମେ ତାଙ୍କୁ ବୁଝାଉ ନାହିଁ ତୁମେ ଏଇ କ୍ରିମ୍ଟା ଖରାପ ବୋଲି।
1: ବାରମ୍ବାର ଲଗେଇବା ଦ୍ୱାରା କଣ ଅସୁବିଧା?
0: ଆଜ୍ଞା, ଏଇ ଯୋଉ ସାଇଡ୍ ଇଫେକ୍ଟ ଗୁଡା କହିଲି, ଡେଲି ସେମାନେ ଲଗେଇ ଲଗେଇ ହିଁ ଏଇ ସାଇଡ୍ ଇଫେକ୍ଟ ଗୁଡା ଆଣିଥାନ୍ତି। ଥରେ ଦୁଇ ଥର ଇଫେକ୍ଟ ଆସେନି, ତ ସେମାନେ ମାସେ ଲଗାନ୍ତି। ଗୋଟେ ଏମିତି ବି ଆମେ ପାଇଛୁ, ଲୋକ 5-6 ବର୍ଷ ପର୍ଯ୍ୟନ୍ତ ବି ଲଗେଇକି ଆସୁଛନ୍ତି। ତ ସେମାନଙ୍କ ଇରିଭର୍ସିବୁଲ ଡେମେଜକୁ ସେମାନେ ଯାଆନ୍ତି। ତ ଆମେ ତାଙ୍କୁ କେତେଟା କ୍ରିମ୍ ଅଛି, ଟାକ୍ରୋଲିମସ୍, ତାକୁ ସାଇଡ୍ ଇଫେକ୍ଟକୁ କାଉଣ୍ଟର ପାର୍ଟ କରିବା ପାଇଁ ଦଉ, କିନ୍ତୁ ସେ ସାଇଡ୍ ଇଫେକ୍ଟ ଯାହାର ବେଶୀ ଦିନ ଲଗେଇଥାନ୍ତି, ଦ୍ୟାଟ୍ ଇଜ୍ ଦ ଇରିଭର୍ସିବୁଲ ଡେମେଜ ଷ୍ଟେଟକୁ ସେମାନେ ପଳାନ୍ତି, ତାଙ୍କୁ ଆମେ ଆଉ ଭଲ କରିପାରୁ ନାହୁଁ।
1: ତେବେ ଯଦି ଆମେ କୌଣସି କ୍ରିମ୍ ମୁହଁରେ ଲଗାଉଛୁ ବା ମେକଅପ୍ ଯୋଉ ମହିଳାମାନେ ନଉଛନ୍ତି, ତାକୁ ନେଲାବେଳେ କୋଉ କୋଉ ଦିଗ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଦରକାର?
0: ଆଜ୍ଞା, ସ୍ପେଶାଲି ଯୋଉମାନେ ଆର୍ଟିଷ୍ଟ ସେମିତିଆ ପେସେଣ୍ଟ ବହୁତ ଆସନ୍ତି, ତ ଆମେ ମେକଅପ୍ ନଉଛୁ, ତ ଆମକୁ କ'ଣ ଏକ୍ସଟ୍ରା ପ୍ରୋଟେକ୍ସନ ଦରକାର? ତ ସେମାନେ କ'ଣ କରିପାରିବେ, ପ୍ରଥମେ ମେକଅପ୍ ନେବା ପୂର୍ବରୁ ଯୋଉ ବି ମେକଅପ୍ ଲଗେଇବେ, ରେଗୁଲାରଲି ସେଇ ମେକଅପ୍ ହିଁ ଲଗେଇବା ପାଇଁ ଚେଷ୍ଟା କରନ୍ତୁ। ସେ ମେକଅପ୍କୁ ଫାର୍ଷ୍ଟ ସେମାନେ ଆମର ଯୋଉ ସ୍କିନ୍ ଥାଏ ନେକ୍ ପାଖର ସ୍କିନ୍ ଯୋଉ କଣ୍ଟିନ୍ୟୁସନ୍ ଥାଏ ଫେସ୍ ସହିତ, ସେଇ ସ୍କିନ୍ ତଳେ ଫାର୍ଷ୍ଟ ଲଗେଇକି ଟ୍ରାଏ କରନ୍ତୁ ଗୋଟେ ଦିନ, ଦୁଇ ଦିନ, ତିନି ଦିନ, 3-4 ଦିନ, 5 ଦିନ ଲଗେଇଲା ପରେ ଜଣାପଡ଼ିଯାଏ ଯେ ସେଇ ମେକଅପ୍ଟି ତାଙ୍କୁ ସୁଟ୍ କରୁଛି କି ନାହିଁ। ଯଦି ଯୋଉ ମେକଅପ୍ଟା ସୁଟ୍ କଲା, ଲାଲ ପଡ଼ିଲା, କୁଣ୍ଡେଇ ହେଲା, ବ୍ରଣ ବାହାରିଲା, ଦେନ୍ ସେଇ ମେକଅପ୍ ତାଙ୍କୁ ସୁଟ୍ କରୁନି, ନେକ୍ସଟ ସେମାନେ ଆଉ ଗୋଟେ ବାଲା ମେକଅପ୍ ବି ଚେଞ୍ଜ କରିକି ଚେକ୍ କରିବାକୁ ପଡ଼େ। ସେଇ ମେକଅପ୍ଟା ହିଁ ସେମାନେ ରେଗୁଲାରଲି ୟୁଜ୍ କରିବା କଥା, ସେଟା ଫାର୍ଷ୍ଟ। ସେକେଣ୍ଡ ହେଲା, ମେକଅପ୍ ଲଗେଇବା ପୂର୍ବରୁ ବେଟର ହେବ ଭଲ ମଏଶ୍ଚରାଇଜର, ମାନେ କି ଗୋଟେ ଡର୍ମାଟୋଲୋଜିଷ୍ଟକୁ ପଚାରିକି ଗୋଟେ ମଏଶ୍ଚରାଇଜର ଫାର୍ଷ୍ଟ ଆପ୍ଲାଏ କରିବେ, ଦେନ୍ ତାକୁ ମେକଅପ୍କୁ ଲଗେଇବେ। ସପୋଜ୍ ତାଙ୍କ କାମ ସରିଗଲା ପରେ ଇମିଡିଏଟ୍ଲି ଫେସ୍କୁ ଭଲସେ ଧୋଇବାକୁ ପଡ଼ିବ, ଦେନ୍ ଏଗେନ୍ ମଏଶ୍ଚରାଇଜର ଲଗେଇବାକୁ ପଡ଼ିବ, ରାତିରେ ଟିକେ ପ୍ରୋଟେକ୍ସନ୍ ନେବାକୁ ପଡ଼ିବ। ଏମିତି ନାହିଁ ଯେ ମେକଅପ୍ଟାକୁ ବହୁତ ସମୟ ରଖିବେ, କାରଣ ମେକଅପ୍ କେବେ ବି ସ୍କିନ୍ ପାଇଁ ଭଲ ନୁହଁ।
1: ତେବେ ଆପଣ ଏଠି କୁହନ୍ତୁ ଯେ କୋଉ ଚର୍ମ ପାଇଁ କୋଉ ପ୍ରକାରର କ୍ରିମ୍ ଲଗେଇବା ଦରକାର?
0: ଆମର ଯେତେବେଳେ ଆଡଲ୍ଟ ଯୋଉମାନେ ବଡ଼, ସେମାନଙ୍କ ସ୍କିନ୍ଟାକୁ ଆମେ ଡିଭାଇଡ୍ କରୁଛୁ, ଯେମିତିକି ନର୍ମାଲ ସ୍କିନ୍, ଅଏଲି ସ୍କିନ୍ ଆଣ୍ଡ ଡ୍ରାଏ ସ୍କିନ୍। ତ ଡ୍ରାଏ ସ୍କିନ୍ ପାଇଁ ଅଲଗା ଆମେ ଟିକେ ଅଏଲି ବେସ୍ଡ ମଏଶ୍ଚରାଇଜର ଦଉ, ଅଦରୱାଇଜ୍ ଅଏଲି ବେସ୍ଡ ସନ୍ସ୍କ୍ରିନ୍ ଦଉ। ସେମାନେ ଟିକେ ଅଏଲି ଜିନିଷ ଲଗେଇଲେ ବେଟର, ବିକଜ୍ ସେମାନଙ୍କ ସ୍କିନ୍ଟା ବହୁତ ଡ୍ରାଏ ଥାଏ, କିଛିଟା ପ୍ରୋଟିନ୍ ସେମାନଙ୍କ ନଥାଏ ଫେସ୍ରେ, ଯୋଉଟାକି ସ୍କିନ୍ଟାକୁ ଡ୍ରାଏ କରେ। ଆଉ ଯୋଉମାନେ ନର୍ମାଲ ସ୍କିନ୍ ଥାଏ ତାକୁ ଆମେ ଲକି ସ୍କିନ୍ କହୁ, ଯୋଉଟାକି ବେଳେବେଳେ ଡ୍ରାଏ ଲାଗେ, ବେଳେବେଳେ ଅଏଲି ଲାଗେ, ଯୋଉଟାକି ଭଲ ସ୍କିନ୍ ତାଙ୍କୁ, ସେଟା ସବୁ ପ୍ରକାର କ୍ରିମ୍ ତାଙ୍କୁ ସୁଟ୍ କରେ। ଆମର ଅଏଲି ସ୍କିନ୍ ଯୋଉଟା ସବୁବେଳେ ଛୁଇଁଲେ ଦେଖିବେ ଚକ୍ ଚକ୍ ଦେଖାଯାଉଥାଏ ଫେସ୍ଟା, ସେଟା ଅଏଲି ସ୍କିନ୍। ଏମିତି ଅଛି, ଆପଣ ତାକୁ ନିଜେ ବି ଆପଣ ନିଜ ସ୍କିନ୍କୁ କ୍ଲାସିଫାଏ କରିପାରିବେ। ଟିସୁ ପେପର ଆପଣ ନେଇପାରିବେ, ଆପଣ ଫେସ୍ର 4ଟା କ୍ୱାଡ୍ରେଣ୍ଟ କରିକି ଚାରିପଟେ ଟିସୁ ପେପରଟାକୁ ଟଚ୍ କରିବେ, 4ଟା ଟିସୁ ପେପର ଦେଖିବେ, ଯଦି ଟିସୁ ପେପରରେ ବହୁତ ଅଏଲ୍ ଆସୁଛି 4ଟା କ୍ୱାଡ୍ରେଣ୍ଟରୁ, ଆମେ ତାକୁ ଅଏଲି ଫେସ୍ ବୋଲି କ୍ଲାସିଫାଏ କରୁ। ଯଦି 2ଟା କି 1 କ୍ୱାଡ୍ରେଣ୍ଟରେ ଆସୁଛି, ଦେନ୍ ନର୍ମାଲ ସ୍କିନ୍, ଆଉ ଡ୍ରାଏରେ ବିଲକୁଲ ବି ଅଏଲ୍ ଆସେନା, ତାକୁ ଡ୍ରାଏ ସ୍କିନ୍ରେ କ୍ଲାସିଫାଏ କରୁ। ଆମେ ତାଙ୍କୁ ମଏଶ୍ଚରାଇଜର ବେସ୍ଡ ଅଧିକା ଟିକେ ମଏଶ୍ଚରାଇଜର ସେରାମାଇଡ୍ ବେସ୍ଡ ଏଗୁଡ଼ା ଆମେ ଦେଉ, ଅଦରୱାଇଜ୍ ଆମେ ଅଏଲି ସ୍କିନ୍ରେ ଟିକେ ଡ୍ରାଏ ବାଲା ଦେଉ, କମ୍ ଯୋଉଟା ଟିକେ ଅଏଲି ଥାଏ ସେଇ ମଏଶ୍ଚରାଇଜର ତାଙ୍କୁ ବେଶୀ ଦେଉ।
1: ଏ ଯୋଉ ଗ୍ରୀଷ୍ମ ଋତୁରେ
0: ଆଜ୍ଞା
1: କୋଉ ପ୍ରକାରର ମେକଅପ୍ ନେବା ଦରକାର?
0: ଯେମିତି ଆମେ କହିଲି ସ୍କିନ୍ ଦେଖିକି, ତ ଗ୍ରୀଷ୍ମ ଋତୁରେ ଅଏଲି ସ୍କିନ୍ ମାନଙ୍କୁ ବେଶୀ ଆଉ ଟିକେ ଅଧିକା ପିମ୍ପଲ୍ସ, ନହେଲେ ବେଶୀ ବ୍ଲକ୍ ହେଇଯାଏ ସ୍କିନ୍ଟା, କାହିଁକିନା ଅଏଲ୍ ଅଲରେଡି ସ୍ୱେଟିଂ ବହୁତ ହୁଏ, ଯାହାର ବେଶୀ ସ୍ୱେଟିଂ ହୁଏ ତାଙ୍କର ଅଏଲ୍ ଆଉ ସ୍ୱେଟିଂ ମିଶିଗଲେ ବହୁତ ଗୁଡ଼େ ପିମ୍ପଲ୍ସ ହବ, ନହେଲେ ଯୋଉ ବି କ୍ରିମ୍ ମଏଶ୍ଚରାଇଜର ଲଗାଉଥିବେ, ନହେଲେ ଯୋଉ ବି ମେକଅପ୍ ଲଗାଉଥିବେ, ସେଟାର ସାଇଡ୍ ଇଫେକ୍ଟ ରହିବାର ଚାନ୍ସେସ୍ ବହୁତ ଥାଏ, ଦେଖିକି ଲଗେଇବାକୁ ପଡ଼େ। ଯେମିତି ଆମର ଅଛି ସେମିତି ନର୍ମାଲ ଦିନରେ ଥାଏ, ଗ୍ରୀଷ୍ମ ଋତୁରେ ସେମ୍ ଲଗେଇବାକୁ ପଡ଼େ, କିନ୍ତୁ ଗ୍ରୀଷ୍ମ ଋତୁରେ ଟିକେ ଆମକୁ ମଏଶ୍ଚରାଇଜର କମ୍ ଲଗେଇଲେ ଭଲ।
1: ଏ ଯୋଉ ଗ୍ରୀଷ୍ମ ଋତୁରେ ହଠାତ୍ ଯଦି ମୁହଁରେ କିଛି ପୋଡ଼ିବା ପରିକା ଅନୁଭବ ହୁଏ ବା ଲାଲ ଲାଲ ଫଳିଯାଏ, ତାହେଲେ କ'ଣ କରିବା ଉଚିତ?
0: ଯଦି ହଠାତ୍ ରାସେସ୍ ଆସୁଛି, ଜଷ୍ଟ ଲାଇକ୍ ରେଡ୍ ବମ୍ପସ୍ ଭଳିଆ ହେଉଛି, ଲାଲ ଲାଲ ଦେହରେ କିଛି ଫଳି ଯାଉଛି, ତାହେଲେ ଆମେ ଇମିଡିଏଟ୍ଲି ବେଟର ହେବ ଡର୍ମାଟୋଲୋଜିଷ୍ଟ ପାଖରେ କିଏ ଅଛନ୍ତି ଦେଖାନ୍ତୁ। ଅଦରୱାଇଜ୍ ଆମର ପାଖରେ ଯଦି ବରଫ ଅଛି କିଛି, ବରଫକୁ ଆମେ ଗୋଟେ ଟଙ୍କିକିଆ ପାଣି ପାଉଚ ମିଳେ ଫ୍ରିଜରେ, ତାକୁ ରଖିକି ସେ ଜାଗାରେ ଆମେ ଘଷି ପାରିବା। ଅଦରୱାଇଜ୍ ଖାଲି ବରଫ ଗୋଟେ ପଲିଥିନ ଭିତରେ ଛୋଟ ବଲ୍ ଭଳିଆ ବନେଇକି ସେ ଜାଗାରେ ରବ୍ କରିପାରିବା, ଯଦ୍ୱାରା କି ଇମିଡିଏଟ୍ ଯଦି କିଛି ସନ୍ବର୍ନ ହେଇଥିବ କିଛିଟା ରିଲିଫ ହେଇଯିବ। ଦେନ୍ ଆଫ୍ଟର ଦାଟ୍ ଯଦି ଆମର 2-4 ଘଣ୍ଟା ପରେ ସେଇ ରେଡ୍ନେସ୍ଟା କମୁନି, ଆପଣ ନିହାତି ଗୋଟେ ଡର୍ମାଟୋଲୋଜିଷ୍ଟକୁ ହିଁ ଦେଖାନ୍ତୁ। ତା ଉପରେ ଇମିଡିଏଟଲି ଗୋଟେ ସନ୍ସ୍କ୍ରିନ୍ ଲଗେଇ ପାରିବେ, ଅଦରୱାଇଜ୍ କାଲାମିନ୍ ଲଗେଇ ପାରିବେ ବରଫ ଲଗେଇଲା ପରେ। ଏଣ୍ଡ ପାଖରେ ଯାଇକି ଗୋଟେ ଡାକ୍ତରଙ୍କୁ ଦେଖିବାକୁ ପଡିବ ଯଦି ରେଡ୍ନେସ୍ଟା କମୁନାହିଁ, ନିହାତି ଦେଖିବାକୁ ପଡିବ।
1: ଆଜ୍ଞା, ଆଉ ମହିଳାମାନଙ୍କର ଆଉ ଗୋଟିଏ ମୁଖ୍ୟ ସମସ୍ୟା ହେଲା ବ୍ରଣ।
0: ଆଜ୍ଞା,
1: ମୁହଁରେ ପ୍ରାୟ ବ୍ରଣ ଦେଖାଯାଏ, କାହାର କାହାର କଳା କଳା ଦାଗ ମଧ୍ୟ ପଡିଯାଏ, ଏହି ସମସ୍ୟାକୁ ଆମେ କେମିତି ଦୂର କରିପାରିବା?
0: ଦେଖନ୍ତୁ, ବ୍ରଣ ମୋଷ୍ଟଲି ଆମର ୟଙ୍ଗ ଏଜ୍ରେ ଆଡଲ୍ଟ

0: ଆଡୋଲେସେଣ୍ଟ ପିରିୟଡ୍ରେ ହୁଏ, ଦାଟ୍ ଇଜ୍ ନର୍ମାଲ୍। କିନ୍ତୁ ସେଇ ପିରିୟଡ୍ରେ ଯଦି ଆମେ ଫେସ୍ଟାକୁ ୱାଶ୍ କରିବା, କାହିଁକିନା ସେଇ ପିରିୟଡ୍ରେ କ'ଣ ପାଇଁ ବହୁତ ଗୁଡ଼େ ଅଏଲ୍ ଗ୍ଲାଣ୍ଡ ଆକ୍ଟିଭେଟ୍ ହେଇଯାନ୍ତି, କାହିଁକିନା ସେମାନେ ଭଏସ୍ ଚେଞ୍ଜ ହୁଏ, ମୁଣ୍ଡରେ ରୂପି ହୁଏ, ଫେସ୍ରେ ଆମର ଟିକେ ଟିକେ ଅଏଲିନେସ୍ ଆସେ, ତ ମଇଳା ବାହାରୁ ଏକ୍ସପୋଜର ଜମିକି ତାଙ୍କର ଯୋଉ ଗୋଟେ ପାଇଲୋସେବାସିସ୍ ଗ୍ଲାଣ୍ଡ ଥାଏ ସେଟାକୁ ବ୍ଲକ୍ କରିଦିଏ, ଯଦ୍ୱାରା ଭିତରେ ଗୋଟେ ଛୋଟ ବମ୍ପସ୍ ତିଆରି ହୁଏ, ସେଥିରେ ଆମର ଗୋଟେ ବ୍ୟାକ୍ଟେରିଆ ଆସିକି ପଶିଯାଏ, ତାକୁ କହନ୍ତି ପ୍ରୋପିନିଓ ବ୍ୟାକ୍ଟେରିୟମ୍ ଆକ୍ନି, ସେ ତାଦ୍ୱାରା ଲାଲ ଲାଲ ହୁଏ, ପସ୍ ଫିଲ୍ଡ ହେଇଯାଏ। ତ ସେଇ କେସ୍ରେ ଯଦି ମୁହଁଟାକୁ ୟଙ୍ଗ ଏଜ୍ରେ କ୍ଲିନ୍ ରଖିବା, ଫେସ୍ୱାଶ ହଉ ନହେଲେ ସାବୁନ ହଉ, କାହିଁକିନା ଛୋଟ ପିଲାଙ୍କୁ ଏତେ ବି ଫେସ୍ୱାଶ ଦରକାର ନାହିଁ, ସାବୁନ ନର୍ମାଲ ଯୋଉଟାକି ବ୍ଲାଣ୍ଡ ସାବୁନ ଲଗେଇ ପାରିବେ, ସେମାନେ ବାସ୍ନା ହେଇନଥିବ, ଲଗେଇକି କ୍ଲିନ୍ ଯଦି ରଖିବେ ତାହେଲେ ଆମର ଯୋଉ ସେବାସିସ୍ ଗ୍ଲାଣ୍ଡ ବ୍ଲକ୍ ହବନି କି ବ୍ରଣ ବି ହବନି। ଏକ ଆଜିକାଲି ୟଙ୍ଗରେ ଜଷ୍ଟ 12-13 ବର୍ଷରୁ ହିଁ ସେମାନେ ଷ୍ଟାର୍ଟ କରିଦେଉଛନ୍ତି ଲଗେଇବା ମେଡିସିନ ନହେଲେ ମେକଅପ୍, ସେଟା ଟିକେ ଯେତେ ପାରିବା ଆଭୋଏଡ୍ କରିବା ଉଚିତ, କାହିଁକି ମେକଅପ୍ ଯେତେ ଓଲ୍ଡ ଏଜ୍ ହେଲା, ମେକଅପ୍ ଇଜ୍ ଫର୍ କ'ଣ ଗୋଟେ ଛୁପେଇବା ପାଇଁ, ଲୁଚେଇବା ପାଇଁ, ଯେତେବେଳେ ସ୍କିନ୍ ରିଙ୍କଲ୍ସ ହେଉଛି ସେତେବେଳେ ବେଟର, ୟଙ୍ଗ ଏଜ୍ରେ ଆମକୁ ବେଶୀ ଜଲ୍ଦି ଜଲ୍ଦି ମେକଅପ୍ ନେବା କିଛି ବି ଦରକାର ନାହିଁ।
1: ପ୍ରକୃତରେ କେତେ ବୟସରୁ ପିଲାମାନେ ଏଇସବୁ ମେକଅପ୍ ଲଗେଇବା କଥା?
0: ଆମେ ନର୍ମାଲି କହିବାକୁ ଗଲେ ତ ମେକଅପ୍ଟାକୁ ଆଭଏଡ୍ ହିଁ କରିବା କଥା, ଯେତେ ପାରୁଛେ କମ୍ ମେକଅପ୍ ୟୁଜ୍ କରିବା କଥା, ନ୍ୟାଚୁରାଲ ଜିନିଷ ଯଦି ୟୁଜ୍ କରିପାରୁଛନ୍ତି ପେଟର, ଲିପଷ୍ଟିକ୍ ଡର୍ମାଟାଇଟିସ୍ ହେଉଛି, ଆମେ ରେଗୁଲାର ଲିପଷ୍ଟିକ୍ ଯୋଉ ଲଗାଉଛେ ଧୀରେ ଧୀରେ ପାଟିରେ ଆମ ଜିଭରେ ଟିକେ ଟିକେ ଟିକେ ଟିକେ ମାଇଲ ଯାଉଛି, ତ ଏଭ୍ରିଡେ ଆମେ ଯେତେବେଳେ ଲଗେଇକି ଆସୁଛେ ତ ଏଭ୍ରିଡେ ସ୍ମଲ୍ ଆମାଉଣ୍ଟ ଅଫ୍ କେମିକାଲ୍ସ ଆମ ବଡିକୁ ଯାଉଛି। ସେମିତି ଆଇରେ ବି ଯେତେବେଳେ କାଜଲ ଲଗାଉଛେ ସ୍ମଲ୍ ଆମାଉଣ୍ଟ ଅଫ୍ କାଜଲ ଭିତରୁ ଆଇ ଦେଇକି ଆମେ ଅବଜର୍ଭ ହେଇକି ସ୍କିନ୍ରେ ଯାଉଛେ, ଆଉ ଯୋଉଟା ଅବଜର୍ଭ ହଉନି ଡିଫରେଣ୍ଟ ଥିଙ୍ଗ, ସ୍ପେଶାଲି ଆମର ଯୋଉ ଆଇ ଚାରିପଟେ ପାଟି ଏଗୁଡ଼ାରେ ଅବଜର୍ଭସନ୍ ରେଟ୍ ଇଜ୍ ଭେରି ହାଇ, ଜଲ୍ଦି ଅବଜର୍ଭସନ୍ ହେଇଯାଏ, ତ ସେଗୁଡ଼ା ଯେତେ ପାରୁଛନ୍ତି କମ୍ ସମୟ ଲଗେଇକି, ହଁ କିଛି ପାର୍ଟି ଅଛି ଫଙ୍କସନ୍ସ ଅଛି ଆଜିକାଲି ତ ଆଭଏଡ୍ କରିହେବନି, ଲଗେଇକି ସାଙ୍ଗେ ସାଙ୍ଗେ ଆସିଲା ପରେ ତାକୁ ରିମୁଭ୍ କରିଦେବାଟା ବେଟର। ତା ପୂର୍ବରୁ ଆମେ ଗୋଟେ ଜିନିଷ କରିପାରିବା, ମଇଶ୍ଚରାଇଜର ଭେସଲିନ ପେଟ୍ରୋଲିୟମ ଜେଲି ଯୋଉଟା ଦାଟ୍ ଇଜ୍ କମନ୍, ସେଇଟା ଆମେ ଯଦି ଆଇ ଲାଇନର ଲଗାଉଛେ ଫାଷ୍ଟ ଆଖି ଚାରିପଟେ ସେଇ ଭେସଲିନ୍ଟା ଲଗେଇଦେଇ ତାପରେ ଆଇ ଲାଇନର ଲଗେଇବେ, ଯଦି କିଛିଟା ପ୍ରୋଟେକ୍ସନ ଆମେ ଦେଇପାରିବା, ଯେମିତି ଓଠରେ ବି ସେମିତି ଫାଷ୍ଟ ଭେସଲିନ୍ ଲଗେଇ ଦେନ୍ ଆପଣ ଲିପଷ୍ଟିକ୍ଟା ଲଗେଇବେ, ଯେତେ ଟିକେ ବ୍ରାଣ୍ଡେଡ୍ ଟିକେ କଷ୍ଟଲି ଲଗେଇଲେ ବେଟର, ବିକଜ୍ ସେମାନଙ୍କୁ FDA ମାନେ ଇଣ୍ଡିଆନ ଆମର ଯୋଉ ଇଏ ଥାଏ କସ୍ମେଟିକ୍ର କିଛି ଲ ଥାଏ, ସେ ଲ ଦେଇକି ସେମାନେ ଆସନ୍ତି ବ୍ରାଣ୍ଡେଡ୍ ଇଏ ମାନେ, ତ ସେଟା ଟିକେ କିଛି ମାତ୍ରାରେ ପ୍ରୋଟେକ୍ସନ ଦିଏ ବ୍ରାଣ୍ଡେଡ୍ ଜିନିଷ ଗୁଡା।
1: ଆଜ୍ଞା, ଅନେକ ମହିଳା ଦୀର୍ଘ ସମୟ ଧରି ଯୋଉ ଆଇ ଲାଇନର ହେଲା ବା ଲିପଷ୍ଟିକ୍ ହେଲା ତାକୁ ଲଗେଇ ରଖିଥାନ୍ତି,
0: ଆଜ୍ଞା
1: ଏହାକୁ ଏମିତି ଦୀର୍ଘ ସମୟ ଧରି ରଖିବା ଦ୍ୱାରା କଣ ଅସୁବିଧା ହୁଏ?
0: ମୁଁ ଯୋଉ ଜିନିଷଟା ଆପଣଙ୍କୁ କହିଲି ଧୀରେ ଧୀରେ ଯୋଉ ଆଜିକାଲି କ୍ୟାନ୍ସର ରେଟ୍ ଏତେ ବଢୁଛି, ଟିକେ ଟିକେ ଟିକେ କେମିକାଲ ଆମ ବଡିକୁ ଏଣ୍ଟର କରୁଛି, ଯୋଉମାନେ ଜେନେଟିକାଲି ପ୍ରିଡିସ୍ପୋଜ୍ ଥାଉଛନ୍ତି ସେମାନଙ୍କୁ ସେ କ୍ୟାନ୍ସରଟା ହଉଛି, ଜାଣିପାରୁନେ କସ୍ମେଟିକ୍ ଇଜ୍ ଦ ମେନ୍ ସୋର୍ସ ଆମ ଇଣ୍ଡିଆରେ, ସେଥିପାଇଁ କସ୍ମେଟିକ୍ ମାର୍କେଟଟା ବହୁତ ଚାଲିଛି, କିନ୍ତୁ ଫରେନ୍ରେ ୟୁଏସ୍ଏ ବାହାର ଯେତେ ବି କଣ୍ଟ୍ରି ଅଛି ଦେ ହାଭ୍ ଏ ଅନ୍ଲାଇନ୍ ଲ ଯେ ଯଦି ଆପଣଙ୍କୁ କସ୍ମେଟିକ୍ରେ କିଛି ବି ପ୍ରୋବ୍ଲେମ୍ ହେଉଛି ତାକୁ କସ୍ମେଟିକ୍ ଭିଜିଲାନ୍ସ ଗୋଟେ କାଟେଗୋରି ଇଏ ଅଛି, ୟୁ କ୍ୟାନ୍ କମ୍ପ୍ଲେନ୍ ଅନ୍ଲାଇନ୍, ବଟ୍ ଆମ ଇଣ୍ଡିଆ ଇଜ୍ କସ୍ମେଟିକ୍ଟା ବହୁତ ଇଜିଲି ଏଭେଲେବୁଲ, ଦେର୍ ଇଜ୍ ନୋ ସ୍ପେସିଫିକ୍ ଲ ଫର୍ ଇଟ୍, କମ୍ ୟୁଜ୍ କରିବାଟା ବେଟର।
1: ଏ ତ ଆପଣ ଆମର ମହିଳା ଏବଂ ଝିଅମାନଙ୍କର କଥା କହିଲେ, କିନ୍ତୁ ଅନେକ ଛୋଟ ଛୋଟ ପିଲାମାନେ ମଧ୍ୟ ଏଇ ଗ୍ରୀଷ୍ମ ଋତୁରେ ତାଙ୍କ ଦେହରେ ଘିମିରି ପରିକା ଫଳିଯିବା ବା ବିଭିନ୍ନ ସମସ୍ୟା ତାଙ୍କ ଶରୀରରେ ଦେଖାଯାଇଥାଏ, ସେ ପିଲାମାନଙ୍କୁ ଆମେ କେମିତି ରକ୍ଷା କରିପାରିବା?
0: ଆଜ୍ଞା, ପିଲାମାନଙ୍କୁ ମୋଷ୍ଟଲି ଗରମ ହେଲେ ହିଁ ଘିମିରି ହୁଏ, ଆଉ ଗୋଟେ ହୁଏ ବଥ ଯୋଉଟାକି ଆମେ ଘା କହୁ, ଯେମିତି କହନ୍ତି ଆମେ ଆମ୍ବ ଖାଇଲୁ ତ ହେଲା ଗରମ ହେଲା, ନାହିଁ ସେଟା ଗରମରେ ହୁଏ ଆକ୍ଚୁଆଲି। ତ ଗୋଟେ ଜିନିଷ ଆମେ ତାଙ୍କୁ ହାଇଡ୍ରେଟେଡ୍ ରଖିବା, ପୁରା ବହୁତ ପାଣି ପିଇବାକୁ ଦେବା, ଯଦ୍ୱାରା କି ସ୍କିନ୍ଟା ଗରମ ହେଲେ ବି ରିଆକ୍ଟିଭ୍ ହବନି। ଏବେ ଏବେ ତ ପ୍ରାୟ ସମସ୍ତଙ୍କର ଏସି କୁଲର ହେଲାଣି, ତ ଯୋଉ ଏନ୍ଭାରମେଣ୍ଟ ହଠାତ୍ ଏସିରେ ରହିକି ଯୋଉ ବାହାରକୁ ଚାଲିଯାଉଛନ୍ତି ସେଟାକୁ ଆମକୁ ଆଭଏଡ୍ କରିବାକୁ ପଡିବ, ଟେମ୍ପରେଚର 28 ରଖିଲେ ଭଲ, ଯଦ୍ୱାରା କି ହଠାତ୍ ବାହାରକୁ ଗଲେ ଏନ୍ଭାରମେଣ୍ଟର ଯୋଉ ଟେମ୍ପରେଚର ଚେଞ୍ଜେସ୍ଟା ବେଶୀ ଆମ ବଡି ସଫର କରିବନି, ସେଟାକୁ ଫାଷ୍ଟ ରଖିବାକୁ ପଡିବ, ଛୋଟ ପିଲା ବି ବଡ ବି। ଛୋଟ ପିଲାମାନଙ୍କର ଆମର ଯୋଉ ସିଷ୍ଟମ ଥାଏ ସ୍ୱେଟ୍ ଗ୍ଲାଣ୍ଡ ସିଷ୍ଟମ ଯୋଉଟାକି ଆମର କଣ୍ଟ୍ରୋଲ କରେ, ହାଇପୋଥାଲାମସ୍ ହଉ ଆମର ସ୍ୱେଟ୍ ଆଉ ଗରମକୁ ସେମାନେ ସବୁ କଣ୍ଟ୍ରୋଲ କରନ୍ତି, ସେମାନଙ୍କ ଏତେଟା ଡେଭଲପ୍ ହେଇନଥାଏ, ଯେତେବେଳେ ସେମାନେ ଏସିରୁ ହଠାତ୍ ବାହାରକୁ ପଳାନ୍ତି ସେଥିପାଇଁ ସେମାନଙ୍କ ବହୁତ ଦେଖିବେ ହଠାତ୍ ବଡି ସାରା ଘିମିରି ହେଇଯାଏ, ହଠାତ୍ ବଥ ଛୁଆମାନଙ୍କ 5-7 ଇୟର ଛୁଆଙ୍କର ହେଇଯାଏ, ତ ସେଇ ଟେମ୍ପରେଚରଟାକୁ ଏସିର 28-29-30 ରଖିବା ଉଚିତ। ବାହାର ଯଦି ବି ହେଇଗଲା ବାଇ ଚାନ୍ସ ବାହାରେ ସପୋଜ୍ ବୁଲିଲେ ପିଲା ଖରାଦିନେ ଖେଳୁଛନ୍ତି ହେଇଗଲା, ତାଙ୍କୁ ଖେଳିବା ଯିବାକୁ ପୂର୍ବରୁ ତାଙ୍କୁ କାଲାମିନ୍ ଲୋସନ୍ ଟିକେ ଲଗେଇକି ତାଙ୍କୁ ବାହାରକୁ ଛାଡ଼ିବେ, ଆସିଲା ପରେ ତାଙ୍କୁ ପ୍ରଚୁର ପାଣି ପିଇବାକୁ ଦେବେ, ଯଦି କିଛି ରାସେସ୍ ହେଲା ବରଫ ଟିକେ ଘଷି ପାରିବେ ଦେନ୍ ତାଙ୍କୁ କାଲାମିନ୍ ତ ଲଗେଇବେ, ସମସ୍ତେ ଭାବନ୍ତି ଯୋଉ ପାଉଡର ମିଳେ ନା କେଜଣଙ୍କୁ ଇରିଟାଣ୍ଟ ହେଇଯାଏ, ଆଉ ଗୋଟେ କମନ୍ଲି ଆମେ ଦେଖିଛୁ ଖରାଦିନେ ନଡ଼ିଆ ତେଲ ଆଉ କର୍ପୁର ଲଗାନ୍ତି ଯୋଉଟାକି ଟିକେ ଥଣ୍ଡା ଲାଗେ ବୋଲି ଭାବନ୍ତି, ନ ଲଗେଇବାଟା ଆଭଏଡ୍ କରିବାଟା ବେଟର, ବିକଜ୍ କେତେ ଜଣଙ୍କୁ ସୁଟ୍ କରେ କେଜଣଙ୍କୁ ସୁଟ୍ କରେ ନା, ତ କାହାକୁ ସୁଟ୍ କରେ ନା ଆମେ ଜାଣିନେ।
1: ଅନେକ

0: ମାନେ ଛୋଟ ପିଲା ମାନେ ଜନ୍ମ ହେଲା ଶିଶୁ ସେମାନଙ୍କର ଜଙ୍ଘସନ୍ଧି କାଖ ତଳ ତା ମଧ୍ୟ ଫଳି ଯାଇଥାଏ।
1: ଆଜ୍ଞା, ଛୋଟ ପିଲାଙ୍କ ଯେମିତି ଆପଣଙ୍କୁ କହିଲି ତାଙ୍କର ସ୍ୱେଟ ଗ୍ଲାଣ୍ଡ ଓ ଟେମ୍ପରେଚର କଣ୍ଟ୍ରୋଲ ସିଷ୍ଟମଟା ଭଲସେ ଡେଭଲପ୍ ହୋଇନଥାଏ। 1 ଇୟର୍ ତଳେ ତ ବହୁତ କମ୍ ଡେଭଲପ୍ ହୋଇଥାଏ, ତ ସେମାନଙ୍କୁ ସ୍ପେସିଫିକାଲି ଯେତେବେଳେ ଆମେ ଭଲସେ ଥଣ୍ଡା ପାଣିରେ ଗାଧେଇକି ପାଉଡର ଲଗେଇକି ତାଙ୍କର ଯୋଉ ଫୋଲ୍ଡ ଏରିଆ ଗୁଡ଼ାକୁ ନିହାତି ପାଉଡର ରଖିବା କଥା, ବିକଜ ସ୍ୱେଟିଂ ହୁଏ। ସ୍ୱେଟିଂ ହେଲେ ଆଜିକାଲି ଟେମ୍ପରେଚର ଏତେ ହାଇ ରହୁଛି, ସ୍ୱେଟିଂ ରିଲେଟେଡ୍ ଆମର ଗୋଟେ ଏକ୍ଜିମା ହୁଏ, ତାକୁ କହନ୍ତି ସ୍ୱେଟ ଡର୍ମାଟାଇଟିସ। ତ ସେ ସ୍ୱେଟିଂଟାକୁ ଆମକୁ ଆଭଏଡ୍ କରିବାକୁ ପଡିବ। ତାଙ୍କୁ ଆଜିକାଲି ଯୋଉ ଡ୍ରେସ୍ ପିନ୍ଧୁଛନ୍ତି, ଆଜିକାଲି ଆଉ ପିଓର କଟନ ପିନ୍ଧୁନାହାନ୍ତି, ଯାହା ମାର୍କେଟରେ ମିଳୁଛି ପିନ୍ଧେଇ ଦେଉଛନ୍ତି। ତ ଆମେ ଜାଣିନି ମାର୍କେଟର ଡ୍ରେସ୍ରେ କେତେ ପରସେଣ୍ଟେଜ କଟନ ଅଛି, ତ ବେଟର ଛୁଆମାନଙ୍କୁ ଯେତେ ଛୋଟ ଛୁଆ ପିଓର କଟନର ଷ୍ଟିଚ୍ କରିବେ, କିଣିବେ କପଡ଼ା, ଚେକ୍ କରିବେ, ତାକୁ ସିଲେଇବେ, ଛୋଟ ଛୋଟ ପୁରା ଖୋଲା ଓପନ ବାଲା ପୁରା ପିଓର କଟନ ଯଦି ପିନ୍ଧେଇ ପାରିବେ ଭଲ, ଯାହା ଝାଳ ହବ କଟନ ଉଲ୍ ସ୍ୱେଟ୍ଟାକୁ ନେଇଯିବ, ଯୋଉଟା ତାକୁ ଥଣ୍ଡା ଲାଗିବ। ଫୋଲ୍ଡରେ ମୋଷ୍ଟଲି ପାଉଡର ଯଦି ଲଗେଇଦେବେ ଦାଟ ଇଜ ହବନି। ତାପରେ ସୋରିଷ ତେଲ ଗୋଟେ ଲଗାନ୍ତି, ସେଟା ଟିକେ ଆଭଏଡ୍ କରନ୍ତୁ ଆଗେ ନା, ଆଜିକାଲି ଆଉ ସୋରିଷ ତେଲ ଛୁଆଙ୍କୁ ଲଗେଇବା ପାଇଁ ମନା କରନ୍ତି, ଗରମ ଲାଗେ ସେଟା ବହୁତ। କୋକୋନଟ ଅଏଲ ଲଗେଇ ପାରିବେ।
0: ଇଏ ତ ଆପଣ ପିଲାମାନଙ୍କର କଥା କହିଲେ, କିନ୍ତୁ ଏଇ ଯୋଉ ଖରାଦିନରେ ବୟସ୍କ ଲୋକମାନଙ୍କର ଚର୍ମର ଯତ୍ନ ଆମେ କେମିତି ନବା?
1: ଆଜ୍ଞା, ବୟସ୍କ ଲୋକମାନେ ଯେମିତି ଛୁଆମାନେ ବେଶୀ ପ୍ରୋନ୍ ଆମର ସ୍କିନ ଖରାଦିନ ହଉ, ନହେଲେ ଚର୍ମ ତାଙ୍କର ଯେମିତି ଲେସ୍ ଡେଭଲପ୍, ସେମିତି ବୟସ୍କ ଲୋକମାନଙ୍କ ବି ସେମିତି ଆମର ଲେସ୍ ଡେଭଲପ୍ ତ ନୁହଁ, ଡେଭଲପ୍ ହେଇକି ତାଙ୍କ ସିଷ୍ଟମ ଗୁଡା ଟିକେ ଖରାପ ହେଇଆସିଲାଣି। ତାଙ୍କର କଣ ଚର୍ମର ସ୍କିନଟା ବଡ ଲୋକଠୁ ଆଉ ଛୋଟ ପିଲାଙ୍କଠୁ ବୟସ୍କ ଲୋକଙ୍କର ଟିକେ ଅଲଗା। ତାଙ୍କର କଣ ହୁଏ, ଚର୍ମଟା ଦେଖିବେ ଆପଣ ଟିକେ ରିଙ୍କଲ ଦେଖାଯାଏ, ଧୂଡ଼ ଧୂଡ଼ ଦେଖାଯାଏ, କାହିଁକି ନା ତାଙ୍କର ତଳେ ଆମର ସ୍କିନର କିଛିଟା ଲେୟର ଥାଏ, ଏପିଡର୍ମିସ୍ ଡର୍ମିସ୍। ତ ଆମ ଡର୍ମିସ୍ରେ ତାଙ୍କର ଯୋଉ ଇଲାଷ୍ଟିସିଟି, କାହିଁକି ବୟସ୍କ ଲୋକଙ୍କ ସ୍କିନଟା ଚକଚକ୍ ଦେଖାଯାଏନି, ଆମର ଗୋଟେ କୋଲାଜେନ୍ ଥାଏ, ଯୋଉଟାକି ଆମେ ଆଜିକାଲି ଲୋକ କୋଲାଜେନ୍ ମେଡିସିନ ଖାଉଛନ୍ତି, ଲଗାଉଛନ୍ତି କୋଲାଜେନ୍ ଫେସ୍ରେ। ତ ସେ କୋଲାଜେନ୍ ଆମ ନର୍ମାଲି ସ୍କିନ୍ ତଳେ ଗୋଟେ ଥାଏ, ସେଟା ବୟସ୍କ ଲୋକଙ୍କର କୋଲାଜେନ୍ ଡର୍ମିସ୍ରେ ଯେତିକି କୋଲାଜେନ୍ ଇଲାଷ୍ଟିନ୍ ଏସବୁ ତାଙ୍କର ନଷ୍ଟ ହୋଇଯାଇଥାଏ, ସେଥିପାଇଁ ଉପର ସ୍କିନ୍ଟା ଆଉ ଗୋଟେ ସିଧା ହେଇକି ପୁରା ଷ୍ଟ୍ରଙ୍ଗ ହେଇକି କ୍ଲିନ୍ ହେଇକି ନ ରହିକି ଧୁଡ଼ ଧୁଡ଼ ହଉଥାଏ। ତ ଆମେ ତାଙ୍କୁ ଏତେ ପ୍ରୋଟେକ୍ସନ ଦେଇପାରିବାନି, ତ ସେଇଥିପାଇଁ ଆମେ ତାଙ୍କୁ ପ୍ରଚୁର ପରିମାଣରେ ପାଣି ପିଇବାକୁ କହିବା ଯେତିକି ସେ ପାରୁଛନ୍ତି ଫାଷ୍ଟ। ସେକେଣ୍ଡ ହେଲା ଆମର ଯେତେ ତାଙ୍କୁ ମଶ୍ଚରାଇଜର ଲଗେଇବାକୁ ପଡିବ, ଏମିତି ହୁଏ କି ସେମାନେ ସବୁବେଳେ ମଶ୍ଚରାଇଜର କିଣିପାରିବେନି। ଆମେ ତାଙ୍କୁ କହୁ ଆପଣ ନଡ଼ିଆ ତେଲ ନେଇକି ଆସନ୍ତୁ, କିଛି ଯଦି ପେଟ୍ରୋଲିୟମ ଜେଲି ତାକୁ ଅଧା ଅଧା ମିଶେଇ ଦିଅନ୍ତୁ, ନହେଲେ 3/4 କରିପାରିବେ, ନଡ଼ିଆ ତେଲ ଅଧିକା ପେଟ୍ରୋଲିୟମ ଜେଲି ତାକୁ ମିଶେଇକି ପାଖରେ ରଖିଥିବେ। ଯେତେବେଳେ ଆପଣ ଗାଧେଇକି ଆସିବେ ତ ତାଙ୍କୁ ମଶ୍ଚରାଇଜର ନିହାତି ଦରକାର, ମଶ୍ଚରାଇଜର ଲଗେଇଲେ ହିଁ ସ୍କିନଟା ପ୍ରୋଟେକ୍ସନ ଦେବ। ତ ସେ ଗାଧେଇକି ଆସିବାର 3 ମିନିଟ୍ରୁ 4 ମିନିଟ୍ 5 ମିନିଟ୍ ଭିତରେ ହିଁ ମଶ୍ଚରାଇଜରଟା ଯୋଉଟା ବନେଇଥିବେ ଘରେ ସେଟାକୁ ସେ ଲଗେଇ ପାରିବେ। ତାର ଡିରେକ୍ସନ ବି ଥାଏ, 3-4 ମେଥଡ ଥାଏ, ଯୋଉପଟେ ଆମର ହେୟାର ଥାଏ ସେଇ ଡିରେକ୍ସନରେ ହିଁ ଲଗେଇବା। ଗାଧେଇକି ଆସିଲା ପରେ ଟିକେ ଯୋଉ ଓଦା ଥିବେ କଟନ ପିଓର କଟନରେ ଟିକେ ଚାପି ନେବା ତାର ପାଣି ଗୁଡାକୁ, ଏମିତି ପୋଛା ପୋଛି ଘଷା ଘଷି କରିବାନି, ମଶ୍ଚରାଇଜରକୁ ପୁରା ଲଗେଇବା। କାଲାମିନ ଲୋସନଟା ଟିକେ ବୟସ୍କ ଲୋକ ପାଇଁ ପ୍ରୋବ୍ଲେମ ଥାଏ ବେଶୀ, କାରଣ ଡ୍ରାଏ କରେ। କାଲାମିନ ଲୋସନଟାକୁ ଆମେ କାହିଁ ଖରାଦିନେ ଦେଉ ସ୍ୱେଟ୍ଟାକୁ ଟାଣିବା ପାଇଁ, କିନ୍ତୁ ବୟସ୍କ ଲୋକଙ୍କ ସ୍କିନଟା ଟିକେ ଡ୍ରାଏ ଥାଏ, ସେଥିପାଇଁ ତାକୁ ମଶ୍ଚରାଇଜର ବେଟର। ଯେତେ ପାରିବା ବାହାରକୁ ନ ଯିବା ପାଇଁ କହିବା, ଘରେ ରହିବାଟା ଭଲ, ମାନେ ୱେଲ୍ ହାଇଡ୍ରେଟେଡ୍ ଆଣ୍ଡ୍ ଘରେ ରହିବେ। ଯଦି ବାଇଚାନ୍ସ ବାହାରକୁ ଯାଉଛନ୍ତି ଯେନ୍ ପାଣି ଆଉ ସେଇ ଟାଇମ୍ରେ ସେ କାଲାମିନ ଲୋସନ ଲଗେଇବେ, ଯଦି ବାହାରକୁ ଯାଉଛନ୍ତି ଦେନ୍ ଥଣ୍ଡା ପାଣି ଦେନ୍ ପୁରା କଭର ହେଇକି ଯିବାକୁ ପଡିବ, ଯେତେ କମ୍ ଏକ୍ସପୋଜ୍ ହେଉଛନ୍ତି ଭଲ।
0: ଆଜ୍ଞା, କିନ୍ତୁ ଯୋଉମାନେ ଡାଇବେଟିସ୍ କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ସେମାନେ ତାଙ୍କର ଚର୍ମର ଯତ୍ନ କେମିତି ନେବେ?
1: ସ୍ପେସିଫିକାଲି ଡାଇବେଟିସ୍ ପେସେଣ୍ଟ ମେଡିସିନ ଖାଆନ୍ତି, ଡାଇବେଟିସ୍ ପାଇଁ ଆଣ୍ଟି ଡାଇବେଟିକ୍ ମେଡିସିନ କେତେଟା ଆମର କେତେଟା ମେଡିସିନ ବି ଅଛି ଯୋଉଟାକି ଖରା ସହିତ ରିଆକ୍ସନ କରେ, ଯେମିତିକି ଆମର ଯୋଉ ଏକ୍ସପୋଜ୍ ପାର୍ଟ ଅଛି, ବେକ ହଉ, ଫେସ୍ ହଉ, ହାତର ବାହାର ପଟ ହଉ, ପିଠିର ଯୋଉ ବ୍ଲାଉଜ୍ ପିନ୍ଧନ୍ତୁ କି ଡ୍ରେସ୍ ପିନ୍ଧନ୍ତୁ, ଯୋଉ ପାର୍ଟଟା ଏକ୍ସପୋଜ୍ ହଉଛି ସେଇ ପାର୍ଟରେ ଦେଖିବେ କେତେ ଜଣଙ୍କର ଲାଲ ଲାଲ ହେଇଯାଏ, ନହେଲେ ଛୋଟ ଛୋଟ ଘିମିର ଭଳିଆ ହେଇଯାଏ, କିନ୍ତୁ ଭିତରେ ହେଇନଥାଏ। ମୋଷ୍ଟଲି ଆମେ ଦେଖିଛୁ କେତେଟା ଆଣ୍ଟି ଡାଇବେଟିକ୍ ମେଡିସିନ ଖରା ସହିତ ରିଆକ୍ସନ କରେ, ତାକୁ ଆମେ ଫୋଟୋ ଇଣ୍ଡ୍ୟୁସ୍ଡ ରିଆକ୍ସନ କେତେଟା କହନ୍ତି, ସେ ରିଆକ୍ସନ କରେ ଖରା ସହିତ। ତ ମୋଷ୍ଟଲି ଡାଇବେଟିକ୍ ଯେଉଁମାନେ ଅଛନ୍ତି ସେମାନେ ପୁରା କଭର ହେଇକି ଯିବା ଆଉ ସନ୍ସ୍କ୍ରିନ୍ ଲଗେଇବା ମଷ୍ଟ, କାରଣ ତାଙ୍କର ଅନ୍ୟ ନର୍ମାଲ ଲୋକ ଅପେକ୍ଷା ତାଙ୍କର ଜଲ୍ଦି ରିଆକ୍ସନ ହୁଏ ଖରା ସହିତ। ମେଡିସିନ ଯେହେତୁ ମେଟାବଲାଇଜ୍ ହେଇକି ବ୍ଲଡ୍ରେ ଥାଏ ସେ ରିଆକ୍ସନ କରେ, ସେମାନେ ଖରାରେ ପୁରା ପ୍ରୋଟେକ୍ସନ ନେବା, ଏମିତି ନାହିଁ କି ଖରାଦିନେ, ଅନ୍ୟ ଦିନରେ ବି ସେମାନେ ଯେତେ ପାରିବେ କମ୍ ଖରାରେ ରହିବେ। ତ କେତେ ଜଣ କ୍ୱେଶ୍ଚିନ୍ ଏଠିଥାଏ ଯେ ଆମେ ଖରାରେ ଯଦି ବସିବୁନି ଭିଟାମିନ୍ ଡି କେମିତି ତିଆରି ହେବ, କିନ୍ତୁ ଆକ୍ଚୁଆଲି ସେମିତି ନୁହଁ, ଭିଟାମିନ୍ ଡି ମର୍ଣ୍ଣିଂ ଯୋଉ କଅଁଳିଆ ଖରା ଥାଏ ସେଇ ଖରାରେ ହିଁ ଭିଟାମିନ୍ ଡି, ସେଥିରେ 10-15 ମିନିଟ୍ ଯଦି ଗୋଟେ ଲୋକ ବସୁଛି ଦେନ୍ ଭିଟାମିନ୍ ଡି ହେଇଯିବ ତାଙ୍କର, ତାଙ୍କର ଏଇ ଷ୍ଟ୍ରଙ୍ଗ ଖରାରେ ବସିବା କିଛି ଦରକାର ନାହିଁ।
0: ଆଜ୍ଞା, ତେବେ ରାତିରେ ଶୋଇବାକୁ ଯିବା ପୂର୍ବରୁ ଆମର ଚର୍ମର ଯତ୍ନ କେମିତି?

0: କୋଉ କ୍ରିମ ସବୁ ଲଗେଇକି ଶୋଇପାରିବା?
1: ରାତିରେ ଶୋଇବାକୁ ଯିବା ପୂର୍ବରୁ ଗୋଟେ ଜିନିଷ ଆମେ ଚେକ୍ କରିବାକୁ ପଡିବ ଯେ ଆମେ କଣ କଣ ଲଗେଇଥିଲେ ମର୍ଣ୍ଣିଂରେ। ଆମର ମୋଷ୍ଟଲି କଣ ହୁଏ, ଆମର ଗୋଟେ ସିଷ୍ଟମ ଅଛି, ସର୍କାଡିଆନ୍ ରିଦମ ଅଛି, ଯୋଉଥିରେ କି ଆମେ ଯେତେବେଳେ ରାତି ଅନ୍ଧାର ହେଇଯାଏ ସେ ରିଦମ ଷ୍ଟାର୍ଟ ହୁଏ, ରିପେୟାରିଂ ସିଷ୍ଟମ ବଡିର ଷ୍ଟାର୍ଟ ହୁଏ।
0: ଆଜ୍ଞା,
1: ସ୍କିନ୍ ବୋଲି ନାହିଁ, ସ୍କିନ୍ ହଉ ଲିଭର କିଡନି ଯାହା ଆମ ଯେତେ ଅର୍ଗାନ୍ସ ଅଛି, ଆମର ରିପେୟାର ସିଷ୍ଟମ 8:30 to 9 ଷ୍ଟାର୍ଟ ହୁଏ। ସେଥିପାଇଁ ଆଗେ ସମସ୍ତେ 9 ବେଳକୁ ଖାଇକି ଶୋଇଯାଉଥିଲେ, ଯୋଉ ପୁରୁଣା ବୟସ୍କ ଲୋକ ଭଲ ରହୁଥିଲା, ଏବେ ଆଜିକାଲି ବହୁତ ଟାଇମ୍ ଡେରିରେ ଶୋଉଛନ୍, ଯୋଉଟାକି ଆମ ରିପେୟାର ସିଷ୍ଟମଟା ଏତେ ଇଏ ହଉନି। ଦେଖିଥିବେ ଆମର ୱେଟ ବି ଗେନ୍ ହଉଛି, ସ୍କିନ୍ ବି ଟିକେ ଠିକ୍ ଲାଗୁଛି, ଆଜିକାଲି ଦେଖିବେ ମୋଷ୍ଟ ଅଫ୍ ଦ ସ୍କିନ୍ ଟିକେ ମୋଟା ମୋଟା ଲାଗୁଛି, ପିଗମେଣ୍ଟେସନ୍ସ ଆସୁଛି, ତ ଆମ ସ୍କିନ୍ ରିପେୟାର ହେବାକୁ ଟାଇମ୍ ମିଳୁନି। ଯଦି ଜଲ୍ଦି ଖାଇକି ଜଣେ 8:30 to 9 ବେଡ୍କୁ ଯିବେ, ଆଜିକାଲି ତ ପସିବଲ୍ ନୁହଁ, ଧୀରେ ଧୀରେ ଦେଖିବେ ସେଇ ଲାଇଫ ଷ୍ଟାଇଲ୍ ଆମର କରିବାକୁ ବାଧ୍ୟ ହେବା ଆମେ। ଆଉ 15-20 ପରେ ଫରେନ୍ରେ ଦେଖନ୍ତୁ ସେମାନେ 7-8 ବେଳୁ ତାଙ୍କ ଡିନର ସରିଯାଉଛି, ରିଦମଟା ମେଣ୍ଟେନ୍ ହଉଛି। ଆଉ ଯାହା ଯାହା ସପୋଜ ଯାହା ପିନ୍ଧିଥିଲେ, ସପୋଜ ଆମେ କିଛି ଟାଇଟ୍ ଜିନିଷ ପିନ୍ଧିଥିଲେ ସେଟାକୁ କାଢିବାକୁ ପଡିବ, ସେଟା ବି ବେଳେବେଳେ ଯଦି ରାତି ସାରା ରହେ ସ୍କିନ୍ ରାସେସ୍ କରେ। ଦେନ୍ ଯଦି କିଛି ଲଗେଇଥିଲେ, କିଛି ବି କ୍ରିମ୍ ଫେସ୍ରେ ଲଗେଇଛେ, ଆଇଲାଇନର, ଲିପଷ୍ଟିକ୍, ସବୁଯାକ ଆମକୁ ମଏଶ୍ଚରାଇଜର ଦ୍ୱାରା, ନହେଲେ ଓନ୍ଲି କୋକୋନଟ୍ ଅଏଲ୍, ନହେଲେ ଭେସ୍ଲିନ୍ ଯୋଉ ଥାଏ ମିଳେ ନର୍ମାଲ ଭେସ୍ଲିନ୍ ମାର୍କେଟ୍ରେ, ବିନା ବାସ୍ନା ବାଲା, ଲୋସନ୍ ନାହିଁ ଯୋଉଟା ଜେଲିଟା, ସେଥିରେ ଆମେ କିଛି ଗୋଟେ ତୁଳା ନହେଲେ ପିଓର କଟନ କପଡ଼ା ରଖିଛନ୍ତି, ସେଥିରେ ମୁହଁକୁ ବେକକୁ ସବୁ ଯଦି ପୋଛିକି ଫେସ୍କୁ ଭଲସେ ମୁହଁକୁ ଧୋଇ କିଛି ନ ଲଗେଇକି ବେଡ୍କୁ ଯିବାଟା ଭଲ। ଆମର ଯେତେ ସ୍କିନ୍ର ମେଡିସିନ୍ ତିଆରି ହୁଏ, ତ ଏ ସବୁ ଜିନିଷ ଆମର ଆମର କିଚେନ୍ରେ ଅଛି। ଯଦି ଆମେ ଦହି ଲଗେଇବା, ଦେଖିବେ ଆପଣ 7-8 ଦହି ଲଗାନ୍ତୁ, ଫେସ୍ଟା ଫେୟାର ଦେଖାଯିବ। ସେଠି ବି କିଛି ଏସିଡ୍ ଅଛି, ଟମାଟୋରେ ବି କିଛି ଏସିଡ୍ ଅଛି, ଲେମ୍ବୁରେ ବି କିଛିଟା ଆସିଡ୍ ଅଛି, ଭିନେଗାର ଅଛି, ତ ଆପଣ ନ୍ୟାଚୁରାଲ ୱେରେ ଯଦି କିଛି ଲଗେଇକି ଆପଣ ରାତିରେ ରଖିପାରିବେ ସେଟା ବେଟର ହବ।
0: ଏଇ ଯୋଉ ଗ୍ରୀଷ୍ମ ଋତୁରେ ଆମର କେଶ ଆଉ ମୁଣ୍ଡର ଯୋଉ ଚର୍ମ ତାର ଯତ୍ନ କେମିତି ନବା?
1: ଆଜ୍ଞା, ଗ୍ରୀଷ୍ମ ଋତୁରେ ଆମର ଗୋଟିଏ ପ୍ରୋବ୍ଲେମ ହେଲା ଝାଳ ବାହାରେ, ତ ଆମେ ଯଦି ଘରେ ରହୁଛେ ବି ଝାଳ ବାହାରିବ, ବାହାରକୁ ଗଲେ ବେଶୀ ଝାଳ ବାହାରିବ। ଆମର ଯୋଉ ହେୟାର ଥାଏ, ଫଲିକଲ ଥାଏ, ଯୋଉଠି ଗୋଟେ ମୂଳ ଥାଏ ଯୋଉ କହନ୍ତି, ସେଟା ଓଦା ହେଇଯାଏ, ମାନେ ଝାଳ ବେଶୀ ହେଇଯାଏ, ମଇଳା ବି ଜମିବା ଇଜି ହେଇଯାଏ, ଯଦ୍ୱାରା ମୂଳକୁ ଆମକୁ ପ୍ରପର ଖାଦ୍ୟ ମିଳେ ନା। ସେଥିପାଇଁ ଆମକୁ ବେଟର ଆମେ ଯଦି 2-3 ଗ୍ୟାପ୍ରେ ମୁଣ୍ଡ ଧୋଇବା, ସାମ୍ପୋ ନ କରିକି ଖାଲି ଆମେ ନର୍ମାଲ ପାଣିରେ ଧୋଇକି ଆପଣ ହେୟାରଟାକୁ ଶୁଖେଇ ପାରିବେ, ଯୋଉମାନେ ବାହାରକୁ ଯାଉନାହାନ୍ତି। ବିକଜ ବାହାରକୁ ଗଲେ ରୁଟିନ୍ ଚେଞ୍ଜ ହେଇଯିବ, ଆପଣ ରାସ୍ତାରେ ଯାଉଛନ୍ତି ଧୂଳି ଆସିବ, ତ ଆପଣ ଝାଳ ମନେକର ହେୟାର ଫଲିକଲରେ ଅଲରେଡି ଅଛି, ଧୂଳି ଆସିଲା ସେ ଆହୁରି ଆଡ୍ ହେଲା। ଆଜିକାଲି ତ ହେୟାରରେ କେତେ ଷ୍ଟାଇଲିଂ ଏଜେଣ୍ଟ ଲଗାଉଛନ୍ତି, ଜେଲି ଏଗୁଡା ଲଗାଉଛନ୍ତି, ମାନେ ତ ଆପଣଙ୍କୁ ମୁଣ୍ଡ ଧୋଇବାକୁ ପଡିବ ଏଭ୍ରିଡେ, କାହିଁକିନା ଆମର ସ୍ୱେଟିଂଟାକୁ ଆମେ କିଛି କରିପାରିବାନି। ସେଥିପାଇଁ ବେଟର ହବ ଆପଣ 2-3 ଗ୍ୟାପ୍ରେ ମୁଣ୍ଡଟାକୁ ଖାଲି ଧୋଇଦେବେ, ଦେନ୍ ଯଦି ପାରୁଛନ୍ତି କଣ୍ଡିସନର ଲଗେଇ ପାରିବେ, ଅଦରୱାଇଜ୍ ନ୍ୟାଚୁରାଲ ଲେମ୍ବୁ ଲଗେଇ ପାରିବେ, କଣ୍ଡିସନର ଭଳିଆ କାମ କରେ, ସେତିକି ଆପଣ କରିପାରିବେ। ଯଦି ବାହାରକୁ ଯେଉଁମାନେ ଯାଉଛନ୍ତି ହେଲମେଟ୍ ପିନ୍ଧୁଛନ୍ତି, ହେଲମେଟ୍ ଇଣ୍ଡ୍ୟୁସ୍ଡ ଆମେ ଦେଖିଛୁ ହେୟାର ଲସ୍ ବେଶୀ ହେଉଛି। ହେଲମେଟ୍ର ଯୋଉ ଭିତରଟା ଥାଏ ସେଟା ଓଦା ଥାଏ ବେଳେବେଳେ, କାହିଁକିନା ଆମେ ଝାଳ ହଉଥାଏ, ସେକେଣ୍ଡ ଡେ ଆମେ ତାକୁ କ୍ଲିନ୍ କରୁନା, ନହେଲେ ଖରାରେ ଶୁଖଉନା, ଦେନ୍ ଆଉଥରେ ପିନ୍ଧୁ, ଯଦ୍ୱାରା ସେ ହେଲମେଟ୍ ଭିତରେ ଫଙ୍ଗସ୍ ହେଇଯାଇଥାନ୍ତି, ସ୍ମେଲ୍ ହୁଏ ଦେଖିଥିବେ। ହେଲମେଟ୍ଟାକୁ ସନ୍ଧ୍ୟାବେଳେ ନହେଲେ ଆପଣଙ୍କର ପିନ୍ଧି ସାରିଲା ପରେ କିଛି ସମୟ ଖରାରେ ଶୁଖେଇ ଦେବେ, ଦେନ୍ ସେଟାକୁ ରିୟୁଜ୍ କରିବେ। ଦେନ୍ ସ୍ୱେଟିଂ ପାଇଁ ଆପଣଙ୍କୁ ଯାହା ହେଲେ 2-3 ମୁଣ୍ଡ ଧୋଇବାକୁ ପଡିବ, ଯେତେ ପାରିବେ ଆମର ଯୋଉ ଅଏଲି ଜିନିଷ ନହେଲେ କିଛି ଷ୍ଟାଇଲିଂ ଏଜେଣ୍ଟ ନ ଲଗାନ୍ତୁ ଖରାଦିନେ ସ୍ପେଶାଲି ମୁଣ୍ଡରେ।
0: ତେବେ ଆମର ଚର୍ମକୁ ସତେଜ ରଖିବା ପାଇଁ ଏଇ ଖରାଦିନରେ କୋଉ ପ୍ରକାରର ଖାଦ୍ୟ ଖାଇବା ଦରକାର, କେତେ ପାଣି ପିଇବା ଜରୁରୀ?
1: ଆମର ମୋଷ୍ଟଲି ଯେତେ ଆପଣ 7-8 ଗ୍ଲାସ୍ ତ ପାଣି ନିହାତି ପିଇବାକୁ ପଡିବ ଆପଣଙ୍କୁ, କାରଣ ସେଇଟା ହିଁ ଆପଣଙ୍କୁ ହାଇଡ୍ରେଟେଡ୍ ରଖିବ। ନେକ୍ସଟ ଆପଣ ଯେତେ ପାରୁଛନ୍ତି ସ୍କିନ୍ଟାକୁ ଖୋଲା ରଖନ୍ତୁ, ଯୋଉ ସନ୍ସ୍କ୍ରିନ୍ଟା ସୁଟ୍ କରୁନି ଲଗେଇଦେବା, ଯଦ୍ୱାରା କ'ଣ ହବ ସ୍କିନ୍ଟା ବ୍ଲକ୍ ହେଇଯାଏ, ବ୍ଲକ୍ ହେଲେ ହିଁ ଆମେ ଦେଖିଛୁ ବ୍ରଣ ବେଶୀ ବାହାରେ, ନହେଲେ ଆମର ସ୍ୱେଟିଂ ହେଇପାରେନି। ସ୍ୱେଟିଂ ହେଲେ ଭଲ ଗୋଟେ ଦୃଷ୍ଟିରୁ, କାରଣ ସ୍ୱେଟ୍ ହେଲେ ହିଁ ଆମର ଯାହା ବଡିର ଡିଟକ୍ସିଫିକେସନ୍ ହେଇକି ଯାହା ବି ଆମର ହୁଏ ଏକ୍ସକ୍ରେସନ୍ ହୁଏ ସେଟା ହେଇଯାଏ ଭଲ, ତାପରେ ଆମକୁ ଥଣ୍ଡା ଲାଗେ, ତାପରେ ଆମେ କାଲାମିନ୍ ଲଗେଇ ପାରିବା, ତାପରେ ଆମେ ମୁହଁ ହାତ ଧୋଇ ପାରିବା। କିନ୍ତୁ ବେଟର ହବ ଆପଣ ବେଶୀ ପାଣି ପିଇକି ଯେତେ କମ୍ ମେକଅପ୍ ତେ କମ୍ ଲଗେଇବାଟା ଭଲ, ଆଉ ପିଓର କଟନ୍ ଯଦି ଆପଣ କପଡ଼ା ରଖିଛନ୍ତି ତାକୁ ମୁହଁଟା ପୋଛି ପାରିବେ। ଖାଇବାରେ ଆପଣ ଲାଇଟ୍ ଫୁଡ୍ ଖାଆନ୍ତୁ, ଅଏଲି ଫୁଡ୍ ଖାଆନ୍ତୁନି, ଯେମିତି ସେଥିପାଇଁ ଆମର ପଖାଳ ଭାତ ଖାଆନ୍ତି, ଆଉ ଯେତେ ତେଲ କମ୍ ପଡୁଥିବ ଫୁଡ୍ ଖାଆନ୍ତୁ, ଯଦ୍ୱାରା ଆମର ଯାହା ବି ଆମେ ଖାଉଛେ ସବୁ ଆମର ସିକ୍ରେଟ୍ ହେଉଛି, ସେ ସ୍ୱେଟିଂରେ ହିଁ ଆସେ, ଦେଖିଥିବେ ଆମ ଫେସ୍ଟା ଅଏଲି ଲାଗେ। ଆପଣ 4-5 ଯଦି ସନ୍ତୁଳା ଖାଇବେ ଦେଖିବେ ଫେସ୍ଟା ଗ୍ଲୋ କରେ, ତାପରେ ଏକ୍ସରସାଇଜ୍ କଲେ ଆମର ଯୋଉ ସ୍ୱେଟିଂ ହୁଏ, ଦେଖ ଏକ୍ସରସାଇଜ୍ କଲା ପରେ ଆପଣଙ୍କ ଫେସ୍ ବି 4-5-6 ପରେ ଗ୍ଲୋ କରେ, କାହିଁକିନା ସ୍ୱେଟିଂ ହେଲେ ହିଁ ଗ୍ଲୋ କରେ।
0: ଯଦି ଖରା ଦିନରେ ଆବଶ୍ୟକ ସ୍ଥଳେ ଯଦି ପଦାକୁ ଯିବାକୁ ହୁଏ, ଅନେକ କର୍ମଜୀବୀ ମଧ୍ୟ ଥାନ୍ତି, ସେହି ସମୟରେ କୋଉ ଦିଗ ପ୍ରତି ଦୃଷ୍ଟି ଦେବେ, କିଭଳି ଭାବେ ସେମାନେ ବାହାରକୁ ଯିବେ?
1: ଆପଣ ଫାର୍ଷ୍ଟ କଥା ହେଲା ଯେମିତି କହିଲି ଫିଜିକାଲ ସନ୍ସ୍କ୍ରିନ୍ ଆଉ କେମିକାଲ କେମିକାଲ ମାନେ ସନ୍ସ୍କ୍ରିନ୍ ଆପଣଙ୍କୁ ଲଗେଇବାକୁ ପଡିବ। ସନ୍ସ୍କ୍ରିନ୍ ଲଗେଇବାର ଗୋଟେ ମେଥଡ୍ ଅଛି, ଆପଣ ତ ପାଣି ନେଇକି ଯିବେ ସାଙ୍ଗରେ, ଡ୍ରେସ୍ ସବୁବେଳେ ପିଓର

0: କଟନ୍ ପିନ୍ଧିବେ, ଯେତେ ହାଲକା ପିନ୍ଧି ପାରିବେ ଭଲ, ଲାଇଟ୍ କଲର୍ ପିନ୍ଧିବେ। ସ୍କିନ୍ ପାଇଁ ସବୁବେଳେ ଯେତିକି ପାର୍ଟ ଆମର ବାହାରକୁ ଖରାକୁ ଏକ୍ସପୋଜ୍ ହଉଛି ଲଗେଇ ପାରିବେ ଗ୍ଲୋଭ୍ସ ହାତରେ, ବେକରେ ଆପଣ ପୁରା କଭର କରିପାରିବେ, ଚଷମା ପିନ୍ଧିବେ ନିହାତି, ଯୋଉ ଅଲ୍ଟ୍ରାଭାୟୋଲେଟ୍ ପ୍ରୋଟେକ୍ଟେଡ୍ ବାଲା। ସନ୍ସ୍କ୍ରିନ୍ର ମେଥଡ୍ ହେଲା ଆପଣ ବାହାରକୁ ଯିବାର ଅଧ ଘଣ୍ଟା ପୂର୍ବରୁ ଲଗେଇବେ, ତାର ମନେ ରଖିଥିବେ 4 ଘଣ୍ଟାରୁ 5 ଘଣ୍ଟା କାମ କରିବ, ତାପରେ ରି ଆପ୍ଲାଏ କରିବାକୁ ପଡିବ। ସନ୍ସ୍କ୍ରିନ୍ର ଏମାଉଣ୍ଟ ଅଛି ଆପଣଙ୍କ ହାତର ଫାଷ୍ଟ ଫିଙ୍ଗର ଟିପ୍ ଯୋଉ କହନ୍ତି, ଯେପର୍ଯ୍ୟନ୍ତ ଆପଣଙ୍କର ଫାଷ୍ଟର 12ଟା ଅଛି ଇଣ୍ଡେକ୍ସ ଫିଙ୍ଗରର, ସେତିକି ସନ୍ସ୍କ୍ରିନ୍ ହେଲା ଆମର ଗୋଟେ ଥର ପାଇଁ। ତ ଗୋଟେ ଥର ସେତିକି ଏମାଉଣ୍ଟର ଲଗେଇଲେ ହିଁ ସେ ଆମେ ସନ୍ରୁ ପ୍ରୋଟେକ୍ସନ୍ ପାଇବା। ଆମର ଅଲ୍ଟ୍ରାଭାୟୋଲେଟ୍ ଏ ଆଉ ବି ଅଛି, ତ ଆମର ଯେମିତି ଲେଖା ହେଇଥିବ ସନ୍ସ୍କ୍ରିନ୍ରେ ଆପଣ କିଣିବେ SPF ଲେଖା ହେଇଥିବ, ଆମର ଇଣ୍ଡିଆନ୍ ସ୍କିନ୍ ପାଇଁ 25 ଇଜ୍ ଇନଫ୍। ଦେନ୍ PA+ ଯୋଉଟା କହୁଛନ୍ତି ସେଟା ଆମର ଅଲ୍ଟ୍ରାଭାୟୋଲେଟ୍ ଏ କୁ ସେ କେତେ ପ୍ରୋଟେକ୍ସନ୍ ଦେଉଛି, ଯେତେ ପ୍ଲସ୍ ଲେଖା ହେଇଥାଏ ସେତିକି ପ୍ରୋଟେକ୍ସନ୍ ଥାଏ। ସେ ଅନୁସାରେ ଆପଣ ମେଡିକେଟେଡ୍ ଆଉ ଡାକ୍ତର ପରାମର୍ଶରେ ହିଁ ସନ୍ସ୍କ୍ରିନ୍ଟା ଆଣିବାଟା ବେଟର, ଆପଣଙ୍କ ସ୍କିନ୍କୁ ଯୋଉ ସନ୍ସ୍କ୍ରିନ୍ଟା ସୁଟ୍ କରୁଛି ସେଟା ହିଁ ଲଗେଇବେ।
1: ଯାହା ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଅନେକ ଗୁଡ଼ିଏ ମୂଲ୍ୟବାନ ପରାମର୍ଶ ଆମର ଶ୍ରୋତା ବନ୍ଧୁମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ଶୁଣିଲେ ଆଲୋଚନା, ଖରାଦିନରେ ଚର୍ମର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଦୀପ୍ତି ରଞ୍ଜନୀ ବିଷୋଇ, ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସୁପର୍ଣ୍ଣା ଦତ୍ତ। ତେବେ ଆଜି ତ ସମୟ ହୋଇଯାଇଛି, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ବିଦାୟ ଦିଅନ୍ତୁ, ରହୁଛୁ।

ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଶୁଣୁଥିଲେ ଖରାଦିନେ ଚର୍ମର ଯତ୍ନ। ଏ ସମ୍ପର୍କରେ କହୁଥିଲେ ଡାକ୍ତର ଦୀପ୍ତିରଞ୍ଜନୀ ବିଷୋୟୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦୁର୍ଗା ମାଝୀ। ଉପସ୍ଥାପନା ସୁପର୍ଣ୍ଣା ଦତ୍ତ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं कनकलता। प्रधानमंत्री नरेंद्र मोदी पांच देशों की यात्रा के पहले चरण में संयुक्त अरब अमीरात यूएई पहुंच गए हैं। वहां पहुंचने पर प्रधानमंत्री का भव्य

0: ଶୁଣୁଥିଲେ ମହୁରୀ ବାଦ୍ୟ ପରିବେଷଣ କରୁଥିଲେ ବିନୋଦ ବିହାରୀ ନାୟକ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ନିଜକୁ ନିଜ ପରିବାରକୁ ସାଧାରଣ ସହଜ ଭାବରେ ସ୍ୱୀକାର କରିନେଲେ। ହେଲେ ପିଲାମାନେ ତାଙ୍କର ନିରୋଳା ଆନନ୍ଦ ଟିକକ ହରେଇ ବସିଲେ। ପିଲାଟିଏ ଜନ୍ମଠାରୁ ଟିକିଏ ବଡ଼ ହେବା ପର୍ଯ୍ୟନ୍ତ କେତେ ଲୋକଙ୍କର ସ୍ନେହ ଶ୍ରଦ୍ଧା ଭିତର ଦେଇ ବଢ଼ି ଚାଲିଥାଏ। ତା ମନ ସେହି ପରିବେଶରେ ସବୁବେଳେ ଖୁସି ରହିଥାଏ। ମାନସିକ ରୂପରେ ସେ ବେଶ ସୁସ୍ଥ ରହେ ଗହଳ ଚହଳ ଭିତରେ। ହସି ହସି ୟା କାଖରୁ ତା କାଖକୁ ଡେଉଁଥାଏ, ଗେହ୍ଲା ହେଉଥାଏ, କଥା ଶୁଣୁଥାଏ, ଦରଟି କଥା କହୁଥାଏ। ପରିବେଶଟି ମଧୁରତାରେ ଭରି ଯାଇଥାଏ ତାହାର ସ୍ୱର୍ଗୀୟ ହସରେ। ସ୍ନେହ ଶ୍ରଦ୍ଧା ପାଇ ଶିଶୁଟି ଖୁସି ହୁଏ। ସ୍ନେହ ଶ୍ରଦ୍ଧା ଦେଇ ବଡ଼ମାନେ ଖୁସି ପାଆନ୍ତି। ଘରେ ଘରେ ଆଜିକାଲି ପରି ଗୋଟିଏ ଦୁଇଟି ପିଲାରେ ସଂସାର ସୀମିତ ହୋଇ ରହିନଥିଲା ଆଗରୁ। ଦୁଇ ଚାରି ପାଞ୍ଚ ଛଅ ଯେତେ ହୁଅନ୍ତୁ ଶାଗପେଜ ଖାଇ ବଢ଼ନ୍ତୁ, ବାପମା ତାଙ୍କୁ ବୋଝ ବୋଲି ଭାବୁନଥିଲେ। ଅତ୍ୟଧିକ ଆବଶ୍ୟକତା ନଥିଲା ସେତେବେଳେ ଲୋକଙ୍କର। ଜଣେ ଭାଇ ଚାକିରି କଲା ତ ଆଉ ଜଣେ ଚାଷ କାମ ବୁଝିଲା, ଆଉ ଜଣେ ଘରର ହାନିଲାଭ ବୁଝିଲା, କିଏ ପୁଣି ବେପାର କରୁଥିଲା। ଘରେ ଯାମାନେ ମିଳିମିଶି ରୋଷେଇ କରୁଥିଲେ, ନିଜ ପିଲାଙ୍କୁ ଯେମିତି ସ୍ନେହ ଆଦର କରୁଥିଲେ, ଝିଆରୀ ପୁତୁରା ଭଣଜା ଭାଣିଜୀମାନଙ୍କୁ ମଧ୍ୟ ସେମିତି ସ୍ନେହ ଆଦର କରୁଥିଲେ। ଏ ପର୍ଯ୍ୟନ୍ତ ଆମେ ଗୀତ ବୋଲୁଛୁ, ଚକା ଚକା ଭଉଁରୀ ମାମୁ ଘର ଚଉଁରୀ, ମାମୁ ମୋତେ ମାଇଲେ, ମାଇଁ ଆସି ଧୋଇଲେ, ଦୁଧ ଭାତ ଖୋଇଲେ। ପ୍ରତ୍ୟେକ ପିଲା ପାଇଁ ତାର ମାମୁ ଘରର ସ୍ନେହ ଆଦର ମଧୁରତା ସ୍ୱତନ୍ତ୍ର ଆକର୍ଷଣୀୟ। ସହରରେ ରହୁଥିଲେ ଖରା ଛୁଟି ହେଲେ ମାମୁ ଘରେ ଛୁଟି କାଟିବାକୁ ପିଲାମାନେ ମହା ଆନନ୍ଦରେ ଆସନ୍ତି। ବର୍ତ୍ତମାନ ପିଲାମାନେ ପରିବାରର ଆତ୍ମୀୟ ସ୍ୱଜନଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇବାର ସୁଯୋଗ ପାଇପାରୁଛନ୍ତି ନା ଛୁଟି ହେଲେ ମାମୁ ଘରେ ଯାଇ ମଉଜ କରିପାରୁଛନ୍ତି। ସେଥିପାଇଁ ପିଲାମାନଙ୍କର ସରଳପଣିଆ ଧୀରେ ଧୀରେ ଉଭେଇ ଯିବାର ଅନୁଭୂତ ହେଉଛି। ଜେଜେ ଜେଜେମାଙ୍କଠାରୁ ଅଜା ଆଈଙ୍କଠାରୁ ଗପ ଶୁଣିବା କେତେବା ପରିବାରରେ ଏବେ ଦେଖିବାକୁ ମିଳୁଛି। ଏମିତି ସମୟ ଆଜି ପହଞ୍ଚି ଯାଇଛି ସମସ୍ତେ ଅସ୍ତବ୍ୟସ୍ତ ମାନସିକ ଭାବରେ, ତା ସହିତ ଯାନ୍ତ୍ରିକ ପ୍ରଭାବରେ ଅଧିକାଂଶ ପ୍ରଭାବିତ। ସବୁ କାମ ଯେମିତି ବାଟିବା କୁଟିବା ଲୁଗାସଫା କରିବା ପରି କାମ ହାତରେ କରିବାକୁ ପଡୁଥିଲା, ତଥାପି ଲୋକଙ୍କ ପାଖରେ ସମୟ ଥିଲା ପରସ୍ପର ସହିତ କଥାବାର୍ତ୍ତା ହେବାକୁ, ଦୁଃଖ ସୁଖ ବାଣ୍ଟିବାକୁ, ବନ୍ଧୁ ପରିଜନ ସଂଖୋଳିବାକୁ। ଏବେ ସେସବୁ କାହିଁ? ପରିବାରର ପାଖାପାଖି ବନ୍ଧୁବାନ୍ଧବ ଜଣଙ୍କର ଅସୁବିଧା ପଡ଼ିଲେ ଆଉ ଜଣେ ଯାଇ ଠିଆ ହୋଇଯାଉଥିଲେ, ସାହାଯ୍ୟ କରୁଥିଲେ। ଏବେ ସାହାଯ୍ୟ କରିବାକୁ କାଳେ ପଡ଼ିଯିବ, ସେଥିପାଇଁ ପୂର୍ବରୁ ନିଜର ବହୁତ ଅସୁବିଧା ଅଛି ବୋଲି ବାରମ୍ବାର କହି ହେଉଛନ୍ତି ଲୋକମାନେ। ପଇସାପତ୍ରରେ ଜଣେ ଆଉ ଜଣକୁ ସାହାଯ୍ୟ କରିବାରେ ଆଗରୁ ଲୋକେ ଖୁସି ଅନୁଭବ କରୁଥିଲେ, କ୍ରମେ କ୍ରମେ ଲୋକଙ୍କର ଅସତ୍ ପ୍ରକୃତି ବଢ଼ିଗଲା। ଜଣଙ୍କଠାରୁ ସାହାଯ୍ୟ ପାଇଲେ ତାକୁ ଆଉ ଫେରାଇବା କଥା ଭାବିଲେ ନାହିଁ, ତେଣୁ ପାରିବାରିକ ସୌହାର୍ଦ୍ଦ୍ୟ ସେଠି ବାଧା ପାଇଲା। ପରିବେଶରେ ସମାଜରେ ବର୍ତ୍ତମାନ ନିରନ୍ତର ପରିବର୍ତ୍ତନ ଘଟୁଛି, ତେଣୁ ପରିବାର ବା ସେଥିରୁ ବାଦ ଯିବ କେମିତି? ସାଧାରଣ ଭାବରେ କୌଣସି ନୀତି ନିୟମ ପ୍ରତ୍ୟେକ ପରିବାର ପାଇଁ ପ୍ରତ୍ୟେକ ବ୍ୟକ୍ତି ପାଇଁ ଲାଗୁ ହୋଇପାରେ ନାହିଁ। ପୋଷାକ ଯେମିତି ଶରୀରର ମାପ ଅନୁସାରେ ତିଆରି ହୋଇଥାଏ, ବ୍ୟକ୍ତି ସେହିପରି ଭିନ୍ନ ଭିନ୍ନ ମନୋଭାବର ହୋଇଥାନ୍ତି। କାହା ପାଇଁ କେଉଁ ନୀତି ପ୍ରଯୁଜ୍ୟ ଜାଣିବା ସହଜ ନୁହେଁ, ତେଣୁ ପାରିବାରିକ ସମ୍ପର୍କ ସମ୍ପ୍ରୀତି ଆଜିର ଆହ୍ୱାନ ହୋଇପଡ଼ିଛି। ତୁଳନାତ୍ମକ ଚିନ୍ତାଧାରା, ଅଧିକାର ସାବ୍ୟସ୍ତ କରିବାର ମନୋଭାବ ମନୁଷ୍ୟ ଭିତରେ ଅନେକ କୁଭାବନା ସୃଷ୍ଟି କରିଥାଏ। ପରସ୍ପର ମଧ୍ୟରେ ସମ୍ପର୍କରେ ମଧୁରତା ଆଣିବାକୁ ହେଲେ ଧୈର୍ଯ୍ୟ, ସହିଷ୍ଣୁତା, ହୃଦୟର ବ୍ୟାପକତା ଅତ୍ୟନ୍ତ ଜରୁରୀ। ଦେଖିବାକୁ ଗଲେ ଯଦି ଆମର ଅନ୍ତର୍ନିହିତ ଭାବନା ମଧ୍ୟରେ ଆପଣାର ସଂସ୍କାର ସଂସ୍କୃତି ଜାଗରୁକ ରଖିବାର ଆଗ୍ରହ ରହିଥାଏ, ତେବେ ଯାଇ ଆମର ପିଲାଙ୍କୁ ସେହି ଅନୁସାରେ ଗଢ଼ିବାର ପ୍ରଚେଷ୍ଟା ଆମେ କରିଥାଉ। ପରିଣାମ ଯାହା ହେବ ତାହା ତ ଈଶ୍ୱରଙ୍କ ହାତର କଥା। ପିତାମାତାଙ୍କର ଦାୟିତ୍ୱ ପରିବାରକୁ ଆଦର୍ଶ କରି ଗଢ଼ିବା। ଏକକ ପରିବାର ହେଲା ପରେ ସେହି ଅଳ୍ପ ଲୋକଙ୍କ ଭିତରେ ଯେ ସମ୍ପର୍କ ଠିକ୍ଠାକ୍ ରହିଲା ତାହା ମଧ୍ୟ ନୁହେଁ। ବାପ ମା ପୁଅ ଝିଅଙ୍କୁ ନେଇ ସଂସାର, କେଉଁଠାରେ ହସ ଖୁସିରେ ରହନ୍ତି ତ ପୁଣି କେଉଁଠାରେ ସେଠି ମଧ୍ୟ ଅଶାନ୍ତି ଚାଲିଥାଏ। ପାରିବାରିକ ସମସ୍ୟାକୁ ନେଇ କେତେ କାହାଣୀ ବାସ୍ତବ ଘଟଣାର ଆଧାରରେ ଘଟୁଛି ଆପଣମାନଙ୍କ ସମ୍ମୁଖରେ ସେହିପରି କେତୋଟି କଥା ରଖିବାକୁ ମୁଁ ଉଚିତ ମନେ କରୁଛି। ଜଣେ ପିତା ତାଙ୍କର ପିଲାଙ୍କୁ ବହୁ କଷ୍ଟରେ ବଢ଼ାଇଥିଲେ। ଚାକିରିରେ ଯେତିକି ଦରମା ମିଳେ ସେଥିରେ ପିଲାଙ୍କର ପାଠପଢ଼ା ଠିକ୍ରେ ହୋଇପାରିବନି ବୋଲି ସବୁବେଳେ ଓଭର ଟାଇମ୍ କରି ଅଧିକ ପଇସା ଆଣିଲେ। ପିଲାମାନେ ଭଲ ପାଠଶାଠ ପଢ଼ି ଭଲ ଭଲ ପଦବୀରେ ରହିଲେ, ବେଶ ରୋଜଗାର ମଧ୍ୟ କଲେ, ବାହାରେ ନିଜ ପରିବାର ଧରି ରହିଲେ। ପୁଅ ବୋହୂ ନାତି ଝିଅ ଜ୍ୱାଇଁ ନାତି ନାତୁଣୀ ସବୁ ଆସୁଥିଲେ। କ୍ରମଶଃ ପରିବାର ଜଞ୍ଜାଳ ବଢ଼ିଗଲା।

ବୋଲି କହି ତାଙ୍କର ଆସିବା କମିଗଲା। ବାପାଙ୍କର ଏକୁଟିଆପଣ ଉଦାସ ମନ କଥା ସେମାନଙ୍କର ଚିନ୍ତାରେ ଆଉ ଆସିପାରିଲା ନାହିଁ। ଫୋନ୍ କରି ଦେହପା କଥା ବୁଝିବାକୁ ମଧ୍ୟ ତାଙ୍କୁ ଆଉ ଫୁର୍ସତ ନାହିଁ। ଭଦ୍ରଲୋକ ଜଣକ ପତ୍ନୀ ହରା ଥିଲେ, ସେତେବେଳେ ପିଲାମାନେ ଛୋଟ ଥାନ୍ତି। ଏବେ ପିଲାଙ୍କ ସହିତ କିଛି କଥାବାର୍ତ୍ତା ହେବାର ତାଙ୍କୁ ଦେଖିବାର ଆଶା ନେଇ ସେ ଯେପରି ଦୁଃଖୀ ହେଉଥିଲେ ତାହା କ୍ରମଶଃ କମିବାରେ ଲାଗିଲା। ସେ ସମାଜ ସେବାରେ କିଛି ସମୟ କଟାଇଲେ। ସ୍କୁଲ ବେଳର ବନ୍ଧୁଟିଏ ତା ପରିବାର ଧରି ଅଳ୍ପ ଦୂରରେ ରହୁଥିଲା। ସେ ଅଭାବୀ ହେଲେ ମଧ୍ୟ ତାର ହୃଦୟ ବହୁତ ବଡ଼। ପୁଅଟି ସେ ଏମିତି ପାଇଛି ଯେ ନିଜ ବାପାଙ୍କୁ ଯେତିକି ସ୍ନେହ ଶ୍ରଦ୍ଧା କରେ, ବାପାଙ୍କ ବନ୍ଧୁଙ୍କୁ ମଧ୍ୟ ସେତିକି ସ୍ନେହ ଶ୍ରଦ୍ଧା କରେ। ମଝିରେ ମଝିରେ ଆସି ତାଙ୍କ ଭଲମନ୍ଦ ବୁଝିଯାଏ। ସ୍ତ୍ରୀକୁ ବରାଦ କରି ପାଟିସୁଆଦିଆ ଜିନିଷ ତିଆରି କରି ଏଇଠି ଆଣି ଦେଇଯାଏ। ଭଦ୍ରଲୋକ ଜଣକ ଟିକିଏ କିଛି ଅସୁବିଧା ହେଲେ ତାକୁ ହିଁ ଫୋନ୍ କରି ଡକାନ୍ତି। ସେ ସଙ୍ଗେ ସଙ୍ଗେ ଆସି ତାଙ୍କର କାମ କରିଦେଇଯାଏ। ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ବି ନେଇଯାଏ। ପ୍ରତିଦାନରେ ତାର କିଛି ଆଶା ନଥାଏ। ଏଇଭଳି ଭାବରେ ଦିନ ଗଡ଼ି ଚାଲିଥିଲା। ଭଦ୍ରଲୋକଙ୍କର ଥରେ ବହୁତ ଦେହ ଖରାପ ହେଲା। ପୁଅ ଝିଅଙ୍କ ପାଖକୁ ଫୋନ୍ କରାଗଲା। ସେମାନେ ପିଲାମାନଙ୍କର ପରୀକ୍ଷା ଚାଲିଛି, ଅଫିସରେ ବହୁତ ସମସ୍ୟା ଚାଲିଛି, ଚାରି ପାଞ୍ଚ ଦିନରେ ପହଞ୍ଚିବୁ, ଏମିତି କହି ଦିନ ଗଡ଼େଇଲେ। ଏଣେ ବନ୍ଧୁର ପରିବାରଟି ହସ୍ପିଟାଲରେ ଜଗିବାଠାରୁ ଔଷଧ ପଥି ବ୍ୟବସ୍ଥା କରିବାଠାରୁ ସବୁକିଛି କଲେ। ଭଦ୍ରଲୋକଙ୍କୁ ଆଶ୍ୱାସନା ଦେଉଥାନ୍ତି, ଆମେ ଅଛୁ, ତମର କିଛି ଚିନ୍ତା କରିବାର ନାହିଁ। ପିଲାମାନେ ଯେମିତି ଖବର ପାଇଲେ ବାପା ଭଲ ହୋଇ ଆସିଲେଣି, ସେ ଆଉ ଆସିଲେ ନାହିଁ, ଖାଲି ଔପଚାରିକ ଧନ୍ୟବାଦ ଜଣାଇଥିଲେ ଯେ ବାପାଙ୍କର ବନ୍ଧୁଙ୍କ ପୁଅକୁ। ଭଦ୍ରଲୋକ ଯେମିତି ଭଲ ହୋଇଛନ୍ତି, ସେ ବନ୍ଧୁର ପୁଅ ନାଁରେ ତାଙ୍କର ଘର ଖଣ୍ଡକ ରେଜିଷ୍ଟ୍ରି କରିଦେଲେ। ସେମାନଙ୍କ ମନାକୁ ମାନିଲେ ନାହିଁ, ଏକା ଜିଦ୍ରେ ସବୁ କଲେ। ପିଲାମାନେ ପରେ ଶୁଣି ମୁଣ୍ଡରେ ହାତ ଦେଲେ ବି ସେମାନଙ୍କର ଆଉ କିଛି କରିବାର ନଥିଲା। ଏଠାରେ ସନ୍ତାନମାନେ ଗୋଟିଏ ପରିବାରରେ ବାପାଙ୍କୁ ଚାହିଁଲେ ନାହିଁ, କିନ୍ତୁ ଅନ୍ୟ ପରିବାରଟିରେ ସନ୍ତାନଟିର ସଂସ୍କାର ଏତେ ଭଲ ଥିଲା ଯେ ସେ ସ୍ନେହରେ ବାପାଙ୍କ ସାଙ୍ଗକୁ ମଧ୍ୟ ନିଜ ପିତା ତୁଲ୍ୟ ଦେଖୁଥିଲା। ଆଉ ଗୋଟିଏ କାହାଣୀ ସେହିଭଳି ଭାବରେ, ବାପ ମା ଦୁଇ ପୁଅ, ତାଙ୍କ ଭିତରେ 2 ବର୍ଷର ବ୍ୟବଧାନ। ସାନ ପୁଅ ଜନ୍ମ ହେବା ପରେ ବାପ ମାଙ୍କର ସମସ୍ତ ସ୍ନେହ ଶ୍ରଦ୍ଧା ଅଜାଡ଼ି ହୋଇପଡ଼ିଲା ତାରି ଉପରେ। ବଡ଼ ପୁଅ ପ୍ରତି ସବୁବେଳେ ଅବହେଳା, ତାକୁ ଅସମ୍ମାନଜନକ କଥାବାର୍ତ୍ତା, ଅଜାଣତରେ କ'ଣ ଟିକେ କରିଦେଲେ ମାଡ଼। ବାପ ମାଙ୍କ ସ୍ନେହ ପାଇବାକୁ ସେ ଖାଲି ଟିକେ ବିକଳ ହେଉଥାଏ, ସେମାନେ ଦୂର ଦୂର କରୁଥାନ୍ତି। ଏମିତି ଅବହେଳା ଭିତରେ କୌଣସି ମତେ ସେ ଇଞ୍ଜିନିୟରଟେ ହେଇଗଲା। ସାନ ପୁଅ ବ୍ୟାଙ୍କରେ ଚାକିରି ପାଇଲା। ବଡ଼ ପୁଅକୁ ବାପାମା ସବୁବେଳେ ପଇସା ମାଗି ମାଗି ନେଇଯାଉଥିଲେ। ନିଜର ଖାଇବା ପିଇବା ରହିବା ତାର ସାଧାରଣ ଥିଲା। ଯାହା ପଇସା ବଞ୍ଚୁଥିଲା ସବୁ ସେ ଘରକୁ ପଠାଇ ଦେଉଥିଲା। ସାନ ପୁଅର ରୋଜଗାରରେ ସେମାନେ ଆଦୌ ହାତ ମାରୁନଥିଲେ। ତାକୁ ଖାଲି ଉପଦେଶ ଦେଉଥିଲେ ଯେ ସବୁ ତୁ ସଞ୍ଚୟ କରିକି ରଖ। ବାପାଙ୍କର 3ଟି ଘର ଥିଲା। ବଡ଼ ପୁଅକୁ ନ ଜଣାଇ ସବୁତକ ସମ୍ପତ୍ତି ସାନ ପୁଅ ନାମରେ କରିଦେଲେ। ବଡ଼ ପୁଅ ସବୁ ସହିକିରି ରହିଲା। ଖାଲି ଥରେ ପଚାରିଲା ଯେ ଘର ତିଆରି କରିବା ଲାଗି ମୁଁ ଟଙ୍କା ଦେଇଥିଲି। ସେ କଥା ଶୁଣି ବାପା ମା ରାଗରେ ଫଁ ଫଁ ହେଲେ। ପାଟିକୁ ଯାହା ଆସିଲା ତାକୁ ଗାଳି ଦେଲେ, କହିଲେ ତୁ ଗୋଟେ ପଇସା ଆମକୁ ଦେଇନୁ। ପୁଅଟି ଅତ୍ୟନ୍ତ ଦୁଃଖରେ ପ୍ରାୟ ବର୍ଷେ ପାଖାପାଖି ଅବସାଦଗ୍ରସ୍ତ ଅବସ୍ଥାରେ ଦିନ କଟେଇଲା। ହଇରାଣ ହେଲା ତା ସ୍ତ୍ରୀଟି। ସ୍ତ୍ରୀଟି ଖୁବ୍ ସରଳ। ବାପା ମାଙ୍କ ଉପରେ ଆସୁଥିବା ରାଗକୁ ସ୍ତ୍ରୀ ଉପରେ ସେ ସାରୁଥିଲା। ଘରେ ଅଶାନ୍ତି ଲାଗି ରହିଲା ବହୁତ ଦିନ ଧରି ଅଯଥାରେ। ଏଠି ପିତାମାତା ତାଙ୍କର ଉପଯୁକ୍ତ କର୍ତ୍ତବ୍ୟ କଲେ କି? ବାପା ମା ଦୁଇ ଜଣ ପୁଅଙ୍କ ଭିତରେ ଯେମିତି ପକ୍ଷପାତ କଲେ, ଗୋଟିଏ ପୁଅର ପାରିବାରିକ ଜୀବନ ତାଦ୍ୱାରା କେତେ ପ୍ରଭାବିତ ହେଲା ସତରେ। ଦୁଇ ଜଣଙ୍କୁ ଜନ୍ମ ଦେଇ ଜଣକୁ ମୋର କରିନେଇ ଆଉ ଜଣକୁ ଦୂରକୁ ଠେଲିଦେବା କ'ଣ ସେମାନଙ୍କର ଠିକ୍ ଥିଲା? ସେମାନେ ସନ୍ତାନ ପ୍ରତି ତାଙ୍କର ସ୍ନେହ ମମତାକୁ କେଉଁ ସ୍ତରକୁ ନେଇଗଲେ? ଶାସ୍ତ୍ରରେ କୁହାଯାଇଛି, ପୁତ୍ର ପଛେ କୁପୁତ୍ର ହୋଇପାରେ, ହେଲେ ମାତା କୁମାତା ହୋଇପାରନ୍ତି ନାହିଁ। ହେଲେ ଏଠାରେ ମା କ'ଣ ଜଣେ ଭଲ ମାତାର କର୍ତ୍ତବ୍ୟ କଲେ କି? ନିମ୍ନସ୍ତରର ବିଚାରଧାରା ଏଇଭଳି ଭାବରେ ପରିବାରକୁ କ୍ଷତିଗ୍ରସ୍ତ କରିଥାଏ। କେତେ ସ୍ଥାନରେ ଦେଖାଯାଏ ଯେ ଶାଶୁ ଶ୍ୱଶୁର ନିଜ ଜନ୍ମ କଲା ଝିଅର ସବୁ ଦୋଷ ପ୍ରତି ଆଖି ବୁଜି ଦେଉଥିବେ, ତାକୁ ଘରର କୌଣସି କାମ କରାଉନଥିବେ, ତାର ଅଯଥା ପ୍ରଶଂସା କରି ମୁହଁ ବଢ଼ାଇ ଦେଉଥିବେ, ଅଥଚ ବୋହୂର ଭଲମନ୍ଦ ପ୍ରତି ଆଦୌ ଦୃଷ୍ଟି ନଥିବ, ତାକୁ ସବୁବେଳେ ଘର କାମରେ ଲୋଟେଇ ଦେଉଥିବେ, ତାର ଦୋଷ ବାଛୁଥିବେ, ତାର ବାପ ଘରର ଲୋକଙ୍କୁ ଖରାପ କହୁଥିବେ। କିଛି ଦିନ ବୋହୂଟି ଏହିଭଳି ଅତ୍ୟାଚାର ସହିଲା ପରେ ତାର ମନ ବିଦ୍ରୋହୀ ହୋଇଉଠେ। ସେ ଆଖି ଆଗରେ ଦେଖୁଥାଏ ନଣନ୍ଦ ବାହା ହୋଇ ଯାଇଥିଲେ ବି ବାରମ୍ବାର ବାପ ଘରକୁ ଆସି ବସି ଶୋଇ ଦିନ କଟାଉଛି, ଅଧିକାର ସାବ୍ୟସ୍ତ କରୁଛି, ମାମଲତି କରୁଛି ସମସ୍ତଙ୍କ ଉପରେ। ସେହି ଜାଗାରେ ବୋହୂକୁ ତାର ବାପ ଘରକୁ ପଠାଯାଉ ନାହିଁ।
ସବୁ କାମ ତାରି ଉପରେ ଲଦି ଦେଇ ତାକୁ ଭାରାକ୍ରାନ୍ତ କରି ଦିଆଯାଉଛି। ଏପରି ସ୍ଥଳେ ସ୍ୱାମୀ ସ୍ତ୍ରୀ ସମ୍ପର୍କ

ନିଶ୍ଚୟ ପ୍ରଭାବିତ ହେବ। ଅଶାନ୍ତି ସୃଷ୍ଟି ହେବ ପରିବାରରେ। ଘରର ପୁଅଟି ବାପମାଙ୍କର ହେବ ନା ସ୍ତ୍ରୀର ହେବ, ଦ୍ୱନ୍ଦ୍ୱ ଆଶଙ୍କାର ଘେରରେ ସିଏ ବିଚାରା ଉବୁଟୁବୁ ହେଉଥିବ। ଏମିତି ଅସଂଖ୍ୟ କାହାଣୀ ପରିବାରରେ ଘଟୁଛି, ଯେଉଁଗୁଡ଼ିକ ବାସ୍ତବତାରେ ଭରପୁର। ଆମ ଚାରିପାଖରେ ସେହି କାହାଣୀ ସବୁ ଖେଳି ବୁଲୁଛନ୍ତି, ଆମେ ଆଖି ଆଗରେ ତାକୁ ଦେଖୁଛୁ ଏବଂ ଅନୁଭବ ମଧ୍ୟ କରୁଛୁ। ପାରିବାରିକ ଅଶାନ୍ତିର ମୂଳରେ ଯେଉଁ କାରଣ ସବୁ ରହିଛି ସେଗୁଡ଼ିକ ମଧ୍ୟରୁ କେତେକ ଆମେ ଆଲୋଚନା କରିପାରିବା। ବର୍ତ୍ତମାନ ସମସ୍ତେ ଭାବନ୍ତି ଯେ ଆମର ବହୁତ ଦୁଃଖ ଅଛି, ପରସ୍ପର ମଧ୍ୟରେ ମାନସିକ ସାମଞ୍ଜସ୍ୟ ରହୁନାହିଁ। ଜଣେ ଚିନ୍ତା କରୁଛି ଯେ ମୋ ତରଫରୁ କିଛି ଭୁଲ ନାହିଁ, ଅପର ଲୋକଟି ମୋତେ କଷ୍ଟ ଦେଉଛି। ଏହି ପରିବେଶରୁ ପିଲାଟିର ମାନସିକ ବିକାଶ କିପରି ଘଟିବ, ଏହା କେତେ ଦୂର ପିଲାଟି ନିମନ୍ତେ କଲ୍ୟାଣକାରୀ? ବଡ଼ମାନେ ଯାହା କରନ୍ତି ପିଲାର ନଜର ତା ଉପରେ ରହିଥାଏ। ନକାରାତ୍ମକ ପରିବେଶରେ ବଢ଼ିଲେ ପିଲାଟିର ନକାରାତ୍ମକ ମାନସିକତା ହୋଇଯିବ ଏବଂ ସକାରାତ୍ମକ ପରିବେଶରେ ବଢ଼ିଲେ ତାହାର ସକାରାତ୍ମକ ମାନସିକତା ଆସିବ। ପୁରୁଷଟିଏ ଭୁଲ କଥା କହିଲେ ବା ଭୁଲ କାମ କଲେ ସ୍ତ୍ରୀ ଦୁଃଖିତ ହୋଇଥାଏ, ସେହିଭଳି ଭାବରେ ସ୍ତ୍ରୀ ମଧ୍ୟ ଭୁଲ କଥା କହିଲେ ବା କାମ କଲେ ସ୍ୱାମୀ ଦୁଃଖିତ ହୁଏ। ସ୍ୱାମୀର କର୍ମ ସ୍ତ୍ରୀ ଉପରେ ପ୍ରତିଫଳିତ ହୁଏ ଏବଂ ସ୍ତ୍ରୀର କର୍ମ ସ୍ୱାମୀ ଉପରେ ପ୍ରତିଫଳିତ ହୁଏ ଏବଂ ଉଭୟଙ୍କ କର୍ମର ପ୍ରତିଫଳନ ଘଟେ ପିଲାଟି ଉପରେ। ଜାଣି ହେଉନଥାଏ ପିଲାଟି କ'ଣ କରୁଛି, କ'ଣ ଶିଖୁଛି, କିନ୍ତୁ ମନେ ମନେ ସେ ସବୁକିଛି ଅନୁକରଣ କରୁଥାଏ। ଘରର ଯେଉଁ ଅଶାନ୍ତି ତାର ଅବଚେତନ ମନରେ ପ୍ରତିଫଳିତ ହେଉଥାଏ। ତାର ଗୋଟିଏ ଧାରଣା ସୃଷ୍ଟି ହୋଇଯାଏ ପରିବାର ସମ୍ପର୍କରେ ଯେ ପରିବାର ହେଉଛି ବଡ଼ ଖରାପ, ସେଥିପାଇଁ ଅଧିକ ସ୍ୱାର୍ଥପର ଚିନ୍ତା ତା ଆଗରେ ବ୍ୟକ୍ତ କରିବା ଉଚିତ ନୁହେଁ। ଘରେ କ'ଣ ବାହାରେ କ'ଣ, ସାମାନ୍ୟ ସ୍ୱାର୍ଥ ତ୍ୟାଗର ପରାକାଷ୍ଠା ଦେଖାଇବା ଉଚିତ, ଯାହାକି ପିଲାଟି ଶିଖିପାରିବ। ଦ୍ୱିତୀୟରେ, ଅତ୍ୟଧିକ ଆଶା ରଖିବା ଅନେକ ଦୁଃଖର କାରଣ ହୋଇଥାଏ। ପରିବାରରେ ହେଉ ବା ବାହାରେ ହେଉ, ଆମେ ଯେକୌଣସି କାମ କରିଥାଉ ତାର ପ୍ରତିବଦଳରେ ଧନ ମାନ ସମ୍ମାନ କମ୍ ବା ଅଧିକ ଆଶା କରି ବସିଲେ ଆମେ ଅଶାନ୍ତିକୁ ଡାକି ଆଣୁ। ସ୍ୱାମୀଠାରୁ ସ୍ତ୍ରୀ ଯାହା ଆଶା କରେ ତାହା ସବୁ ଯେ ଏକାବେଳକେ ପୂରଣ ହେବ ତାହା ଅସମ୍ଭବ। ସେହିପରି ଭାବରେ ସ୍ତ୍ରୀ ସ୍ୱାମୀ ପାଖରୁ ଯେଉଁ ପ୍ରକାର କଥାବାର୍ତ୍ତା, ବ୍ୟବହାର, କାର୍ଯ୍ୟ, ଦାୟିତ୍ୱ ଚାହିଥାଏ ସବୁ ଏକାଥରେ କି ମିଳିନଥାଏ, ଏଗୁଡ଼ିକର ମୂଳରେ ରହିଛି ଭଲ ପାଇବାର ଅଭାବ। ସ୍ୱାମୀ ସ୍ତ୍ରୀ ମଧ୍ୟରେ, ପିତା ମାତା ସନ୍ତାନ ଭିତରେ, ଭାଇ ଭାଇ ମଧ୍ୟରେ ବା ଭାଇ ଭଉଣୀ ଭିତରେ ନିଃସର୍ତ୍ତ ଭଲ ପାଇବା ରହିଲେ ପ୍ରତ୍ୟାଶାମୂଳକ ବିଚାର ଦୂର ହୋଇଯାଇଥାଏ। ପରିବାର ମଧ୍ୟରେ ସମସ୍ତେ ଯୋଡ଼ି ହୋଇ ରହିପାରନ୍ତି। ଜଣେ ଅନ୍ୟ ଜଣକୁ ଭଲ ପାଇଲେ ସେଥିପାଇଁ ଅକ୍ଲେଶରେ ସ୍ୱାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାଇଥାଏ। ମୁଁ ତା ପାଇଁ ବହୁତ କିଛି କରୁଛି, ଏ ପ୍ରକାର ଭାବନା ମନରେ ସ୍ଥାନ ପାଇପାରେ ନାହିଁ। ସ୍ନେହ ପ୍ରେମପୂର୍ଣ୍ଣ ବ୍ୟବହାରର ଏତେ ଶକ୍ତି ରହିଛି ଯେ ତାହା ଜଣକୁ ବଶୀଭୂତ କରିଦେଇପାରେ। ସେଥିପାଇଁ ପରିବାରର ଶାନ୍ତି ପାଇଁ ନିଃସ୍ୱାର୍ଥ ପ୍ରେମ ଅତ୍ୟନ୍ତ ଜରୁରୀ। ତୃତୀୟରେ, ଅଧିକ ଦୋଷଦର୍ଶୀ ହେବା ଉଚିତ ନୁହେଁ। ସ୍ୱାମୀଟି କହେ ମୁଁ ଠିକ୍, ସବୁ ଭୁଲ ହେଉଛି ସ୍ତ୍ରୀର, ସ୍ତ୍ରୀ ମଧ୍ୟ ସେହି କଥା କହିଥାଏ ମୁଁ ଠିକ୍, ସିଏ ହେଉଛନ୍ତି ଭୁଲ। ବାପା ମା, ପୁଅ ଝିଅ, ବନ୍ଧୁ ପରିଜନ ସବୁଠି ଆପଣାର ଅହଙ୍କାର ମୁଣ୍ଡ ଟେକି ଅନ୍ୟ ଜଣେ ଭୁଲ ସାବ୍ୟସ୍ତ କରିବାର ପ୍ରବୃତ୍ତି ପରବଶ ହୋଇଯାଉଥିବାରୁ ପରିବାରର ଶାନ୍ତି ସମ୍ପର୍କର ମଧୁରତା ବ୍ୟାହତ ହୁଏ। ନିଜର ମତକୁ ଜୋର ଜବରଦସ୍ତି କରି ଅନ୍ୟ ଉପରେ ଲଦିଦେବା, ଅନ୍ୟାୟକୁ ଗ୍ରହଣ କରିଯିବାକୁ ବାଧ୍ୟ କରିବା ଆଦୌ ଉଚିତ ନୁହେଁ। ଆପଣାର ଅଧିକାରର ଉପଯୋଗ ଭୁଲ ବାଟରେ କଲେ ଅନ୍ୟ ଜଣଙ୍କର ହୃଦୟ ଭାରି ହୋଇଯାଏ, ପରିବେଶରେ ତିକ୍ତତା ଆସେ, ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଉପଯୁକ୍ତ ବୁଦ୍ଧି କ'ଣ ତାହା ଆମେ ନିଜ ହୃଦୟକୁ ପଚାରିଲେ ସେଠାରୁ ସଠିକ ଉତ୍ତର ନିଶ୍ଚୟ ମିଳିବ। ଯାହାର ଉତ୍ତମ ବୁଦ୍ଧି, ଯିଏ ବିବେକବନ୍ତ, ତାହା ବଳେ ବଳେ ଜଣାପଡ଼ିଯାଏ। ସେହି ବ୍ୟକ୍ତିଙ୍କୁ ପରିବାରରେ ଟିକିଏ ପ୍ରଶଂସା କରିବା ସହିତ ଉତ୍ସାହିତ କଲେ ସେ ଆଗ୍ରହର ସହିତ ପରିବାରର ହିତ ପାଇଁ ଉନ୍ନତି ହେଲା ପରି କାର୍ଯ୍ୟ କରିଚାଲିବେ। ଅନ୍ୟମାନେ ସହଯୋଗର ହାତ ବଢ଼ାଇ ତାଙ୍କ ହାତମୁଠାକୁ ଶକ୍ତ କରିବା ଉଚିତ। ପରିବାରର ପ୍ରତ୍ୟେକଙ୍କର ନିଜ ସ୍ୱଭାବ ଚରିତ୍ରକୁ ବିଶ୍ଳେଷଣ କରି ସୁଧାରି ନେବା ସହିତ କିଛି ଜିନିଷକୁ ଅଣଦେଖା କରିଦେଲେ ଅନେକ ସମସ୍ୟାର ସମାଧାନ ଭଲରେ ଭଲରେ ହୋଇଯାଇପାରିବ। ଆଉ ଜଣକୁ ପରିବର୍ତ୍ତନ ହେବାକୁ ଆମେ ବାଧ୍ୟ କଲେ ଫଳ ଓଲଟା ହୋଇଥାଏ। ସେଥିପାଇଁ ପ୍ରଥମେ ଆପଣାର କାର୍ଯ୍ୟଶୈଳୀ ଆଦର୍ଶ ଶ୍ରେଣୀୟ କରି ଉଦାହରଣ ସୃଷ୍ଟି କଲେ ଅନ୍ୟମାନଙ୍କ ଉପରେ ତାହାର ପ୍ରଭାବ ନିଶ୍ଚୟ ପଡ଼ିବ। ଅଧିକ କଥା ଅପେକ୍ଷା ଅଳ୍ପ କାର୍ଯ୍ୟ ଯଥେଷ୍ଟ ପ୍ରଭାବଶାଳୀ ଅଟେ। ପରିବାର ରୂପକ ନୌକାରେ ଆମେ

0: ବସିଛୁ। ଯେତିକି ଲୋକ ସେଥିରେ ବସି ପାରି ହେଉଛୁ, କେମିତି ସୁରୁଖୁରୁରେ ପାରି ହେବା ସେଇ ଚିନ୍ତା ଆମେ ସମସ୍ତେ କରିବା। ଆମ ମନ ଏକ ହେଲେ ଡଙ୍ଗା ଓଜନିଆ ହେବ ନାହିଁ। ମନ ଭାରି ହେଲେ, ଘରେ ଅଶାନ୍ତି ହେଲେ ପରିବାର ରୂପକ ନୌକାଟି ସେଇ ଓଜନରେ ଉବୁଟୁବୁ ହୋଇ ଜଳରେ ବୁଡ଼ିଯିବ। ତେବେ ଆମେ ପରିବାରର ମଙ୍ଗଳ ଚାହିଁବା ନା ଅମଙ୍ଗଳ ଚାହିଁବା ତାହା ଆମ ଉପରେ ହିଁ ନିର୍ଭର କରେ। ପରିବାରରେ ଅଶାନ୍ତିର ଅନ୍ୟତମ କାରଣ ହେଉଛି ଅଧିକାଂଶ ସମୟରେ ନକାରାତ୍ମକ ବାର୍ତ୍ତାଳାପ, କୁସଙ୍ଗ ଯୋଗୁଁ ଏଗୁଡ଼ିକ ହୋଇଥାଏ। ତେଣୁ କୁସଙ୍ଗଠାରୁ ଆମର ଦୂରତ୍ୱ ରକ୍ଷା କରିବା ଉଚିତ। ଛୋଟ ପିଲାଟିର ମାନସିକ ସୁସ୍ଥତା ନିମନ୍ତେ ପରିବାରର ପରିବେଶ ଅନୁକୂଳ ହେବାକୁ ହେଲେ ଆମର ସକାରାତ୍ମକ ବାର୍ତ୍ତାଳାପ ହେବା ଉଚିତ। ଆଜିକାଲି ଅଯଥାରେ ଫୋନରେ ବ୍ୟସ୍ତ ରହି ବାପମା ପିଲାଙ୍କ ସହିତ ଭଲ କଥାପଦେ କହିବାକୁ, ତାଙ୍କର ମାନସିକତା ବୁଝିବାକୁ ସମୟ ପାଉନାହାନ୍ତି। ପିଲାଟିଏ ପରିବାରର ସମ୍ପତ୍ତି, ପରିବାର ସହିତ ସେ ସମାଜର ମଧ୍ୟ ସମ୍ପତ୍ତି। ସେ ଯେପରି ଭାବରେ ଗଢ଼ି ଉଠିବ, ପରିବାରକୁ ସମାଜକୁ ସେପରି କାର୍ଯ୍ୟ ଦେଇପାରିବ। ଯିଏ ଆମର ସମ୍ପତ୍ତି ତାର ରକ୍ଷଣାବେକ୍ଷଣ କରିବା କ'ଣ ଆମର ଉତ୍ତରଦାୟିତ୍ୱ ନୁହେଁ କି? ପୁଣି ପରିବାରରେ ଈଶ୍ୱର ଚିନ୍ତନ, ଆଧ୍ୟାତ୍ମିକତା ବହୁତ ପରିମାଣରେ ଆବଶ୍ୟକ। ଆମ ମନରେ ଈଶ୍ୱରଙ୍କ ପ୍ରତି କୃତଜ୍ଞତା ରହିବା ଉଚିତ। ଆମର ପ୍ରତ୍ୟେକ କର୍ମରେ ଈଶ୍ୱରଙ୍କୁ କୃତଜ୍ଞତା ପ୍ରକାଶ କଲେ ମନ ସ୍ୱଚ୍ଛ ରହିବ। ଶିଶୁଟି ଆମକୁ ଦେଖି ସେହି ପ୍ରକାର ସ୍ୱଚ୍ଛ ମନରେ ନିଜକୁ ଗଢ଼ିପାରିବ। ମନ ସ୍ୱଚ୍ଛ ରହିଲେ ଜୀବନ ସରସ ସୁନ୍ଦର ହୋଇଥାଏ। ୟା ତା ସାଙ୍ଗରେ ଅଯଥାରେ ଲଢ଼ି ପରର ଛିଦ୍ର ଖୋଜି ଦିନ କଟାଉ କଟାଉ କେତେବେଳେ ଯେ ଦିନ ସରିଯାଏ ତାହା ଆମେ ଜାଣିପାରୁ ନାହିଁ। ଏ ପ୍ରକାର ଜୀବନ ସମ୍ପୂର୍ଣ୍ଣ ଅର୍ଥହୀନ, ତାହା ପରିବାର ପାଇଁ ହାନିକାରକ। ଆମେ ଏପରି ଭାବରେ ଶୁଦ୍ଧ ମନରେ କାମ କରି ଚାଲିବା ଯାହା ଆମର ପରିବାର ପାଇଁ କଲ୍ୟାଣକାରୀ ହୋଇପାରିବ, ସମସ୍ତଙ୍କୁ ଆନନ୍ଦ ଦେଲା ପରି ମନେ ହେବ। ତେଣୁ ପାରିବାରିକ ସମ୍ପ୍ରୀତି ନିମନ୍ତେ ବିଚାରଧାରା ଅମୂଲ୍ୟ ହେବା ଦରକାର, ଶୁଦ୍ଧ ସ୍ୱଚ୍ଛ ଭାବନା ଦରକାର। କେବଳ ବହୁତ ଭଲ ପାଠ ପଢ଼ିଦେଲେ ଅଧିକ ରୋଜଗାର କରିପକାଇଲେ ହେବ ନାହିଁ। ମାର୍ଜିତ ବ୍ୟବହାର, ସକାରାତ୍ମକ ଚିନ୍ତାଧାରା, ମନ ଉପରେ ନିୟନ୍ତ୍ରଣ, ସ୍ନେହପ୍ରେମର ଭାବନା, ନିଃସର୍ତ୍ତ ଭଲ ପାଇବା, ପରୋପକାର ସେବାମୂଳକ ମନୋଭାବ, କର୍ତ୍ତବ୍ୟ ପରାୟଣତା, ଶୃଙ୍ଖଳା ଜ୍ଞାନ, ଏସବୁ ନିଜେ ଜୀବନରେ ପ୍ରୟୋଗ କରିବା ସହିତ ପିଲାଙ୍କୁ ଶିଖାଇଲେ ପରିବାରରେ ସମ୍ପ୍ରୀତି ଆସିବା ସହଜସାଧ୍ୟ ହୋଇଯିବ। ଆଜିର ଆହ୍ୱାନକୁ ବାସ୍ତବତାରେ ରୂପ ଦେବାକୁ ଆମେ ମିଳିମିଶି ଆଗେଇ ଆସିବା, ହାତ ଧରାଧରି ହୋଇ ପରସ୍ପର ମଧ୍ୟରେ ମଧୁରତାର ସ୍ୱାଦ ଅନୁଭବ କରିବା, ଜୀବନକୁ ବଞ୍ଚିଯିବା ନ ଭାବି ଭଲରେ ଜୀଇବାର ଅଭ୍ୟାସରେ ନିଜକୁ ପକେଇଦେବା। ସଂସାରରେ କ'ଣ ବା ଅସମ୍ଭବ, ଯେତେବେଳେ ନିଜେ ବୁଝିଯିବା। ପାରିବାରିକ ସମ୍ପ୍ରୀତିକୁ ଆଜିର ଆହ୍ୱାନ କାର୍ଯ୍ୟକାରୀ ହୋଇଉଠିବ ନିଶ୍ଚିତ ଭାବରେ।
1: ଶୁଣିଲେ ଆଲୋଚନା, ପାରିବାରିକ ସମ୍ପ୍ରୀତି ଆଜିର ଆହ୍ୱାନ, ଆଲୋଚନା କରିଥିଲେ ଅରୁଣା ସାମନ୍ତରାୟ। ସତରେ ମଣିଷ ଜୀବନରେ ପରିବାରର ଭୂମିକା ଯେ କେତେ ତାହା କଥାରେ ପ୍ରକାଶ କରିବା ସମ୍ଭବ ନୁହେଁ। ତେବେ ପରିବାର ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ, ଏହା ତ ସବୁଦିନର ସବୁ ସମୟର କଥା। କିନ୍ତୁ ଆଜିର ମଣିଷର ଆତ୍ମକୈନ୍ଦ୍ରିକ ଚିନ୍ତାଧାରା, ସ୍ୱାର୍ଥପରତା ତାକୁ ଧୀରେ ଧୀରେ ପରିବାରଠାରୁ ଦୂରେଇ ଦେଉଛି, ଆଉ ପରିବାର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଛି। ସେଥିପାଇଁ ତ ଏ ସମ୍ପର୍କରେ ସଚେତନ କରିବା ପାଇଁ ଆନ୍ତର୍ଜାତିକ ପରିବାର ଦିବସ ପାଳନର ପରିକଳ୍ପନା। ଏ ବର୍ଷର ଏହାର ସ୍ଲୋଗାନ ରହିଛି ପରିବାର ଅସମାନତା ଏବଂ ଶିଶୁ କଲ୍ୟାଣ, ଅର୍ଥାତ୍ ପରିବାର ଭିତରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଅସମାନତା ଦୂର କରି ପରିବାର ତଥା ପିଲାଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରିବା। ଏଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ସହିତ ଏ ଦିଗରେ ପ୍ରଚେଷ୍ଟା କରିବା ଆବଶ୍ୟକ।

0: ଏଇଠି ସଲାହ କାର୍ଯ୍ୟକ୍ରମ ନାରୀ ମହଲ
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
2: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷୀୟ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍କତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପିର ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁ ସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍କତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍କତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍କତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ, ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍କତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ସଦ୍ୟ ସମାପ୍ତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ରଦ୍ଦ ହେବା ପରେ ଆସନ୍ତା ଜୁନ୍ 21 ତାରିଖରେ ପୁନର୍ବାର ଏହି ପରୀକ୍ଷା କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ରଦ୍ଦ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଘଟଣାର ତଦନ୍ତ କରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ କେବଳ ଏନ୍ଟିଏର ଅଫିସିଆଲ୍ ଚ୍ୟାନେଲ୍ରେ ଦିଆଯାଉଥିବା ସୂଚନା ଉପରେ ବିଶ୍ୱାସ କରିବାକୁ କହିଛି। ଗତ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପରୀକ୍ଷା ଯେଭଳି ସଠିକ୍ ଭାବରେ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ଭେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଆସନ୍ତା ମାସ 21ରେ ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓଏମ୍ଆର୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: परीक्षा में थोड़ा हमको जो उनकी फॉर्मेलिटीज है, ओएमआर शीट को दस्तखत करना, आरंभ में एक बार करना, अंत में भी एक बार करना, उसमें हमारे विद्यार्थियों कोर टाइम में कटौती हुई थी। जो 2 से 5 एग्जामिनेशन टाइम था उसको ध्यान में रखते एनटीए ने तुरंत एक निष्पत्ति किया है कि उसको और 15 मिनट बढ़ाए, 2 से शुरू होगा, 5:15 तक ये परीक्षा की समय बढ़ाया जाएगा। इस बार के एडमिट कार्ड 14 जून तक सभी को पहुंच जाएगा।
0: ବିଶ୍ୱ ଶକ୍ତି ସଂକଟ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ୍ ଏବଂ ଡିଜେଲ୍ର ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 94.77 ପଇସାରୁ 97.77 ପଇସାକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ୍ ଲିଟର ପିଛା 87.67 ପଇସାରୁ 90.67 ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 106.68 ପଇସା ହୋଇଥିବାବେଳେ ଡିଜେଲ୍ ମୂଲ୍ୟ 93.14 ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ୍ ମୂଲ୍ୟ 108.74 ପଇସା ଓ ଡିଜେଲ ମୂଲ୍ୟ 95.13 ପଇସାକୁ ବୃଦ୍ଧି ପାଇଥିବାବେଳେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 103.77 ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 95.35 ପଇସାକୁ ବୃଦ୍ଧି ପାଇଛି। ସିଏନ୍ଜି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।

0: ଏକ କିଲୋଗ୍ରାମ ସିଏନ୍ଜି ମୂଲ୍ୟ 2 ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଏହାର ମୂଲ୍ୟ 79.09, ଗାଜିଆବାଦରେ 87.70 ଏବଂ ଗୁରୁଗ୍ରାମରେ 84.12 ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଉଭୟ ପକ୍ଷ ଆମେରିକା ଚୀନ୍ ସମ୍ପର୍କରେ ସ୍ଥିରତା କ୍ଷେତ୍ରରେ ସୁଧାର ଆସିଥିବା କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଉଭୟ ଆମେରିକା ଓ ଚୀନ୍ ଇରାନ୍କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଟ୍ରମ୍ପ୍ ଏବଂ ଶ୍ରୀ ଜିନ୍ପିଙ୍ଗ୍ ଇରାନ୍କୁ ଆଣବିକ କ୍ଷେପଣାସ୍ତ୍ର ସମ୍ପନ୍ନ ନ କରାଇ ଦେବା ନେଇ ଏକମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଉଭୟ ଦେଶ ବାଣିଜ୍ୟିକ ଚୁକ୍ତିରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ସହ ଅନେକ ନୂତନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଚୀନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ସମାନ ପଏଣ୍ଟ ସହ ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ଏବଂ 14 ପଏଣ୍ଟ ସହ ସନ୍ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି। ଇଟାଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଏଲିନା ସ୍ୱାତେଲିନା ପୋଲାଣ୍ଡର ଇଗା ସ୍ୱିଆତେକ୍ଙ୍କୁ 6-2, 4-6, 6-2 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା 3 ଟଙ୍କା ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi and UAE President Sheikh Mohammed bin Zayed Al Nahyan discuss energy cooperation and bilateral trade in Abu Dhabi. Both leaders exchange key MOUs in defence, petroleum and investments. BRICS Foreign Ministers Meeting 2026 underway in New Delhi. External Affairs Minister Dr. S. Jaishankar reaffirms India's commitment in advancing goal of reformed and effective multilateralism. NTA to reconduct NEET UG 2026 examination on June 21st. Education Minister Dharmendra Pradhan assures fairness and transparency in exam process. BJP MLA Ratindra Boshu elected as new Speaker of West Bengal Legislative Assembly. And in badminton, Indian men's doubles pair of Satvik Sairaj Ranki Reddy and Chirag Shetty enter semi-finals of Thailand Open. Prime Minister Narendra Modi is in Abu Dhabi on the first leg of a 6-day tour covering the UAE and Europe. He was received by UAE President Sheikh Mohammed bin Zayed Al Nahyan at the presidential airport and accorded a ceremonial welcome with UAE F-16 fighter jets escorting his aircraft as it entered Emirati airspace. Prime Minister Modi has since met President Sheikh Mohammed bin Zayed with energy cooperation and bilateral trade high on the agenda. The talks took place amid global supply disruptions linked to the ongoing conflict in West Asia. In his opening remarks, Prime Minister Modi strongly condemned recent attacks on the UAE, describing them as completely unacceptable.
2: आपने जिस संयम करे और विरोध का परिचय दिखाया यह बहुत ही सराहनीय है। राष्ट्रीय एकता, सुरक्षा और क्षेत्रीय अखंडता को बनाए रखने आपके नेतृत्व में उठाए गए कदमों का हम अभिनंदन करते हैं।
1: Addressing President Sheikh Mohammed bin Zayed as brother, he praised the resilience shown by the UAE leadership during challenging times.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ଭେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷା କ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ଭେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା

0: ବର୍ଷର ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି,
1: ସିବିଆଇ ତହ ତକ୍ ଯାଏଗି କହାଁ ଓ କମାଣ୍ଡ ଚେନ୍ ପେ ବ୍ରିଚ୍ ହୁଈ ହେ ରାଧାକୃଷ୍ଣ କମିଟି କୋ ପୁରା ପାଳନ କରନେ କେ ଉପରାନ୍ତ ବି कहां वो ब्रिज हुई है उस ब्रिज को मेरा पूरा विश्वास है सीबीआई के ऊपर सरकार की पूरा नेतृत्व सभी विभाग उसमें से गंभीरता चीज को लेते हुए शीर्ष तो नेतृत्व उसके लिए खूब दायित्व लिया है चिंता कर रहा है हम इस बार माल प्रैक्टिस होने नहीं देंगे।
0: ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ୍ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ପାରଦର୍ଶିତା, ଶୃଙ୍ଖଳା, ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା, ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍, ନବସୃଜନ, ଉଦ୍ୟୋଗୀ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ଆସନ୍ତା 20ରୁ 29 ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଓଡ଼ିଶାରେ 3,34,00,000 ଭୋଟର ରହିଛନ୍ତି। ଭୋଟର ତାଲିକାରୁ 9,00,000 ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ 94.61% ମ୍ୟାପିଂ ଶେଷ ହୋଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ କରାଯିବ। ଆସନ୍ତା 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: କାହାର ବୟସ ମ୍ୟାଚ୍ ହେଉନି, କାହାର ଆମ ପାଖରେ ମାଙ୍କର ନାଁ ନାହିଁ, ସେ ମାଙ୍କ ସହିତ ଲିଙ୍କ୍ ହୋଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡ଼ା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 30,123 ବୁଥ୍ ଅଛି, ଏଥିରେ ଆହୁରି 12,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ନ ହୋଇ ତେଲ କିଣିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ କମ୍ ପରିମାଣର ତେଲ ଦେଉଥିବା ସୂଚନା ମିଳିଛି।
3: ପେଟ୍ରୋଲ ଡିଜେଲର କୌଣସି କମି ନାହିଁ। ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ମାନେ ଅଛନ୍ତି, ଆଇଓସିଏଲ, ଇପିସିଏଲ, ଏଚ୍ପିସିଏଲ ସମସ୍ତଙ୍କ ସହିତ ଆଲୋଚନା ହେଲା। ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ ନାହିଁ, କିନ୍ତୁ ଗୋଟେ ପ୍ୟାନିକ ସିଚୁଏସନ୍ ଏମିତି କ୍ରିଏଟ୍ ହେଲା। ନିବେଦନ ସମସ୍ତଙ୍କୁ, ରାଜ୍ୟବାସୀ, ତେଲରେ କୌଣସି ଅଭାବ ନାହିଁ, ଜାର୍କିନ୍ ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ ହେବାର ଆବଶ୍ୟକତା ନାହିଁ।
0: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଆଇଓସିଏଲ୍ର ସିଜିଏମ୍ କମଲ ସିଲ୍ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦ

ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ପେଟ୍ରୋଲ୍ 3.2% ଏବଂ ଡିଜେଲ୍ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି ଅନ୍ୟାନ୍ୟ ଦେଶରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍କୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରେ 3 ଫ୍ଲାଇଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରତି ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ୍ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲ୍ର ଉପଯୋଗ, ନୋଡାଲ୍ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ଏ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 ବର୍ଷରୁ କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନେନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ଭେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶ୍ରୀନନ୍ଦୁ ଗାନ୍ଧୀ ଚର୍ଚ୍ଚା ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଦାର୍ଶନିକ ଗାନ୍ଧିଜୀ ଏ ସମ୍ପର୍କରେ କହିଛନ୍ତି ରାଜଶ୍ରୀ ପଣ୍ଡା କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ପ୍ରଜ୍ଞା ପାରମିତା ସାହୁ
2: ଗାନ୍ଧି ଚିନ୍ତନ ଓ ଦର୍ଶନର କାର୍ଯ୍ୟକ୍ରମ ଗାନ୍ଧି ଚର୍ଚ୍ଚାକୁ ସ୍ୱାଗତ।

ସେ କହୁଥିଲେ ମୋ ଜୀବନ ହିଁ ମୋର ବାର୍ତ୍ତା। ଦୃଢ଼ ନୈତିକ ବଳ ହିଁ ଜଣେ ମଣିଷକୁ ଉତ୍ତମ କରି ଗଢ଼ି ତୋଳେ। ଅହିଂସା ସତ୍ୟ ସତ୍ୟାଗ୍ରହ ମାଧ୍ୟମରେ ଏକ ଆଧ୍ୟାତ୍ମିକ ସମାଜ ଓ ଦେଶ ଗଠନ କରିବା ଥିଲା ତାଙ୍କର ଲକ୍ଷ୍ୟ। ସେଥିପାଇଁ ସେ ତ ଅହରହ ଉଦ୍ୟମ କରୁଥିଲେ। ବ୍ୟକ୍ତି ଜୀବନ ଯେ ରାଷ୍ଟ୍ରର ବିକାଶ ପାଇଁ ଅମୂଲ୍ୟ ଯୋଗଦାନ ରଖେ ଏଥିରେ ବିଶ୍ୱାସ କରୁଥିଲେ ଗାନ୍ଧିଜୀ। ସମାଜକୁ ତନ୍ନ ତନ୍ନ କରି ସେ ଅନୁଶୀଳନ କରୁଥିଲେ। ସାମାଜିକ ଭେଦଭାବକୁ ଦୂର କରି ଲୋକଙ୍କ ଭିତରେ ଥିବା କୁସଂସ୍କାର ଭାବକୁ ପରିତ୍ୟାଗ କରି ସାମାଜିକ ଜୀବନକୁ ଶୃଙ୍ଖଳିତ ବିଭେଦହୀନ କରିବା ପାଇଁ ସେ କାର୍ଯ୍ୟ କରୁଥିଲେ। ତାଙ୍କ ଦୃଷ୍ଟିରେ କୌଣସି କାର୍ଯ୍ୟ ଛୋଟ କି ବଡ଼ ନୁହେଁ। ପ୍ରତିଟି କାର୍ଯ୍ୟକୁ ଶତ ପ୍ରତିଶତ କରିବା ଆଉ ସେହି କାର୍ଯ୍ୟରୁ ଆନନ୍ଦ ଲାଭ କରିବା ଥିଲା ତାଙ୍କର ମତ। ଗୀତାର ବାଣୀକୁ ଜୀବନର ପ୍ରତିଟି ମୁହୂର୍ତ୍ତରେ ପ୍ରୟୋଗ ଓ ପାଳନ କରି ସେ ଲାଭ କରିଥିଲେ ମହାନ ଦର୍ଶନର ଅନୁଭୂତି।

0: ହଁ ସତ ବନ୍ଧୁ, ସେ କେବଳ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇନଥିଲେ, ବରଂ ସମାଜ ସଂସ୍କାରକ ଭାବରେ, ଜଣେ ସମାଜ ବିଶ୍ଳେଷକ ଓ ଦାର୍ଶନିକ ଭାବରେ ସମଗ୍ର ମାନବ ସମାଜକୁ ଦେଇଥିଲେ ବାର୍ତ୍ତା। ଆଜିର ଗାନ୍ଧୀ ଚର୍ଚ୍ଚାରେ ସେହି ବିଚାରର କଥା। ଦାର୍ଶନିକ ଗାନ୍ଧିଜୀ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ରାଜଶ୍ରୀ ପଣ୍ଡା।
1: ତାଙ୍କର ପୋଷାକ କହିଲେ ଖଣ୍ଡେ ଆଣ୍ଠୁ ଲୁଚି ନଥିବା ଅଣଓସାରିଆ ଖଦି, ଆହାର

କହିଲେ ଛେଳି କ୍ଷୀର ଆଉ କିଛି ପ୍ରାକୃତିକ ଖାଦ୍ୟ, ପତଳା ଶରୀର, ଓଜନ ପ୍ରାୟ 100 ପାଉଣ୍ଡରୁ କମ୍। ହେଲେ ଏଇ ସାଧାରଣ ମଣିଷ ଜଣଙ୍କ ଯେତେବେଳେ ରୁଷନ୍ତି ନା, ସେତେବେଳେ ସାରା ଦୁନିଆ ଦୋହଲି ଉଠେ। ସବୁ ଦେଶର ଖ୍ୟାତନାମ ଖବରକାଗଜରେ ମୁଖ୍ୟ ସମ୍ବାଦ ହୁଏ। ସେହି ମଣିଷ ଆଉ କେହି ନୁହନ୍ତି, ଆମ ଜାତିର ଜନକ ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀ ଥିଲେ ବିଶ୍ୱର ଶ୍ରେଷ୍ଠ ଦାର୍ଶନିକ। ଦେହରେ ତାଙ୍କର ବଳ ଅତି କମ୍, କିନ୍ତୁ ତାଙ୍କ ମନର ବଳ ଶତାଧିକ ଯୁଦ୍ଧ ଜାହାଜଠାରୁ ବଳିଆନ। ତରବାରୀର ଜୟରେ ବିଶ୍ୱାସ ନ କରି ହୃଦୟର ଜୟକୁ ବିଶ୍ୱାସ କରନ୍ତି ସେ। ସେ ସରକାରରେ ନ ରହି ମଧ୍ୟ କୋଟି ଜନତାର ସହସ୍ର ସୈନ୍ୟ, ସାମନ୍ତ, ମନ୍ତ୍ରୀ ପରିଷଦ, ସରକାର ତାଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି। ପାଉଁଶ ବୋଳା ଭୋଳାନାଥ ଶ୍ମଶାନରେ ବୁଲନ୍ତି, କିନ୍ତୁ ରାସ୍ତାରେ ଦେଖିଦେଲେ ଇନ୍ଦ୍ର ବି ଐରାବତରୁ ଓହ୍ଲାଇ ତାଙ୍କ ପାଦ ତଳେ ପ୍ରଣାମ କରନ୍ତି। ଅନୁରୂପ ଭାବରେ ଗାନ୍ଧିଜୀ ଖଦି ଖଣ୍ଡେ ପିନ୍ଧି ବୁଲୁଥିଲା ବେଳେ ସର୍ବୋଚ୍ଚ ପଦାଧାରୀ ବ୍ରିଟିଶ ଲାଲ ତାଙ୍କୁ ଗାଡ଼ିରୁ ଓହ୍ଲାଇ ସମ୍ମାନ ଦେଉଥିଲେ। ତାଙ୍କ ଦର୍ଶନର ଆଉ ଏକ ଚିନ୍ତାଧାରା ଥିଲା ଭାରତର ଆତ୍ମା ଅର୍ଥାତ୍ ଭାରତର ସଂସ୍କୃତି, ଧର୍ମ, ଐତିହ୍ୟ, ଗତି ପ୍ରଗତି, ସମୃଦ୍ଧିର ପ୍ରାଣସତ୍ତା, ସତ୍ୟ ଓ ପ୍ରେରଣାର ମୂଳ କେନ୍ଦ୍ର ଗାଁରେ ଅଛି। ଏହାର ଅର୍ଥ କଦାପି ନୁହେଁ ଯେ ଆତ୍ମା ସହରରେ ନାହିଁ, ସର୍ବତ୍ର ଆତ୍ମସତ୍ତା, ସତ୍ୟସତ୍ତା, ବିଦ୍ୟତା ବିଦ୍ୟମାନ। ମାତ୍ର ଏହାର ସହଜ ସରଳ ଅନୁଭୂତି ଗାଁରେ ହୋଇପାରିବ ବୋଲି ଗାନ୍ଧିଜୀ ସତ୍ୟାଗ୍ରହୀ ସଂଗ୍ରାମୀ ସେବକମାନଙ୍କୁ ଗ୍ରାମ ସେବକ ହେବାକୁ ଓ ସତ୍ୟାଗ୍ରହୀ ସାଜିବାକୁ ଆହ୍ୱାନ ଦେଉଥିଲେ। ଗାନ୍ଧିଜୀଙ୍କ ଭାଷାରେ ପ୍ରାର୍ଥନା ହିଁ ଆତ୍ମାର ଖାଦ୍ୟ। 1948 ମସିହା ଜାନୁଆରୀ 1 ତାରିଖରେ ଉତ୍ତରପ୍ରଦେଶର ଏକ ସମ୍ମିଳନୀରେ ଗାନ୍ଧିଜୀ ଏ କଥା କରିଥିଲେ, ଏହି ଆତ୍ମା ସର୍ବବ୍ୟାପକ, ଈଶ୍ୱର ଅନାମ, ନିରାକାର, ଅବର୍ଣ୍ଣନୀୟ, ସର୍ବନିୟନ୍ତା। ଯଦି ଶକ୍ତି ଥାଏ ତେବେ ତାଙ୍କୁ ସର୍ବତ୍ର ଦର୍ଶନ କରିବାକୁ ଚେଷ୍ଟା କରନ୍ତୁ। ପ୍ରାର୍ଥନା ଥିଲା ତାଙ୍କର ଆତ୍ମିକ ତଥା ସମଗ୍ର ବିଶ୍ୱ ପାଇଁ, ଜଗତର କଲ୍ୟାଣ ପାଇଁ ଆତ୍ମନିୟୋଜକ, ଆତ୍ମସଂଶୋଧନ, ଆତ୍ମପରୀକ୍ଷଣ, ସମର୍ପଣ ପଦ୍ଧତି ତାଙ୍କ ଦାର୍ଶନିକ ଚିନ୍ତା ଚେତନାର ଅନ୍ୟତମ ଆଦର୍ଶ ଥିଲା। ଜଣେ ସଫଳ ଦାର୍ଶନିକ ଭାବରେ ଗାନ୍ଧିଜୀ ଏମିତି ଏକ ଧର୍ମ ଚାହୁଁଥିଲେ ଯାହା ମାନବୀୟ ଗୁଣଧର୍ମୀ ହେବା ଉଚିତ। ହିଂସା, ଅହଂକାର, ଘୃଣାଭାବ କୌଣସି ଧର୍ମର ଲକ୍ଷ୍ୟ ନୁହେଁ। ଏଠାରେ ଆଲୋଚନାର ଅଂଶ ସ୍ୱରୂପ କୁହାଯାଇପାରେ, ଗାନ୍ଧିଜୀ ବିଲାତରେ ଛାତ୍ର ଥିବାବେଳେ ତାଙ୍କର ଜଣେ ଖ୍ରୀଷ୍ଟିଆନ ସାଙ୍ଗ ତାଙ୍କୁ ଖ୍ରୀଷ୍ଟ ଧର୍ମ ଗ୍ରହଣ ପାଇଁ ପ୍ରବର୍ତ୍ତାଇଥିଲେ। ଗାନ୍ଧିଜୀ ଏହାର ଉତ୍ତରରେ କହିଥିଲେ, ମୋତେ ଏଥିପାଇଁ ଚିନ୍ତା କରିବାକୁ କିଛି ଦିନ ସମୟ ଦିଅ। ତାହା ହିଁ ହେଲା। ଏ ଭିତରେ ଗାନ୍ଧିଜୀ ବିଭିନ୍ନ ଧର୍ମର ଧର୍ମଗ୍ରନ୍ଥ ଓ ପ୍ରତିଷ୍ଠାତାଙ୍କ ସମ୍ପର୍କରେ ପଢ଼ିଲେ। ଏସବୁ ପଢ଼ିଲା ପରେ, ଜାଣିଲା ପରେ ଗାନ୍ଧିଜୀ ତାଙ୍କ ବନ୍ଧୁମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ। ସେ କହିଥିଲେ, ମୁଁ ଏକାଧିକ ଧର୍ମ ବିଷୟରେ ଅନୁଧ୍ୟାନ କରି ଜାଣିଲି, ସବୁ ଧର୍ମରେ ନ୍ୟାୟ, ସତ୍ୟ, ଆଦର୍ଶ, ପରୋପକାର, ଜୀବେ ଦୟା, ଦୟା, କ୍ଷମା, ମାନବିକତା ଉପରେ ଗୁରୁତ୍ୱ ଦିଆଯାଇଛି। ସବୁ ଧର୍ମର ପ୍ରତିଷ୍ଠାତାମାନେ ସ୍ୱୀକାର କରିଛନ୍ତି ଈଶ୍ୱର ଏକ ଏବଂ ସେ ନିରାକାର। ଈଶ୍ୱରଙ୍କ ନିକଟରେ ସମସ୍ତେ ସମାନ, ସମସ୍ତେ ତାଙ୍କର ସନ୍ତାନ। ତେଣୁ ନିଜ ଧର୍ମ ସମସ୍ତଙ୍କୁ ବଡ଼ ଓ ଯେ ଯେଉଁ ଧର୍ମ ଗ୍ରହଣ କଲେ ବି ମାନବିକତାର ସ୍ୱଧର୍ମ ପାଳନ ପାଇଁ ସମସ୍ତେ ପ୍ରବର୍ତ୍ତାଇଛନ୍ତି। ଏଣୁ କାହାରିକୁ ନିଜ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରିବା ଉଚିତ ନୁହେଁ। ନିଜ ଧର୍ମକୁ ନେଇ ଅହଙ୍କାର କରି ଅନ୍ୟ ଧର୍ମକୁ ଘୃଣା କରିବା ଅନୁଚିତ। ସବୁ ଧର୍ମର ମୂଳ ମନ୍ତ୍ର ସ୍ନେହ, ଶ୍ରଦ୍ଧା, ତ୍ୟାଗ, ସେବା, ଦେଶପ୍ରେମ, ସୁକର୍ମ, ଆଦର୍ଶ ଜୀବନଯାପନ, ଦୟା, କ୍ଷମା ଓ ପରୋପକାର ଭଳି ମାନବୀୟ ଗୁଣ, ଯାହା ଗାନ୍ଧିଜୀଙ୍କ ଦର୍ଶନର ମୁଖ୍ୟ ଆଧାର ଥିଲା। ଚିକିତ୍ସା ଉପରେ ତାଙ୍କର ଦାର୍ଶନିକ ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଥିଲା। ସେ ପ୍ରାକୃତିକ ଚିକିତ୍ସାକୁ ଗୁରୁତ୍ୱ ଦେଉଥିଲେ ଏବଂ ନିଜେ ଜଣେ ପ୍ରାକୃତିକ ଚିକିତ୍ସକ ଥିଲେ। ଯଦିଓ ଗାନ୍ଧିଜୀ ଜାଣିଥିଲେ ପ୍ରାକୃତିକ ଚିକିତ୍ସା ପଦ୍ଧତି ନିର୍ଦ୍ଦିଷ୍ଟ, କେତୋଟି ରୋଗ ପାଇଁ ଉଦ୍ଦିଷ୍ଟ, ତଥାପି ଗାନ୍ଧିଜୀ ଏହାକୁ ଅଧିକାଂଶ ରୋଗର ଆରୋଗ୍ୟ ପାଇଁ ପରୀକ୍ଷାମୂଳକ ଭାବରେ ବ୍ୟବହାର କରୁଥିଲେ। ଏହା ମଧ୍ୟ ସମ୍ପୂର୍ଣ୍ଣ ସ୍ୱଦେଶୀ ବିଦ୍ୟା ଉପରେ ଆଧାରିତ ଥିଲା। 77 ବର୍ଷ ବୟସ ବେଳକୁ ଗାନ୍ଧିଜୀ ପ୍ରାକୃତିକ ଚିକିତ୍ସା ପଦ୍ଧତିର ପରିସୀମାକୁ ଦ୍ୱିଗୁଣିତ କରିବାକୁ ଇଚ୍ଛା କରି ଗୋଟିଏ ଗାଁରେ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କଲେ। ଏହାର ନାମ ଥିଲା ଉର୍ଲି କାଞ୍ଚନ। ତାଙ୍କର ଚିନ୍ତାଧାରା ଥିଲା ଯେ ଜଣେ ଡାକ୍ତରଙ୍କର ଚିକିତ୍ସା ବିଜ୍ଞାନ ଉପରେ
ଭଲ ଜ୍ଞାନ ରହିବା ଦରକାର ଏବଂ ଏହି ଜ୍ଞାନକୁ

ସାଧାରଣ ଜନତାଙ୍କ ପାଇଁ ବିନା ମୂଲ୍ୟରେ ବିନିଯୋଗ କରିବା ଉଚିତ। କିଛି ଦିନ ପାଇଁ ଗାନ୍ଧିଜୀ କୌଣସି ଡାକ୍ତର ନିଯୁକ୍ତି ନ ଦେଇ ନିଜେ ରୋଗୀମାନଙ୍କର ରୋଗର ଲକ୍ଷଣ ଶୁଣି ଏବଂ ପରୀକ୍ଷା କରି ଔଷଧ ଉପଚାର ପାଇଁ ପରାମର୍ଶ ଦେଉଥିଲେ। ସବୁଠୁ ମଜା କଥା ହେଲା, ଯଦି କେହି ବାପୁଜୀଙ୍କ ସାନ୍ନିଧ୍ୟ ପାଇବାକୁ ଚାହୁଁଥିଲେ ତେବେ ତାଙ୍କୁ ରୋଗୀ ହେବାକୁ ପଡୁଥିଲା। ଗାନ୍ଧିଜୀ ପ୍ରତିଦିନ ପ୍ରାତଃ ଭ୍ରମଣ ସାରି ଫେରିଲା ବେଳେ ଆଶ୍ରମର ରୋଗୀମାନଙ୍କୁ ଦେଖି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଟିକିନିଖି ବୁଝି ଆସୁଥିଲେ। ଏହି ଚିକିତ୍ସା ସେବା ମାଧ୍ୟମରେ ଗାନ୍ଧିଜୀ ଯେଉଁ ଦର୍ଶନକୁ ମାନବ ସେବା ପାଇଁ ଛାଡି ଯାଇଛନ୍ତି ତାହା ଆଜି ସର୍ବତ୍ର ଉଚ୍ଚ ପ୍ରଶଂସିତ ହୋଇପାରିଛି। ଜଣେ ଦାର୍ଶନିକ ଭାବରେ ଗାନ୍ଧିଜୀଙ୍କର ଅନ୍ୟ ଏକ ଏକାନ୍ତର ଦର୍ଶନ ହେଉଛି ଆଧ୍ୟାତ୍ମିକ ଜୀବନଯାପନ। ଗାନ୍ଧିଜୀ ଶ୍ରୀମଦ୍ ଭାଗବତ ଗୀତା ପଢିବାକୁ ଆରମ୍ଭ କରି ମାନବ ଧର୍ମ ସେବା ଏବଂ ସତ୍ୟର ଅନୁସନ୍ଧାନ ସହ ସାମିଲ ହେଲେ। ଏକାଧାରରେ କର୍ମଯୋଗୀ, ଜ୍ଞାନଯୋଗୀ, ଭକ୍ତିଯୋଗୀ ପାଲଟିଗଲେ। ଅହିଂସାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ନେଇ ସେହି ମାର୍ଗରେ ବିଶ୍ୱକୁ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଲେ। ଗାନ୍ଧିଜୀଙ୍କ ଆଧ୍ୟାତ୍ମିକ ଜୀବନ ଦର୍ଶନର ମୂଳ ଭିତ୍ତି ଥିଲା ରାମରାଜ୍ୟର ପରିକଳ୍ପନା, ଯେଉଁଠି ଶାନ୍ତି, ମୈତ୍ରୀ, ସ୍ନେହ, ପ୍ରେମ, ଅହିଂସା, ସତ୍ୟର ରାଜୁତି ରହିବ। ରାମରାଜ୍ୟ ହିଁ ପରମେଶ୍ୱରଙ୍କ ରାଜ୍ୟ, ଯେଉଁଠି ରାମ, ରହିମ ସମସ୍ତେ ବାସ କରିବେ। ଜଣେ ଦାର୍ଶନିକ ଭାବରେ ଆଧ୍ୟାତ୍ମିକ ଚେତନାକୁ ପରିମାର୍ଜିତ କରି ଗାନ୍ଧିଜୀ କହୁଥିଲେ, ସତ୍ ଧର୍ମ ଓ ସତ୍ ନୈତିକତା ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମାଟିରେ ଲାଗୁଥିବା ମଞ୍ଜି ପାଇଁ ଜଳର ଯେମିତି ଆବଶ୍ୟକତା ଅଛି, ଆଧ୍ୟାତ୍ମିକ ଚେତନା ପାଇଁ ମନର ପବିତ୍ରତା ଓ ନୈତିକତାର ଗୁରୁତ୍ୱ ରହିଛି। ଈଶ୍ୱରଙ୍କ ଉପରେ ଅଖଣ୍ଡ ବିଶ୍ୱାସ ହିଁ ଗାନ୍ଧିଜୀଙ୍କ ଆଧ୍ୟାତ୍ମିକ ଦର୍ଶନର ମୂଳ ଭିତ୍ତି ଓ ଆଧାର। ଜଣେ ଆଇନ ବିଶାରଦ ଭାବରେ ଗାନ୍ଧିଜୀଙ୍କ ଦର୍ଶନ ଥିଲା ସୁଦୂର ପ୍ରସାରୀ। ଆଇନ ସମ୍ପର୍କରେ ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ଖୁବ୍ ତୀକ୍ଷ୍ଣ ଓ ବାସ୍ତବ। ଆଇନ ବଳରେ ଶୃଙ୍ଖଳିତ ସମାଜ ଗଠନ କରିବାକୁ ଗାନ୍ଧିଜୀ ବିଶ୍ୱାସ କରୁଥିଲେ। ହୃଦୟର ଆଇନକୁ ପ୍ରୟୋଗ କରି ବିଭିନ୍ନତା ମଧ୍ୟରେ ଏକତା ଆଣିବା ସମ୍ଭବ, ଯାହା ଗାନ୍ଧିଜୀଙ୍କର ଦର୍ଶନ ଥିଲା। କୌଣସି ପରିସ୍ଥିତିରେ ଆଇନକୁ ନିଜ ସପକ୍ଷରେ ନେବା ପାଇଁ ଗାନ୍ଧିଜୀ ଘୋର ବିରୋଧ କରୁଥିଲେ। ଗାନ୍ଧିଜୀଙ୍କ ଦର୍ଶନ ହେଲା ଆଇନଜୀବୀମାନେ ପ୍ରଥମରୁ ସତ୍ୟକୁ ଗୁରୁତ୍ୱ ଦେଲେ ଆଇନର ଉପଯୁକ୍ତ ପ୍ରୟୋଗ ହୋଇପାରିବ। ଦର୍ଶନର ଚିନ୍ତାଧାରାରେ ଗାନ୍ଧିଜୀଙ୍କର ଗଣତନ୍ତ୍ର ପ୍ରତି ରହିଥିଲା ସମ୍ମାନ ଓ ଶ୍ରଦ୍ଧା। କେବଳ ଜନତାଙ୍କର ଭୋଟ ଦେବାର ଅଧିକାରକୁ ଗାନ୍ଧିଜୀ ଗଣତନ୍ତ୍ର କହୁନଥିଲେ। ସାଧାରଣ ଜନତାଙ୍କ ଗଣତନ୍ତ୍ରରେ କେବଳ ଭୋଟ ଦେବା ଦାୟିତ୍ୱ ରହିଲେ କ୍ଷମତା ଲୋଭୀମାନେ ବିଭିନ୍ନ କୌଶଳ ପ୍ରୟୋଗ କରି ନିଜ ଆଡ଼କୁ ଭୋଟରମାନଙ୍କୁ ଆକୃଷ୍ଟ କରିବେ। ଏଣୁ ଗାନ୍ଧିଜୀଙ୍କ ଦର୍ଶନ ଥିଲା ଗଣତନ୍ତ୍ର ଶାସନରେ ଜନତା ସିଧାସଳଖ ନିଷ୍ପତ୍ତି ନିଅନ୍ତୁ। ମଣିଷର ଚିନ୍ତା ଯେତେବେଳେ କଥା ବା ଲେଖା ହୋଇ ପ୍ରକାଶ ପାଏ ତାହା ବ୍ୟକ୍ତିଗତ ବିଷୟ ନ ହୋଇ ସମାଜର ସମ୍ପତ୍ତି ହୋଇଯାଏ। ଲେଖାଗୁଡ଼ିକ ସମାଜରୁ ଅନ୍ଧବିଶ୍ୱାସ, ଜାତି ପ୍ରଥା ଭଳି କୁସଂସ୍କାରକୁ ଦୂର କରିବାରେ ସାହାଯ୍ୟ କରିବା ଉଚିତ। ଜଣେ ସଫଳ ଦାର୍ଶନିକ ଭାବରେ ଗାନ୍ଧିଜୀ କହୁଥିଲେ, ସମ୍ପାଦକମାନଙ୍କର କର୍ତ୍ତବ୍ୟ ଯେ ସେମାନେ କାଗଜରେ ମିଛ ସମ୍ବାଦ ଦିଅନ୍ତୁ ନାହିଁ, କିମ୍ବା ଯେଉଁଥିରେ ଲୋକମାନେ ଉତ୍ତେଜିତ ହେବେ ସେଭଳି ଖବର ନ ଦିଅନ୍ତୁ। ପାଠକମାନଙ୍କର ମଧ୍ୟ କର୍ତ୍ତବ୍ୟ ହେଉଛି ସେମାନେ ଖବରକାଗଜମାନଙ୍କ ଉପରେ କଡ଼ା ନଜର ରଖିବେ ଏବଂ ସେମାନଙ୍କୁ ଠିକ୍ ବାଟରେ ଚଲାଇ ନେବେ। ଜଣେ ଦାର୍ଶନିକ ଭାବରେ ପ୍ରକୃତରେ ଗାନ୍ଧିଜୀ ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି। ଗାନ୍ଧିଜୀଙ୍କ ଦାର୍ଶନିକ ମନସ୍ତତ୍ତ୍ୱ ସମଗ୍ର ମାନବ ସମାଜ ପାଇଁ ଦର୍ପଣ ପରି କାର୍ଯ୍ୟ କରିଛି। ବିନମ୍ର ସେବକ ହୋଇ ପିଣ୍ଡରେ ବ୍ରହ୍ମାଣ୍ଡ ଦର୍ଶନ ଥିଲା ତାଙ୍କ ଜୀବନର ଚାବିକାଠି। ତେଣୁ ଗାନ୍ଧିଜୀ ଯେ ବିଶ୍ୱର ଜଣେ ସଫଳ ଦାର୍ଶନିକ ଏହା କେହି ଅସ୍ୱୀକାର କରିପାରିବେ ନାହିଁ।

ହସତ ବନ୍ଧୁ, ସେ ଦାର୍ଶନିକ ନଥିଲେ, କିନ୍ତୁ ତତ୍କାଳୀନ ସମୟର ବଡ଼ ବଡ଼ ଦାର୍ଶନିକମାନେ ତାଙ୍କ ମତ, ମନ୍ତବ୍ୟ ଓ କାର୍ଯ୍ୟଶୈଳୀର ଅନୁସରଣ କରୁଥିଲେ। ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ନେଲାବେଳେ ପ୍ରତିଟି ସଂଗ୍ରାମୀଙ୍କୁ ସେ ଦେଉଥିଲେ ମାନବିକ ମୂଲ୍ୟବୋଧର ବାର୍ତ୍ତା। ସୁସ୍ଥ ସମାଜ ମାଧ୍ୟମରେ ସମସ୍ତଙ୍କର ଉଦୟ ବା ସର୍ବୋଦୟର ବିଚାରକୁ ଆଗେଇ ନେବାକୁ ସେ ଆହ୍ୱାନ ଦେଉଥିଲେ। ବ୍ୟକ୍ତିଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ପରିଚୟ ହେଉଛି ତାର ନୈତିକ ଅଭିବ୍ୟକ୍ତି। ବିଭାଜିତ ସମାଜ କି ରାଷ୍ଟ୍ର ନୁହେଁ, ଏକତାର ସୂତ୍ରରେ ବନ୍ଧା ସମାଜ ଜୀବନ ଓ ରାଷ୍ଟ୍ର ଜୀବନ ହିଁ ଥିଲା ବାପୁଙ୍କର ଦର୍ଶନ। ଶ୍ରେଣୀହୀନ

ହଁ ଶ୍ରୋତା ବନ୍ଧୁ, ମଣିଷ ଜୀବନ କ୍ଷଣ ଭଙ୍ଗୁର, ଆଜି ଅଛି କାଲିକି ନଥିବ। ଏହି କଥାଟିକୁ ଆମେ ଯଦି ବୁଝିପାରନ୍ତେ ତାହେଲେ ଆମେ ଆଉ ମିଛ ମାୟା ଲୋଭ ଆଉ ମୋହରେ ପଡ଼ି ଆମେ ଆମର ମନୁଷ୍ୟତ୍ୱକୁ ହରାନ୍ତେ ନାହିଁ। ଏହି ସ୍ୱଳ୍ପ ଜୀବନକାଳ ମଧ୍ୟରେ କିଛି କିଛି ଭଲ କାମ କରି ନିଜର ସମାଜର ତଥା ଦେଶର ଉନ୍ନତିର ପଥକୁ ଯଦି ଆମେ ସୁଗମ କରିପାରନ୍ତେ ସେଥିରେ ହିଁ ତ ମଣିଷ ଜୀବନର ସାର୍ଥକତା। ଯାହା କରିଯାଇଛନ୍ତି ଆମର ପ୍ରିୟ ବାପୁଜୀ ତାହେଲେ ଆଉ ଡେରି କାହିଁକି। ଆସନ୍ତୁ ବାପୁଙ୍କର ସେହି ପଥକୁ ଅନୁସରଣ କରିବା, ମନରୁ ରାଗ ହିଂସା ଦ୍ୱେଷ ଏସବୁ ଦୂର କରିବା ଆଉ ଗଢ଼ିବା ଏକ ସୁନ୍ଦର ସମାଜ।

0: କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଲେଖିବେ ଆମର ଠିକଣା ଗାନ୍ଧୀ ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001। ଆଜି ପାଇଁ ଏତିକି, ନମସ୍କାର।
1: ଗାନ୍ଧୀ ଚର୍ଚ୍ଚାରେ ଶୁଣୁଥିଲେ ଦାର୍ଶନିକ ଗାନ୍ଧିଜୀ। ଏ ସମ୍ପର୍କରେ କହୁଥିଲେ ରାଜଶ୍ରୀ ପଣ୍ଡା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତା ସାହୁ। ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଅପରାହ୍ନ 3:24। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଅପରାହ୍ନ 3:00-5:00 ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ ପ୍ରସାରଣ ଜାରି ରହିବା।

I'm not

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ମହ୍ଲାର ଅଗଣାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କର ସାଥୀ ସ୍ୱୟଂପ୍ରଭା, ଆଉ ମୁଁ ବିଶ୍ୱଜିତା। ଆଚ୍ଛା ବିଶ୍ୱଜିତା, କଣ ଏତେ ଭାବୁଛ ଯେ?
1: ନାଇଁ ମୋ ସ୍ୱୟଂପ୍ରଭା, ଆଜି ପିଲାଦିନ କଥା ଭାରି ମନେ ପଡୁଛି। ବାପା ମାଙ୍କ ଆକଟ ଭିତରେ ଜେଜେ ବାପା ଜେଜେ ମାଙ୍କ ସେଇ ସ୍ନେହ ଆଦର, ଭାଇ ଭଉଣୀଙ୍କ ସେଇ ଛୋଟ ଛୋଟ ମିଠା କଳି, କାକା ଖୁଡ଼ିଙ୍କ ଅତୁଟ ଭଲ ପାଇବା, ପିଉସୀଙ୍କ ସେଇ ମମତା ଭରା କଥା, ସତରେ କେତେ ଭଲ ଥିଲା ନା ପିଲାଦିନ।
0: ଯାହା କହିଲ ବିଶ୍ୱଜିତା, ପିଲାଦିନ ହିଁ ଜୀବନର ସବୁଠୁ ସୁନ୍ଦର ମୁହୂର୍ତ୍ତ, ଯାହା ଆମ ଜୀବନରେ ଦର୍ପଣ ସଦୃଶ ସମ୍ପର୍କର ମୂଲ୍ୟ ବୁଝାଇ ଦିଏ। ପିଲାଦିନେ ଗୋଟିଏ ଛାତ ତଳେ ଗୋଟିଏ ସୂତାରେ ବାନ୍ଧି ହୋଇ ରହିଥାଏ ଏହି ଅତୁଟ ବନ୍ଧନ ଗୁଡିକ, ଆଉ ସେହି ସୂତାଖିଅର ନାଁ ହେଉଛି ପରିବାର।

0: ହଁ, ସେହି ସୁନ୍ଦର ପରିବାର ଭିତରେ ଦିନ କେମିତି ଆରମ୍ଭ ହୋଇ କେମିତି ଶେଷ ହୁଏ ତାହା ଜଣାପଡ଼େନି। ଆଉ ଏବେ ବାହାରେ ରହି କାମ କରି କରି ମୋବାଇଲ ଦେଖି ଦେଖି ଦିନଗୁଡ଼ିକ ଯାହା କାଟିବାକୁ ପଡ଼େ।
1: ହଁ, ତାହା ତ ଠିକ କଥା। ହେଲେ ବିଶ୍ୱଜିତା, ଆଜି ତୁମର ହଠାତ୍ ପରିବାର କଥା କାହିଁ ଏମିତି ମନେ ପଡ଼ିଲା?
0: ଆରେ ସ୍ୱୟଂ ପ୍ରଭା, ଆଜି ପରା ମେ ମାସ 15 ତାରିଖ ଅନ୍ତର୍ଜାତୀୟ ପରିବାର ଦିବସ। ସକାଳୁ ଉଠି ଯେତେବେଳେ ମୋବାଇଲରେ ଏହି ଦିବସଟି ଦେଖିଲି, ସେତେବେଳୁ ମତେ ଖାଲି ପରିବାର କଥା ହିଁ ମନେ ପଡୁଛି। ଏହି ପରିବାର ହିଁ ତ ଆମ ଜୀବନର ପ୍ରଥମ ସାମାଜିକ ଅନୁଷ୍ଠାନ, ଯେଉଁଠୁ ଆମେ ଶିଖିଛେ ଜୀବନ ଜିଇଁବାର କଳା।
1: ହଁ ବିଶ୍ୱଜିତା, ପରିବାର ଏମିତି ଏକ ଶବ୍ଦ ଯାହାକୁ ଶୁଣିବା ମାତ୍ରେ ଆଖି ଆଗରେ ନାଚି ଯାଆନ୍ତି ଘରର ସମସ୍ତ ସଦସ୍ୟ। ମାଙ୍କର ଖୁଆଇ ଦେବା, ବାପାଙ୍କର ସ୍କୁଲ ନେବା, ଜେଜେ ମାର ଗପ ପେଡି, ଜେଜେଙ୍କ ଆଶା ବାଡ଼ି, କାକାଙ୍କ ନୂଆ ଗାଡ଼ିରେ ବୁଲା, ଖୁଡ଼ିଙ୍କ ସଜା କରିଦେବା, ଭାଇ ସହ ମିଛ କଳି,

0: ରଜ ଦୋଳି, ବଡ଼ ମାଙ୍କ ହାତ ତିଆରି କାକେରା ପିଠା ଆଉ ବଡ଼ ବାପା ବଜାରରୁ ଆଣିଥିବା ମିଠା, ସତରେ କେତେ ସୁନ୍ଦର ଥିଲା ସେହି ଦିନ ଗୁଡିକ। କେଜାଣି ମଣିଷ କାହିଁ ଏତେ ଜଲ୍ଦି ବଡ ହେଇଯାଏ, ଆଉ ପରିବାରକୁ ଛାଡି ପାଠ ପଢିବା ପାଇଁ ତାପରେ ଚାକିରି କରିବା ପାଇଁ ଦୂରରେ ରହିବାକୁ ପଡେ।
1: କଣ ଆଉ କରିବା ସ୍ୱୟଂ ପ୍ରଭା, ଏଇ ତ ଜୀବନର ନିୟମ। ନିଜ ଗାଁ ଘର ବାଡିର ମାଟି ପାଣି ପବନ ଠୁ ଦୂରେଇ, ପରିବାର ଠୁ ଦୂରେଇ ନିଜକୁ ଭଲ ମଣିଷଟେ ଗଢି ତୋଳିବାକୁ ପଡେ। କିନ୍ତୁ ପରିବାରର ସେହି ଭଲ ପାଇବା ଆମ ପ୍ରତି କେବେ ବି କମେନି, ବରଂ ସମୟ ଅନୁସାରେ ବଢିଯାଏ। ଯେତେବେଳେ ଛୁଟିରେ ଘରକୁ ଯାଉ, ପରିବାରର ସମସ୍ତଙ୍କ ସ୍ନେହ ଆଉ ଭଲ ପାଇବା ଏକାବେଳେ ଅଜେଡି ହୋଇପଡେ। ମା, ବଡ଼ମା ଆଉ ଖୁଡ଼ି ମିଶି ଆମ ମନ ପସନ୍ଦର ଖାଇବା ତିଆରି କରନ୍ତି। ବାପା, ବଡ଼ବାପା ଆଉ କାକା ଆମକୁ ଯାହା ସବୁ ଭଲ ଲାଗେ ବଜାରରୁ କିଣି ଆଣନ୍ତି। ଆଉ ଜେଜେମାର କଡ଼ା ଆଦେଶ, ଆମ ନାତି କି ନାତୁଣୀ ପାଇଁ ଏଇଟା କର ସେଇଟା କର। ଆଉ ତାହା ସହ ସାନ ଭାଇ ଭଉଣୀ ମାନେ ତ ମୋତେ ପାଖ ଛାଡ଼ନ୍ତିନି, ନୁହେଁ ସ୍ୱୟଂ ପ୍ରଭା?
0: ହଁ ହଁ, ତାହା ତ ଏକଦମ ଠିକ କହିଲ ବିଶ୍ୱଜିତା।

0: ବନ୍ଧୁ, ପରିବାର ହେଉଛି ସଭ୍ୟତାର ଏନ୍ତୁଡ଼ିଶାଳ। ମଣିଷ ଜୀବନର ପ୍ରଥମ ପାଠଶାଳା ହେଉଛି ପରିବାର। ଏହି ପରିବାରରୁ ଶିଶୁଟି ପ୍ରଥମେ କଥା କହିବା ଶିଖେ, ଗୁରୁଜନମାନଙ୍କୁ ସମ୍ମାନ ଓ ସାନମାନଙ୍କୁ ସ୍ନେହ ଦେବା ଶିଖେ, ଅନ୍ୟକୁ ଭଲ ପାଇବା ଶିଖେ, ତ୍ୟାଗର ମହତ୍ତ୍ୱ ଜାଣେ ଏବଂ ତା ଭିତରେ ବିକଶିତ ହୁଏ ମାନବିକତା।
1: ହଁ ବନ୍ଧୁ, ଯେପରି ଏକ ଚାରା ଗଛ ଭଲ ମାଟି ଓ ପାଣି ପାଇଲେ ବୃକ୍ଷରେ ପରିଣତ ହୁଏ, ଠିକ ସେମିତି ଭଲ ପରିବାର ଏକ ଶିଶୁକୁ ସୁନାଗରିକରେ ଗଢ଼ି ତୋଳେ। ପିଲାଟିର ଆଚାର ବ୍ୟବହାରରୁ ଜଣାପଡ଼େ ତା ପରିବାରର ଶିକ୍ଷା ଓ ସଂସ୍କାର। ଗୋଟିଏ ପରିବାର ହିଁ ଗୋଟିଏ ଶିଶୁକୁ ଭଲ ମଣିଷରେ ରୂପାନ୍ତର କରେ। ଯେମିତି ପାଣ୍ଡବ ପାଞ୍ଚ ଭାଇଙ୍କ ପାଖରୁ ପାଣ୍ଡୁ ଓ କୁନ୍ତୀଙ୍କର ଲାଳନ ପାଳନ ଓ ଶିକ୍ଷା ଦୀକ୍ଷା ଜଣାପଡ଼େ ଓ କୌରବ ଶହେ ଭାଇଙ୍କ ପାଖରୁ ତାଙ୍କ ପରିବାର ସଂସ୍କାର ଜାଣିହୁଏ।
0: ଶ୍ରୋତା ବନ୍ଧୁ, ପରିବାରର ମୁଖ୍ୟ ସ୍ତମ୍ଭ ଦୁଇ ଜଣ ହେଉଛନ୍ତି ବାପା ଓ ମା। ପିଲାମାନଙ୍କୁ ବିପଦ ଆପଦରୁ ରକ୍ଷା କରିବା ସହ ସେମାନଙ୍କୁ ମଣିଷ କରି ଗଢ଼ି ତୋଳିବା ପାଇଁ ଝାଳବୁହା ପରିଶ୍ରମ କରି ଧନ ଉପାର୍ଜନ କରନ୍ତି ବାପା। ପିଲାଟିର ଉଜ୍ଜଳ ଭବିଷ୍ୟତ ସହ ପରିବାରରେ ସମସ୍ତେ କେମିତି ସୁରୁଖୁରୁରେ ଚଳିବେ ସେ ଦାୟିତ୍ୱକୁ ମୁଣ୍ଡରେ ମୁଣ୍ଡେଇ ଯିଏ କେବେ ବି ଥକନ୍ତିନି ସେ ହେଉଛନ୍ତି ଘରର ମୁରବୀ, ପରିବାରର ମେରୁଦଣ୍ଡ ବାପା।
1: ହଁ ବନ୍ଧୁ, ଆଉ ପରିବାରରେ ସମସ୍ତଙ୍କ ପେଟକୁ ଭଲ ଆଉ ମନକୁ

0: ପାଇଲା ଭଳି ରକମ ରକମ ଖାଇବା ବାଢି ଦିଅନ୍ତି ଯେ ସେ ହେଉଛି ମା। ପରିବାରର ଖୁସି ପାଇଁ ଓଷା ବ୍ରତ ଉପବାସ କରି ନିଜ ଭାଗକୁ ପିଲାମାନଙ୍କ ଭିତରେ ବାଣ୍ଟି ଦେଇ ମମତା ଝରାଇଥାଏ। ସେ ଘରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପରିବାରକୁ ଯୋଡ଼ି ରଖିବା ପାଇଁ ଯିଏ ବିନା ଦୋଷରେ ବି ମୁଣ୍ଡପାତି ସବୁ ସହିଯାଏ ସେ ହେଉଛି ମା।
1: ବନ୍ଧୁ, ଆମେ ମନ୍ଦିର ଯାଇ ଭଗବାନଙ୍କୁ ସତରେ ହୁଏତ ଦେଖି ନପାରୁ, କିନ୍ତୁ ପରିବାର ରୂପକ ମନ୍ଦିରରେ ବାପା ଆଉ ମା ହେଉଛନ୍ତି ଜୀବନ୍ତ ଦେବତା, ଯାହାଙ୍କ ପାଖରୁ ଆମେ ଶିଖିଥାଉ ଜୀବନର ମୂଲ୍ୟବୋଧ, ସମାଜର ନୀତି ନିୟମ ଓ ପରସ୍ପର ମଧ୍ୟରେ ବୁଝାମଣା।

0: ବନ୍ଧୁ, ଯଦି ଆମ ଓଡ଼ିଆ ଜାତି ଗୋଟେ ପରିବାର ହୁଏ, ତାହେଲେ ଆମ ଘରର ମୁରବୀ ହେଉଛନ୍ତି କାଳିଆ ସାଆନ୍ତ, ଯିଏକି ପ୍ରତିଟି ସୁଖ ଦୁଃଖ ସୁବିଧା ଅସୁବିଧା ପର୍ବପର୍ବାଣୀରେ ଆମ ସାଙ୍ଗରେ ଥାଆନ୍ତି, ଆମକୁ ଭରସା ଆଉ ବିଶ୍ୱାସରେ ବାନ୍ଧି ରଖିଥାନ୍ତି।
1: ହଁ ବନ୍ଧୁ, ଆଜିର ବ୍ୟସ୍ତ ଜୀବନରେ ଆମେ ଧୀରେ ଧୀରେ ପରିବାରର ମୂଲ୍ୟକୁ ଭୁଲି ଯାଉଛୁ। ମୋବାଇଲ ଓ ସୋସିଆଲ ମିଡିଆର ଭିଡ଼ ମଧ୍ୟରେ ଘରେ ଥାଇ ମଧ୍ୟ ଲୋକେ ଏକା ହୋଇଯାଉଛନ୍ତି, କିନ୍ତୁ ସତ୍ୟ ହେଲା ଧନ ସମ୍ପତ୍ତି ଠାରୁ ବଡ଼ ହେଉଛି ପରିବାରର ସ୍ନେହ ଏବଂ ଆଶୀର୍ବାଦ।
0: ଏକ ସୁସ୍ଥ ପରିବାର ସମାଜକୁ ଦିଏ ସଂସ୍କାର, ନୀତି ଓ ଶୃଙ୍ଖଳା। ଯେଉଁ ପରିବାରରେ ପ୍ରେମ, ଭରସା ଓ ସମ୍ମାନ ରହେ, ସେଠାରୁ ଉତ୍ପନ୍ନ ହୁଏ ସୁସ୍ଥ ସମାଜ ଓ ସୁନ୍ଦର ସଭ୍ୟତା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 18ତମ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ରାତି 17:25। ପଲ୍ଲୀମଞ୍ଚ ରାତି 17:30। ଏଥିରେ ଶୁଣିବେ ଡାଳୁଅ ଧାନ ଫସଲରେ ସମନ୍ୱିତ ରୋଗପୋକ ପରିଚାଳନା ସମ୍ପର୍କରେ ଡକ୍ଟର ମାୟାବିନୀ ଜେନାଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଇଂରାଜୀରେ କାର୍ଯ୍ୟକ୍ରମ ରାତି 8:30। ଏଥିରେ ଶୁଣିବେ ଟ୍ରାନ୍ଜିସନ୍ ଅଫ୍ କଲ୍ଚର ଆଣ୍ଡ ଦି ୟଙ୍ଗ୍ ଜେନେରେସନ୍, ଆଲୋଚକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ନାଟକ ଘର ପ୍ରଚାର କରିବ ରାତି 10:02। ରଚନା ମୃଣାଳ ଚାଟ୍ଟାର୍ଜୀ, ପ୍ରଯୋଜନା ଦୀପକ ସାମନ୍ତରାୟ। ଏମ୍ଏସ୍ ଗୋପାଳକ୍ରିଷ୍ଣନଙ୍କର ବେହେଲା ବାଦନ ଶୁଣିବେ ରାତି 10:30। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ତରୁଣକାନ୍ତି ରାଉତ। 6:40 ଶ୍ରୀମଦ୍ ଭାଗବତର 37ତମ ଭାଗ। ଆମର ସ୍ୱାସ୍ଥ୍ୟ 6:17। ଏଥିରେ ଶୁଣିବେ କିଶୋରୀ କନ୍ୟାର ଯତ୍ନ, ଆଲୋଚନା କରିବେ ଡାକ୍ତର ସଞ୍ଜୟ ସ୍ୱାଇଁ। ପ୍ରଭାତ ପରିକ୍ରମା 6:17। ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ 6:17। ଏଥିରେ ଶୁଣିବେ ବାକ୍ୟ ଗଠନ, ଆଲୋଚକ ଡକ୍ଟର ନଟବର ଶତପଥୀ। ଚିରସବୁଜ 6:47। କଣ୍ଠଶିଳ୍ପୀ ସ୍ୱୟଂ ପ୍ରଭା ପାଢ଼ୀ। ବୈଦେହିଶ ବିଳାସର 25ତମ ଭାଗ 6:08। ଗୀତନାଟ୍ୟ ସାବିତ୍ରୀ ସତ୍ୟବାନ ପ୍ରଚାର କରିବୁ ଦିନ 10:00। ମୂଳମଞ୍ଚ ନାଟକ ଗୋପାଳ ଦାସ, ବେତାରୂପାନ୍ତର ରମାପଦ ନନ୍ଦ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ଉସ୍ତାଦ ଅମଜାଦ ଅଲି ଖାଙ୍କର ଶରଦ ବାଦନ ଶୁଣିବେ ଦିନ 10:30। ଅଭୁଲା ଗୀତ ଦିନ 11:10। କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାର ଏବଂ ଚିତ୍ତରଞ୍ଜନ ଜେନା। ଦଣ୍ଡନାଚ ଗୀତ ଦିନ 11:30 ପରିବେଷଣ କରିବେ ବ୍ରଜ କିଶୋର ପଣ୍ଡା। ଦିନ 12:30 ସ୍ୱର ନିର୍ଝରରେ ଶୁଣିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀଙ୍କର କାର୍ଯ୍ୟଧାରା ଏବଂ ଜୀବନଶୈଳୀ ସମ୍ପର୍କରେ। ପରଜା ଗୀତ ଦିନ 1:10 ପରିବେଷଣ କରିବେ ଲବି ପରଜା ଏବଂ ସାଥୀ। ନାରୀମହଲ ଦିନ 1:20। ଏଥିରେ ଶୁଣିବେ ସଙ୍ଗୀତ ରୂପକ ମହାସତୀ ସାବିତ୍ରୀ, ରଚନା ଶୈଳବାଳା ମୂଳିଆ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର। ଦିନ 2:45 ଆମ ଆଇନ, ଏଥିରେ ଶୁଣିବେ ମାନବ ଚାଲାଣ ରୋକିବାରେ ଆଇନଗତ ବ୍ୟବସ୍ଥା, ଆଲୋଚନା କରିବେ ଆଇନଜୀବୀ ରାମଚନ୍ଦ୍ର ଦାସ। ପିପୁଲ୍ସ ପଦ୍ମନ ଆକାଶବାଣୀ ଅପରାହ୍ନ 3:10 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କିଶୋର ଚକ୍ର ଅପରାହ୍ନ 5:00। ଏଥିରେ ଶୁଣିବେ ନାଟକ ବୀର ଅଭିମନ୍ୟୁ, ପରିବେଷଣ କରିବେ କଟକ ବୋର୍ଡ ହାଇସ୍କୁଲର କଳାକାର ବୃନ୍ଦ, ରଚନା ଦୈତାରୀ ସାହୁ। ଯୁବବାଣୀ ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 19ତମ ଭାଗ ସନ୍ଧ୍ୟା 6:10। ଝୁମର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ଡଲି ଦତ୍ତ। ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ରାତି 17:25। ବନାନୀ ରାତି 17:30। ଏଥିରେ ଶୁଣିବେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା ସମ୍ପର୍କରେ ନିରଞ୍ଜନ ମହାପାତ୍ରଙ୍କ ସହିତ ଆଲୋଚନା। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାରର ଦ୍ୱିତୀୟ ଭାଗ ପ୍ରଚାର କରିବ ରାତି 8:30। ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 18ତମ ଭାଗ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। आदौ मुख्य वार्ता।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର।

0: ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆଭାସୀ ମାଧ୍ୟମରେ କରିବାକୁ ନିଷ୍ପଭି ନେଇଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଏକ ଇସ୍ତାହାର ଜାରି କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଖରେ 2ରୁ 3 ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ରହିଥାଏ। ଦେଶରେ 2ରୁ 3 ଦିନ ମଧ୍ୟରେ ପେଟ୍ରୋଲ ବିକ୍ରି 37% ବୃଦ୍ଧି ପାଇଥିବା ଶ୍ରୀ ସିଲ୍ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳ କ୍ରୟ ନ କରିବାକୁ ଶ୍ରୀ ସିଲ୍ ପରାମର୍ଶ ଦେଇଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନଥିବା ଶ୍ରୀ ସିଲ୍ କହିଛନ୍ତି।
1: नॉर्मल पेट्रोल और डीजल आप परचेज करें, कोई अतिरिक्त रूप से परचेज करके जरूरत से ज्यादा तेल का अपने पास में भंडारण करने की कोई आवश्यकता नहीं है, इसकी कोई जरूरत नहीं है। हम ऑयल कंपनियों की ओर से आपको यही बार बार आश्वस्त करना चाहते हैं कि सफिशियंट डेज की हमारे पास इन्वेंट्री हमेशा मौजूद है।
0: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%ରୁ 60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନ୍ଭୋଗୀ ଉପକୃତ ହେବେ। 2026 ଜାନୁଆରୀ 1 ତାରିଖରୁ ପିଛିଲା ଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନ୍ଭୋଗୀମାନଙ୍କ ଟିଆଇ ଭତ୍ତାରେ ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଜୁଲାଇ 1 ତାରିଖରୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ 5 ତାରିଖରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ 3,03,323 ଜଣ ଭୋଟରଙ୍କୁ 2002 ମସିହାରେ ପ୍ରକାଶିତ ଶେଷ ଏସ୍ଆଇଆର୍ ତାଲିକା ସହ ମ୍ୟାପିଂ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: 1/7/2026 କମ୍ପ୍ଲିଟ୍ ହୋଇଛି, ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରୀ ଆକ୍ଟିଭିଟି 20/5 ଆରମ୍ଭ ହୋଇଯିବ। 30/5 ରୁ 28/6 ଯାଏଁ ଘର ଘରକୁ ବିଏଲ୍ଓ ମାନେ ବୁଲିବେ, ଏନ୍ୟୁମରେସନ୍ ଫର୍ମ ଦେବେ, ସେଟା ଫିଲ୍ଅପ୍ କରିକି ଆଣିବେ। ଶୀଘ୍ର ଆରମ୍ଭ ହେବ ମାନେ 20

0: ପାଞ୍ଚରୁ ଆରମ୍ଭ ହୋଇଯିବ। ଥ୍ରୀସ୍ ପାଞ୍ଚରୁ ଘର ଘରକୁ ବୁଲିବା ଆରମ୍ଭ କରିବେ।
1: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ ଏନ୍ଡିଆର୍ଏଫ୍ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ ମାର୍ଚ୍ଚ ମାସ 13 ଓ 14 ତାରିଖରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ଭଲପୁର ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସ୍କ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏକମାସ ଧରି ଚାଲିବାକୁ ଥିବା ଶିବିର ପ୍ରତିଦିନ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଏବଂ ନିୟମିତ ଅଭ୍ୟାସ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ରେ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ତୃଣମୂଳ ଅର୍ଥନୀତିକୁ ସଶକ୍ତ କରେ ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ହରିହର ପଣ୍ଡା। ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ସହ ଏହା ନିଯୁକ୍ତି ସୁଯୋଗ ଏବଂ ବିକେନ୍ଦ୍ରିତ ଶିଳ୍ପ ଅଭିବୃଦ୍ଧିକୁ ସହଯୋଗ ପ୍ରଦାନ କରିଥାଏ। ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳ

0: ଅର୍ଥନୀତିକୁ ସଶକ୍ତ କରିବାରେ ମଧ୍ୟ ଏମ୍ଏସ୍ଏମ୍ଇ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛି। ଏହି କ୍ଷେତ୍ର ପାଇଁ ସରକାର ଅନେକ ନୀତିଗତ ପଦକ୍ଷେପ ପ୍ରଚଳନ କରୁଛନ୍ତି। ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବା, ସଂସ୍ଥାଗତ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଯୋଗାଣ କ୍ଷେତ୍ରକୁ ମଜବୁତ କରିବା ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଡିଜିଟାଲ୍ ସମନ୍ୱୟକୁ ତ୍ୱରାନ୍ୱିତ କରିବା ଏହି ନୀତିଗତ ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦ ବ୍ୟବସ୍ଥା ମଜବୁତ ହେବା ସହିତ ଆତ୍ମନିଯୁକ୍ତି କ୍ଷେତ୍ର ପ୍ରୋତ୍ସାହିତ ହୋଇଥାଏ। ଏମ୍ଏସ୍ଏମ୍ଇ ଦେଶର ଜିଡିପିରେ ପ୍ରାୟ 31.1% ଅବଦାନ ପ୍ରଦାନ କରିଥାଏ। ମୋଟ ରପ୍ତାନୀ କ୍ଷେତ୍ରର 48%ରୁ ଅଧିକ ଏବଂ ଉତ୍ପାଦନର ପ୍ରାୟ 35%ରୁ ଅଧିକ ଏହି କ୍ଷେତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ। ଉତ୍ପାଦନ ସେବା ପ୍ରଦାନ, ବାଣିଜ୍ୟିକ କାର୍ଯ୍ୟକଳାପ ଆଦିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର 7.47 କୋଟି ଅଧିକ ଉଦ୍ୟୋଗ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରାୟ 32.80 କୋଟି ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିବା ସହ ଏହି କ୍ଷେତ୍ର କୃଷି ପରେ ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି ଉତ୍ସ ପାଲଟିଛି। ଏହି ଉଦ୍ୟୋଗଗୁଡ଼ିକର ଏକ ବୃହତ ଅଂଶ ଗ୍ରାମାଞ୍ଚଳ ତଥା ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଛି। ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ସମର୍ଥନ ପ୍ରଦାନ କରିବା ସହିତ ଏହି କ୍ଷେତ୍ର ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଋଣ ଏବଂ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥାକୁ ସରକାର ଅଧିକ ସରଳୀକରଣ କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ପଞ୍ଜୀକରଣ ପ୍ଲାଟଫର୍ମ ମାଧ୍ୟମରେ ଏହା ଅଧିକ ତ୍ୱରାନ୍ୱିତ ହୋଇଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଉଦ୍ୟମ ଏବଂ ଉଦ୍ୟମ ସହାୟକ ପ୍ଲାଟଫର୍ମ ମାଧ୍ୟମରେ ପାଖାପାଖି 8 କୋଟି ଏମ୍ଏସ୍ଏମ୍ଇ ଏବଂ ଅନୌପଚାରିକ କ୍ଷେତ୍ର କ୍ଷୁଦ୍ର ଉଦ୍ୟୋଗ ପଞ୍ଜୀକୃତ ହୋଇଛନ୍ତି। ସୁଲଭ ଏବଂ ସମୟୋଚିତ ଋଣ ଉପଲବ୍ଧତା ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ସବୁଠାରୁ ବଡ଼ ଆବଶ୍ୟକ ହୋଇଥାଏ। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାକୁ ଅଣୁ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ଏକ ଟ୍ରଷ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରୁଛି। ଗତ ଆର୍ଥିକ ବର୍ଷ ବଜେଟ୍ରେ ଏହି ଯୋଜନା ଅଧୀନସ୍ଥ ଗ୍ୟାରେଣ୍ଟି ପରିସୀମାକୁ ବ୍ୟାଙ୍କଗୁଡ଼ିକ ପାଇଁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ସଂଶୋଧିତ ନିୟମାବଳୀ ଗତବର୍ଷ ଏପ୍ରିଲ୍ ପହିଲାରୁ କାର୍ଯ୍ୟକାରୀ ହୋଇଆସୁଛି। ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ଏସ୍ଆର୍ଆଇ ପ୍ରଚଳନ କରିଛନ୍ତି। ଏଥିରେ 50,000 କୋଟି ଇକ୍ୱିଟି ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ସେଥିରେ ସରକାରଙ୍କ ପକ୍ଷରୁ 10,000 କୋଟି ଏବଂ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ୍ ପାଣ୍ଠି ମାଧ୍ୟମରେ 40,000 କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି। ଗତ ନଭେମ୍ବର ମାସ ସୁଦ୍ଧା ଏହି ପାଣ୍ଠି ଅଧୀନରେ 15,442 କୋଟି ଟଙ୍କା ନିବେଶ ସହିତ 622 ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ଅତିରିକ୍ତ 2,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ନିରନ୍ତର କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଏକ ଦୃଢ଼ ଆଇନଗତ ଏବଂ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ 2006 ବିଳମ୍ବିତ ଦେୟ ବିରୁଦ୍ଧରେ ଅଣୁକ୍ଷୁଦ୍ର ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆଇନଗତ ସୁରକ୍ଷା ପ୍ରଦାନ କରିଆସୁଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 161 ସୁବିଧା ପରିଷଦ ଗଠନ କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ରଗୁଡ଼ିକର ଦାଖଲ ଏବଂ ତଦାରଖର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗତବର୍ଷ ଜୁନ୍ ମାସରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ଲାଇନ୍ ବିବାଦ ସମାଧାନ ପୋର୍ଟାଲ୍ ମଧ୍ୟ କାର୍ଯ୍ୟାରମ୍ଭ କରିଛି। ଏଭଳି ସହଯୋଗ ଭିତ୍ତିକ ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧସହରାଞ୍ଚଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ବିକଶିତ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ନୀତିଗତ ଢାଞ୍ଚାକୁ ଏହା ମଜବୁତ କରୁଛି। ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ରହିଥିବା ଉଦ୍ୟୋଗୀ କାରିଗର ଗ୍ରାମୀଣ ବ୍ୟବସାୟୀ ଏବଂ ପ୍ରଥମ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ନେଇ ସରକାରଙ୍କ ପ୍ରୟାସ ଜାରି ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ତୃଣମୂଳ ଅର୍ଥନୀତିକୁ ସଶକ୍ତ କରେ ଏମ୍ଏସ୍ଏମ୍ଇ କ୍ଷେତ୍ର, ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନା ହରିହର ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ।

ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିବ ଏହି ଅଭିଯାନ। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର, ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ। ମେ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ଆଜିଠାରୁ 3 ଟଙ୍କା ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର। ଆସନ୍ତା 18 ତାରିଖ ଏବଂ 25 ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଏବଂ ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 8ଟାରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସିକନ୍ଦର ଲାମ ଓ ସାଥୀ, ଚଳଚ୍ଚିତ୍ର ପରିବାର।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ? ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଓ ଏସ୍ ଜାନକୀ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ ମୁଖ୍ୟ ସମ୍ବାଦ ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସାଉଦି ଆରବ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ

ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ବିସ୍ତୃତ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନକୁ ପୁନଃ ପ୍ରକାଶ କରିଛନ୍ତି। ଆଞ୍ଚଳିକ ସ୍ଥିରତା ସହିତ ବିଶ୍ୱ ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହେନ୍ଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ୟୁଏଇ ଉପରେ ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶକ୍ତି ନିବେଶ ଏବଂ ଯୋଗାଣ ଶୃଙ୍ଖଳ ସମେତ ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ୟୁଏଇଠାରେ ପହଞ୍ଚବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ନାହେନ୍ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିଲେ। ୟୁଏଇ ଆକାଶମଣ୍ଡଳରେ ଶ୍ରୀ ମୋଦିଙ୍କ ବିମାନ ପ୍ରବେଶ କରିବା ପରେ F-16 ଲଢୁଆ ବିମାନ ଏକସଙ୍ଗେ ଗତି କରି ବିମାନ ବନ୍ଦର ପର୍ଯ୍ୟନ୍ତ ପାଛୋଟି ନେଇଥିଲା। ୟୁଏଇ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତରେ ୟୁଏଇ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ ପାଇଁ ଏହି ଅବସରରେ ଘୋଷଣା କରିଛି। ଭାଡିନାରଠାରେ ଏକ ଜାହାଜ ମରାମତି କ୍ଲଷ୍ଟର ସାମୁଦ୍ରିକ କ୍ଷେତ୍ର ପାଇଁ ଦକ୍ଷତା ବିକାଶ ଢାଞ୍ଚା ସାମୁଦ୍ରିକ ସୁରକ୍ଷା ସାଇବର ପ୍ରତିରକ୍ଷା ଏବଂ ସୂଚନା ଆଦାନ ପ୍ରଦାନ ଶିଳ୍ପ ସହଯୋଗ ଓ ପ୍ରତିରକ୍ଷା କ୍ଷେତ୍ର ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ନାହେନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ସେରେବ୍ରାସ୍ ଚିପ୍ ପ୍ରଦାନ କରିଛନ୍ତି। ଏହା ଭାରତର ସୁପର କମ୍ପ୍ୟୁଟିଂ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ମିଶନକୁ ସଶକ୍ତ କରିବ। ଶ୍ରୀ ମୋଦି ରାଷ୍ଟ୍ରପତି ନାହେନ୍ଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଗଣ ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ନିର୍ଯ୍ୟାସରୁ ଏହି ସୂଚନା ମିଳିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମାନ ବୈଧ ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଏବଂ ବହୁପକ୍ଷୀୟ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ସହମତ ହୋଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଏଭଳି ପ୍ରୟାସ ପ୍ରୋହାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରାଜନୈତିକ ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ବୈଶ୍ୱିକ ଆହ୍ୱାନକୁ ପ୍ରତିହତ କରିବା ନେଇ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ବହୁପାକ୍ଷିକ ସମନ୍ୱୟ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା, ପ୍ରଯୁକ୍ତିବିଦ୍ୟା ସହଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଅଭିବୃଦ୍ଧି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ବୈଠକରେ ସ୍ୱାଗତ କରାଯାଇଛି। ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ସମ୍ପର୍କ ସଚିବ ସୁଧାକର ଡାଲେଲା କହିଛନ୍ତି ନବସୃଜନ ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ଏଣିକି ବିଭିନ୍ନ ମାମଲାର ଆଭାସୀ ମାଧ୍ୟମରେ ଶୁଣାଣି କରିବେ। ସୁପ୍ରିମକୋର୍ଟର ମହାସଚିବ ଭାରତ ପରାଶରଙ୍କ ଦ୍ୱାରା ଏ ସଂକ୍ରାନ୍ତ ଏକ ଇସ୍ତାହାର ଜାରି କରାଯାଇଛି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ କରିଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅର୍ଘାଚି କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ସବୁ ଜାହାଜକୁ ଚଳାଚଳ କରିବାରେ ସହଯୋଗ ପ୍ରଦାନ କରିବାରେ ଇରାନ୍ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ତେବେ ସେଠାକାର ପରିସ୍ଥିତି ଏବେ ଗମ୍ଭୀର ରହିଛି। ପଶ୍ଚିମ ଏସିଆ ପରିସ୍ଥିତି ଆଲୋଚନା ମାଧ୍ୟମ

0: ମାଧ୍ୟମରେ ହିଁ ସମାଧାନ ହୋଇପାରିବ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ଭାରତର ଯେକୌଣସି ପ୍ରକାର ଗଠନମୂଳକ ପ୍ରୟାସକୁ ଇରାନ୍ ସ୍ୱାଗତ କରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଅର୍ଘାଚି ଏବେ ନୂଆଦିଲ୍ଲୀରେ ଅଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ମାମଲା ସହିତ ଜଡ଼ିତ ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ନିଲମ୍ବନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା, ପୀଡ଼ିତାଙ୍କ ପିତାମାତାଙ୍କୁ ଅର୍ଥ ପ୍ରଦାନ ଅଭିଯୋଗ ଏବଂ ସରକାରୀ ଅନୁମତି ବିନା ଗଣମାଧ୍ୟମକୁ ସମ୍ବୋଧନ କରିବା ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। କୋଲକାତା ପୁଲିସର ପୂର୍ବତନ କମିଶନର ବିନୀତ ଗୋଏଲ, ପୂର୍ବତନ କେନ୍ଦ୍ରଶାଖା ଉପ କମିଶନର ଇନ୍ଦିରା ମୁଖାର୍ଜୀ ଏବଂ ପୂର୍ବତନ ଉପ ଉତ୍ତର ଭାଗ କମିଶନର ଅଭିଷେକ ଗୁପ୍ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। 2024 ଅଗଷ୍ଟ ମାସରେ ଆର୍ଜିକର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲା ଅନ୍ତର୍ଗତ ପୁଟପର୍ତ୍ତିଠାରେ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଗ୍ରାମ ବ୍ୟବସ୍ଥାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ଦୃଷ୍ଟିକୋଣରେ ଆନ୍ଧ୍ରପ୍ରଦେଶ ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତୀୟମାନ ହେଉଛି। ନୂତନ ଭାବରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକ ଜାତୀୟ ସୁରକ୍ଷାକୁ ମଜବୁତ କରିବା ସହିତ ଦେଶର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରକୃତ ଜାତୀୟ ସୁରକ୍ଷା ଆତ୍ମନିର୍ଭରତା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି ସେ କହିଛନ୍ତି।
1: ଫ୍ୟୁଜ୍ ଜୋ ହୋତା ହେ ୱ କିସି ଭି ଗୋଲା ବାରୁଦ କା ସବସେ ୟ ଇମ୍ପୋର୍ଟାଣ୍ଟ ହିସ୍ସା ହୋତା ହେ ଚାହେ ଆର୍ଟିଲରୀ ଶେଲ୍ ହୋ ବମ୍ବ ହୋ ୟା କୋଇ ଭି ଯୁଦ୍ଧ ସାମଗ୍ରୀ ହୋ ବିନା ଭରୋସେମନ୍ଦ ଇଲେକ୍ଟ୍ରିକ ଫ୍ୟୁଜ୍ କେ ସବ୍ ବେକାର ହେ। यहां बनने वाले अत्याधुनिक फ्यूज हमारी सेनाओं को ताकत देंगे और यह प्रोजेक्ट हमारी एमिनेशन मैन्युफैक्चरिंग में सेल्फ रिलायंस आत्मनिर्भरता का एक नया चैप्टर जोड़ेगा।
0: ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପରିବର୍ତ୍ତନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ଏବେ 1,54,000 କୋଟି ଟଙ୍କାରେ ପହଞ୍ଚିଛି। ପ୍ରତିରକ୍ଷା ରପ୍ତାନୀ ପ୍ରାୟ 40,000 କୋଟି ଟଙ୍କା ହୋଇଥିବା ସେ କହିଛନ୍ତି। ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ପରିବର୍ତ୍ତନର ଏକ ପ୍ରମୁଖ କ୍ଷେତ୍ର ଭାବେ ବର୍ଷ୍ଣନା କରି ଶ୍ରୀ ସିଂ କହିଛନ୍ତି କର୍ଣ୍ଣୁଲ୍ରେ କାର୍ଯ୍ୟକାରୀ ଥିବା 8ଟି ଡ୍ରୋନ୍ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ପ୍ରକୃତ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 26 ତାରିଖରେ କେରଳମ୍ରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରବେଶ ଦିବସରେ 4 ଦିନ ଆଗପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ଜୁନ୍ 1ରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗ କହିଛି ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ନେଇ ପରିସ୍ଥିତି ଅନୁକୂଳ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନକ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପଭି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ

0: ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ଭାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୀତିକାନ୍ତି ପରିଚାଳନା, ଜନଗହଳି ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ସିସିଟିଭି ସ୍ଥାପନ, ଅଧିକ ସୁରକ୍ଷା ବଳ ମୁତୟନ କରାଯିବ। ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚିଥିବା ବେଳେ ତାମିଲନାଡୁରୁ ଚନ୍ଦନ କାଠ ଅଣାଯିବ। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବୀମା, ବିଶୁଦ୍ଧ ପାନୀୟ ଜଳ, ସ୍ୱତନ୍ତ୍ର ବସ୍ ସେବା, ଟିକେଟ୍ ବୁକିଂ କାଉଣ୍ଟର ଓ ସହରର 60 ସ୍ଥାନରେ ଏଲ୍ଇଡି ସୂଚନା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏ ବର୍ଷ ପ୍ରତ୍ୟେକ ସ୍ତରରେ ଆମେ ପ୍ରିପାରେସନ କରିଛୁ ଏବଂ ପ୍ରତ୍ୟେକ ବିଭାଗ ପାଇଁ ଯେଉଁ ଯେଉଁ ସମସ୍ୟାମାନ ଉପସ୍ଥାପନ କରାଯାଇଛି ସମସ୍ତଙ୍କୁ ଇନ୍ଷ୍ଟ୍ରକ୍ସନ ମଧ୍ୟ ଇସ୍ୟୁ କରାଯିବ। ସେମାନେ ନିଶ୍ଚିତ ଭାବରେ ତ୍ୱରିତ ଭାବରେ ଏଇ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବେ, ଯଦ୍ୱାରା ଆମ ରଥଯାତ୍ରା ତ ଅତ୍ୟନ୍ତ ଶୃଙ୍ଖଳାର ସହିତ ଶାନ୍ତିପୂର୍ଣ୍ଣ ଭାବରେ ହୋଇଯିବ। ପ୍ରତ୍ୟେକ ଇନ୍ଫର୍ମେସନ ଯେତେ ଭକ୍ତମାନେ ଆସିବେ, ଶ୍ରଦ୍ଧାଳୁମାନେ ଆସିବେ ରଥଯାତ୍ରାକୁ, ଟ୍ରାଫିକ୍ର ବ୍ୟବସ୍ଥା ହେଉ, ସେ ଟ୍ରାନ୍ସପୋର୍ଟେସନ ବ୍ୟବସ୍ଥା ହେଉ, ରେଲୱେର ବ୍ୟବସ୍ଥା ହେଉ, ଏବଂ ଇନ୍ଫର୍ମେସନ କୋଉଠି ଟଏଲେଟ୍ ଅଛି, କୋଉଠି ପାର୍କିଂର ବ୍ୟବସ୍ଥା ଅଛି, ସବୁ ପ୍ରକାର ପାଇଁ ଗୋଟେ କୋଡିନେଟେଡ୍ ୱେରେ ଆମେ ଏଥର ଏଫର୍ଟ କରୁଛୁ ଏବଂ ନିଖୁଣ ତଥ୍ୟ ଏଥର ଲୋକମାନଙ୍କ ପାଖରେ ଉପଲବ୍ଧ ହେବ।
0: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ମାସ 11 ଓ 12 ତାରିଖରେ 2 ଦିନ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୋଟ 11 ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ପ୍ରାୟ 65 ଘଣ୍ଟା ଗଣତି କାର୍ଯ୍ୟ ସରିଛି। ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବେ ଷ୍ଟିଲ୍ ବାକ୍ସରେ ସଂରକ୍ଷଣ କରାଯାଉଛି। ଚଳିତ ମାସରେ ଆହୁରି 7 ଦିନ ଗଣତି କାର୍ଯ୍ୟ କରାଯିବାକୁ ଧାର୍ଯ୍ୟ ହୋଇଛି। 1978 ମସିହାର ତାଲିକା ଅନୁସାରେ ମେଳକ କାର୍ଯ୍ୟ ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଏହି ପର୍ଯ୍ୟାୟରେ ଆମ ଗଣତି କାର୍ଯ୍ୟକ୍ରମରେ ଆମେ ଯେତେବେଳେ ହାତକୁ ନେଇଛେ ସେଠି ଯାହା ବି ଆମେ ଅଳଙ୍କାର ଗୁଡ଼ିକର ଗଣତି ପ୍ରକ୍ରିୟା କରୁଛୁ ସେଗୁଡ଼ିକରେ ରତ୍ନ ଖଚିତ ରହିଥିବାରୁ ଅନେକ ସମୟ ସାପେକ୍ଷ ଏବଂ କହିବା ବାହୁଲ୍ୟ ମାତ୍ର ଯେ ଆମେ କୌଣସି ହିସାବରେ ତରବରିଆ ଭାବେ କିମ୍ବା କୌଣସି ହିସାବରେ କିଛି ସାଲିସ କରିକି କୌଣସି ଜିନିଷ କରୁଛୁ, ଯାହା ବି ସରକାରଙ୍କ ଅନୁମୋଦିତ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେହି ହିସାବରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସେହି ପ୍ରକ୍ରିୟା ଜାରି ରହିଛି।
0: ପୁରୀ ବଡ଼ଦାଣ୍ଡର ରଥ ଖଳାରେ ମହାପ୍ରଭୁଙ୍କ 3 ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ସମ୍ପନ୍ନ ହୋଇଥିବା ବେଳେ 42 ଚକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ମହାରଣା ସେବକମାନେ ଗୁଜ ଓ ଜଳଯନ୍ତ୍ର ନିର୍ମାଣ ଶେଷ କରିଥିବା ବେଳେ ରୂପକାର ସେବକମାନେ ସିଂହ ବିରାଳ ଖୋଦେଇ କାମ ଜାରି ରଖିଛନ୍ତି। ଦୋଳବେଦୀ କମାରଶାଳାରେ କମାର ସେବକମାନେ ରଥ ପାଇଁ ଆବଶ୍ୟକୀୟ କଣ୍ଟା, ପନ୍ଦାରୀ ଓ ବଳା ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିମାପଡ଼ାରେ ଶତାଧିକ ପ୍ରଜାଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଗୋପ ବ୍ଲକର ଭୂମିହୀନ ହିତାଧିକାରୀଙ୍କ ସମେତ ଅଣ୍ଡିଆ ମୌଜାରେ ପ୍ରାଥମିକ ପର୍ଯ୍ୟାୟରେ 240 ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଣ୍ଡିଆ ଓ ପାଟପୁର ମୌଜାର 263 ଏକର ଜମିର ବନ୍ଦୋବସ୍ତ କରାଯାଇ ପଟ୍ଟା ବଣ୍ଟନ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀରେ ଆଗାମୀ ଡିସେମ୍ବର 13 ତାରିଖରେ ପୁରୀ କୋଷ୍ଟାଲ ମାରାଥନ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପୁରୀ ବେଳାଭୂମିରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୟୀଙ୍କୁ 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ମାନଙ୍କୁ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ଓ କ୍ରୀଡ଼ା ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବ ବୋଲି ଆଶା କରାଯାଉଛି। ପୁରୀର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପାଇଁ ଇଣ୍ଟାକ୍ଟ ପୁରୀ ଚାପ୍ଟରର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ପୁରୀ ସଦାଶିବ ସଂସ୍କୃତ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଜ୍ୟର ଐତିହ୍ୟ ସୁରକ୍ଷାରେ ସଂସ୍ଥାର ଭୂମିକା ଉପରେ ଆଶାବ୍ୟକ୍ତ କରିଥିଲେ। କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରୟାସକୁ ମଧ୍ୟ ସେ ସ୍ୱାଗତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆସନ୍ତୁ ଭଜନଟିଏ ଶୁଣିବା, ତାପରେ କଥା ହେବା।

0: ଆମ ଆକାଶବାଣୀ ସମସ୍ତଙ୍କ ପାଇଁ ସବୁଠି ଓ ସବୁବେଳେ ଶ୍ରୋତାମାନଙ୍କ ପାଇଁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ପ୍ରସାରଣ କରିଚାଲିଛି। ଇତିମଧ୍ୟରେ ଆକାଶବାଣୀ ପାଦ ଥାପିଛି 90 ବର୍ଷରେ। ଏହି 9 ଦଶନ୍ଧି ଧରି ଲୋକମାନଙ୍କୁ ଦେଇଆସିଛି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ମନୋରଞ୍ଜନ ସହିତ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ମନଲାଖି କାର୍ଯ୍ୟକ୍ରମମାନ। ଅଗଣିତ କଳାକାର ସୃଷ୍ଟି କରିଛି ଆକାଶବାଣୀ। ଆଜି ଅନେକ ଗଣମାଧ୍ୟମ ଉପଲବ୍ଧ ଥିଲେ ମଧ୍ୟ ଆକାଶବାଣୀ ତାର ସ୍ଥାନକୁ ଅକ୍ଷୁର୍ଣ୍ଣ ରଖିପାରିଛି। ଏକଥା କହନ୍ତି ଆମର ଶ୍ରୋତା।
1: ମୋର ନାଁ ନରେନ୍ଦ୍ର ପ୍ରସାଦ ଦାସ, କଲେଜ ଶିକ୍ଷକ ଥିଲି। 2000 ମସିହାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ଯାହାକୁ ଆମେ ବିଜେବି କଲେଜ ବୋଲି ଜାଣିଛେ, ତାର ପ୍ରିନ୍ସିପାଲ ଭାବରେ ସରକାରୀ ଚାକିରିରୁ ଅବସର ନେଇଛି। ମୁଁ ପ୍ରାୟ 70 ବର୍ଷ ହେଲା ରେଡିଓ ଶୁଣୁଛି। ମତେ ରେଡିଓ ଶୁଣିବା ପାଇଁ ଭଲ ଲାଗେ, ରେଡିଓ ପ୍ରୋଗ୍ରାମ ସବୁଗୁଡିକ ତ ଭଲ ଲାଗେ। ମୁଁ ଯେତେବେଳେ ପ୍ରଥମେ ସ୍କୁଲରେ ପଢୁଥିଲି ବୋଧେ ଆମ ଘରେ ରେଡିଓ ନଥିଲା, କିନ୍ତୁ ଗାଁରେ ଗୋଟେ କ୍ଲକ ଥିଲା, ସେଠି ରେଡିଓ ବାଜୁଥିଲା। ସେଠିକି ଯାଉଥିଲି ଶୁଣିବା ପାଇଁ କୃଷି ଖବର, କାରଣ ଚାଷବାସରେ କେମିତି, ଆଉ ମତେ ଲାଗୁଥିଲା ଚାଷରେ ବହୁତ ଇନଫର୍ମେସନ ସାହାଯ୍ୟ କରୁଥିଲା। ପରବର୍ତ୍ତୀ କାଳରେ ମୁଁ ଯେତେବେଳେ ଗୋଟେ କିଚେନ ଗାର୍ଡେନ କଲି, ଏବେ ମଧ୍ୟ ମୁଁ ସେ କୃଷି ଖବର ତକ ଶୁଣେ, ଆଉ ସେଇ ହିସାବରେ ନିଜ ଗଛର ଫଳ ପନିର ଯତ୍ନ ନିଏ। ଇଏ ହଉଛି ଗୋଟିଏ। ଆଉ ଗୋଟିଏ କଥା ହେଲା, 1970 ଦଶକରେ ହବ, ମୁଁ ନିଜେ ରେଡିଓରେ କହୁଥିଲି, ସେତେବେଳେ ଦେଖୁଥିଲି ରେଡିଓରେ ବିଜ୍ଞାନ ସମ୍ବନ୍ଧୀୟ କଥା, ଗୋଟେ ଥିଲା ବୋଧେ ସେଇ ପିଲାମାନଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ। ସେଥିରେ ମୁଁ ଯେତେବେଳେ ଭାଗ ନେଇଛି, ବହୁତ ଚିଠି ପାଏ, ଦେଖା ହେଲେ କହନ୍ତି ଯେ ଆମେ କାଲି ଆପଣଙ୍କ କଥା ଶୁଣୁଥିଲୁ ରେଡିଓରୁ। ରେଡିଓ ମୋର ଧାରଣା ସାଧାରଣ ଲୋକଙ୍କ ପାଖରେ ପହଞ୍ଚେ ଏବଂ ଭଲ ବାର୍ତ୍ତା ପହଞ୍ଚାଏ। ରେଡିଓ ଷ୍ଟେସନ ଯେତେବେଳେ ଆରମ୍ଭ ହେଲା ମଧୁପୁର କୋଠିରେ, ମଧ୍ୟ ମୁଁ ରେଡିଓ ଷ୍ଟେସନକୁ ଖାଲି ବୁଲି ଯାଇଥିଲି ଦେଖିବା ପାଇଁ, ସେଠି କେମିତି କାର୍ଯ୍ୟକ୍ରମ ସବୁ ଆୟୋଜନ କରାହଉଛି, କେମିତି ଯୋଉ ରେକର୍ଡିଂ ହଉଛି, ୟାକୁ ଦେଖିବା ପାଇଁ କେତେଥର ଯାଇଛି। ମୁଁ ଏବେ ମଧ୍ୟ କହେ, ସକାଳ 6ଟାଠୁ ଆରମ୍ଭ କରି 8ଟା ପର୍ଯ୍ୟନ୍ତ ରେଡିଓ ସବୁଦିନେ ଶୁଣିବା ଉଚିତ, କାରଣ ସେଥିରେ ପ୍ରଥମେ ଭଜନ, ସେଠୁ ଆସିବ ଭାଗବତ। ଭାଗବତ ସମସ୍ତେ ଘରେ ପଢିପାରିବେ ନାହିଁ, ଶୁଣିବେ ତ, ସିଏ ହେଲା ଗୋଟେ। ତାପରେ ଆଞ୍ଚଳିକ ସମ୍ବାଦ ଆଉ ସ୍ୱାସ୍ଥ୍ୟ ଖବର ଯୋଉ ଦିଅନ୍ତି, ସେଇଟା ବହୁତ ଦରକାରୀ ସାଧାରଣ ଲୋକଙ୍କ ପାଇଁ। ଆମ ଲୋକଙ୍କର ଯୋଉ ପ୍ରକାର ଜୀବନଶୈଳୀ, ଯୋଉଭଳି ଆଭିମୁଖ୍ୟ, ସେଥିରେ ଅଲିଟିଆ ରେଡିଓ କେବଳ ତାଙ୍କ ପାଖରେ ଯଥାର୍ଥ ଖବର ପହଞ୍ଚେଇ ପାରିବ, ବାର୍ତ୍ତା ପହଞ୍ଚେଇ ପାରିବ ଜୀବନକୁ ବଢିବା ପାଇଁ। ସେତେବେଳେ ଗୋଟେ କାନ୍ଧରେ ପଡିଥିବ ଟ୍ରାନଜିଷ୍ଟର ଟିଏ, ଆଉ ଲୋକ ଶୁଣୁଥିବେ। ମୋବାଇଲ ଫୋନ ନଥିଲା, ଟେଲିଭିଜନ ନଥିଲା, ରେଡିଓ ଏକମାତ୍ର ଇକ୍ୱିପମେଣ୍ଟ ଯୋଉଟା ଲୋକମାନଙ୍କୁ ସବୁ ଖବର ପହଞ୍ଚଉଥିଲା। କୃଷି ବିଷୟରେ, ସ୍ୱାସ୍ଥ୍ୟ ବିଷୟରେ, ଶିକ୍ଷା ବିଷୟରେ, ନୈତିକ ଶିକ୍ଷା ଦବାରେ ପିଲାଙ୍କ ପାଇଁ ରେଡିଓର ଭୂମିକା ଅକଳ୍ପନୀୟ। ମୁଁ ତ ସେଥିପାଇଁ ଆଜି ଯାଏ, ମୋ ବୟସ 84 ହେଲା, ଆଜି ବି ରେଡିଓ ଶୁଣୁଛି 6ଟାରୁ 8ଟା ଯାଏ। ଆଉ ମତେ ସବୁଠୁ ଭଲ ଲାଗେ ଯେତେବେଳେ ବନ୍ଦେ ମାତରମ୍ ବୋଲାଯାଏ, ତାକୁ ଯିଏ ଶୁଣିବ, ପ୍ରତ୍ୟେକ ଲୋକ ଭିତରେ ନିଜର ଜାତୀୟ ପ୍ରୀତି, ସମାଜକୁ ଭଲ ପାଇବା ପାଇଁ ସେ ଉଦ୍ବୁଦ୍ଧ ହବ ହିଁ ହବ। ଯୋଉଟା ବନ୍ଦେ ମାତରମ୍, ମତେ ସେ ଜାତୀୟ ସଙ୍ଗୀତ ବୋଲି ତାକୁ ରଖାହେଇଛି, ସେ ପ୍ରକୃତରେ ଆହୁରି ବେଶୀ ଥର ଯଦି ବାଜନ୍ତା ତାହେଲେ ବି ଭଲ ହୁଅନ୍ତା।

0: ଶ୍ରୋତା ବନ୍ଧୁ, ଆମେ ଜମିରେ ଅନେକ ପ୍ରକାର ଚାଷବାସ କରିଥାଉ। ସେ ଧାନ ଚାଷଠାରୁ ଆରମ୍ଭ କରି ବିରି, ମୁଗ, ପନିପରିବା, ଫଳ ଚାଷ, ଫୁଲ ଚାଷ, ଏହାଦ୍ୱାରା କ'ଣ ହେଇଥାଏ ନା, ଆମର ଜମିକୁ ଆମେ ପଡ଼ିଆ ପକେଇବାକୁ ଦିଅନ୍ତି ନାହିଁ। ଏହିପରି ଚାଷ ଲାଗି ରହିବା ଦ୍ୱାରା ଜମିର ଉର୍ବରତା ମଧ୍ୟ ବୃଦ୍ଧି ପାଇଥାଏ। ଜମିରେ ସବୁବେଳେ କିଛି ନା କିଛି ଫସଲ ଥାଏ। ଚାଷୀକୁ ଏହାଦ୍ୱାରା ସବୁ ସମୟରେ ରୋଜଗାର ମିଳିଥାଏ। ତାର ଦୈନନ୍ଦିନ ଖର୍ଚ୍ଚରେ ସମସ୍ୟା ଦେଖାଦିଏନି। ଶ୍ରୋତା ବନ୍ଧୁ, ଚାଷୀ ସବୁବେଳେ ଚାହେଁ ତା ଜମିରେ ଫସଲ ଫଳୁ। ଏହା କେବଳ ସମ୍ଭବ ହୋଇଥାଏ ସମନ୍ୱିତ ଚାଷ ଦ୍ୱାରା। ଶ୍ରୋତା ବନ୍ଧୁ, ଏହି ସମନ୍ୱିତର କଥା ଆସିଲେ ମନକୁ ଆସେ ସମନ୍ୱିତ ରୋଗପୋକ ପରିଚାଳନା କଥା। ଡାଳୁ ଧାନରେ କିପରି ସମନ୍ୱିତ ରୋଗପୋକ ପରିଚାଳନା ସମ୍ଭବ ହୋଇଥାଏ, ଏ ସମ୍ପର୍କରେ ପଲ୍ଲୀମଞ୍ଚ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଡାଳୁ ଧାନ ଫସଲରେ ସମନ୍ୱିତ ରୋଗପୋକ ପରିଚାଳନା। ବିଶେଷଜ୍ଞ ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଡକ୍ଟର ମାୟାବିନୀ ଜେନା। ତାଙ୍କ ସହ ଭାଗ ନେଇଛନ୍ତି ଦୁର୍ଗା ମାଝି।
1: ଆସନ୍ତୁ ଡକ୍ଟର ଜେନା, ଆପଣଙ୍କୁ ସ୍ୱାଗତ କରୁଛୁ କୃଷଣ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
1: ଡକ୍ଟର ଜେନା, ଆମେ ବର୍ତ୍ତମାନ ବେଶୀ ଗୁରୁତ୍ୱ ଦେଉଛେ ଯେ କେମିତି ଜୈବିକ ଉପାୟରେ କୀଟମାନଙ୍କୁ ନିୟନ୍ତ୍ରଣ କରିବା ବା କୌଣସି ରାସାୟନିକ କୀଟନାଶକ ବ୍ୟବହାର ନ କରିକି ସେମାନେ କେମିତି ଦମନ କରିବା, କାହିଁକିନା ପରିବେଶର ବର୍ତ୍ତମାନ ଗୋଟେ ବଡ଼ ପ୍ରଶ୍ନ ହେଇ ଆସିଛି। ଆଉ ଯେଭଳି ଭାବରେ ଆମେ ରାସାୟନିକ କୀଟନାଶକ ବ୍ୟବହାର କରୁଛେ, ଯଦି ଏଇଭଳି ବ୍ୟବହାର କରି ଚାଲୁଥିବା ଆମର ତା'ର ଉପକାର ବଦଳରେ ଅପକାର ଆସୁଛି। ସେହି ଦୃଷ୍ଟିକୋଣରୁ ଏ ବିଷୟ ଆମେ ଆଲୋଚନା କରିବା ଯେ ଡାଳୁ ଧାନ ଫସଲରେ ପୋକମାନଙ୍କୁ କେମିତି ନିୟନ୍ତ୍ରଣ କରିବା, ଏହାର ଗୁରୁତ୍ୱ କେତେ ଉପଲବ୍ଧି କରୁଛନ୍ତି ସେ ବିଷୟରେ ପ୍ରଥମଟି କୁହନ୍ତୁ।
2: ପ୍ରକୃତରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ଆମେ ଗତି କରୁଛୁ, ସେଥିରେ ଯେଉଁ ରାସାୟନିକ କୀଟନାଶକ ବ୍ୟବହାର କରିବା ଦ୍ୱାରା ଆମର ପ୍ରଭୂତ କ୍ଷତି ଘଟୁଛି, ଏଇଟା ଆମେ ସମସ୍ତେ ଉପଲବ୍ଧି କରିପାରୁଛୁ। ତେଣୁ ବର୍ତ୍ତମାନ ଆମେ ଚାହୁଁଛୁ ଯେ ଆମର ପରିବେଶକୁ ସୁରକ୍ଷା ଦେବାକୁ ହେଲେ ଆମକୁ ପ୍ରଥମେ ଉଦ୍ଭିଦଜାତ କୀଟନାଶକ ଉପରେ ହିଁ ଭରସା କରିବାକୁ ପଡ଼ିବ। ତାର କାରଣ ରହିଛି, ବହୁତ ଗୁଡ଼ିଏ କାରଣ ଅଛି। ପ୍ରଥମ କାରଣ ହେଲା ଯେ ପରିବେଶ ତ ପ୍ରଥମ ପ୍ରାଧାନ୍ୟ ଆମେ ନିଶ୍ଚୟ ଦେବା, କିନ୍ତୁ ତା ବ୍ୟତୀତ ଆହୁରି ଅନେକ ଗୁଡ଼ିଏ ସମସ୍ୟା ଅଛି। ଯେମିତିକି ରାସାୟନିକ କୀଟନାଶକ ଔଷଧ ସବୁ ଜାଗାରେ ମିଳିପାରୁ ନାହିଁ, ବିଶେଷ କରି ଭଲ ଗୁଣ ଏବଂ ମାନର ଔଷଧ ବିଭିନ୍ନ ଗାଁ ଗହଳିରେ ଚାଷୀମାନଙ୍କ ପାଖରେ ଏହିସବୁ ଔଷଧ ପହଞ୍ଚିପାରୁ ନାହିଁ। ତେଣୁ ସେମାନେ ଯେଉଁ ଔଷଧ ନାମରେ ଯାହାକୁ ବ୍ୟବହାର କରୁଛନ୍ତି ସେଗୁଡ଼ିକ ଧାନରେ ପୋକକୁ ନିୟନ୍ତ୍ରଣ କରିବା ଅପେକ୍ଷା ପରିବେଶର ଅଧିକ କ୍ଷତି କରୁଛି। ତା ଛଡ଼ା ଆଉ ଗୋଟିଏ କାରଣ ହେଲା ଯେ ଏଗୁଡ଼ିକ ସବୁ ଜାଗାରେ ଗାଁ ଗହଳିରେ ଚାଷୀ ଭାଇମାନଙ୍କ ହାତ ପାଖରେ ଏଗୁଡ଼ିକ ମିଳୁଛି, ସେମାନେ ଯେକୌଣସି ମୁହୂର୍ତ୍ତରେ ଏହାକୁ ପାଇପାରିବେ। ଯେମିତିକି ଆମର ନିମ୍ବ, କରଞ୍ଜ ଏହି ପ୍ରକାର ଗଛଗୁଡ଼ିକ ହେଲା ଆମ ନିଜର ଗଛ, ଆମ ପ୍ରାକୃତିକ ପରିବେଶରେ ଏଗୁଡ଼ିକ ବଢ଼ୁଛନ୍ତି। ତେଣୁ ଚାଷୀ ଭାଇଟିଏ କିଛି ଔଷଧ ନ ପାଇଲେ ସେ ଏହି ଜିନିଷକୁ ବ୍ୟବହାର କରିକି ତା ଫସଲରେ ପୋକ ନିୟନ୍ତ୍ରଣ କରିପାରିବ ଏବଂ ତା ସହିତ ତାର ପ୍ରାକୃତିକ ପରିବେଶକୁ ମଧ୍ୟ ସୁରକ୍ଷା ଦେଇପାରିବ।
1: ନିଶ୍ଚିତ, କାହିଁକିନା ଯେଉଁ ରାସାୟନିକ କୀଟନାଶକ କଥା ଆମେ କହୁଛେ, ଆମେ ଯେଉଁ ବହୁଳ ଭାବରେ ଅବିଚାରିତ ଭାବରେ ଯେଉଁ ବ୍ୟବହାର କରୁଛେ, ଅନେକ ସମୟରେ ଦେଖାଯାଉଛି ତାର ଯେଉଁ କୀଟନାଶକ ଯେଉଁଟା ତାର ଅବଶିଷ୍ଟାଂଶ ମଧ୍ୟ ରହୁଛି, ଯେତେବେଳେ ଆମେ ସେଟାକୁ ଧରନ୍ତୁ ଅମଳ କରୁଛେ ବି ତାର ଯଦି କିଛି ଅବଶିଷ୍ଟାଂଶ ରହୁଛି, ଆମେ ଯେତେବେଳେ ବ୍ୟବହାର କରୁଛେ ସେହି ଅବଶିଷ୍ଟାଂଶ ଆମ ଶରୀରକୁ ମଧ୍ୟ ଯାଉଛି। ଡାଳୁ ଧାନ ଫସଲରେ ଯେଉଁ ଆମର ବିଭିନ୍ନ ପ୍ରକାର ପୋକ ରହିଛନ୍ତି, ତାଙ୍କୁ ଆମେ ଉଦ୍ଭିଦଜାତ କୀଟନାଶକ ଦ୍ୱାରା ନିୟନ୍ତ୍ରଣ କରିପାରିବା?
2: ଡାଳୁ ଧାନରେ ଆମର ରାସାୟନିକ କୀଟନାଶକର ବ୍ୟବହାର ବହୁତ ବେଶୀ। ତାର କାରଣ ହେଲା ସାଧାରଣତଃ ଯେଉଁଠି ଧାନ ଚାଷ ହୋଇଥାଏ ସେଟା ଜଳସେଚନ ପ୍ରଣାଳୀରେ ହୋଇଥାଏ, ଆମର ପାଣି ଅଧିକ ନଥାଏ। ୟାର ଯେଉଁ ଚାଷ ପ୍ରଣାଳୀ ଏଥିରେ ଜଳସେଚନ ସହିତ ସାର ଏବଂ ରାସାୟନିକ କୀଟନାଶକ ଔଷଧର ପ୍ରୟୋଗ ପାଇଁ ଏହି ବାତାବରଣ ଅନୁକୂଳ। ସେଇଥିପାଇଁ ଚାଷୀମାନେ ସାଧାରଣତଃ କ'ଣ କରନ୍ତି, ଯେହେତୁ ଏଇଟା ଗୋଟେ ସହଜ ସୁବିଧା ଉପାୟ ଏବଂ ଅବଶ୍ୟ ବୈଜ୍ଞାନିକ ପଦ୍ଧତିର ଉପାୟ ମଧ୍ୟ, ତେଣୁ ସେମାନେ ସବୁବେଳେ ଚାହାନ୍ତି ଯେ କେମିତି କୀଟନାଶକଟିଏ ଯେହେତୁ ସୁବିଧା ଆଣିକରି ଆମେ ଚାଷରେ ପକେଇବା, କିନ୍ତୁ ଯେତିକି ଦରକାର ତାଠାରୁ ସେମାନେ ଅଧିକ ମାତ୍ରାରେ ପକେଇଥାନ୍ତି। କାରଣ ସେମାନେ ସବୁବେଳେ ଚାହାନ୍ତି ମୋ ଶସ୍ୟକୁ ମୁଁ କେମିତି ସୁରକ୍ଷା ଦେଇପାରିବି, ତେଣୁ ସେଥିରେ ସେମାନେ ଅଧିକ ପରିମାଣରେ ରାସାୟନିକ କୀଟନାଶକ ଏଠି ବ୍ୟବହାର କରିଥାନ୍ତି, ଯୋଉଟାକି ଆମ ଜାଣିବାରେ ଏତେ ଦରକାର ନାହିଁ, ହେବ ନାହିଁ। ଆମେ ତାକୁ ଆମର ଉଦ୍ଭିଦଜାତ କୀଟନାଶକ ଦ୍ୱାରା ସହଜରେ ନିୟନ୍ତ୍ରଣ କରିପାରିବା।
1: ତେବେ ଡକ୍ଟର ଜେନା କହିବେ ବର୍ତ୍ତମାନ ଆଲୋଚନା ପରିସରକୁ ଆସିବା, ଯୋଉ ଡାଳଧନ ଫସଲରେ ଯୋଉ ପୋକ ସବୁ ଲାଗୁଛନ୍ତି, କୋଉ କୋଉ ପୋକ ସବୁ ଲାଗିବେ ବା ଆଶଙ୍କା ରହିଛି ସେ ବିଷୟ ଟିକେ ଧାରଣା ଦିଅନ୍ତୁ।
2: ଡାଳୁଆ ଧାନରେ କାଣ୍ଡବିନ୍ଧା ପୋକ ହେଲା ସବୁଠୁ ପ୍ରଧାନ ପୋକ, କିନ୍ତୁ ଏହାର ଆସିବାର ସମୟ ହେଲା ଭିନ୍ନ। ଯେମିତିକି ଆମେ ଖରିଫ ବା ବର୍ଷାଦିନିଆ ଧାନରେ ଦେଖୁ, ସେଟା ଧାନ ଫସଲର ପଛବେଳକୁ ଯେତେବେଳେ ଧାନ ଥୋଡ଼ ଧରି ଆସେ ସେତିକା ବେଳେ ପୋକ ଦେଖାଯାଏ। କିନ୍ତୁ ଡାଳୁଆ ଧାନରେ ସେ ପ୍ରଥମରୁ ଯେତେବେଳେ ଧାନ ରୁଆ ହେବାକୁ ଯାଉଥାଏ, ଜାନୁଆରୀ ଶେଷରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ସେ ଆକ୍ରମଣ କରେ। ତେଣୁ ୟାଦ୍ୱାରା କ'ଣ ହୁଏ, ଧାନ ଯଦି ମୂଳ ଲାଗିଯାଇଥାଏ ଲାଗିଯାଇଥାଏ, କିନ୍ତୁ ଯଦି ନ ଲାଗିଥାଏ ରୁଆର ଜଷ୍ଟ ପରେ ପରେ ହୋଇଥାଏ, ଚାଷୀମାନେ ପ୍ରାୟ ରୁଆରୁଇ ଫେବୃଆରୀ ପର୍ଯ୍ୟନ୍ତ କରିଥାନ୍ତି, ସେତେବେଳେ କାଣ୍ଡବିନ୍ଧା ପୋକ ଲାଗିବା ଦ୍ୱାରା ସେ ଗଛ ସମୟ ସମୟରେ ଏମିତି ଦେଖାଯାଏ ଯେ ତାର ମଞ୍ଜପତ୍ରକୁ ସେ ମାରିଦିଏ, ମାରିଦେବା ଦ୍ୱାରା ଧାନ ପିଲ ଦେଇନଥାଏ। ତେଣୁ ବେଳେବେଳେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ଯେ ଆଉ ଥରେ ରୁଇବା ଦରକାର ପଡ଼େ। କାଣ୍ଡବିନ୍ଧା ପୋକ ପରେ ସାଧାରଣତଃ ମାର୍ଚ୍ଚ ଏପ୍ରିଲ ଆଡ଼କୁ ଯେତେବେଳେ ଗଛ ବଢ଼ିଯାଏ ପିଲ ଦିଏ, ସେତେବେଳେ ପତ୍ରମୋଡ଼ା ପୋକ ହେବାର ଆଶଙ୍କା ରହିଛି। ତାଛଡ଼ା ପତ୍ରମୋଡ଼ା ପୋକ ହେଲା ପୋକ ଖାଇବା ପୋକ, ବାହାରର ପୋକ ସେ, ଆଉ ତା ଛଡ଼ା ମାଟିଆ ଗୁଣ୍ଡି ପୋକ ଏବଂ ଧଳାପିଠିଆ ଗୁଣ୍ଡି ପୋକ, ସେମାନେ ଯଦି ଝିରି ଝିରି ବର୍ଷା ଟିକେ ହେଇଗଲା ଫେବୃଆରୀ ପରେ ମାର୍ଚ୍ଚ ଆଡ଼କୁ, କିମ୍ବା ବାୟୁରେ ଆର୍ଦ୍ରତା ରହୁଛି, ସାଧାରଣତଃ ଧାନରେ ପାଣି ମଡ଼ା ହେଉଛି, ତେଣୁ ସେଇଟା ଗୋଟେ ଭାରି ସୁନ୍ଦର ପରିବେଶ ମାଟିଆ ଗୁଣ୍ଡି ପୋକ କିମ୍ବା ଧଳାପିଠିଆ ଗୁଣ୍ଡି ପୋକ ପାଇଁ
1: ତାଙ୍କର ବଂଶବୃଦ୍ଧି କରିବେ,
2: ବଂଶବୃଦ୍ଧି କରିବେ। ଆଉ ଗନ୍ଧି ପୋକ ଯଦିଓ ଧାନ ଫୁଲ ଉଡ଼େଇଲା ପରେ ଆସନ୍ତି, କିନ୍ତୁ ସେଇଟା ଏଇ ଡାଳୁଆ ଧାନରେ ଏତେ ପରିମାଣରେ କ୍ଷତି କରିପାରନ୍ତି।
1: ଆଚ୍ଛା, ମୁଖ୍ୟତଃ ଆପଣ କହିବା ଅନୁସାରେ କାଣ୍ଡବିନ୍ଧା ପୋକ, ପତ୍ରଖିଆ ପୋକ, ମାଟିଆ ଗୁଣ୍ଡି, ଧଳାପିଠିଆ ଗୁଣ୍ଡି ପୋକ, ଏଇଗୁଡ଼ିକ ମୁଖ୍ୟତଃ ବେଶୀ ଲାଗୁଛନ୍ତି ଆମର ଏଇ ଯୋଉ ଡାଳୁଆ ଧାନ ଫସଲରେ। ତେବେ ଏମାନଙ୍କୁ କେମିତି ନିୟନ୍ତ୍ରଣ କରିବା, ଉଦ୍ଭିଦ ଜାତ ଯୋଉ କୀଟନାଶକ ରହିଛି କେମିତି କ'ଣ ସବୁ ଆମର ଚାଷୀମାନେ ବ୍ୟବହାର କରିପାରିବେ?
2: ହଁ, ବର୍ତ୍ତମାନ ମୁଁ ସେଇ କଥା କହିବି ଯେ ଡାଳୁଆ ଧାନ ଯେତେବେଳେ କାଣ୍ଡବିନ୍ଧା ପୋକ ଆସୁଛି, ପ୍ରଥମେ ମୁଁ କାଣ୍ଡବିନ୍ଧା ପୋକକୁ ଯିବି, କାରଣ ଏଇ ଯୋଉ ତିନି ପ୍ରକାର ପୋକ କଥା ମୁଁ କହିଲି, ଗୋଟିଏ ହେଲା ଅନ୍ତର୍ଭେଦୀ ପୋକ, କାଣ୍ଡବିନ୍ଧା ପୋକ ଭିତରେ ପଶିବ ଏବଂ ଭିତରୁ ଖାଇବ। ମାଟିଆ ଗୁଣ୍ଡି ପୋକ ଏବଂ ଧଳାପିଠିଆ ଗୁଣ୍ଡି ପୋକ ସେମାନେ ବାହାରେ ରହିବେ କିନ୍ତୁ ଗଛର ରସ ଶୋଷିକରି ଖାଇବେ। ପତ୍ରମୋଡ଼ା ପୋକ ଇଏ ବାହାରେ ରହିବ ଏବଂ ପତ୍ରକୁ କୋରି କରିକି ଖାଇବ। ତେଣୁ ଇଏ ତିନିଟା ଭିତରୁ କାଣ୍ଡବିନ୍ଧା ପୋକକୁ ଦମନ କରିବା ପ୍ରଣାଳୀ ଟିକିଏ ଜଟିଳ, କିନ୍ତୁ ତାକୁ ଠିକ୍ ସମୟରେ ଯଦି ଆମେ ଉଦ୍ଭିଦଜାତ ବ୍ୟବହାର କରିବା କୀଟନାଶକ, ତାହେଲେ ଆମେ ତାକୁ ଦମନ କରିପାରିବା। ଯେମିତିକି ଯେତେବେଳେ କାଣ୍ଡବିନ୍ଧା ପୋକ ଆସୁଛି, ସେ ଗୋଟେ ସମୟରେ ବାହାରେ ଦଳ ଦଳ ହୋଇ ଦେଖିବେ ପ୍ରଜାପତି ବାହାରୁଛନ୍ତି, ସେହି ସମୟରେ ସାଧାରଣତଃ ଚାଷୀଭାଇମାନେ କ'ଣ କରନ୍ତି, ଗୋଟାଏ ମଞ୍ଜପତ୍ର ମରିଗଲା ପରେ କିମ୍ବା ବେଶୀ ମଞ୍ଜପତ୍ର ମରିଗଲା ପରେ ସେମାने ଜାଣିପାରନ୍ତି, ହଁ ଏଇଟା ଆସିଲା କାଣ୍ଡବିନ୍ଧା ପୋକ ଆକ୍ରମଣ କଲା। କିନ୍ତୁ ଯଦି ତାର ପ୍ରଜାପତି ଯେତେବେଳେ ଦେଖାଯାଉଛି ସେତିକା ବେଳେ ଗୋଟେ ନିମ୍ବ ତେଲ କିମ୍ବା କରଞ୍ଜ ତେଲକୁ ପତ୍ରସିଞ୍ଚା କରାଯାଏ। ସାଧାରଣତଃ ଆମେ କହୁଛୁ ଏକ ଲିଟର ପାଣିରେ 5 ମିଲିଲିଟର ତେଲ ଦେଇକିରି ତା ସାଙ୍ଗରେ ତରଳ ସାବୁନ 2-3 ମିଲିଲିଟର ମିଶେଇକିରି ଯଦି ପତ୍ରସିଞ୍ଚା କରାଯାଏ, ତାହେଲେ ତାର ଅଣ୍ଡା ଦେବାର କ୍ଷମତା କମିଯିବ, ସେ ପୋକ ଗଛରେ ଅଣ୍ଡା ଦେବ ନାହିଁ। ତାଦ୍ୱାରା ଆମର 50%ରୁ ଉର୍ଦ୍ଧ୍ୱ ଦମନ ଆମର ହେଲା ବୋଲି ଆମେ ଜାଣିବା। ଦ୍ୱିତୀୟ କଥା ହେଲା, ସେଇ ପତ୍ରସିଞ୍ଚା ଦ୍ୱାରା ଯୋଉ ଲାର୍ଭା ବାହାରିଥାଏ, ସାଧାରଣତଃ ଆଗରୁ ଧର ଅଣ୍ଡା ବି ଦେଇଦେଇଛନ୍ତି, ଲାର୍ଭା ବାହାରିଲା ପରେ ସେ ଗଛ ଭିତରକୁ ପଶିପାରେ ନାହିଁ। ତାର କାରଣ ହେଲା, ଯେହେତୁ ନିମ୍ବର କୀଟନାଶକ ଶକ୍ତି ରହିଛି ନିମ୍ବ ତେଲର, ସେ ସାଧାରଣତଃ ପାଣିରେ ପଡ଼େ, ଆଗ ଲାର୍ଭା ପାଣିରେ ପଡ଼େ ଏବଂ ପାଣିରେ ମଧ୍ୟ ନିମ୍ବ ତେଲର ଅଂଶ ଥାଏ, ତେଣୁ ସେଇଠି ସେ ମରିଯାଏ। ଆଉ ଗଛରେ ନିମ୍ବ ତେଲ ଲାଗି ରହିବା ଦ୍ୱାରା ସେଇଟା ତାକୁ ତା ଭିତରେ ପଶିବାକୁ ସେ ଚାହେଁ ନାହିଁ, ତେଣୁ ସେଥିରୁ ଆପଣଙ୍କର ଦମନ କାଣ୍ଡବିନ୍ଧାକୁ 50%ରୁ ଉର୍ଦ୍ଧ୍ୱ କାହିଁକି ଆହୁରି ଅଧିକ ଦମନ ଆପଣ କରିପାରିବେ। କିନ୍ତୁ ଯଦି ସେତେବେଳେ ବି ଆମର ଚାଷୀ ଭାଇ ବହୁତ ସମୟରେ ଜାଣିପାରନ୍ତି ନାହିଁ, ଯଦି ସେମାନେ ସେଇ ବେଳଟାକୁ ବି ଜାଣିପାରିଲେ ନାହିଁ, ଗଛରେ ସେ ଅଣ୍ଡା ଦେଲା, ଅଣ୍ଡା ପୁଞ୍ଜ ଯେମିତି କହୁଛି କାଣ୍ଡବିନ୍ଧା ପୋକ, ଗୋଟାଏ ଅଣ୍ଡା ପୁଞ୍ଜ ତାର 60-80-100 ପର୍ଯ୍ୟନ୍ତ ଲାର୍ଭା ତା ଭିତରେ ରହିବ, ଲାର୍ଭା ବାହାରିବ, ଅଣ୍ଡା ରହିବ, ତେଣୁ ସେ ଲାର୍ଭା ଯେତେବେଳେ ବାହାରିବ ସେ ନିଶ୍ଚିତ ଭାବରେ ଗଛ ଭିତରକୁ ଯିବ। ଯଦି ଆମର ଚାଷୀ ଭାଇମାନେ ଜାଣିପାରିଲେ ନାହିଁ ଯେତେବେଳେ ପ୍ରଜାପତି ବାହାରିଛି, ତେଣୁ ସେମାନେ ସବୁବେଳେ ଲକ୍ଷ୍ୟ କରିବେ ଯେ ଗୋଟେ ବର୍ଗ ମିଟର ଏରିଆରେ ଯଦି ଗୋଟିଏ ମଞ୍ଜପତ୍ର ମରିବାର ସେମାନେ ଦେଖିଲେ କିମ୍ବା ଗୋଟିଏ ଅଣ୍ଡା କୁଞ୍ଜ ଦେଖିଲେ, ସେତେବେଳେ ସେମାନେ ବି ନିମ ତେଲ ସ୍ପ୍ରେ କରିପାରିବେ।
1: ଆଚ୍ଛା, ଏଇଟା କେତେ ଥର ସ୍ପ୍ରେ କରିବେ ବା ସିଞ୍ଚନ କରିବେ?
2: ନା, ସିଞ୍ଚନ ଥରେ କଲେ ଚଳିବ।

0: ଯେତେବେଳେ ପ୍ରଜାପତି ବେଳରେ, କାରଣ ସେ ଅଣ୍ଡା ଏବଂ ପ୍ରଜାପତି ଦୁଇଟାକୁ ଯାକ ଦମନ କରିପାରିବ। କିନ୍ତୁ ଯଦି ଲାର୍ଭା ଭିତରେ ପଶିଗଲା ସେଇ ସମୟଟା ପାରିଗଲେ ଜାଣି ହେଲା ନାହିଁ, ସେତେବେଳେ ଆଉ ଗୋଟିଏ ବି ଉପାୟ ଅଛି। ନିମ୍ବ ମଞ୍ଜି କରଞ୍ଜ ମଞ୍ଜିର ଗୁଣ୍ଡ ଯଦି କରିପାରୁଛନ୍ତି ଚାଷୀ ଭାଇମାନେ, ଯୋଉଟା ଖଦଡିଆ ଗୁଣ୍ଡ ହଉ, ସେ ଗୁଣ୍ଡକୁ ଯଦି ସେମାନେ 20 kg ହିସାବରେ ଯଦି ବିଞ୍ଚି ଦିଆଯାଏ ଖତ ସାଙ୍ଗରେ କିମ୍ବା ବାଲି ସାଙ୍ଗରେ ସାର ସାଙ୍ଗରେ ଯେତେବେଳେ ସେମାନେ ପକାଉଛନ୍ତି, ତାହେଲେ ସିଏ ଏ ଯୋଉ ଗଛ ଭିତରକୁ ଯାଉଥିବା ଲାର୍ଭାଙ୍କୁ ସିଏ ଦମନ କରିବ। ଯଦି ସେମାନେ ଗୁଣ୍ଡ କରି ନ ପାରୁଛନ୍ତି ତାହେଲେ ଗୋବର ସଙ୍ଗେ ମିଶେଇକି ସେମାନେ ଖତ କରି ରଖିବା ଦରକାର, ଯେହେତୁ କି ଡାଳୁଅ ଧାନ ଆଗରୁ ଶୁଖିଲା ଶୀତ ଦିନ ରହୁଛି। ତେଣୁ ସେମାନେ ଯଦି ଗୋବରରେ ନିମ୍ବ ମଞ୍ଜି କରଞ୍ଜ ମଞ୍ଜି ଏସବୁକୁ ପକେଇକିରି 1:1 ଯୋଉଟା କୁହାଯାଉଛି ସେଇ ଅନୁପାତରେ ଯଦି ସେମାନେ ରଖିବେ, ତାହେଲେ ମଞ୍ଜି ନରମ ହେଇକିରି ଖତରେ ମିଶିକିରି ଥିବ, ସେମାନେ ତାକୁ କାଢିକିରି ଚାଷ ଆଗରୁ ରଖିବେ ଏବଂ ତାକୁ ଯଦି ସେମାନେ 1 x 12-15 kg ବିଞ୍ଚି ଦିଅନ୍ତି, ତାହେଲେ ବି ସେମାନଙ୍କର ଖୁବ୍ ସୁରକ୍ଷା ମିଳିବ କାଣ୍ଡବିନ୍ଧା ପୋକ ଦାଉରୁ।
1: ଏ ଯୋଉ ଭାଗମାପ ଆଉଥରେ କହିଦିଅନ୍ତୁ।
0: ହଁ, ଭାଗମାପ ହେଲା ତେଲ। ଯଦି ତେଲ ସେମାନେ ପତ୍ର ସିଞ୍ଚା କରିବେ, ତେବେ ସେମାନେ 1 L ପାଣିରେ 5 ml ନିମ୍ବ ତେଲ ସହିତ 2-3 ml ତରଳ ସାବୁନ। ତରଳ ସାବୁନ ଏଇଥିପାଇଁ ଦିଆହଉଛି ଯେ ପାଣିରେ ତେଲ ମିଶିବ ନାହିଁ, ତେଣୁ କେବଳ ପାଣିରେ ତେଲକୁ ମିଶେଇବା ପାଇଁ ଯେତିକି ମାତ୍ରାରେ ତରଳ ସାବୁନ ଦରକାର, ଆଜିକାଲି ଗାଁ
1: ଗହଳି କାମ କରିବ,
0: ସେ ଗଛ ପତ୍ରରେ ଲଗେଇବ ଲାଗିବ, ବିଶେଷ କରି ସେ ସଲ୍ୟୁସନ ହବ ଏବଂ ଗଛରେ ଲାଗିବ, ତେଣୁ ସେଇଥିପାଇଁ ଦରକାର ହଉଛି। ତାକୁ ସିଞ୍ଚନ କରିବାଟା ନିହାତି ଦରକାର। ଆଉ ଏଥିରେ ସବୁଠୁ ବଡ କଥା ହେଲା ଚାଷୀ ଭାଇମାନେ ଦେଖିବା ଦରକାର ତାଙ୍କ ଚାଷକୁ, ସେମାନେ ନିଶ୍ଚିତ ଭାବରେ ଜାଣିପାରିବେ। କାଣ୍ଡବିନ୍ଧା ପୋକ ଏକାଥରେ ଦଳ ଦଳ ପୁଞ୍ଜା ପୁଞ୍ଜା ହେଇ ସେମାନେ ବାହାରିବେ ପ୍ରଜାପତି। ଏବଂ ପୂର୍ବରୁ ପଶ୍ଚିମକୁ ଯଦି ଦେଖାଯାଏ, କିଆରୀର ପୂର୍ବରେ ଠିଆ ହେଇକି ପଶ୍ଚିମକୁ ଅନେଇଲେ ସେମାନେ ପରିଷ୍କାର ଦେଖାଯିବ ଯେ ସେମାନେ ଗଛ ଉପରେ ପଶିଛନ୍ତି।
1: ଆଚ୍ଛା, ଆଉ ମଞ୍ଜି ଯଦି ଗୁଣ୍ଡ କରିକି ଆମେ ଦଉଛେ ତାହେଲେ 20 kg
0: 20-25 kg 20 kg ଦରକାର ହବ। କିନ୍ତୁ ଯଦି ସେମାନେ ପାରେଇଗଲେ ସେ ବେଳ ଦେଖିପାରିଲେ ନାହିଁ, ବେଶୀ ଟିକେ ଗଛ ମରିଗଲା, ତାହେଲେ ସେମାନେ ଆଉ ଟିକେ ଅଧିକାକୁ ଯାଇପାରିବେ, 25 kg ପର୍ଯ୍ୟନ୍ତ ଯାଇପାରିବେ।
1: ଆଚ୍ଛା, ତାହେଲେ କାଣ୍ଡବିନ୍ଧା ପୋକ
0: ନିୟନ୍ତ୍ରଣ ହେଇପାରିବ।
1: ଆଚ୍ଛା, ପତ୍ରଖିଆ ପୋକ କଥା କହୁଥିଲେ,
0: ତା ବ୍ୟତୀତ ଆହୁରି କିଛି ଅଛି ଯୋଉଗୁଡାକ ପତ୍ରଖିଆ ପୋକରେ ମୁଁ କହିବି, ଯାହାକୁ କି କାଣ୍ଡବିନ୍ଧାରେ ପତ୍ର ସିଞ୍ଚାରେ ବ୍ୟବହାର କରିହେବ। ଯେମିତି ମାଟିଆ ଗୁଣ୍ଡି ପୋକ, ଧଳାପିଠିଆ ଗୁଣ୍ଡି ପୋକ କିମ୍ବା ପତ୍ରଖିଆ ପୋକଙ୍କ ପାଇଁ ଆପଣ ନିମ୍ବ ତେଲ ଯେମିତି ମୁଁ କହିଲି ସେହି ପ୍ରକାର ଚାଷୀ ଭାଇମାନେ ବ୍ୟବହାର କରିପାରିବେ। ଯେଉଁମାନଙ୍କ ପାଖରେ ନିମ୍ବ ତେଲ କରଞ୍ଜ ତେଲ ବ୍ୟବହାର କଲାବେଳେ ଟିକେ, ନିମ୍ବ ତେଲ ଯଦି 5 ml ବ୍ୟବହାର କରାହଉଛି 1 L ପ୍ରତି, କରଞ୍ଜ ତେଲ 8 ml ବ୍ୟବହାର କରାଯାଇପାରିବ। ଏବଂ ଦ୍ୱିତୀୟ କଥା ହେଲା ଯେ ନିମ୍ବ କରଞ୍ଜ ଯେତେବେଳେ ମାଟିଆ ଗୁଣ୍ଡି ପୋକ ଏବଂ ଧଳାପିଠିଆ ଗୁଣ୍ଡି ପୋକ ପାଇଁ ବ୍ୟବହାର କରାଯିବ, ପତ୍ର ସିଞ୍ଚା କରାଯିବ, ସେତେବେଳେ ସ୍ପ୍ରେୟାର ନଜର ସବୁବେଳେ ମୂଳ ଆଡ଼କୁ ଲକ୍ଷ୍ୟ ରଖିବା ଦରକାର, କାହିଁକିନା ସେ ପୋକ ଗୁଡ଼ିକ ମୂଳରେ ଥାଏ,
1: ଗଛ ମୂଳରେ ରହିବ।
0: ତା ବ୍ୟତୀତ ଆମେ ଦେଖୁଛୁ ଯେ ଆଉ କିଛି ଗଛପତ୍ର ବି ଅଛି, ୟାଦ୍ୱାରା ପତ୍ରମୋଡ଼ା ପୋକର ବି ଆପଣ କଣ୍ଟ୍ରୋଲ କରିପାରିବେ, ନିମ୍ବ ତେଲ କରଞ୍ଜ ତେଲ। ନିମ୍ବ ତେଲ କରଞ୍ଜ ତେଲ ଯଦି ନାହିଁ, ମଞ୍ଜି ଅଛି, ତାହେଲେ ପ୍ରତି ଲିଟରରେ 20 g ମଞ୍ଜି, ଆମେ ଗୋଟେ ହିସାବରେ କହୁଛୁ 20 g ମଞ୍ଜି, ତାକୁ ଗୁଣ୍ଡ କରିକିରି ସନ୍ଧ୍ୟା ସମୟରେ ପାଣିରେ ତରଳ ସାବୁନ ସହିତ ଭିଜେଇ ଦେବା ଦରକାର। ତାର ହିସାବ ହେଉଛି 1 L 20 g, ସେଇ ପାଣିକୁ ସକାଳେ ଛାଣିକିରି ଯଦି ତାକୁ ପତ୍ର ସିଞ୍ଚା କରାଯାଏ, ସିଏ ବି ତେଲର ଯୋଉ କାମ କରିବ ଇଏ ବି ସେଇ କାମ କରିପାରିବ। ତେଣୁ ତେଲ ବଦଳରେ ଯଦି ମଞ୍ଜି ଅଛି, ମଞ୍ଜିକୁ ମଧ୍ୟ ଚାଷୀ ଭାଇମାନେ ବ୍ୟବହାର କରିପାରିବେ। ତା ବ୍ୟତୀତ ଯଦି କୋଚିଳା ମଞ୍ଜି ଅଛି ବା କୋଚିଳା ଗଛର ପ୍ରତ୍ୟେକଟା ଅଂଶ ପୋକ ପାଇଁ ପୋକ ନିୟନ୍ତ୍ରଣରେ ବ୍ୟବହାର କରାଯାଇପାରିବ, କୋଚିଳା ପତ୍ରକୁ ଯଦି ସିଝେଇକିରି ତା ପାଣି ପତ୍ର ସିଞ୍ଚା କରାଯାଏ, ତାହେଲେ ଏଇ ଯୋଉ ପତ୍ରଖିଆ ପୋକ ଏମାନେ ଖାଇବେ ନାହିଁ, ତାର ସେ ଗୁଣ ରହିଛି। ସେହି ପ୍ରକାରେ କୋଚିଳା ମଞ୍ଜିକୁ ମଧ୍ୟ 1 L ପାଣି ପିଛା 10 g କୋଚିଳା ମଞ୍ଜି ତାକୁ ଭଲରେ ଫୁଟେଇକିରି ଯଦି ପତ୍ର ସିଞ୍ଚା କରାଯାଏ, ତାହେଲେ ପତ୍ରଖିଆ ପୋକ ପତ୍ର ଖାଇବ ନାହିଁ। ସେମିତି ଧଳାପିଠିଆ ଗୁଣ୍ଡି ପୋକ ଏବଂ ମାଟିଆ ଗୁଣ୍ଡି ପୋକ ପାଇଁ ପ୍ରଧାନ ହେଲା ନିମ୍ବ ତେଲ, କରଞ୍ଜ ତେଲ ମଧ୍ୟ କାମ କରିବ। ତାପରେ ଆଉ ଗୋଟେ ପ୍ରକାରର ଗଛ ଅଛି ଯାହାକୁ ଆମେ ପାଣି ମରିଚ ବୋଲି କହୁଛୁ, ଏଗୁଡ଼ା ସାଧାରଣତଃ ଗାଁ ଗହଳରେ ସଂସନ୍ତିଆ ଜାଗାରେ ଦେଖିବାକୁ, ରାସ୍ତା କଡ଼ରେ ଦେଖାଯାଏ, ତାକୁ ଗାଲପୁଡ଼ି କହନ୍ତି, ତାକୁ ପାଣି ମରିଚ କହନ୍ତି, ତାର ବିଭିନ୍ନ ନାଁ ଅଛି, ତାକୁ କଳାତାଡ଼ି କହନ୍ତି। ସାଧାରଣତଃ ଆମର ଜନଜାତି ଲୋକମାନେ ତାକୁ ବ୍ୟବହାର କରନ୍ତି ଧାନ ଚାଷରେ, ମାଛ ଧରିବାରେ। ସେ ପତ୍ରକୁ ଯଦି ବାଟିକିରି ସେମିତି 1 L

0: ପାଣି ପିଛା 15-20 ଗ୍ରାମ ପତ୍ର ବାଟିକିରି ସେଥିରେ ତରଳ ସାବୁନ ମିଶାଇ ଯଦି ସେହି ପାଣିକୁ ସକାଳେ ଛାଣିକିରି ପତ୍ର ସିଞ୍ଚା କରାଯାଏ ସେଥିରେ ମାଟିଆ ଗୁଣ୍ଡି ପକାଇ ଏବଂ ଧଳା ପିଠା ଗୁଣ୍ଡି ପକ ମରିଯିବେ। ସାଧାରଣତଃ ଆମେ ଭାବୁ ଯେ ଉଦ୍ଭିଦଜାତ କୀଟନାଶକରେ ତାକୁ ରିପେଲ ମାନେ ତାକୁ ଦୂରେଇ ଦେବାର କ୍ଷମତା ଅଛି, କିନ୍ତୁ ଏଇ ଗୋଟିଏ ଗଛ ପାଣି ମରିଚ ଯାହାର ମାରିଦେବାର କ୍ଷମତା ଅଛି, 24 ଘଣ୍ଟା ଭିତରେ ସେ ମାଟିଆ ଗୁଣ୍ଡି ପକାଇ ଏବଂ ଧଳା ପିଠା ଗୁଣ୍ଡି ପକାଇ ମାରିଦେବ। ଏଇ ଗଛରୁ ଯେଉଁ ପ୍ରସ୍ତୁତ ଦ୍ରବଣ ବା ଯୋଉ ତାକୁ ଛାଣିକିରି ସେ ପାଣି ଆପଣ କାଣ୍ଡବିନ୍ଧା ପ୍ରଜାପତି ପାଇଁ ବ୍ୟବହାର କରିପାରିବେ, ଆପଣ ପତ୍ରମଡ଼ା ପୋକ ପାଇଁ ବ୍ୟବହାର କରିପାରିବେ। ବହୁତ ଜିନିଷ ରହିଛି, ଯେମିତି ଆମ ହାତ ପାଖରେ ରହିଛି ନିମ୍ବ ରହିଛି, କରଞ୍ଜ ରହିଛି, କୋଚିଳା ରହିଛି, ପାଣିମରିଚ ମୁଁ କହିଲି, ତା ବ୍ୟତୀତ ଆପଣଙ୍କର ବେଗୁନିଆ ରହିଛି। ଗାଁ ଗହଳରେ ଯେଉଁମାନେ ସବୁ ବ୍ୟବହାର କରନ୍ତି ଏସବୁ ମାନେ ପରୀକ୍ଷିତ ଜିନିଷ, ଯେମିତିକି ଆମର ଅଛି ଅରଖ ଗଛ ଅଛି, ଅରଖ ଗଛର ପତ୍ରକୁ ଆପଣ ପତ୍ରଖିଆ ପୋକ କିମ୍ବା ଏଇ ଶୋଷକ ପୋକ ଯେମିତି ମାଟିଆ ଗୁଣ୍ଡି ପୋକ ଧଳା ପିଠିଆ ଗୁଣ୍ଡି ପୋକ ଏମାନଙ୍କ ପାଇଁ ବ୍ୟବହାର କରିପାରିବେ। ସେ ପତ୍ରକୁ ସେମିତି ସାଧାରଣତଃ 15-20 ଗ୍ରାମ ପତ୍ର ଯଦି ନେଉଛନ୍ତି ଅରଖ କନିଅର ଏଇ ପତ୍ରଗୁଡ଼ିକ ଆମର ରାସାୟନିକ କୀଟନାଶକଠୁ ଖୁବ୍ ଭଲ କାମ କରିବ ଏବଂ ଏଗୁଡ଼ାକ ହେଲା ନିରାପଦ, ଏସବୁକୁ ଆପଣମାନେ ପୋକ ନିୟନ୍ତ୍ରଣରେ ବ୍ୟବହାର କରିପାରିବେ।
1: ତେବେ ନିଶ୍ଚିତ ଭାବରେ ଯେଉଁଟାକି ଆପଣ କହିଲେ ଆମ ଗାଁ ଗହଳିରେ ଆମର ଯେଉଁ ଚାଷୀମାନେ ବିଶେଷ କରି ଯେଉଁ ବିଭିନ୍ନ ପ୍ରକାର ଫସଲ ଚାଷ କରୁଛନ୍ତି ଆପଣଙ୍କ କହିବା ଅନୁସାରେ କାଣ୍ଡବିନ୍ଧା ପୋକ, ପତ୍ରଖିଆ ପୋକ, ଆପଣଙ୍କର ଧଳା ପିଠିଆ ଗୁଣ୍ଡି ପୋକ, ମାଟିଆ ଗୁଣ୍ଡି ପୋକ ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଯେଉଁଟାକି ଆମ ପାଖରେ ସୁବିଧାରେ ରହିଛି, ଯେଉଁଟାକି ନିମ ଆମ ପାଖରେ ରହିଛି, କରଞ୍ଜ ରହିଛି, ତେଣୁ ଏଇ ଯେଉଁ ଜିନିଷଗୁଡ଼ିକ ଆମେ ନିରାପଦରେ ଆମେ ଯେଉଁ କୀଟନାଶକ ବ୍ୟବହାର କରୁଛେ ଯାହାଫଳରେ ତାର କୁପ୍ରଭାବ ମଧ୍ୟ ରହୁଛି, ତେଣୁ ଆମେ ଏଥିରୁ ଦୂରେଇକି ଆମେ ଯଦି ଏଇ ଉଦ୍ଭିଦଜାତ କୀଟନାଶକ ବ୍ୟବହାର କରିକି ଯଦି ଏଗୁଡ଼ିକ ବ୍ୟବହାର କରିବା ନିଶ୍ଚିତ ଭାବରେ ଆମ ପରିବେଶ ତ ଠିକ୍ ରହିବ ଏବଂ ଆମର ଯେଉଁ ଖର୍ଚ୍ଚାନ୍ତ ହେଉଛି ସେ ଖର୍ଚ୍ଚାନ୍ତରୁ ମଧ୍ୟ ଦୂରେଇ ରହିପାରିବା ଏବଂ ଲାଭ ମଧ୍ୟ ସେ ଅନୁସାରେ ଆସିବ। ତେବେ ଯା ହେଉ ଡକ୍ଟର ଜେନା, ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ଡାଳୁଅ ଧାନ ଫସଲରେ ସମନ୍ୱିତ ରୋଗ ପୋକ ପରିଚାଳନା, ଆଲୋଚନା କରୁଥିଲେ ଡକ୍ଟର ମାୟାବିନୀ ଜେନା, ତାଙ୍କ ସହ ଭାଗ ନେଇଥିଲେ ଦୁର୍ଗା ମାଝି। ଶ୍ରୋତାବନ୍ଧୁ, ଆଜିର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
5: ଓହୋ ମା, ତମର ପ୍ରତି କଥାରେ ଟେନସନ।
4: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
5: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
4: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
5: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆୟୁଷ।

ଆଇସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ, ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର, ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ହେବେ ଉପକୃତ, ସ୍ନାତକ ମେଡିକାଲ୍ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ଅନୁଷ୍ଠିତ ହେବ ନିଟ୍ ୟୁଜି 2026 ପୁନଃ ପରୀକ୍ଷା, ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦସ୍ଥିତ ଏନ୍ଡିଆର୍ଏଫ୍ 8ମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡୁଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 10ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ହରିହରନ ଏବଂ ସାଥୀମାନେ ଚଳଚ୍ଚିତ୍ର ହମ୍ ସାଥ ସାଥ ହିଁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଚଳଚ୍ଚିତ୍ର ହମ୍ ସାଥ ସାଥେ ଗୀତଟି ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ ଏବଂ ଅନୁରାଧା ପୋଡୱାଲ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଗୁଡ୍ ଇଭିନିଂ ଲିସନର୍ସ, ଦିସ୍ ଇଜ୍ ଆକାଶବାଣୀ କଟକ। ଇନ୍ ଦିସ୍ ଇଭିନିଂ ୱି ହାଭ୍ ଏ ଟକ୍ ଫର୍ ୟୁ ଏଣ୍ଟାଇଟଲ୍ ଫିଜିସିଆନ୍ ନେଚର। ଆୱର୍ ଟକର୍ ଇଜ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର।
5: Nature has been a favorite subject matter for poets across the world. Nature is constructed in varied ways by people with different cultures. In other words, nature has been perceived and defined culturally. While nature is treated as divine manifestation by many cultures, for many others it is the ultimate reality. Anthropocentric approaches

0: କାର୍ଯ୍ୟକ୍ରମ କରେଣ୍ଟ ଆଫେୟାର୍ସ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ହରମୁଜ ପ୍ରଣାଳୀ ଦେଇ ନିରାପଦ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍। ଆସନ୍ତା 30 ତାରିଖରୁ ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ହେବେ ଉପକୃତ। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ଅନୁଷ୍ଠିତ ହେବ ନିଟ୍ ୟୁଜି 2026 ପୁନଃ ପରୀକ୍ଷା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦସ୍ଥିତ ଏନ୍ଡିଆର୍ଏଫ୍ 8ମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ପ୍ରଦାନ କରିଛନ୍ତି। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଘର, ରଚନା ମୃଣାଳ ଚାଟାର୍ଜୀ, ପ୍ରଯୋଜନା ଡକ୍ଟର ଦୀପକ ସାମନ୍ତରାୟ।

0: ଗାଁରେ ଯୋଉ ଘର ଖଣ୍ଡିକ ଥିଲା ସେଇଟା ତ ଭଉଣୀ ମାନଙ୍କ ବାହାଘର ବେଳେ ବିକି ଦେଇଛ। ବାସ୍ ତାପରଠୁ ସରକାରୀ କ୍ୱାର୍ଟରରେ। ଆରେ ସରକାରୀ କ୍ୱାର୍ଟରରେ କଣ ସାରାଜୀବନ ରହିବା? ନିଜର ଘର ଖଣ୍ଡ କରିବେନି ନା? ଆଜି ଏକଥାର ଗୋଟେ ଫଇସଲା କରିବି ନା? ହଁ ଆଜି ସବୁ ଅଛି।
1: ଦିନରେ 24 ଘଣ୍ଟା ଶୁଣୁଛି। ଆରେ ଖବରକାଗଜଟା ମାତ୍ର ଘଣ୍ଟାକ ପାଇଁ। ଏବେ ବ୍ରାଜିଲରେ ଜଙ୍ଗଲ କମି ଯାଉଛି, ତା ଫଳରେ ପୃଥିବୀର ପାଣିପାଗରେ କି ପରିବର୍ତ୍ତନ ଦେଖା ଦେଇପାରେ ତାକୁ ନେଇ ଗୋଟେ ପ୍ରବନ୍ଧ ବାହାରିଛି।
0: ପୃଥିବୀର ପାଣିପାଗରେ କି ପରିବର୍ତ୍ତନ ହବ ମୁଁ କହିପାରିବିନି, ହେଲେ ତମେ ଯଦି ବର୍ତ୍ତମାନ ମୋ କଥା ନ ଶୁଣ ତେବେ ଆମ ଘରର ପାଣିପାଗରେ ବହୁତ ପରିବର୍ତ୍ତନ ହେଇଯିବ।
1: ହେମନ୍ତ ହଉ ତାହେଲେ ଥାଉ ସେ ଖବର କାଗଜ, ତମ କଥାଟା ଆଗେ କୁହ।
0: ନାଇଁ ମାନେ ମୁଁ କଣ କହୁଥିଲି କି ଗୋଟେ ଘର କର।
1: ଘର କିଏ ଘର କଣ ହବ?
0: କଣ ହବ ମାନେ ଘର କଣ ହୁଏ? ଆମେ ରହିବା
1: ବର୍ତ୍ତମାନ କଣ ଆମେ ଜଙ୍ଗଲରେ ରହୁଛୁ? ଏଇଟା କଣ ଘର ନୁହଁ? ଆରେ ସରକାର ଏତେ ସୁନ୍ଦର କ୍ୱାର୍ଟର ଦେଇଛନ୍ତି, ଦିଦିଟା ବେଡରୁମ୍, ଡ୍ରଇଂ ରୁମ୍, ପାଣି, ବିଜୁଳି ସବୁ ସୁବିଧା ଅଛି।
0: ହେଲେ ଏଇଟା ସରକାରଙ୍କ ଘର, ତମର ନୁହଁ।
1: ଆରେ ବକି ସରକାର ପରା କହୁଛନ୍ତି ସରକାରୀ ସମ୍ପତ୍ତି ଆପଣଙ୍କ ସମ୍ପତ୍ତି, ସେ ହିସାବରେ ଏଇଟା କଣ ଆମ ଘର ନୁହଁ?
0: ବୁଝିଲ, ରିଟାୟାର କଲା ପରେ ଆଉ ଏ ସମ୍ପତ୍ତି ରହିବନି ମ, ସେତେବେଳେ ସରକାର କହିବେ ଆମ ସମ୍ପତ୍ତି ଛାଡ଼। ତମେ ବି ଏଡ଼େ ବଡ଼ ଲୋକ ହେଇନ ଯେ ସରକାରୀ ଘରକୁ କବଜା କରି ରଖିପାରିବ, ସେଇଥିପାଇଁ କହୁଛି ନିଜର ଘର ଖଣ୍ଡ କର।
1: ଆରେ ବାବା ଦେଖ, ମୁଁ 60 ବର୍ଷରେ ରିଟାୟାର କରିବି, ସେ ସମୟ ଏବେ ବହୁତ ଦୂର, ଏବେ ମତେ ଜମାରୁ 50, ଆହୁରି 10 ବର୍ଷ ରହିଲାଣି, ଏବେଠୁ କାହିଁକି ଚିନ୍ତା କରୁଛ?
0: ଆଚ୍ଛା ଏ ଭବିଷ୍ୟତ ପାଇଁ ଏବେଠୁ ଚିନ୍ତା ନ କଲେ ନେଡ଼ିଗୁଡ଼ କୋହଳିକୁ ବହି ଯାଇଥିବ
1: ଭବିଷ୍ୟତ। ଆରେ 15-18 ବର୍ଷ ପରେ ଏ ଦୁନିଆର କଣ ଅବସ୍ଥା ହେଇଥିବ କିଏ କହିପାରିବ? ପୃଥିବୀ ରହିବ କି ନାହିଁ ଦେଖ, ଗ୍ଲୋବାଲ ୱାର୍ମିଂ କଥା ପଢୁଛ ତ? ହରା ପୃଷ୍ଠର ଉତ୍ତାପ ବଢି ଯାଉଛି, ଗୋଟେ ଇଂରେଜ ସିନେମା ହେଇଛି ଦି ଡେ ଆଫ୍ଟର ଟୁମରୋ, ସେଥିରେ ଗ୍ଲୋବାଲ ୱାର୍ମିଂ ଫଳରେ ପୃଥିବୀ କେମିତି ଧ୍ୱଂସ ହେଇଯିବ ସେ କଥା ଦର୍ଶା ଯାଇଛି। ଗୋଟେ ସିଡି ଆଣି ସେ ସିନେମାଟା ଦେଖ।
0: ସେଇଥିପାଇଁ କହୁଛି ସେ ଇଂରାଜୀ ସିନେମା ଗୁଡାକ ତମେ ବି ଦେଖନି, ତାକୁ ଦେଖି ଦେଖି ମୁଣ୍ଡଟା ତମର ବିଗିଡି ଯାଉଛି। ଗ୍ଲୋବାଲ ୱାର୍ମିଂ ର ଛେନା ଗୁଡବା
1: ଘର ତିଆରି କରି କଣ ହବ?
0: ଇଏ ତମ ଭଳିଆ ଚିନ୍ତା କଲେ କେହି ଆଉ ଘର ତିଆରି କରିବେନି।
1: ଯୋଉମାନେ ଘର ତିଆରି କରୁଛନ୍ତି ସେମାନେ ମୂର୍ଖ, ଖବରକାଗଜ ପଢ଼ନ୍ତିନି କି ଟିଭିରେ ନ୍ୟୁଜ ଦେଖନ୍ତିନି, ଖାଲି ଟିଭିଟା ଖୋଲି ଦେଇକି ଇଏ ଆଜେ ବାଜେ ନାଚ ଦେଖନ୍ତି। ପୃଥିବୀର ଭବିଷ୍ୟତ ବିଷୟରେ ସେମାନଙ୍କର କୌଣସି ଧାରଣା ନାହିଁ, ମୂର୍ଖ ମୂର୍ଖ ସେମାନେ ମୂର୍ଖ।
0: କଣ କହିଲ? ନାଇଁ କଣ କହିଲ, ସେମାନେ ମୂର୍ଖ?
1: ହଁ
0: ତମେ ବୁଝିବା।
1: ଆରେ ନିଜ ପ୍ରଶଂସା କଣ ନିଜ ମୁହଁରେ କହିବାଟା ଠିକ ହବ? ଶୁଣ, ଶାସ୍ତ୍ର କହୁଛି ମୂର୍ଖ ମାନେ ଘର ତିଆରି କରନ୍ତି, ବୁଦ୍ଧିମାନ ମାନେ ସେଥିରେ ରହନ୍ତି। ଭାରତରେ କେତେ ଶାସ୍ତ୍ର ଅଛି, ତମେ କଣ ସବୁ ଶାସ୍ତ୍ର ବିଷୟରେ ଜାଣିଛ ଯେ କହିଲେ ବୁଝିବ?
0: ମୁଁ କିଛି ଶୁଣିବିନି, ଗୋଟାଏ ଘର ତିଆରି କର, କିଛି ନହେଲେ ପୁଅର ଭବିଷ୍ୟତ କଥା ଟିକେ ଭାବ।
1: କଣ ଭାବିବି? ଦେଖ, ପୁଅ ଯଦି ଭଲ ହେଲା, ଭଲ ପାଠଶାଠ ପଢ଼ିଲା, ସେ ତାର ଭଲ ଚାକିରି ବାକିରି କରିବ, ଭଲ ଚାକିରି କଲେ ସେ କଣ ଏଠି ରହିବ? ଦିଲ୍ଲୀ କି ବମ୍ବେ କି ବାଙ୍ଗାଲୋରରେ ଯାଇ ରହିବ ନା? ଆଉ ଆରେ ଇଂଲଣ୍ଡ ଆମେରିକାକୁ ବି ଯାଇପାରେ। ଆମ ଦେଶର ସବୁ ଭଲ ପିଲାମାନେ ସେଇଠିକି ଚାଲି ଯାଉଛନ୍ତି ରଙ୍ଗବତୀ, କୋଉ ଭଲ ପିଲା ଆଉ ଓଡ଼ିଶାରେ ରହୁଛି କହିଲ? ତାପରେ ସିଏ ଯଦି ଇଂଲଣ୍ଡ ଆମେରିକାରେ ଯାଇ ରହିଲା, ଆମେ ତା ପାଖରେ ଯାଇ ରହିବା, ଏଠି ଘର କଣ ହବ?
0: ତମର ଏମିତି ଭାବିବା କଥା ମୁଁ ଜମା ଶୁଣିବିନି, ମୋର ଗୋଟେ ଘର ଦରକାର, ନିଜ ଘର ବାସ୍।
1: ନିହାତି ଦରକାର,
0: ନିହାତି ଦରକାର।
1: ହଉ ତାହେଲେ ରିଟାୟାର କଲା ବେଳକୁ ଫ୍ଲାଟ ଗୋଟେ କିଣିଦବ, ଏବେଠୁ କାହିଁ ବ୍ୟସ୍ତ ହଉଛ?
0: ଫ୍ଲାଟ?
1: ହଁ ଫ୍ଲାଟ, ଆଜିକାଲି ସବୁ ସହରରେ ତିଆରି ହଉଛି 5-10 ତାଲା ଆପାର୍ଟମେଣ୍ଟ, ସେଇଥିରୁ ଗୋଟେ ଫ୍ଲାଟ କିଣିଦବ।
0: ମୋର ଫ୍ଲାଟ ଫ୍ଲାଟ ଦରକାର ନାହିଁ, ମୋର ଘର ଦରକାର।
1: ଫ୍ଲାଟ କଣ ଘର ନୁହଁ ନା କଣ?
0: ସେଇଟା କି ଘର ମ, ନା ଜମି ନିଜର ନା ଛାତ ନିଜର, ପାରା ଭାଡ଼ି ଭଳିଆ ଖୋପ। ଆରେ କାନ୍ଥରେ କଣ୍ଟା ପିଟିଲେ ପାଖ ଘରବାଲା ଆସି ଝଗଡ଼ା କରିବ, ମୁଁ ସେଥିରେ ରହିବିନି। ହଁ ମୋର ଗୋଟାଏ ନିଜର ଘର ଦରକାର, ଯାହାର ମାଟି ବି ମୋର ଆଉ ଛାତ ବି ମୋର, ଆଗରେ ପଛରେ ଟିକେ ଜାଗା ଥିବ।

0: ଫୁଲ ବଗିଚା ହେବ, ପଛରେ ପରିବା ବାଗାନ, ସେଥିରେ ମୁଁ ନିଜ ହାତରେ ଟମାଟୋ ବାଇଗଣ ନେଉଥିବା ଶାଗ ଲଗାଇବି, ଛାତରେ ଆଚାର ବଡ଼ି ତାଙ୍କର ଶୁଖାଇବି, ଘରର ଗୋଟେ ନାଁ ଦିଆଯିବ, ଗେଟ୍ରେ ନିମ୍ପ୍ଲେଟ୍ ଲଗା ହେବ, ସେଥିରେ ତମର ଆଉ ମୋର ନାଁ ରହିବ, ମୋ ଭଗଣା ରଙ୍ଗବତୀ।
1: ବାସ, ଏଇଥିପାଇଁ ତମେ ଘର ତିଆରି କରିବାକୁ ଚାହୁଁଛ? ଏ ସାମ୍ନାରେ ଶାଗ ପଟାଳି ଆଉ ଛାତରେ ବଡି ପାମ୍ପଡ ଶୁଖେଇବ ବୋଲି
0: ତମେ କେବେ ବୁଝିବ ଯେ ଘର ଖାଲି ଗୋଟେ ଇଟା ସିମେଣ୍ଟ କଂକ୍ରିଟର ଷ୍ଟ୍ରକ୍ଚର ନୁହେଁ, ଘର ହେଲା ଚେର, ଘର ହେଲା ପରିଚୟ। ମୁଁ ନିଜର ପରିଚୟ ଚାହୁଁଛି, ଏ ତମାମ ପୃଥିବୀରେ ଏମିତି ଗୋଟେ ଜାଗା ଯାହାକୁ ମୁଁ କହିବି ଏଟା ମୋର, ଗୋଟେ ପୁଣି ମୋର।

0: ଆରେ ରାମ ବାବୁ ଘରେ ଅଛ?
1: କିଏ?
0: ମୁଁ
1: ଭାଇ। ବସ। ବହୁତ ଦିନ ପରେ ଆସିଲ।
0: ଆରେ ଭାଇ, କାମ ନ ପଡିଲେ ଆଉ କଣ କାହା ପାଖକୁ ଯିବା ପାଇଁ ଟାଇମ ଅଛି?
1: ସେଇଟା ବି ଠିକ। ମୋ ପାଖରେ ହଠାତ୍ କଣ କାମ ପଡିଲା?
0: କାମ ମାନେ ବହୁତ ବଡ କାମ ନା। ଆରେ ଭାଇ, ତମେ ତ ଜାଣିଛ ପତ୍ନୀଙ୍କ ଜି ଦାଗରେ ପତି ମାନେ କାଳେ କାଳେ ସବୁବେଳେ ଅସହାୟ। ଇବ୍ର କଥାରେ ପଡି ଆଦମ ଆପେଲଟି ଖାଇଥିଲା, ପୁଣି ସୀତାଙ୍କ କଥାରେ ପଡି ରାମଚନ୍ଦ୍ର ମାୟା ମୃଗ ଧରିବାକୁ ଧାଇଁଥିଲେ। ଅବଶ୍ୟ ସେଇଟା ସେ ନ କରିଥିଲେ ରାବଣ ସୀତାକୁ ଅପହରଣ କରିପାରିନଥାନ୍ତା କି ରାମାୟଣର କାହାଣୀ ଆଉ ଆଗକୁ ବଢି ନଥାନ୍ତା। ଇଏ ଭାଇ, ବିଦେଶୀ ମହାକାବ୍ୟ ଗୁଡାକ ଘାଣ୍ଟିଲେ ଏମିତି ଆହୁରି ବହୁତ ଉଦାହରଣ ମିଳିବ। ଆଦମ ଇବ୍ ରାମାୟଣ ମହାଭାରତ ଅମଳରୁ ଯାହା ଚାଲିଛି ଏବେ ବି ସେଥିରେ କିଛି ପରିବର୍ତ୍ତନ ହେଇନି। ଭାଇ, ପତ୍ନୀ ଆମର ରଙ୍ଗବତୀ ସେ କହିଛନ୍ତି ଗୋଟେ ଘର କରିବାକୁ ପଡିବ। କଣ ମୋ ଘରଟା କରିବ ବୋଲି କହିଥିଲେ କଣ ଘରଟା ହେଇଯିବ? ଆରେ ଭାଇ, ଘର ପାଇଁ ଜମି ଦରକାର, ଜମି ପାଇଁ ଟଙ୍କା ଦରକାର। ଟଙ୍କା କୋଉଠୁ ଆସିବ, ଜମି କୋଉଠୁ ମିଳିବ, ପଚିଶ ପ୍ରୋବ୍ଲେମ।
1: ନୋ ପ୍ରୋବ୍ଲେମ।
0: ଆରେ ଭାଇ, ସବୁଠୁ ବଡ ପ୍ରୋବ୍ଲେମ ହେଲା ଟଙ୍କା। ଲୋକେ କହୁଛନ୍ତି ଜମି କିଣି ଦିଟା ବେଡରୁମ ଛୋଟ ଘରଟିଏ ତିଆରି କରିବାକୁ ଅନ୍ତତଃ 5,00,000 ଟଙ୍କା ଦରକାର। ଭାଇ, ମୋ ପାଖରେ ସେତେ ଟଙ୍କା ନାହିଁ। ଏହି ପ୍ରୋଭିଡେଣ୍ଟ ଫଣ୍ଡରେ ଖୁବ୍ ବେଶୀରେ 3,00,000 ଟଙ୍କା ହବ।
1: ଟଙ୍କା ପାଇଁ ଚିନ୍ତା କଣ କରୁଛ? ବ୍ୟାଙ୍କ ମାନଙ୍କର ବସିଛନ୍ତି ଲୋନ ଦେବାକୁ।
0: ବ୍ୟାଙ୍କ ଲୋନ ଦେବେ? ଇଏ ଦୌଡି ଦୌଡି ଜୋତା ଘୋରି ହେଇଯିବ ଭାଇ, ମତେ ସେଗୁଡା କୁହନା। ଏଇଟା ଆଣ, ସେଇଟା ଆଣ, ସେ ନାନା ଫିରିକିଟି କରିବେ।
1: କୋଉ ଯୁଗରେ ଅଛ ବଦଲ? କୋଉ ଯବାନରେ ଅଛ
0: କି?
1: କୋଉ ଯବାନ ବଦଳିଆ ବୁଝିଲ? ଏବେ ବ୍ୟାଙ୍କ ମାନେ ଋଣ ଦେବା ପାଇଁ ହର ଘର କେତେ ଟଙ୍କା ଦରକାର କୋଉ ଘରେ ଆସିକି ଦେଇଯିବେ? ଆଜିକାଲି ଟଙ୍କା ମିଳିବାଟା ଆଦୌ ସମସ୍ୟା ନୁହେଁ, ମନ ମୁତାବକ ଜମି ଖଣ୍ଡେ ପାଇବା ତ ସମସ୍ୟା ଆଉ।
0: ଜମି ମିଳିବାର ସମସ୍ୟା କଣ ଭାଇ ତମେ କହୁଛ? ଆରେ ମୁଁ ଯେତେବେଳେ ଟ୍ରେନ କି ବସରେ ଯାଏ, ମୁଁ ପୁରା ଦେଖେ ଧୂ ପ୍ରାନ୍ତରେ
1: ଘର କରିବ। ଘର ତିଆରି ପାଇଁ ମନ ମୁତାବକ ଜାଗା ପାଇବାଟା କଷ୍ଟ। ଅବଶ୍ୟ ଜମିର ସନ୍ଧାନ ଦେବା ପାଇଁ ଲୋକ ଅଛନ୍ତି।
0: କିଏ
1: ଏସବୁ ଜମି ଦଲାଲ?
0: ଦଲାଲ
1: ଇଏ ଦଲାଲ ମାନଙ୍କ ପାଖରେ ତଥ୍ୟ ଥାଏ, ଇନଫର୍ମେସନ।
0: ଆଚ୍ଛା,
1: ଆଜିର ଯୁଗରେ ଇନଫର୍ମେସନ ତ ପାଇବ ନା? ଦଲାଲ ମାନେ ହେଲେ ତଥ୍ୟର ବେପାରୀ।
0: ଆରେ ଭାଇ, ଇଏ ଦଲାଲ କୋଉଠୁ ମିଳିବ? ରାମ ବାବୁ, ଇଏ କଣ ବୁଲଉଥବ ନା କଣ? କାହିଁ କଣ ମିଳିଗଲା?
1: କଣ ମିଳେ?
0: କିଏ ମିଳିଗଲା?
1: ଦଲାଲ ପରା।
0: କାହିଁ କାହିଁ
1: ଦେଖ, ସେ ଯୋଉ ବାଇକ ଥୋଇନି ଗୋଟେ
0: ଦେଖ ରାମବାବୁ, ଇଏ ଲୋକଟାକୁ କାଇଁ ମତେ ଧୂର୍ତ୍ତ ଭଳିଆ ଲାଗୁଛି। ଦେଖୁନୁ ତା ନାକଟା କେମିତି ଓଠ ଉପରକୁ ଓହଳି ପଡିଛି। ଏମିତି ଲୋକମାନେ ଧୂର୍ତ୍ତ ବୋଲି ଖାନା ବଚନ କହୁଛି ପରା।
1: ଜମିବାଡ଼ିର ଦଲାଲି ଯୋଉମାନେ କରନ୍ତି ସେମାନଙ୍କ ଚେହେରା ସେମିତି ଧୂର୍ତ୍ତ ଭଳିଆ ହେଇଥାଏ। ମିଠା ଦୋକାନର ଚେହେରା ଗୋଲଗାଲ ହେଇଥାଏ ନା? ତମ ଗୋଟେ ରୋଗା ପତଳା ମିଠା ଦୋକାନ କେବେ ଦେଖିଛ?
0: ନାଇଁ, ସେମିତି ତ।

0: ରୋଗା ପତଳା ଚେହେରାର ମିଠା ଦୋକାନୀ କାହିଁ ପ୍ରାୟ ଦେଖାଯାଆନ୍ତି
1: ବୁଝିଲେ ଆଜ୍ଞା, ମୋ ନାଁଟା ସିନା ଦୀନବନ୍ଧୁ, କିନ୍ତୁ ମୁଁ ଦିନର ବନ୍ଧୁ ନୁହେଁ ଆଜ୍ଞା, ଦିନର କେହି ବନ୍ଧୁ ବି ନଥାନ୍ତି। ମୁଁ ଆପଣଙ୍କ ଭଳି ଥିଲାବାଲା ଲୋକମାନଙ୍କର ବନ୍ଧୁ, ମାନେ ଥିଲାବାଲା ଲୋକଙ୍କର ଦାସ।
0: ଭାଇ ତମେ ଭୁଲ ବୁଝୁଛ, ମୁଁ ଥିଲାବାଲା ଲୋକ ନୁହେଁ।
1: ଠିକ କଥା କହୁଛନ୍ତି ଆଜ୍ଞା। ଆଜିକାଲିକା ବଜାରରେ ଯିଏ ଜମି କିଣି ଘର କରିବାକୁ ଯାଉଛନ୍ତି ସେ ନିଶ୍ଚୟ ଥିଲାବାଲା ଆଜ୍ଞା। ଚାଲନ୍ତୁ ଆଜ୍ଞା, ଚାଲନ୍ତୁ ମୁଁ ଆପଣଙ୍କୁ ଜମି ଦେଖେଇଦେବି, ଯେତେ ଦେଖିବେ ସେତେ ଦେଖେଇବି। ହେଲେ ମତେ କଥା କଣ କି ଆଜ୍ଞା, ସ୍କୁଟର କି ମୋଟରସାଇକେଲରେ ନେବେନି, ମୁଁ ଆଜ୍ଞା କାର୍ରେ ଯିବି। ଆଉ ପ୍ରତିଥର ମୋର ଫିସ୍ ହେଲା ଓନ୍ଲି 200। ହେଲେ ଆଜ୍ଞା, ଜମି ଡିଲ୍ଟା ଫାଇନାଲ ହେଇଗଲେ ଦାମ୍ର 1% ମୋର। ଘାବରନ୍ତୁନି, କଥା କଣ କି 50% ଆପଣ ଦେବେ, ଆଉ 50% ଜମି ମାଲିକ ଦେବେ।
0: ବାବୁ
2: କାମ କର, ତମେ ତମେ ଯାଅ।
0: ହଉ, ଇଏ କଣ କଣ କହିଲେ ଆପଣ? ଦିନ ଦଉ
1: ବାବୁ, ଦିନ ବନ୍ଧ।
0: ହଉ ତାହେଲେ ଚାଲନ୍ତୁ ଟିକେ ଦେଖିବା ଜମି
1: ଦେଖିବା। ଆସୁଛୁ, ଇଏ ଗାଡି ଷ୍ଟାର୍ଟ କର ବାବା, ମୋ ମୁହଁକୁ କଣ ଚାହିଁଛୁ?

0: ବୁଝିଲା ରାମ ବାବୁ ଭାଇ, ମାସେ କାଳ 20 ଜମି ଦେଖିଲା ପରେ କାଲି ଗୋଟାଏ ଜମି ଭାରି ପସନ୍ଦ ହେଇଛି। ହଁ, ଆଜି ରଙ୍ଗବତୀକୁ ବି ନେଇ ତାକୁ ଦେଖେଇଦେଲି, ତାରି ପସନ୍ଦ ହେଇଛି ଯେ। କିନ୍ତୁ ଇଏ ଭାଇ, ଦୀନବନ୍ଧୁ କହୁଥିଲା କଣ ଆଜି ଆଡଭାନ୍ସ ଦବାକୁ? ହଁ, କହୁଥିଲା ଜମି କଥା ଆଜି ଅଛି, କାଲି ରହିବ କି ନାହିଁ କିଛି ଗ୍ୟାରେଣ୍ଟି ନାହିଁ। ଆପଣ ବୁଝୁନାହାନ୍ତି କେତେ ଲୋକ ଆପଣଙ୍କ ଭଳି ଜମି ଖୋଜୁଛନ୍ତି, ପାଇଛନ୍ତି ଯେତେବେଳେ ତୁରନ୍ତ କିଣି ପକାନ୍ତୁ। କଣ କହୁଛୁ, ଆଜି ଆଡଭାନ୍ସ ଦେଇଦେବି? ଭାଇ ଏଥିରେ ତ ତାହେଲେ ବହୁତ ସମୟ ଲାଗିବ, ଆଉ ସେତେବେଳେ ଯାଇ ଯଦି ଜମିଟା ନ ରହିଲା
1: ବେଶୀ ସମୟ ଲାଗିବ। ବୁଝିଲି, ଏବେ ସରକାର ଜମିର ରେକର୍ଡ ପତ୍ର ନକ୍ସା ଏସବୁ କମ୍ପ୍ୟୁଟରାଇଜ କରୁଛନ୍ତି, ଏତେ ଗୁଡ଼ା ଟଙ୍କା ଦେବା ଟିକେ ନିଶ୍ଚିତ ହେଇକି ସ୍ୟୋର ହେଇକି କିଣିଦେଲେ ଭଲ ନା?
0: ନାଇଁ, ହଁ ଠିକ କଥା। ହଁ ଭାଇ, ହଁ ହଁ ହଁ, ଟିକେ ଜଲ୍ଦି।
1: ବୁଝିଲ ନବ?

0: ଦେଖିଲ ଏ ଦିନମୁଣ୍ଡ ଲୋକଟା ପାଜିଟା ଆଉ
1: କାହିଁ
0: ତମକୁ ଯୋଉ ଜମିଟା ପାଇଁ ଆଡଭାନ୍ସ ଲାଗୁଥିଲା ସେଟା ତିନି ଜଣଙ୍କୁ ଦେଖିଛ
1: କଣ କହୁଛ ମ ଇଏ ଭାଇ ମତେ ବଞ୍ଚେଇଦେଲ ଆଉ ଇଏ ଆଡଭାନ୍ସ ଦେଇଥିଲେ ତ ସବୁ ବୁଡି ଯାଇଥାନ୍ତା
0: ଭଗବାନ ବଡ ଲୋକ ହଉ ବଞ୍ଚେଇଦେଲେ ଜମି କିଣିବା ଆଗରୁ ଏବେଠୁ କହିଦେଉଛି ଭଲ ଭାବରେ ନବୁଝି ଜମା ଆଡଭାନ୍ସ ଦେବା ନା କରିବ
1: ଇଏ ତମେ ବାହିଆ ହେଲ ଆଉ ସେ ଭୁଲ ମୁଁ କରିବି।

0: ହଁ ଭାଇ, ଗୋଟେ ବଡ଼ କାମ ହେଲା।
1: ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ରାମ ବାବୁ, ଆପଣ ସାହାଯ୍ୟ ନ କରିଥିଲେ ୟାଙ୍କ ଦେଇ ଜମି କିଣିବା ହେଇପାରିନଥାନ୍ତା। ତମେ କଣ କଲ କି? ଅସଲ ପରିଶ୍ରମ ତ କରିଛନ୍ତି ରାମ ବାବୁ, ଜମିର ସବୁ ଭଲ ମନ୍ଦ କଥା ତ ରାମ ବାବୁ ବୁଝିଲେ, ତମେ କଣ କରିପକାଇଲ କହିଲ?
2: ଭଲ କଥା ମୋ ସାଙ୍ଗକୁ ବୁଝିଲେ ଠିକ ଅଛି।
0: ବୁଝିଲ ରାମ ବାବୁ, ଇଏ ସବୁ କଥା ଠିକ ଯେ, କିନ୍ତୁ ମତେ ଲାଗିଲା ଜମି କିଣିବା ଠୁ ଯୁଦ୍ଧ ଟିଏ ଜିତିବା ସହଜ କାର୍ଯ୍ୟ।
2: ଆଚ୍ଛା ନବଘନ,
0: ହଁ ଭାଇ,
2: ମୁଁ କହୁଥିଲି କି ଜମି ତ କିଣା ହେଲା,
0: ହଁ
2: ଘର ତିଆରି କରିବା।

0: ସାର୍ ନମସ୍କାର ସାର୍ ଗୋଟେ ଦରଖାସ୍ତ ଥିଲା ସାର୍ ମୋର ଆଉ ତିନି ଦିନ ଛୁଟି ଦରକାର କଣ କରିବି ସାର୍ ସ୍ତ୍ରୀ ପୁଣି ବେମାରରେ ପଡ଼ିଗଲେ ସାର୍
1: ମତେ ଖୋଲାଖୋଲି କହୁନାହାନ୍ତି ଆପଣ ଏତେ ଛୁଟି କଣ ପାଇଁ ନେଉଛନ୍ତି ଆପଣଙ୍କ ସ୍ତ୍ରୀ ସତରେ ବେମାର ପଡ଼ିଛନ୍ତି ନା ଆଉ କିଛି କାରଣ ଅଛି ଖାଲି କୁହନ୍ତୁ ମୁଁ ଆପଣଙ୍କ ଅଫିସର ହେଲେ କଣ ହେଲା ମୁଁ ଆପଣଙ୍କ ଜଣେ ଶୁଭ ଚିନ୍ତକ ଏକଥା କଣ ଆପଣ ଜାଣିପାରିବେ
0: ନାଇଁ ସାର୍ ସେଇଟା ତ ମୁଁ ଜାଣିଛି ସତ କହିବି ସାର୍ ମୋ ସ୍ତ୍ରୀ ବେମାର ପଡ଼ୁନାହାନ୍ତି
1: ମୁଁ ସେଇ ଅନୁମାନ କରିଥିଲି
0: ମାନେ କଥା କଣ କି ସାର୍ ଗୋଟେ ଘର କରିଛି ତ ସେଇଥିପାଇଁ ସାର୍ ଛୁଟି ନେବାକୁ ପଡୁଛି ସାର୍ ଘର ତିଆରି କରିବାଟା ଏତେ କଷ୍ଟ ମୁଁ କଣ ସାର୍ ଜାଣିଥିଲି ଇଟା କୋଉଠୁ ଆସିବ ବାଲି କୋଉଠୁ ଆସିବ କୋଉଠୁ ଶସ୍ତାରେ ସିମେଣ୍ଟ ମିଳିବ ଖୋଜି ଖୋଜି ସାର୍ ନୂଆ ହେଇଗଲିଣି ସାର୍ ଆଉ ଗୋଟେ କଥା ଇ ମାନେ ଇ ବାଲିର ବି ଗୋଟେ ଗୋଟେ ବିଭିନ୍ନ କ୍ୱାଲିଟି ଅଛି ମତେ ସାର୍ ମାଲୁମ ନଥିଲା କଣ କହିବ ଏ ଦୁନିଆରେ କେତେ କଥା ଶିଖିବାକୁ ଅଛି ସାର୍ ସବୁ ଆସିଗଲା ଏଇ ଦେଖିଲା ବେଳକୁ ମିସ୍ତ୍ରୀ ଗାଏବ ମିସ୍ତ୍ରୀ ଖୋଜିବାକୁ ଯାଅ ମୂଲ୍ୟ ଆଣ ଘର ତିଆରି ପାଇଁ ଏଠୁ ପରମିଶନ ଆଣ ସେଠୁ ପରମିଶନ ଆଣ ବୁଲି ବୁଲି ନହାତି ହେଇଗଲେଣି ସାର୍ ଆଜ୍ଞା ମୋ ଅବସ୍ଥା ଏମିତି ହେଲାଣି ଆପଣ କହୁଛନ୍ତି ଭଲ କଥା କଣ ଆଉ ଭଲ କଥା ସାର୍ ମୋ ଛୁଟି ଆଉ ନାହିଁ ସବୁ ସରିଗଲାଣି ସାର୍
1: ଆପଣଙ୍କୁ ମୁଁ ଗୋଟେ ଆଇଡିଆ ଦେଉଛି
0: ଆଇଡିଆ କି ଆଇଡିଆ ସାର୍
1: ଆପଣଙ୍କୁ ଆଉ ଘର ତିଆରି ପାଇଁ ଛୁଟି ନେବାକୁ ପଡ଼ିବନି
0: ସାର୍ ଆପଣ ଛୁଟି ନ ନେଲେ ସାର୍ ଘର ତିଆରି କାମ କେମିତି ଦେଖିବେ ଆପଣ
1: ଦେଖିବେ ନବଘନ ବାବୁ ସବୁଦିନ ଦେଖିବେ
0: ସାର୍ ଅଫିସ ନ ଆସିଲେ ଦରମା କେମିତି ପାଇବି ଚଳିବି କେମିତି ସାର୍
1: ସେଇ କଥା ପରା କହୁଛି ସେଇ ଆଇଡିଆଟା ଦେଉଛି ମୁଁ
0: ସାର୍ କଣ କଣ ଆଇଡିଆ କହୁନାହାନ୍ତି
1: ଆପଣ ସସ୍ପେଣ୍ଡ ହେଇଯାଆନ୍ତୁ
0: ସସ୍ପେଣ୍ଡ ହେଇଯାନ୍ତି ମାନେ ମରିଯିବି ସାର୍ ମରିଯିବି ସାର୍ ତାପରେ ସାର୍ ସସ୍ପେଣ୍ଡ ହେଲା ଭଳିଆ ମୁଁ ତ କିଛି କାମ କରୁନି ସାର୍
1: ବାବୁ ଏମିତି ଚମକିଲେ ହବ ପୁରା କଥାଟା ଶୁଣିବେ ତାପରେ ଯାଇକି ଯାହା ରିଆକ୍ସନ ଦେବେ ସାର୍ ମୁଁ ଆପଣଙ୍କ ବାବା ପାଇଁ କହୁଛି
0: ଶୁଣନ୍ତୁ
1: ସସ୍ପେଣ୍ଡ ହେଇଯାଆନ୍ତୁ ଘରେ ବସନ୍ତୁ ଅଧା ଦରମା ନିଅନ୍ତୁ ଘର କାମଟା ସରିଯାଉ ଫେର ଇନଷ୍ଟେଣ୍ଟ ହେଇଯିବେ ଆରେ ବାବୁ ଏମିତି ଅନେକ କରନ୍ତି ନା ଘର ତିଆରି କରିବାକୁ କହିଗଲା କରି ଏମିତି ବହୁତ ଲୋକ ସସ୍ପେଣ୍ଡ ହେଇଯାଏ
0: ସାର୍ ଭଲ ଆଇଡିଆ ଯେ ହେଲେ ସାର୍ ଥରେ ସସ୍ପେଣ୍ଡ ହେଲା ପରେ ପୁଣି ଯଦି ରିଇନଷ୍ଟେଣ୍ଟ ନ ହୁଏ
1: ଗୋଟେ ଉଦାହରଣ ଦେଲେ ମୋତେ ନବଘନ ବାବୁ ମୋତେ ଗୋଟିଏ ଉଦାହରଣ ଦିଅନ୍ତୁ ଏମିତି କିଏ ସେ ମହାତ୍ମା ଅଛି ସସ୍ପେଣ୍ଡ ହେଲା ପରେ ଆମ ରାଜ୍ୟରେ ରିଇନଷ୍ଟେଣ୍ଟ ନ ହେଇଛି କହିଲେ ମୋତେ
0: ନାଇଁ ସାର୍ ସେମିତି ଉଦାହରଣ ତ ନାହିଁ ହଉ ସାର୍ ତାହେଲେ ସସ୍ପେଣ୍ଡ କରିଦିଅନ୍ତୁ
1: ସସ୍ପେଣ୍ଡ କରିଦେବି ହେଇଯିବ
0: ମାନେ
1: ଆପଣ ବୁଝୁନାହାନ୍ତି ନବଘନ ବାବୁ ଆପଣଙ୍କ ଘର କାଇଁ କମ୍ପ୍ଲିଟ୍ ହେଲା ଭଳିଆ ମୋତେ ଲାଗୁନି

0: ଏତେ ବର୍ଷ ଆପଣ କାମ କରିଲେ ଅଫିସରେ କୋଉ କଥାକୁ କୋଉ ହିସାବରେ ବୁଝିବାକୁ ହବ ସେଟା ବୁଝିବେ ନା
1: ସାର୍
0: ବୁଝିପାରେ ଭଲ ସାଇଜ ଚିଙ୍ଗୁଡ଼ି କିଲେ ଆଉ ଆମର ପଲି ଆମ୍ବ ଗୋଟେ ଝୁଡ଼ି ଘରକୁ ପଠେଇଦେବ ବୋଲି ଶାଢୀ ଆସି ତ ସେଇ ଖାଇବାକୁ ଭଲ ପାଏ ବୁଲି ଆସି ଆମର ଏଇ ଯୋଗୁଁ ଆଉ ତମେ ତାକୁ ଟିକେ
1: ଆଜ୍ଞା ଆଜ୍ଞା
0: କଣ ଆଜ୍ଞା
1: ଏଇ ସାର୍ ଆମ୍ରପଲ୍ଲୀ ଆମ୍ବ ଚିଙ୍ଗୁଡ଼ି ଶାଳୀ ପହଞ୍ଚିଯିବ
0: ତାହେଲେ ତ ଆପଣ ସସ୍ପେଣ୍ଡ ହେଇଗଲେ ଆଉ
1: ସାର୍ ସାର୍।

0: ଭଲ ନୁହେଁ କି?
1: ନାଇଁ ଠିକ ଅଛି।
0: ତମ ମୁହଁଟା କାହିଁକି ଶୁଖିଲା ଦିଶୁଛି? କଳା ବି ପଡିଗଲାଣି ଏତେ ଦିନ ଭିତରେ। ସବୁଦିନ ସକାଳୁ ସଞ୍ଜ ଘର ପାଖରେ ଠିଆ ହେଇ ରହୁଛ ତମେ, ସବୁଦିନ ଘଣ୍ଟା ଘଣ୍ଟା ଏତେ ସମୟ ଧରି ସେଠି ଠିଆ ହେବା କଣ ଦରକାର କହିଲ?
1: ଦରକାର ନାହିଁ ଯେ, ହେଲେ କଥା କଣ କି ରଙ୍ଗବତୀ, ମୁଁ ଏତେ ଦିନ ଯାଏ ଜାଣିନଥିଲି ଘର ତିଆରି ଦେଖିବା ବି ଗୋଟାଏ ନିଶା। ମୋ ଆଖି ସାମ୍ନାରେ ତିଆରି ହେଉଛି ମୋ ଘର, ଇଟା ଉପରେ ଇଟା ଯୋଡ଼ି ତିଆରି ହେଉଛି, ଛାତ ପଡୁଛି, କବାଟ ଲାଗୁଛି, ଟିକେ ଟିକେ କରି ମୋ ଘର ଜନ୍ମ ନେଉଛି। ତମର ମନେ ଅଛି ଆମ ଚକା ଯେତେବେଳେ ତମ ଗର୍ଭରେ ପଡୁଥିଲା, ମତେ ଠିକ ସେମିତି ଲାଗୁଛି। ବୁଝିଲା ରଙ୍ଗବତୀ, ତମେ ଠିକ କହୁଥିଲ, ଘର ଇଟା କାଠ ସିମେଣ୍ଟର ନିଷ୍ପ୍ରାଣ ଷ୍ଟ୍ରକ୍ଚର ନୁହେଁ, ଘର ଜୀବନ୍ତ। ଆଉ ତମେ ବିଶ୍ୱାସ କରିବନି, ଏବେ ସକାଳୁ ଉଠି ଘର ପାଖକୁ ନଗଲେ ମତେ ମତେ ଭାରି ଖରାପ ଲାଗୁଛି, ମନଟା ଗୋଟେ କେମିତି ଭାରି ଛଟପଟ ଲାଗୁଛି।
0: ସେଇଟା ଠିକ କଥା ଯେ, ହେଲେ ନିଜ ଦେହଟାକୁ ତ ଜଗିବାକୁ ପଡିବ ନା, କଳା ପଡିଗଲାଣି ତମେ।
1: ଆରେ ଇଆଡ଼େ ପରେ ଆଉ ଗୋଟେ ସମସ୍ୟା ହେଇଛି।
0: କଣ
1: ସମସ୍ୟା ହେଲା? ଇଏ ଘର ପାଇଁ ଯେତିକି ଟଙ୍କା ଏଷ୍ଟିମେଟ୍ କରିଥିଲି, ଖର୍ଚ୍ଚ ଦେଖିଲା ବେଳକୁ ତା ଦି ଗୁଣା ପାଖାପାଖି ହେଲାଣି। ତାପରେ କାମ ଆହୁରି ବହୁତ ବାକି ଅଛି, ଇଲେକ୍ଟ୍ରି କାମ କିଛି ହେଇନି, ସେ ବାଥରୁମ୍ ଗୁଡାକ ବି ଠିକ ହେଇନି, ମାନେ ଆହୁରି ବହୁତ ଟଙ୍କା ଦରକାର। କୋଉଠୁ ଏତେ ଟଙ୍କା ଆଣିବି ମୁଁ ବୁଝିପାରୁନି।
0: ଆଉ କଣ କରିବ, ମୋ ଗହଣା ଗୁଡାକ ବନ୍ଧ ପକେଇଦେବି?
1: ଗହଣା ବନ୍ଧ ପକେଇଦେବି?
0: ଏମିତି ଚାହୁଁଛ କଣ, ଘର ତିଆରି ସରିଗଲେ ପୁଣି ଛାଡି ଆଣିବନି? କୋଉ ବିକି ଦଉଛ କି ତମେ?
1: ନାଇଁ ରଙ୍ଗବତୀ।
0: ହେଲେ କଣ କରାଯିବ, ଘରଟାକୁ ପୁଣି ଶେଷ କରିବାକୁ ପଡିବ ନା ନାଇଁ?
1: ହଁ, ଘର ତିଆରି ସାରିବାକୁ ତ ପଡିବ।
2: ଆଜ୍ଞା, ଘର ଅଛ?
1: କିଏ?
2: ଆଜ୍ଞା ଆମେ।
1: ଆମେ କିଏ?
2: ଟିକେ ବାହାରକୁ ଆସିଲେ ସିନା ଜାଣିବ ଆମେ କିଏ।
1: ନମସ୍କାର ନମସ୍କାର ନମସ୍କାର।
2: ଆମେ ସମସ୍ତେ ହେଲ ସାଇ ପୂଜା କମିଟିର ମେମ୍ବର, ଆଉ ଆମେ ହେଲ କମିଟିର ସେକ୍ରେଟାରୀ ହାରୁଲାଲ ମହାରିକା। ସମସ୍ତେ ମୋତେ ହାରୁ ବୋଲି ଡାକନ୍ତି।
1: ଭାଇମାନେ, ଏ ପୂଜା ତ ବହୁତ ଡେରି ଅଛି, ଆପଣ ମାନେ ଏତେବେଳୁ ଠୁ?
2: ଆଜ୍ଞା ଆମେ ବି ଜାଣିଛେ ପୂଜା ବହୁତ ଡେରି ଅଛି, ହେଲେ ଆପଣଙ୍କୁ ଗୋଟେ କଥା କହିବାକୁ ଆସିଛୁ ଆମେ।
1: କଥା ମତେ?
2: ହଁ
1: କଣ କହୁନ।
2: ଏଥର ଆପଣଙ୍କ ପୂଜା ଚାନ୍ଦାଟା ଡବଲ।
1: ଡବଲ କାହିଁକି?
2: ଆଜ୍ଞା ଘର ତିଆରି କଲେଣି ଆପଣ, ଏଠି ଆମ ସାହିରେ ଘର କରୁଛନ୍ତି। ହଁ, ନୋଟିଆଳି ନାଇଁ ଆଉ ଘର କେମିତି କରୁଛନ୍ତି?
1: ଭାଇ ଭାଇ ଭାଇ ମୋ କଥା ଟିକେ ଭାଇ ଶୁଣ ଶୁଣ ଶୁଣ ଶୁଣ, ଘର ତିଆରି କରିକି ମୁଁ ଚନ୍ଦା ହବା ଅବସ୍ଥାକୁ ଆସିଲିଣି।
2: ସେମିତି କହିଲେ ହବନି ସାର୍, ଘରବାଲା ମାନେ ଯଦି ଚାନ୍ଦା ନ ଦେବେ ତାହେଲେ ପୂଜା କେମିତି ହବ କହିଲେ?
1: ନାଇଁ
2: ସାର୍ ଶୁଣ, ମୁଁ ଗୋଟେ କଥା କହୁଛି,
1: ସେ କଥା ଠିକ ଯେ ମୁଁ,
2: ସେ କଥା ଠିକ ନୁହେଁ। ତମେ ଆମ ସାଙ୍ଗରେ ରହୁଛ, ଆମ ସାଙ୍ଗରେ ଭଲ ରିଲେସନ ରଖିବ ତାହେଲେ ସବୁ ଭଲ, ତାହେଲେ ଆମେ ବହୁତ ଖରାପ
1: ସାର୍। ହଉ ଦେଖିବା ଦେଖିବା କଣ କରିବା, ବ୍ୟବସ୍ଥା କରିବା ଆଉ କଣ ଗୋଟେ
2: ଆମ କଥାରେ ଟିକେ ପରେ ବୁଝିବ।
1: ହଁ ବୁଝିବ ନା ଭାଇ? ନମସ୍କାର ନମସ୍କାର ନମସ୍କାର।

0: ତମେ ନେଇକି ଅବସ୍ଥା
1: ଘର ତିଆରି କରୁଛି ପରା ଭାଇ, ଏ କଥାରେ କହନ୍ତିନି ତମର ଯଦି କାହା ସାଙ୍ଗରେ

0: ଅତୁତା ଥିବ ତାକୁ ହଇରାଣ କରିବାକୁ ଚାହୁଁଥିବ ତେବେ ତାକୁ ଘର ତିଆରିରେ ପୁରେଇ ଦବ ବାସ୍
1: ଜମା ଚିନ୍ତା କରୁ ନାହିଁ ନବନା ତମ ସମସ୍ୟା ସମାଧାନ ଗୋଟେ ବଢିଆ ଉପାୟ ମୁଁ ଧରିକି
0: ଆସିଛି କଣ କଣ
1: ଏବେଠୁ ତମ ଘରଟାକୁ ଭଡ଼ା ଲଗେଇବାର ବ୍ୟବସ୍ଥା କରିବାକୁ ପଡିବ
0: ଭଡ଼ା ଘର ତିଆରି ସରିନି ଭଡ଼ା ଲଗେଇବାର ବ୍ୟବସ୍ଥା କଣ କହୁଛ
1: କଣ କରାଯିବ ଆମ ଭୁବନେଶ୍ୱର ବିଲ୍ଡର୍ସ ନବ ଦେହରିଆ ଶୁଣୁଛନ୍ତି ଆମ ସହର ଗୋଟେ ଆବାସିକ ଯୁକ୍ତ ଦୁଇ କଲେଜ ଖୋଲିଛନ୍ତି ପ୍ଲସ୍ ଟୁ
0: ବିଲ୍ଡର କଲେଜ ଖୋଲିଛନ୍ତି
1: ଆଉ କିଏ ଖୋଲିବ ଆଉ ବିଲ୍ଡର ମାନେ ଆଜିକାଲି ବେଶୀ କଲେଜ ଖୋଲିଛନ୍ତି ପା ବଢିଆ ଇନକମ୍ ସରୁଛି ନବ ଦେହରିଆଙ୍କ କଲେଜ କିଛି ଛାତ୍ର ଆଡମିସନ୍ ବି ନେଲେଣି ସେମାନଙ୍କର ରହିବା ପାଇଁ ହଷ୍ଟେଲ କିଏ ନା ପିଲାମାନେ ରହିବେ କୋଉଠି ଘର ଦରକାର ସେ ତମ ଘରଟାକୁ ଭଡ଼ା ନେବା ପାଇଁ ଆଗ୍ରହୀ ଆଡଭାନ୍ସ ବାବଦରେ ଭଲ ଭଲ ଦେବାକୁ ରାଜି ହେଇଛନ୍ତି ବୁଝିଲେନି
0: ହଷ୍ଟେଲ ମୋ ଘରଟା ହଷ୍ଟେଲ ହବ ମୁଁ ଏତେ ସରାଗରେ ରୁମ୍ ଗୁଡାକ ରଙ୍ଗ କରିଛି ବାଥରୁମ୍ରେ ବଢିଆ ବଢିଆ ଫିଟିଙ୍ଗସ୍ ଲଗେଇଛି ଏସବୁ ଆଉ ରହିବ କହିଲା ନା
1: ନବମାନ ସତ କହିଲେ ରହିବ କି ନାହିଁ ସେ ଗ୍ୟାରେଣ୍ଟି ତ ଦେଇପାରିବିନି ଆଉ ଗୋଟେ କଥା
0: କଣ
1: ସେ ଆମର ତ ପାଞ୍ଚ ବର୍ଷ ପାଇଁ ଘରଟା ନେବାକୁ ଚାହୁଁଛନ୍ତି ତାଠୁ କମ୍ରେ ତ କଣ୍ଟାକ୍ଟ କରିବାକୁ ରାଜି ହେଉନାହାନ୍ତି ମୁଁ କଣ କରିବି କହୁନ
0: ପାଞ୍ଚ ବର୍ଷ ଆରେ ଭାଇ ପାଞ୍ଚ ବର୍ଷ ଧରି ମୋ ଘରଟା ହଷ୍ଟେଲ ହେଇ ରହିବ ପାଞ୍ଚ ବର୍ଷ ପରେ ମୋ ଘରର ଅବସ୍ଥା ଆଉ କଣ ଥିବ
1: କହିପାରିବିନି
2: ଅନ୍ଧାରରେ ଚୁପଚାପ ବସିଛ
0: ମୁଁ ଆମ ଘର କଥା ଭାବୁଛି ଦେଖିଲ ଘର ଭଡ଼ାର ଅଗ୍ରିମ ଟଙ୍କାରେ ଘର ତିଆରି ସରିଲା ଗୃହ ପ୍ରବେଶ ବି ହେଲା କିନ୍ତୁ ଗୃହ ପ୍ରବେଶ ପରଦିନ ହିଁ ପୁଣି ଆମେ ସରକାରୀ କ୍ୱାର୍ଟରକୁ ଫେରି ଆସିଲେ ହଁ ସେ କଥା ଠିକ ଯେ ହେଲେ ଆମ ଘରେ ଏବେ ସେ କଲେଜର 15-20ଟା ବିଛୁଆତି ରହୁଛନ୍ତି ସେମାନେ ଘରର ଯେ କି ଅବସ୍ଥା କରିବେ ଆଉ କେତେ ବର୍ଷ ଥରି ରହିବେ ତାର ବି କିଛି ଠିକ ଠିକଣା ନାହିଁ ଆମେ ଏତେ ଟଙ୍କା ଲୋନ୍ କରିଦେଇଛେ ଯେ ସୁଝିବା ପାଇଁ ଘରଟା ଭଡ଼ା ଲଗେଇବାକୁ ଆମେ ବାଧ୍ୟ ଘର କଲେ ହେଲେ ଆମ ନିଜ ଘରେ ଆମେ ରହିପାରିଲେନି ମୋତେ କୁହ ରଙ୍ଗବତୀ ଏତେ କଷ୍ଟ କରି ରକ୍ତକୁ ପାଣି ଛଡ଼ାଇ ଆମେ ଘର ତିଆରି କଲେ

ଶୁଣିଲେ ନାଟକ ଘର। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ନବଘନ, ସୁରେଶ ଚନ୍ଦ୍ର ବଳ, ରାମବାବୁ, ସତ୍ୟବ୍ରତ ତ୍ରିପାଠୀ, ଦୀନବନ୍ଧୁ, ବ୍ରଜରାଜ ସିଂ, ଅଫିସର ସୁଧାକର ଦାସ, ହାରୁଲାଲ, ନାରାୟଣ ମହାନ୍ତି ଓ ରଙ୍ଗବତୀ ତୃପ୍ତିରାଣୀ ସିହ୍ନା। ରଚନା ମୃଣାଳ ଚାଟାର୍ଜୀ, ପ୍ରଯୋଜନା ଡକ୍ଟର ଦୀପକ ସାମନ୍ତରାୟ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 6:40 ଶ୍ରୀମଦ୍ ଭାଗବତର 37ତମ ଭାଗ ବୈଦେହୀଶ ବିଳାସର 25ତମ ଭାଗ 8:45 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ତୃପ୍ତି ଦାସ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା। ଜୟ ମା ତ୍ରିଲୋକ ପାଳିନୀ ଜୟ ମା କମଳା କମଳେ ଅନୁଢା ଶ୍ରୀକରେ କମଳ ଧାରିଣୀ।

ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ନବକିଶୋର ମିଶ୍ର ପୁରାତନ ରଚନାରୁ। ଜଗନ୍ନାଥ କଲେଜା ଅନାଥରେ ଆଉ କେ ହରିବ ଦୁଃଖ।

ରୀତି ମହାନ୍ତି ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଅନ୍ନପୂର୍ଣ୍ଣାନନ୍ଦଙ୍କ ରଚନା। ପରସ ନ ଦେଲେ ନ ଦିଅ ପ୍ରଭୁ ହେ, ଅନୁଭବ ଟିକେ ଦିଅ, ସେ ପରମ ସୁଖ ଅପୂର୍ବ ପୁଲକ ହରିନେଉ ସବୁ।

ଏଥର ନାରାୟଣ ପ୍ରସାଦ ସିଂଙ୍କ ରଚନା ଗାଇଛନ୍ତି ରାଧା ଗୋବିନ୍ଦ ପଟ୍ଟନାୟକ। ତୁମରି ଆଦି ସେ ସୁଖ ଦୁଃଖ ଆସେ ଆସେ ରାତି ଆସେ ଦିନ, ତୁମରି ଆଦି ସେ କର୍ମସୂଚୀରେ ଆଜି ମୁଁ କ୍ଳାନ୍ତିହୀନ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ରାଗେଶ ରେ ପଟ୍ଟନାୟକ, ରାମକୃଷ୍ଣଙ୍କ ରଚନା। ଗଳାମାଳି ଦିନେ ଭାଙ୍ଗିଯିବ ମତ ଗଜ ଚାଲି।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ରଚନା, ଗାଇଛନ୍ତି ପ୍ରଦୀପ କୁମାର ଦାସ। ଅରୂପରେ ରୂପ ଅଜପାରେ ଜପ, ଅଲେଖାରେ ଲେଖ ତୁମେ, ଅନାମରେ ନାମ ଅଧାମରେ ଧାମ, ଅବନା ତୁମରି ନାମେ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଏକ ବୃହତ୍ତର ପରିବେଶକୁ ନେଇଗଲେ ଜୀବନ ପ୍ରତି ଦେଖାଦେଇଥିବା ବିତୃଷ୍ଣା ଦୂର ହୋଇପାରିବ। ଏ ସମ୍ପର୍କରେ ଏକ ସୁନ୍ଦର ଉଦାହରଣ ଅଛି। ଥରେ ଜଣେ ତତ୍ତ୍ୱଦର୍ଶୀ ବୟସ୍କ ବ୍ୟକ୍ତି ଗୋଟିଏ ସୁନ୍ଦର ହ୍ରଦ କୂଳରେ ଥିବା ବରଗଛ ମୂଳରେ ବସି ଅତି ଆନନ୍ଦରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ଏହି ସମୟରେ ନାନା ପ୍ରକାର ସମସ୍ୟାରେ ଜଡ଼ିତ ହୋଇ ପଡ଼ିଥିବା ଜଣେ ଯୁବକ ତାଙ୍କ ନିକଟକୁ ଆସି ତାହାର ଦୁଃଖର ଅବତାରଣା କଲା। ଯୁବକଟି ସହ କିଛି ସମୟ କଥାବାର୍ତ୍ତା ହେବା ପରେ ଭଦ୍ରବ୍ୟକ୍ତି ଜଣକ ଯୁବକ ଜଣକୁ କହିଲେ, ନିକଟରୁ ଆଞ୍ଜୁଳାଏ ଲୁଣ ସଂଗ୍ରହ କରି ଆଣ ଓ ତାକୁ ଏକ ଗ୍ଲାସ୍ ପାଣିରେ ପକାଇ ଘାଣ୍ଟି ଦିଅ। ଯୁବକ ଜଣକ ଆଦେଶ ଅନୁଯାୟୀ ଲୁଣ ଆଣି ଗୋଟିଏ ଗ୍ଲାସ୍ ପାଣିରେ ଘାଣ୍ଟି ଦେଲା। ତାପରେ ସେହି ଲୁଣ ମିଶା ପାଣିକୁ ପିଇବା ନିମିତ୍ତ ଯୁବକ ଜଣକୁ ଭଦ୍ରବ୍ୟକ୍ତି କହିଲେ। ଯୁବକଟି ସେ ପାଣିକୁ ପାଟିରେ ପୁରାଇବା ମାତ୍ରେ ଭ୍ରୁକୁଞ୍ଚନ ପୂର୍ବକ ଥୁ ଥୁ କରି ପାଣିକୁ ଫୋପାଡ଼ି ଦେଲା। ଭଦ୍ରବ୍ୟକ୍ତି ପଚାରିଲେ, କଣ ଅସୁବିଧା ହେଲା? ଯୁବକଟି କହିଲା, ଆଜ୍ଞା, ଏହା ଅତି ଖରାପ ଲାଗୁଛି। ପିଇବା ତ ଦୂରର କଥା, ଏହି ଲୁଣିଆ ପାଣିକୁ ପାଟିରେ ଦେବା ମଧ୍ୟ ଅସମ୍ଭବ। ଏଥର ଭଦ୍ରବ୍ୟକ୍ତି ଜଣଙ୍କ ଯୁବକଙ୍କୁ ଆଉ ଆଞ୍ଜୁଳାଏ ଲୁଣ ସଂଗ୍ରହ କରି ଆଣି ନିକଟସ୍ଥ ହ୍ରଦରେ ପକାଇବାକୁ କହିଲେ। ଯୁବକ ତାହା ହିଁ କଲେ। ତାପରେ ଭଦ୍ରବ୍ୟକ୍ତି ଜଣଙ୍କ ସେହି ହ୍ରଦରୁ ଏକ ଗ୍ଲାସ୍ ପାଣି ଆଣି ପିଇବା ନିମିତ୍ତ ଯୁବକଙ୍କୁ ନିର୍ଦ୍ଦେଶ ଦେଲେ। ଯୁବକ ଜଣକ ତାଙ୍କ କଥା ମାନି ହ୍ରଦରୁ ପାଣି ଆଣି ଆରାମରେ ପିଇଦେଲେ। ଏହା ଦେଖି ଭଦ୍ରବ୍ୟକ୍ତି ପଚାରିଲେ, କଣ ପାଣି ଲୁଣିଆ ଲାଗୁନାହିଁ? ଯୁବକ ଜଣକ ସହସ୍ୟ ବଦନରେ ନା ବୋଲି କହିଲେ। ତାପରେ ଭଦ୍ରବ୍ୟକ୍ତି ଜଣକ ଯୁବକ ଜଣକୁ ଡାକି ନେଇ ଗଛ ତଳେ ନିଜ ପାଖରେ ବସାଇଲେ ଓ ତାର ପିଠିକୁ ଆଉଁସି ଦେଇ କହିଲେ, ବାବୁରେ, ଜୀବନରେ ସମ୍ମୁଖୀନ ହୋଇଥିବା ସମସ୍ୟା ବା ଯନ୍ତ୍ରଣା ଗୁଡ଼ିକ ଠିକ୍ ତୁମେ ପାଣିରେ ମିଶାଇ ଏହି ଲୁଣ ପରି, ଏହାଠାରୁ ବେଶୀ ନୁହେଁ କି କମ୍ ନୁହେଁ। ତୁମେ ଦେଖ, ଯେତେବେଳେ ଲୁଣ ତକ ଗୋଟିଏ ଗ୍ଲାସ୍ ପାଣିରେ ମିଳାଇ ଯାଉଛି, ସେ ପାଣିକୁ ପାଟିରେ ଦେବା ଅସମ୍ଭବ ହୋଇ ପଡୁଛି। ମାତ୍ର ସେହି ଲୁଣ ହ୍ରଦ ମଧ୍ୟରେ ମିଳାଇଗଲେ ହ୍ରଦର ପାଣି ବିଲକୁଲ ଲୁଣିଆ ଲାଗୁନାହିଁ। ଠିକ୍ ସେହିପରି ତୁମେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ବର୍ତ୍ତମାନ ପାଇଁ ହୁଏତ କଠିନ ବୋଲି ମନେ ହୋଇପାରେ, ମାତ୍ର ତୁମର ସମୁଦାୟ ଜୀବନକାଳ ସହ ତୁଳନା କଲେ ଏଗୁଡ଼ିକ ଅତି ନଗଣ୍ୟ ମନେ ହେବ। ପୁନଶ୍ଚ ତୁମେ ତୁମ ସମ୍ମୁଖରେ ସମସ୍ୟାଗୁଡ଼ିକ ନ ରଖି ଏ ସୃଷ୍ଟିର ମାଲିକ ପରମ କାରୁଣିକ ଭଗବାନଙ୍କ ସମ୍ମୁଖରେ ରଖିଦିଅ, ସେ ହିଁ ସେଗୁଡ଼ିକର ସମାଧାନ କରିବେ। ମନେ ରଖ, ଜୀବନରେ କେବେ ହେଲେ ତୁମର ସମସ୍ୟାଗୁଡ଼ିକ କେତେ ବିରାଟ ସେ କଥା ଭଗବାନଙ୍କୁ କୁହ ନାହିଁ, ବରଂ ତୁମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ କୁହ ଯେ ମୋ ଭଗବାନ ସବୁଠାରୁ ମହାନ, ସେ ଯେତେବେଳେ ମୋ ପାଖେ ପାଖେ ଅଛନ୍ତି ତୁମେ ସବୁ ମୋର କିଛି କରିପାରିବ ନାହିଁ। ଭଦ୍ରବ୍ୟକ୍ତିଙ୍କ ଉପଦେଶ ସବୁ ଶୁଣିବା ପରେ ଯୁବକ ଜଣକ ଆଶ୍ୱସ୍ତ ହେଲେ, ତାଙ୍କର ସମସ୍ତ ଚିନ୍ତା ଅପସରିଗଲା ଓ ସେ ଅତ୍ୟନ୍ତ ଆନନ୍ଦରେ ବିଦାୟ ନେଲେ। ତେଣୁ ପ୍ରକୃତରେ ଜୀବନର ମଧୁରତା ବା ତିକ୍ତତା ଆମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ନୁହେଁ, ବରଂ ସେହି ସମସ୍ୟାଗୁଡ଼ିକୁ ଆମେ କେଉଁ ମନୋବୃତ୍ତିରେ ବିଚାର କରୁଛୁ ତା ଉପରେ ହିଁ ନିର୍ଭର କରିଥାଏ।

ମଣିଷର ଜୀବନକାଳ ସର୍ବଦା ଆରାମଦାୟକ ଭାବେ ଅତିବାହିତ ହେବ ବୋଲି ଆଶା କରିବା ଉଚିତ ନୁହେଁ। ଏହା ସୁଖ ଦୁଃଖ ବା ଉତ୍ଥାନ ପତନର ସମଷ୍ଟି। ଅନେକ ସମୟରେ ଖରାପ ପରିସ୍ଥିତିର ସମ୍ମୁଖୀନ ହେଲେ ମଣିଷ ହତାଶ ହୋଇପଡ଼ି ଜୀବନ ଉପରୁ ଆଶା ତୁଟାଇ ଦେଇଥାଏ। ମାତ୍ର ଦୁଃଖଦାୟକ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟ ଆବଶ୍ୟକ। ନିଜର ବିଚାରଣା ଶକ୍ତିର ପ୍ରୟୋଗ କରି ସମସ୍ୟାଟିକୁ

ଭାଙ୍ଗିଗଲା। ନିଜ ଗଳାରେ ସାପ ଦେଖି ଆସନରୁ ଉଠି ଗଳାରୁ ସାପକୁ କାଢ଼ି ପକାଇଲେ। ପୁଅଠାରୁ ସବୁ ଶୁଣି ମୁନି ପୁଅକୁ କହିଲେ, ରାଜାଙ୍କ ଅଳ୍ପ ଅପରାଧ ପାଇଁ ଏତେ ବଡ଼ ଦଣ୍ଡ ଦେଲୁ, ସେ ଧାର୍ମିକ ରାଜା, ତାଙ୍କୁ ଏପରି ଦଣ୍ଡ ଦେବା ଉଚିତ ନଥିଲା। ସେ ରାଜାଙ୍କ ଅନ୍ତେ ରାଜ୍ୟ ଅରାଜକ ହୋଇଯିବ, ତାଙ୍କର ଭୋକ ଶୋଷ ବେଳେ ତୋର ତାକୁ ଶାନ୍ତି କରାଇବା କଥା। ଏହାପରେ ମୁନି କୃଷ୍ଣଙ୍କୁ ମନେ ମନେ ଧ୍ୟାନ କଲେ, ପୁଅର ଦୋଷ ପାଇଁ କ୍ଷମା ମାଗିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 35ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ବର୍ତ୍ତମାନ ସମୟରେ ମାଟିର ଆର୍ଦ୍ରତାକୁ ବିନିଯୋଗ କରି ଖରାଟିଆ ଚାଷ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରା ଓ ଫଳ ଗଛକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଡାଳୁଆ ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ

ମାନଙ୍କୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକା ମିଡ୍ ନାମକ କୀଟନାଶକ 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରା ଟାନିଲିପ୍ରୋଲ 18.5% AC 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲ୍ୟୁସିନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4% ଅଗ ଝାଉଁଳା ବା ଶତକଡ଼ା 14% ପୋକଡ଼ା ଫଳ ଦେଖୁଛନ୍ତି ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
1: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ 6 ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇଗଲେ ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ ତା'ର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
0: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

ପ୍ରଭାତର ଏଇ ପାବନ ବେଳାରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ନମସ୍କାର, ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ। ସେ ଥାନ୍ତି ସବୁଥିରେ, ଶିଶୁର ଦରଟି ଭାଷାରେ, ହସଭରା ମୁହଁରେ, କଳ ଖରାର ନରମ ଛୁଆଁରେ, ଘାସ ପତ୍ରର କାକର ବିନ୍ଦୁରେ। ଆଉ ଏଇ ପହିଲି ସକାଳରେ ତାଙ୍କର ଏସବୁ ମନୋରମ ଆଭା ଅଧିକ ମାତ୍ରାରେ ପ୍ରକାଶିତ ହେଇଥାଏ। ସବୁ ଲାଗେ ଶାନ୍ତ ଆଉ ପବିତ୍ର, ଇଚ୍ଛା ହୁଏ ସେଇ ପରମ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ।

0: ତେବେ ଆଜି ପ୍ରଭାତରେ ପ୍ରଭାତୀ ଅନୁଭୂତି ଏବଂ ଆଧ୍ୟାତ୍ମିକତାର ଭାବ ନିବେଦନ କରନ୍ତି ଶ୍ରୀଜଗନ୍ନାଥ ଚେତନାର ପ୍ରଚାରିକା ଚଞ୍ଚଲ ସାହୁ।
1: ପ୍ରଭୁ କି ସୁନ୍ଦର ଦିଶ ବସିରତ୍ନ ସିଂହାସନ, ପାପୀମାନେ ତରିଗଲେ ଦେଖିଥବ ଦର୍ଶନ। ସତରେ ପ୍ରଭୁଙ୍କର ଯୋଉ ବାଳମୁକୁନ୍ଦ ବେଶ, ପ୍ରଭୁଙ୍କର ଯେଉଁ ଶିଙ୍ଖୁଳି ଭୋଗ ପ୍ରଭାତ ମୁହୂର୍ତ୍ତରେ ହିଁ ହୋଇଥାଏ। କହନ୍ତି ଯଦି ସକାଳେ ଉଠି ଆମେ ଭଲ ଭାବିବା, ଭଲ ଚିନ୍ତିବା, ତେଣୁ କର୍ମଫଳ ଆମର ଭଲ ହବ। ଭାସ୍କରଂ ଦକ୍ଷିଣ ନେତ୍ରଂ ବାମ ନେତ୍ର ବିଭୂପମଂ। ଭାସ୍କରଂ ହେଉଛନ୍ତି ସୂର୍ଯ୍ୟ, ଯିଏକି ସକାଳ ପ୍ରହରରୁ ଆସନ୍ତି ସୂର୍ଯ୍ୟ ନାରାୟଣ, ସେ ହେଉଛନ୍ତି ପ୍ରଭୁଙ୍କର ଡାହାଣ ନେତ୍ର। ତେଣୁ ସେ ସୂର୍ଯ୍ୟଙ୍କୁ ଆଖିରେ ରଖିଛନ୍ତି, ପ୍ରଭାତକୁ ଆଖିରେ ରଖିଛନ୍ତି। ଦିନର ଅୟ ଆରମ୍ଭ ହୁଏ ପ୍ରଭାତ ସମୟରୁ, ତେଣୁ ପ୍ରଭାତର ଯୋଉ ଦର୍ଶନ, ପ୍ରଭାତର ଯୋଉ ଅନୁଚିନ୍ତନ, ଯଦି ପ୍ରଭୁଙ୍କ ସହିତ ଆମେ ନିମଜିତ ନ ହବା, ତେଣୁ ପ୍ରଭାତର ଯୋଉ ସମୟକୁ ଯଦି ମଙ୍ଗଳମୟ ନ କରିବା, ତାଙ୍କର ମଙ୍ଗଳ ଆଳତି ନ କରିବା, ଦିନ କଣ ଜୀବନ ହିଁ ଭଲରେ କଟିବ ନାହିଁ। ପ୍ରଭାତେ କହନ୍ତି ଗୋଟିଏ ଅକ୍ଷର ଗୋଟିଏ ନାମକୁ ତମେ ମାନେ ଜପ ତପ, ଅର୍ଥାତ୍ କଣ ଜପ ସ୍ମର ଗୋବିନ୍ଦଂ ସ୍ମର ଗୋବିନ୍ଦଂ। ସେ ଗୋବିନ୍ଦ ହିଁ ତମର ପାର କରିବେ, ସେ ଗୋବିନ୍ଦ ହିଁ ତୁମର ସାକ୍ଷୀ ରହିବେ। ସେ ପ୍ରଭୁଙ୍କର ଦର୍ଶନ ପ୍ରଭାତ ମୁହୂର୍ତ୍ତରୁ କରନ୍ତୁ। ପ୍ରଭାତ ମୁହୂର୍ତ୍ତରୁ କଲେ ଅତିମ ମଙ୍ଗଳ ହୁଏ, କାରଣ ପ୍ରଭାତ ମୁହୂର୍ତ୍ତରେ ମନରେ ହିଂସା ନଥାଏ, କ୍ଲାମ ନଥାଏ, କ୍ରୋଧ ନଥାଏ, ଅର୍ଥାତ୍ ଭଲ ମନଟିଏ ଥାଏ। ଆଉ ଜଗନ୍ନାଥଙ୍କର ଯେତିକ ରହସ୍ୟ, ଜଗନ୍ନାଥଙ୍କର ଯେତେ ଭେଷ, ଜଗନ୍ନାଥଙ୍କର ଯେତେ ତିଥି, ଜଗନ୍ନାଥଙ୍କର ଯେତେ ଉତ୍ସବ, ଜଗନ୍ନାଥଙ୍କର ଯେତେ ପ୍ରକାର ସବୁକିଛି, ସେ ପ୍ରଭାତ ବନ୍ଦନାରୁ ଆରମ୍ଭ ହେଇଯାଏ ଏବଂ ପ୍ରଭାତ ବନ୍ଦନାରୁ ହିଁ ଶେଷ ହେଇଯାଏ। ତେଣୁ ପ୍ରଭାତ ମୁହୂର୍ତ୍ତରେ ପ୍ରଭୁଙ୍କୁ ଜପ କଲେ ବା ତପ କଲେ ତ ପ୍ରଭୁ ମିଳନ୍ତି।

ଇତିହାସ ପୃଷ୍ଠାରୁ ମେ 14 ତାରିଖରେ ଘଟିଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା। 1610 ମସିହା ଆଜି ତାରିଖରେ ଫ୍ରାନ୍ସରେ ଚତୁର୍ଥ ହେନରିଙ୍କୁ ହତ୍ୟା କରାଯାଇ ତ୍ରୟୋଦଶ ଲୁଇସ୍ଙ୍କୁ ସିଂହାସନରେ ବସାଯାଇଥିଲା। 1908 ଆଜି ଦିନରେ ପ୍ରଥମ କରି ଉଡ଼ାଜାହାଜରେ ଯାତ୍ରା କରିବା ଆରମ୍ଭ ହେଲା। ଆଜିର ଦିନରେ ଭାରତ ତାମିଲ ଟାଇଗର ନାମରେ ଖ୍ୟାତ ଶ୍ରୀଲଙ୍କାର ବିଦ୍ରୋହୀ ସଂଗଠନ ଏଲ୍ଟିଟିଇ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଶ୍ରୋତାବନ୍ଧୁ, ବନ୍ଦୀ ମାତରମ୍ ସଙ୍ଗୀତ କେବଳ ଏକ ଗୀତ ନୁହେଁ, ଏହା ଆମ ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ମନ୍ତ୍ର। 2025 ମସିହା ନଭେମ୍ବର 7 ତାରିଖ ଠାରୁ 2026 ମସିହା ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ବନ୍ଦୀ ମାତରମ୍ ସଙ୍ଗୀତର 150ତମ ବାର୍ଷିକ ଉତ୍ସବ ଦେଶବ୍ୟାପୀ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି। ବନ୍ଦେ ମାତରମ୍, ଯାହାର ଅର୍ଥ ହେଉଛି ମା ମୁଁ ତୁମକୁ ପ୍ରଣାମ କରୁଛି। ଦିନେ ଆମ ଦେଶରେ ବନ୍ଦୀ ମାତରମ୍ ସଙ୍ଗୀତ ହେଇଥିଲା ଏକ ଉଜ୍ଜଳମୟ, ଶକ୍ତିମୟ, ସ୍ୱାଧୀନ ଭାରତର ସୁଦୃଢ଼ ଚଷ୍ଟି। ଏହି କାଳଜୟୀ ଗୀତକୁ 1875 ମସିହା ନଭେମ୍ବର 7 ତାରିଖରେ ପ୍ରସିଦ୍ଧ ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚନା କରାଯାଇଥିଲା। 1882 ମସିହାରେ ତାଙ୍କ ଦ୍ୱାରା ପ୍ରକାଶିତ ଉପନ୍ୟାସ ଆନନ୍ଦ ମଠରେ ଏହି ଗୀତକୁ ସାମିଲ କରାଯାଇଥିଲା। 1896 ମସିହାରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ପ୍ରଥମ କରି ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ବନ୍ଦେ ମାତରମ୍ ଗାନ କରିଥିଲେ। 1905 ମସିହା ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ଗୀତ

ଦେଶଭକ୍ତିର ସ୍ଲୋଗାନ ପାଲଟି ଜନସାଧାରଣଙ୍କୁ ଦେଶପ୍ରେମ ପାଇଁ ପ୍ରେରିତ କରିବା ସହିତ ଏକତା ଭାବ ଜାଗରଣ କରିଥିଲା। 1950 ଜାନୁଆରୀ 24 ତାରିଖରେ ଏହି ଗୀତର ପ୍ରଥମ ଦୁଇ ପଦକୁ ରାଷ୍ଟ୍ରୀୟ ଗୀତ ରୂପେ ଗୃହୀତ ହୋଇଥିଲା। ତେବେ ଆସନ୍ତୁ ଆମେ ସମସ୍ତେ ଆମର ପ୍ରିୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍‌କୁ ଏହି ଅବସରରେ ଶ୍ରଦ୍ଧା ସମ୍ମାନ ଜ୍ଞାପନ କରିବା ସହ ଏକ ବର୍ଷ ବ୍ୟାପୀ ପାଳନ କରିବାର କାର୍ଯ୍ୟକ୍ରମରେ ସହଭାଗୀ ହେବା।

ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ ଏବଂ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ସୂଚନା ଆପଣମାନେ ଏହି କାର୍ଯ୍ୟକ୍ରମକୁ ପଠାଇ ପାରିବେ। ଏଥିସହିତ ଆପଣଙ୍କ ଗାଁର କଥା, ଯେମିତିକି ଗାଁର ଅବସ୍ଥିତି, ପାଳିତ ହେଉଥିବା ପର୍ବପର୍ବାଣୀ, ଗାଁ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବା ପୁରାଣ ପ୍ରସିଦ୍ଧ ସ୍ଥାନ, ଗାଁରେ ଥିବା ନୂତନ ପୁରାତନ ଅନୁଷ୍ଠାନ ଓ ଶିକ୍ଷା ସଂସ୍କୃତି ସମ୍ବନ୍ଧରେ ସବିଶେଷ ତଥ୍ୟ ଲେଖି ଆମକୁ ପଠାନ୍ତୁ। ଆମ ଠିକଣା ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।

0: ତାହେଲେ ଆଜି କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବୈଜୟନ୍ତୀ ମାଳା ହରିଚନ୍ଦନ। ଆକାଶବାଣୀ କଟକ। କଥିକାରେ ଶୁଣନ୍ତୁ ଏକ ସଂକ୍ଷିପ୍ତ ଆଲୋଚନା, ଆମ ଗ୍ରାମ୍ୟ ଗୀତିର ସାରସ୍ୱତ ସମ୍ଭାର। ଆଲୋଚନା କରିଛନ୍ତି ନନ୍ଦକିଶୋର ସିଂ।
2: କେବଳ ଆମ ସାହିତ୍ୟ କାହିଁକି, ସମ୍ଭବତଃ ବିଶ୍ୱ ସାହିତ୍ୟର ଆଦ୍ୟ ରୂପ ହେଉଛି ପଦ୍ୟ। ଆଦିମ ମାନବ ଯେତେବେଳେ ବଣ ପାହାଡ଼ରେ ଘୁରି ବୁଲୁଥିଲା, ପତ୍ରର ମର୍ମର, ଝରଣାର କୁଳୁକୁଳୁ ତାନ, ପକ୍ଷୀର କୁହୁକୁ କୁଜନ, ଭ୍ରମରର ଗୁଣୁଗୁଣୁ ଗୁଞ୍ଜନ, ବର୍ଷାର ଟପ୍ ଟପ୍ ପତନ ଶୁଣି ଶୁଣି ଛନ୍ଦ ତାଳ ଲୟ ସହ ଅଜାଣତରେ ପରିଚିତ ହୋଇ ସେହିସବୁ ଶବ୍ଦର ଅନୁସରଣ ଓ ଅନୁକରଣରେ ଯେତେବେଳେ ମନକୁ ମନ ଗୁଣୁଗୁଣେଇ ଉଠିଥିବ, ତାହା ହିଁ ଥିବ ପଦ୍ୟର ଆଦ୍ୟ ରୂପ। ସୃଷ୍ଟିର ଅୟମାରମ୍ଭରୁ ଆଜି ପର୍ଯ୍ୟନ୍ତ ସାହିତ୍ୟର, ବିଶେଷତଃ ପଦ୍ୟ ସାହିତ୍ୟର ଯେଉଁ ବିକାଶ ଘଟିଛି, ତାହାକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା। ତାହା ହେଉଛି ବିଦଗ୍ଧ ସାହିତ୍ୟ ଓ ଲୋକ ସାହିତ୍ୟ। କହିବାକୁ ଗଲେ ଲୋକ ସାହିତ୍ୟର ବିକଶିତ ଓ ବିବର୍ତ୍ତିତ ରୂପ ହିଁ ବିଦଗ୍ଧ ସାହିତ୍ୟ। ତେବେ ଉଭୟ ସାହିତ୍ୟର ଧାରା ଅଲଗା ଅଲଗା। ଲୋକ ସାହିତ୍ୟ ମୁଖ୍ୟତଃ ମନୋରଞ୍ଜନ ଧର୍ମୀ, ଏହା ମାଧ୍ୟମରେ ସମାଜ କିଛି ଶିକ୍ଷା ଗ୍ରହଣ କଲା ତ ଭଲ କଥା। ଲୋକ ସାହିତ୍ୟ ଗତି ଓ ପ୍ରକୃତି ମାନସିକ ବିକାଶର ପଥସେନା ଉନ୍ମୁକ୍ତ କରିଥାଏ, ମାତ୍ର ବୌଦ୍ଧିକ କସରତ, ଶବ୍ଦାନୁଶୀଳନ, ବ୍ୟାକରଣଗତ ଜଟିଳ ସୂତ୍ର ପ୍ରୟୋଗ ପାଇଁ ଏଥିରେ ଅବକାଶ ନଥାଏ। ମୋଟ ଉପରେ କହିବାକୁ ଗଲେ ବୌଦ୍ଧିକ ସାହିତ୍ୟ ଚିନ୍ତା ପ୍ରସ୍ତୁତ ଆଉ ଲୋକ ସାହିତ୍ୟ ସ୍ୱତଃସ୍ଫୁତ। ଲୋକଗୀତିକୁ ଆମେ କେତେବେଳେ ହଳିଆ ଗୀତ ରୂପେ ନାମକରଣ କରିଛେ ତ କେତେବେଳେ କାନ୍ଦଣା, କେତେବେଳେ ନାନା ବା ଗୀତର ସଂଜ୍ଞା ପ୍ରଦାନ କରିଛେ। ଏହି ଲୋକଗୀତି ବା ଗ୍ରାମ୍ୟ ଗୀତିର ସୃଷ୍ଟି ପଛରେ ସାହିତ୍ୟିକ ଉଦ୍ଦେଶ୍ୟ ଅପେକ୍ଷା ବ୍ୟବହାରିକ ଆବଶ୍ୟକତା ଅଧିକ। ଶିଶୁ କାନ୍ଦିଲେ ମା ବୋଧ ଦେବା ପାଇଁ, ଅଝଟ ଶିଶୁକୁ ଶୁଆଇବା ପାଇଁ, ଝିପିଝିପି ବର୍ଷାରେ ଭିଜିଭିଜି କିଶୋର କିଶୋରୀ ଖେଳିବାର ଆନନ୍ଦ ପାଇଁ, ହଳିଆ ବିଲରେ ହଳ କରୁଥିବା ବେଳେ ଝାଳ ଗମ୍ ଗମ୍ ବହିବା

0: ସଂଖ୍ୟକୁ ସୁଳୁସୁଳୁ ବାହାର ପରସ ପାଇଁ ଯେଉଁ ସ୍ୱତଃସ୍ଫୁତ ରାଗରାଗିଣୀ ଛାଡ଼ିଥାନ୍ତି ତାହା ହିଁ ଗ୍ରାମ୍ୟଗୀତିର ଅସଲ ସ୍ୱରୂପ। ତେବେ ଏହି ଗ୍ରାମ୍ୟଗୀତି ହିଁ ଆମ ସାଂସ୍କୃତିକ ଜାଗରଣରେ ଭଲ ଭାବେ ସହାୟକ ହୋଇପାରିଛି। ମନୋରଞ୍ଜନ ସାଙ୍ଗକୁ ନୀତିଶିକ୍ଷା କରିବା, ସାମାଜିକ ସଦ୍ଭାବ ପ୍ରତିଷ୍ଠା କରିବା, ଗଣଚେତନା ଆଦି ବହୁବିଧ ପ୍ରକ୍ରିୟାରେ ଏହା ସହଯୋଗୀ ହୋଇପାରିଛି। ବିଦଗ୍ଧ ସାହିତ୍ୟର ଯେତେ ବିକାଶ ହେଲେ ବି ଆ ଜନମାମୁ ସରଗ ଶଶି ମୋ କାନୁ ହାତରେ ପଡ଼ରେ ଖସି ଧୋରେ ବାୟା ଧୋ ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେହି କିଆରୀରେ ସ୍ୱର ମାଧୁର୍ଯ୍ୟ ରହିଛି ଏବଂ ରହିଥିବ ମଧ୍ୟ। ଆଜି ସେହି ଲୋକ ସାହିତ୍ୟର ବିଭିନ୍ନ ବିଭାଗ ଯଥା ଢଗଢମାଳି, କାନ୍ଦଣା, କେନ୍ଦ୍ରା ଗୀତ, ପଦ୍ମତୋଳା, ଦୋଳି ଗୀତ, ଭିକାରୀ ଗୀତ, ଚକୁଳିଆ ପଣ୍ଡା, କଥନୀ ପ୍ରାଚୀନ ରୂପ ଗୁଣ ସମ୍ବନ୍ଧରେ ବହୁ ଆଲୋଚନା ବିଭିନ୍ନ ପ୍ରାବନ୍ଧିକ କରିସାରିଛନ୍ତି। ପ୍ରାଚୀନ କାଳରେ ପଲ୍ଲିଗୀତି ମୁଖ୍ୟତଃ କେଳାକେଳୁଣୀ ଫାର୍ସ, ଚିତାକୁଟା, ଗହଣାଠାର, ପଦ୍ମତୋଳା, ଘୋଡ଼ାନାଚ, ଗୋବିନ୍ଦ ମୂଷା ଖେଳ ଆଦି ମାଧ୍ୟମରେ ମୌଖିକ ଭାବେ ପ୍ରଚଳିତ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମୁଦ୍ରଣ ଶିଳ୍ପର ବିକାଶ ଯୋଗୁଁ ଏହାର ଲିଖିତ ରୂପ ଦେଖିବାକୁ ମିଳିଲା। ଆମ ଓଡ଼ିଆ ସାହିତ୍ୟରେ ପଲ୍ଲିଗୀତ ରଚନାର ଭିତ୍ତି ପ୍ରଦାନ କରିଛନ୍ତି ନନ୍ଦକିଶୋର ବଳ। ପୁନଶ୍ଚ ଏହିସବୁ ଲୋକବାଣୀ ଲୋକକଥାର ସଂଗ୍ରାହକ ଭାବେ ଆମେ ଡକ୍ଟର କୁଞ୍ଜବିହାରୀ ଦାସ ଓ ଚକ୍ରଧର ମହାପାତ୍ରଙ୍କୁ ମନେ ପକାଇଥାଉ। ତେବେ ସଭ୍ୟତାର କ୍ରମବିକାଶ, ମୁଦ୍ରଣ ଯନ୍ତ୍ରର ଉନ୍ନତି, ଆକାଶବାଣୀ, ଦୂରଦର୍ଶନ ଆଦି ପ୍ରତିଷ୍ଠା ଯୋଗୁଁ ପଲ୍ଲିଗୀତି ବା ଗ୍ରାମ୍ୟଗୀତିରେ ମଧ୍ୟ ବିବର୍ତ୍ତିତ ରୂପ ଦେଖିବାକୁ ମିଳୁଛି। ପ୍ରାଚୀନ ଲୋକଗୀତିଗୁଡ଼ିକରେ ବକ୍ତାର ଭାବୋଚ୍ଛ୍ୱାସର ପରିପ୍ରକାଶ ଘଟିଥାଏ। ଅନୁରୂପ ଭାବେ ଆଧୁନିକ ଯୁଗର ଲୋକଗୀତିଗୁଡ଼ିକରେ ସମାଜର ଚାଲିଚଳଣୀ ପରିବର୍ତ୍ତିତ ସାମାଜିକ ଢାଞ୍ଚାର ସୂଚନା ଦେଇଥାଏ। ପୂର୍ବକାଳରେ କାନ୍ଦଣା ମାଧ୍ୟମରେ ଝିଅ ଶାଶୁଘରକୁ ଯିବାବେଳେ ନିଜ ମନର ଗୋପନ କଥା କହୁଥିଲା, ଆଜି ଏହା କେବଳ ଯାତ୍ରା ବା ଚଳଚ୍ଚିତ୍ର ଦୃଶ୍ୟରେ ସୀମିତ। ରଜଦୋଳି ଗୀତ ବା କୁଆଁରପୁନେଇ ଗୀତ ଆଜି ପ୍ରାୟ ଆଉ ଶୁଣିବାକୁ ମିଳୁନି, ଯଦି ବା ମିଳୁଛି ତା ରେଡିଓରେ ବା ଚଳଚ୍ଚିତ୍ରରେ। ଏଣୁ ଯୁଗ ରୁଚି ବଦଳୁଛି, ଯୁଗ ରୁଚିକୁ ଚାହିଁ ଏ ଯୁଗର ଗୀତକବିମାନେ ମଧୁର ଗ୍ରାମ୍ୟଗୀତି ରଚନା କରୁଛନ୍ତି। ସାହାଡ଼ା ସୁନ୍ଦରୀ ଲୋକକଥା ଆଜି ରୂପ ପାଇଛି ଭିନ୍ନ ରୂପରେ। ଏଇ ଯେମିତି ଲୋ ସାହାଡ଼ା ତୋଲାଗି ମୁଁ ଯୋଗୀ ବେଶ ହେଲି, ନିଆଁରେ ପଶିଲି ସାତ ଦରିଆ ଡେଇଁଲି, ତୋଲାଗି ୱାସ ତୋଳି ବିଶ୍ୱକର୍ମା ଡାକି, ସୁବର୍ଣ୍ଣ କାନ୍ଥେ ଖଞ୍ଜିଲି ହୀରା ନୀଳା ମତି, ତୋ ଆସିବା ବାଟେ ତରା ଦିହୁଡ଼ି ଜାଳିଲି ଲୋ ସାହାଡ଼ା। ଠିକ୍ ସେହିପରି ପ୍ରାଚୀନ ଢଗଢମାଳିକୁ ନେଇ କିଛି ଗୀତ ମଧ୍ୟ ରଚିତ। କଂସାରୀ ଘର ପାରା ତାକୁ କୁଲା ଢାଉଁ ଢାଉଁ ଢରା ଏକ ବହୁଚର୍ଚ୍ଚିତ ଲୋକବାଣୀ। ଏହାକୁ ଆଧାର କରି ଏ ଯୁଗର ଗୀତିକବି ବିନୋଦିନ ଦେବୀ କହନ୍ତି, ସେ ତ କଂସାରୀ ଘର ପାରା ତାକୁ କୁଲା ଢାଉଁ ଢାଉଁ ଡରା, ରାଧା ରାଧା ବୋଲି ଡାକେ ବଇଁଛି, ରାଧା କାନ୍ଦୁଥିଲା କଣରେ ବସି, ଏକା ମାଘ କେତ ଶୀତ ସରେ ନାହିଁ କାଳଯାକ ଅଛି ପରା। ଠିକ୍ ସେହିପରି ଅଇଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠା, ନଈରେ ବାଳିଆ ଚହଟିଲା, ଅକଲ ମକଲ ଟକଲ ଟିଆଁ, ମେଘ ଉଠେଇଛି କଳାହାଣ୍ଡିଆ, ଚଇତେ ଫୁଟଇ ମଲି, ଖସିଗଲା ଗୋଡ଼ ତଳକୁ ତଳକୁ, ମହାନଦୀ ପାଣି କଳା ଘୁମରା ଆଦି ଲୋକବାଣୀକୁ ନେଇ ଏ ଯୁଗର ଗୀତିକବି ନୂଆ ଢଙ୍ଗରେ ନୂଆ ତଥ୍ୟ ପ୍ରଦାନକାରୀ ଗୀତିମାନ ରଚନା କରିଚାଲିଛନ୍ତି। ଭବରୁଚିଙ୍କ ମତରେ ସବୁ ରସଠାରୁ କରୁଣରସ ଶ୍ରେଷ୍ଠ। ସାଧାରଣତଃ ଯାତ୍ରା ବା ଚଳଚ୍ଚିତ୍ରରେ ହାସ୍ୟରସ ଓ କରୁଣରସକୁ ପ୍ରାଧାନ୍ୟ ଦିଆଯାଇଥାଏ। ଆମ ଗ୍ରାମ୍ୟଗୀତିଗୁଡ଼ିକରେ ମଧ୍ୟ ହାସ୍ୟ ଓ କରୁଣରସର ଭରପୁର ଉପାଦାନ ରହିଛି। ପ୍ରାଚୀନ କାନ୍ଦଣା, ଚୌତିଶା ଆଦିରେ ସେପରି କରୁଣରସ ହୋଇଛି। ଯଦୁମଣି ଗୋପାଳ ଫାଣ୍ଡଠାରୁ ଆରମ୍ଭ କରି ଫକୀରମୋହନଙ୍କ ଲାଳିକା ଯାଏ ହାସ୍ୟରସର ଖୋରାକ ଭରପୁର। ଏ ଯୁଗର ଗୀତିକବିମାନେ ମଧ୍ୟ ଏ ଦିଗରେ ପଛରେ ପଡ଼ିନାହାନ୍ତି। ଗ୍ରାମ୍ୟ କାବ୍ୟଚଷା ବେଶ୍ ସାଦାସିଧା ସରଳ। ବିଦଗ୍ଧ ନାୟିକାର ରାଜକୀୟ ପରିବେଶ ଏଥିରେ ନାହିଁ ସତ, କିନ୍ତୁ ସରଳ ତରଳ ଛନ୍ଦ ଚପଳ ମନମୁଗ୍ଧକର ଭାଷା ମାଧ୍ୟମରେ କୋଇଲି କୁହୁଠୁ ଅଧିକ ମଧୁର ମୂର୍ଚ୍ଛନା ତୋଳି ଚାଲିଛି ଏ ଗ୍ରାମ୍ୟ ଗୀତି। ଏହା କାବ୍ୟ ନୁହେଁ ସତ, କିନ୍ତୁ ଏଥିରେ କାବ୍ୟିକ ଉପାଦାନ ଭରି ରହିଛି।
1: କଥିକାରେ ଶୁଣୁଥିଲେ ଏକ ସଂକ୍ଷିପ୍ତ ଆଲୋଚନା, ଆମ ଗ୍ରାମ୍ୟଗୀତିର ସାରସ୍ୱତ ସମ୍ଭାର। ଆଲୋଚନା କରିଥିଲେ ନନ୍ଦକିଶୋର ସିଂ। ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ସଜଫୁଲ। କଣ୍ଠଦାନ କରିଛନ୍ତି କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଦୀପ କୁମାର ରାଉତ। ଗୀତ ରଚନା ରଜନୀକାନ୍ତ ନାୟକ। ପ୍ରଥମ ଗୀତରେ ଗାଇଛନ୍ତି କୁମକୁମ ମିଶ୍ର, ରଜନୀକାନ୍ତ ନାୟକଙ୍କ ରଚନା। ମୁଁ ଏକା ଥିଲେ ତୁମ ଛବି ଦେଖୁଥାଏ, କେବେ କେବେ ତୁମ ଆଖି ମତେ ଦେଖି ହସିଦିଏ।

ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା ଥରେ ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ। ଆଜି ବି ଲିଭିନି ତମରି ଓଠର ନାଲି, ଭୁଲି ବି ଭାବୁଛି ପାରୁନି ମୁଁ ଭୁଲି।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ

ଶେଷ ହେଲା ସଜଫୁଲ। କଣ୍ଠଦାନ କରିଥିଲେ ସୁନୀଲ କୁମାର ମଲ୍ଲିକ ଏବଂ କୁମକୁମ ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ କୁମାର ରାଉତ। ଆକାଶବାଣୀ କଟକ।

0: ଅସୁବିଧା। ମୁଁ କହିଲି ଆମ ଘରର ପରିସ୍ଥିତି ମୋତେ ପାଠ ପଢ଼ାଇବା ପାଇଁ ସୁଯୋଗ ଦେଇପାରୁନାହାନ୍ତି। ସେହି ହିସାବରେ ସାର୍ ମୋତେ କହିଲେ ସମସ୍ତ ସୁବିଧା ମୁଁ ଏବଂ ଗୁରୁ ଗୌରବ ବନମାଳୀ ବ୍ରହ୍ମଚାରୀ ସେ ମଧ୍ୟ ମୋତେ ଆଶ୍ୱାସନା ଦେଲେ ସମସ୍ତ ପ୍ରକାର ସୁବିଧା ତୁମକୁ ଯୋଗାଇ ଦିଆଯିବ। ଚତୁର୍ଥ ପଞ୍ଚମ ଷଷ୍ଠ ସପ୍ତମ ସେହି ସ୍କୁଲରେ ପଢ଼ି ସବୁଥିରେ ଶହେ ଶହେ ମାର୍କ ରଖି ଚାଲିଲି। ତାପରେ ରଘୁନାଥ ବିଦ୍ୟାପୀଠ କୋଟପଦା ହାଇସ୍କୁଲରେ ପୁନଶ୍ଚ ପାଠପଢ଼ା ଆରମ୍ଭ କଲି। ସେଠାରେ ମଧ୍ୟ ଗଣିତରେ ଶତପ୍ରତିଶତ ମାର୍କ ରଖିଥିବାରୁ ବହୁତ ଉଭୟ କମ୍ପଲସରି ଏବଂ ଅପ୍ସନାଲରେ ମୋତେ ପ୍ରତ୍ୟେକ ମାସରେ ସ୍କଲାରସିପ୍ ମିଳିଚାଲିଲା, ଯାହାଫଳରେ ମୋର ପାଠପଢ଼ାରେ କୌଣସି ଅସୁବିଧା ହେଲା ନାହିଁ। ମୁଁ ପ୍ରଥମ ଶ୍ରେଣୀରେ ଭଲ ମାର୍କ ରଖି ପାସ୍ କରି ଆସିଲି। ତାପରେ ପାଠପଢ଼ାରେ ଆଗକୁ ଯିବି ନା ନ ଯିବି ଏଭଳି ସ୍ଥିର କରିବା ଭିତରେ ମୁଁ ଯାଇକରି କ୍ଷେତ୍ରପାଳ ହାଇସ୍କୁଲ ମାଳିହତାରେ ସଂସ୍କୃତ ଶିକ୍ଷକ ଭାବେ ଦେଢ଼ ବର୍ଷ କାମ କଲି। ସେଠାରେ ଥିବା ହେଡ୍ମାଷ୍ଟର ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ମୋତେ ଇଞ୍ଜିନିୟରିଂ ପଢ଼ିବା ପାଇଁ ପ୍ରବର୍ତ୍ତାଇଲେ ଏବଂ ଦିନେ ମୋତେ ସାଥିରେ ଆଣି କଟକର ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂକୁ ଦେଖାଇଲେ ଫର୍ମ ପୂରଣ କରାଇଲେ। 80 ଟଙ୍କା ଦରମା ଏବଂ 40 ଟଙ୍କା ଡିଏରେ ମୁଁ ସେଇଠି ଦେଢ଼ ବର୍ଷ ଚାକିରି କଲି। ତାପରେ ମୋର କଟକରେ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ପାଠ ପଢ଼ିବା ଆରମ୍ଭ କଲି। ଗୋଟିଏ ମାସ ଭିତରେ ମୋତେ ନ୍ୟାସନାଲ ସ୍କଲାରସିପ୍ ମିଳିଗଲା ମାସକୁ 60 ଟଙ୍କା ହିସାବରେ, ଯାହାଫଳରେ ମୁଁ ଆନନ୍ଦ ସହିତ ସ୍କୁଲରେ ପାଠ ପଢ଼ିପାରିଲି। କାରଣ ମେସ୍ରେ ଥିଲା 33 ଟଙ୍କା, ସ୍କୁଲ ଡ୍ୟୁଜ୍ 10 ଟଙ୍କା, ବାଲାନ୍ସ ପଇସା ମୋ ପାଖରେ ରହିଯାଏ। ମୁଁ ସେଠୁ ଉତ୍ତୀର୍ଣ୍ଣ ହେଲା ପରେ 8 ଦିନ ଭିତରେ ଚାକିରିଟି ପାଇଗଲି। 3 ବର୍ଷ ମୁଁ ସେଇଠି ଟେମ୍ପୋରାରୀ ଚାକିରିରେ ଭଞ୍ଜନଗରରେ କାମ କଲି, ଯାହାକି ମୋର ଜୀବନଶୈଳୀକୁ ପୁରା ବଦଳାଇ ଦେଲା। କାରଣ ସିଏ ଥିଲା BTTLC ବାଲିମେଳା ତାଳଚେର 220 KV ଲାଇନ କନଷ୍ଟ୍ରକ୍ସନ।
1: ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ଏଯାବତ 25ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶ ପାଇ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଚାଲିଛି। ତାଙ୍କ ରଚିତ ଓ ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରୁ କେତୋଟିର ଟାଇଟେଲ ହେଲା ଜ୍ଞାନ ଉଦୟ ଉପଦେଶ, ହରି ଭରସା, ଫୁଲ ପାଖୁଡ଼ା, ଗୁରୁ ଭକ୍ତି ଓ ଅନ୍ୟାନ୍ୟ ଗଳ୍ପ, ଭୀମ ଭୋଇଙ୍କ ସାହିତ୍ୟ ଏକ ଅନୁଶୀଳନ, ପିଲାଙ୍କ ଭାଗବତ, ସାକ୍ଷୀ ଗୋପାଳ, ହିତ କଥା, ଗପ ପଢ଼ିବା, ବଡ଼ ହୋଇବା, ଠାକୁର ଭରସା ଯାହାକୁ ଇତ୍ୟାଦି ଇତ୍ୟାଦି। ନନ୍ଦକିଶୋର ଦଳାଇଙ୍କ ଦ୍ୱାରା ସମ୍ପାଦନା ପୁସ୍ତକ ମଧ୍ୟରେ ରହିଛି ଇନ୍ଦୁମତୀ, ତପସ୍ୱିନୀ, ଗୀତାଭିନୟ, ଗୀତିନାଟ୍ୟମାଳା, ସୀତା ବନବାସ, ମାଣବସା ଗୁରୁବାର ଇତ୍ୟାଦି ଇତ୍ୟାଦି। ଲେଖକ ଜୀବନ ସମ୍ପର୍କରେ ଆସନ୍ତୁ ଶୁଣିନେବା ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ପାଖରୁ।
0: ଛୋଟ ପିଲା ସମୟରୁ ବିରୂପା ନଦୀ କୂଳରେ ବସି ବହୁ ସମୟ ଚିନ୍ତା କରେ ଯେ ଏହିସବୁ ପ୍ରାକୃତିକ ଜିନିଷକୁ ଉପଲବ୍ଧି କରିବି ଏବଂ ଆକୁ କିଛି କବିତା କିମ୍ବା ଗପ ଆକାରରେ ଲେଖିବି, କିନ୍ତୁ ସେତେବେଳେ ସୁବିଧା ଜୁଟିଲା ନାହିଁ। ଚାକିରି ପିରିୟଡ଼ରେ ମୋତେ ଯେତେବେଳେ ଅବସର ମିଳେ ମୁଁ ଏହିସବୁ ବିଷୟ ଚିନ୍ତା କରି ଛୋଟ ଛୋଟ ଲେଖା ଆରମ୍ଭ କରିଥିଲି। ଚାକିରିରୁ ଅବସର ନେଲା ପରେ ମୁଁ ପ୍ରାୟ ସବୁବେଳେ ସେହି ବହିପତ୍ର ପଢ଼ିବା, ବିଭିନ୍ନ ଗ୍ରନ୍ଥ, ବିଭିନ୍ନ ଲେଖା, ବିଭିନ୍ନ କବିଙ୍କର ପାଠ ପଢ଼ି ତାକୁ ମୁଁ ଅନୁସରଣ କଲି ଏବଂ ଲେଖା ଆରମ୍ଭ କଲି, ଯାହାକୁ ଅଦ୍ୟାବଧି ମୁଁ ଚାଲୁ ରଖିଅଛି।
1: ବହି ପଢ଼ିବାକୁ ଖୁବ୍ ଭଲ ପାଆନ୍ତି ନନ୍ଦକିଶୋର, ବିଶେଷ କରି ଗଣକବି ବୈଷ୍ଣବ ପାଣିଙ୍କ ଗାଁ ପାଖର ମଣିଷ ନନ୍ଦକିଶୋର, ତେଣୁ ବୈଷ୍ଣବ ପାଣିଙ୍କ ପ୍ରଭାବ ତାଙ୍କ ସାହିତ୍ୟିକ ଜୀବନ ଉପରେ ପଡିଛି।
0: ଗଣକବି ବୈଷ୍ଣବ ପାଣି ଯିଏକି କୋଟପଦା ହାଇସ୍କୁଲରେ ଆମ ପାଠ ପଢିବା ସମୟରେ ସେ ରୋଷେଇଆ ଭାବରେ କିଛି କାମ କରୁଥିଲେ, ଫୁଲ ତୋଳିକି ଦେଉଥିଲେ, ଖାଦ୍ୟପେୟର ଯତ୍ନ ନେଉଥିଲେ।

0: ନନ୍ଦକିଶୋର ଦଳାଇ ଆମ ସମୟର ଜଣେ ଜଣାଶୁଣା ଲେଖକ। କବିତା, ଗପ, ପ୍ରବନ୍ଧ ସାଙ୍ଗକୁ ଶିଶୁ ସାହିତ୍ୟ ମଧ୍ୟ ନନ୍ଦକିଶୋରଙ୍କର ସୃଜନର ସ୍ୱାକ୍ଷର। ନନ୍ଦକିଶୋର ଦଳାଇଙ୍କ ଜନ୍ମ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ରାମଚନ୍ଦ୍ରପୁର ଗ୍ରାମରେ। ପିତା ମୁସେଇ ଦଳାଇ, ମାତା ନିମଦେଇ। ବାଲ୍ୟ ଶିକ୍ଷା ରଘୁନାଥ ବିଦ୍ୟାପୀଠ କୋଟପଦା। କଟକ ସ୍ଥିତ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲରେ ଡିପ୍ଲୋମା ପାଠ୍ୟକ୍ରମ ସମାପ୍ତ କରି ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବରେ ଓଡ଼ିଶା ସରକାରଙ୍କ ଅଧୀନରେ ବୃତ୍ତିଗତ ଜୀବନ ଆରମ୍ଭ କଲେ। ଏ ସମ୍ପର୍କରେ କିଛି ଅଧିକ ଜାଣିନେବା ଲେଖକ କଳାକାର ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ପାଖରୁ।
1: ଆମ ଗାଁ ରାମଚନ୍ଦ୍ରପୁର ପୋଷ୍ଟ ଚାୟପାଳ କଟକ। ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ପାସ୍ କଲା ପରେ ଘରର ପରିସ୍ଥିତି ମୋତେ ପାଠ ପଢିବା ପାଇଁ ସହଯୋଗ କରିପାରୁନଥିଲେ, ଯାହାଫଳରେ ମୁଁ ରହିଯାଇଥିଲି। କିନ୍ତୁ ମୁଁ ତୃତୀୟ ଶ୍ରେଣୀରେ ପ୍ରଥମ ହୋଇଥିବାରୁ ମୋତେ ରଘୁନାଥ ବିଦ୍ୟାପୀଠ କୋଟପଦାର ପଞ୍ଚମ ଶିକ୍ଷକ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଷଡ଼ଙ୍ଗୀ, ସେ ଯେତେବେଳେ ମୋତେ ଦେଖିଲେ ସେ ଚିନ୍ତା କଲେ, କ'ଣ ତୋର

ପିଲାଦିନେ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟର ଗୀତ ହେଉ ବା ପାରମ୍ପରିକ ଗୀତ ହେଉ, ଯେମିତି ଗାଉଥିଲେ ଏବେ ବି ସେମିତି ଗାଇପାରନ୍ତି। ନନ୍ଦକିଶୋର ଦଳାଇଙ୍କ ଠାରୁ କିଛି ଗୀତ ଶୁଣିବା କି? ହଁ ହଁ, ଆପଣ ମାନେ ଶୁଣନ୍ତୁ, ଆଉ ମୁଁ ବି ଶୁଣୁଛି।

0: ଗୁଣ୍ଠିଲି ମୁଣ୍ଡାଇ ସଡ଼କରେ ହେବା ଗେଲରେ ଆସ କି ଏସେ ଯିବା କଲିକତାକୁ ଚାଲ।
1: ଇଞ୍ଜିନିୟର ନନ୍ଦକିଶୋର ଦଳାଇ ନିଜର ବୃତ୍ତିଗତ ଜୀବନରେ ଯେମିତି କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଉଥିଲେ, ଲେଖକ ମନସ୍ତତ୍ତ୍ୱରେ ସେମିତି ନିଷ୍ଠା ମଧ୍ୟ ଦେଉଛନ୍ତି। ଜୀବନ ଉପବନରେ 70ର ଉର୍ଦ୍ଧ୍ୱ ବସନ୍ତକୁ ଅତିକ୍ରମ କରିସାରିଥିଲେ ବି ସେ କର୍ମଠ ଚଳଚଞ୍ଚଳ। ପ୍ରତିଦିନ କିଛି ଲେଖିବେ ନିଶ୍ଚୟ, ଗୋଟେ ପଟେ ଚାକିରି ଆଉ ଗୋଟେ ପଟେ ଲେଖନି, ଉଭୟକୁ ସମାନ୍ତରାଳ ଭାବେ ନେଇଛନ୍ତି ନନ୍ଦକିଶୋର। ଲେଖାଟିଏ ପ୍ରକାଶିତ ହେଲେ ଯେତିକି ଆନନ୍ଦ ପାଆନ୍ତି, ସେତିକି ପାଠକ ପଢିଲେ ତାଠୁ ଅଧିକ ଖୁସି ହୁଅନ୍ତି। ନିଜ ରଚିତ ପୁସ୍ତକ ଗୁଡିକୁ ନନ୍ଦକିଶୋର ନିଜ ଗାଁ ସ୍କୁଲ ଲାଇବ୍ରେରୀ ଠାରୁ ଝାରସୁଗୁଡା ଲାଇବ୍ରେରୀ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସମାଜ ସେବା କରିବା, ପିଲାମାନଙ୍କୁ ପାଠ ପଢିବା ପାଇଁ ଆର୍ଥିକ ସହାୟତା ଠାରୁ ପାଠ୍ୟ ଉପକରଣ ପ୍ରଦାନ କରିବା ତାଙ୍କ ହୃଦୟର ମହାନତାକୁ ଦର୍ଶାଉଛି। ଏ ସମ୍ପର୍କରେ ନନ୍ଦକିଶୋର କୁହନ୍ତି,
0: ଚାକିରି ପିରିୟଡ ମଧ୍ୟରେ ମୁଁ ଆମର ଗାଁ ସ୍କୁଲ ବିଭିନ୍ନ ସମୟରେ ମୋର ବାପାଙ୍କର ସାଧ ଗାଁ ସ୍କୁଲ ପିଲାଙ୍କୁ ନେଇ କରେ, ମାଙ୍କର ସାଧ ଗାଁର ସ୍କୁଲ ପିଲାଙ୍କୁ ନେଇକି କରିଛି। ଏବଂ ମୁଁ ଯେହେତୁ ଗଣିତକୁ ଭଲ ପାଉଥିଲି ଏବଂ ସଂସ୍କୃତ ମୋର ଏକ ଭଲ ବିଷୟ ଥିଲା, ସେଥିପାଇଁ ମୁଁ ଆମ ଗାଁ ଏବଂ ମାଳିହତା କ୍ଷେତ୍ରପାଳ ହାଇସ୍କୁଲ ଏବଂ ରଘୁନାଥ ବିଦ୍ୟାପୀଠ ଯେଉଁଠି ମୁଁ ପଢୁଥିଲି ସେ ଜାଗାରେ 2-2 ପ୍ରାଇଜ ପିଲାମାନଙ୍କ ପାଇଁ ମୁଁ ପ୍ରୋଭିଜନ ରଖିଦେଇଛି। କିଛି ପଇସା ବ୍ୟାଙ୍କରେ ଡିପୋଜିଟ୍ ରଖିଛି, ଯାହାର ସୁଧରେ ସେ ପିଲାମାନେ ପ୍ରତିବର୍ଷ ଗଣିତରେ ଅଧିକ ନମ୍ବର ରଖିଥିବା ଏବଂ ସଂସ୍କୃତ ଭଲ କରିଥିବା 2 ପିଲାଙ୍କୁ 2 ଲେଖା ପ୍ରାଇଜ, 6 ପ୍ରାଇଜ ଦିଆଯାଉଛି।
1: ନନ୍ଦକିଶୋର ଦଳାଇ ଏକାଧାରରେ ଲେଖକ, ଯନ୍ତ୍ରୀ ତଥା ମାନବିକ ଗୁଣାଧିକାରୀ ବ୍ୟକ୍ତିତ୍ୱ। ବିରୂପା ନଦୀ କୂଳରେ ବସି ପଡିଲେ ଲେଖନ୍ତି କବିତା। ନଦୀର ବିସ୍ତୀର୍ଣ୍ଣ ବାଲୁକାରାଶିକୁ ଦେଖି ଭାବବିହ୍ୱଳ ହୋଇ ପ୍ରକୃତିକୁ ବର୍ଣ୍ଣନା କରନ୍ତି। ପରିବେଶର ସୁରକ୍ଷା ପାଇଁ ଲଗାନ୍ତି ଗଛ। ଗାଁରେ ପରମ୍ପରାର ଓ ସଂସ୍କୃତିର ବିକାଶ ପାଇଁ ସୃଷ୍ଟି କରନ୍ତି ଆଧ୍ୟାତ୍ମିକ ପରିବେଶ। ସେହି ପରିବେଶ ମଧ୍ୟରୁ କିଛି ସ୍ୱତନ୍ତ୍ର ଶବ୍ଦ ସହିତ ନନ୍ଦକିଶୋର ଦଳାଇ
0: ନାଇଁ, ଆଧ୍ୟାତ୍ମିକ ଜୀବନ ପାଠ ପଢିବା ସମୟରେ ବହୁ ସମୟରେ ମତେ ବାପା ଏ ଉପଦେଶ ଦିଅନ୍ତି, ତୁ ଯାହା କରିବୁ ଜଣକୁ ସାକ୍ଷୀ ରଖି ତୋର କାମ କରିବୁ, ଯେକୌଣସି ଠାକୁର ହୁଅନ୍ତୁ, ତୋର ଗୁରୁ ଗୁରୁଜନ ହୁଅନ୍ତୁ, ତେଣୁ ତୁ ସବୁବେଳେ ଜଣକୁ ଆଗରେ ରଖି ତୁ ଚାଲିବୁ। ପଞ୍ଚମରେ ପଢୁଥିଲା ବେଳେ ସାହିତ୍ୟ କୁସୁମରେ ଗୋଟିଏ ଥିଲା, ଯୁଗଳ ଦେବତା କାନ ଶୁଣେ ଅଛନ୍ତି ଦେବତା, କାହିଁ ଉଚ୍ଚ ସ୍ୱରଗରେ ଘର, ନିଅନ୍ତି ସେ ଭୀଷଣ ପରୀକ୍ଷା, ବହୁ କଷ୍ଟରେ ଦିଅନ୍ତି ସେ ବର। କିନ୍ତୁ ଯେଉଁ 2 ଠାକୁରଙ୍କୁ ଆମେ ଦେଖିଛେ, ଯିଏ ଆମ ସହିତ ସଦାବେଳେ ରହୁଛନ୍ତି, କଥା କହୁଛନ୍ତି, ଆମର ଖାଦ୍ୟପେୟ ପାଠପଢା ଭଲମନ୍ଦ ଏସବୁ ବୁଝୁଛନ୍ତି, ସିଏ ହେଉଛନ୍ତି ବାପା ଆଉ ମା। ତେଣୁ ଏଇ ବାପାଙ୍କର ଆଦର୍ଶକୁ ମୁଁ ପିଲାଦିନରୁ ଅନୁସରଣ କରିଛି।

ଦୂରରେ କ୍ରାନ୍ତିର ମନ୍ତ୍ର ଉଚ୍ଚାରଣ କରି ସେ ଲେଖି ଚାଲିଛନ୍ତି କବିତା, କବିତା ଠାରୁ ଗପ ଓ ଗପ ଠାରୁ ପ୍ରବନ୍ଧ, ନିଜ ଆତ୍ମକଥାକୁ ସଜାଇ ଚାଲିଛନ୍ତି କିଛି କଥା ଓ ବ୍ୟଥା ଭିତରେ। ମହାଙ୍ଗା ସ୍ଥିତ ରାମଚନ୍ଦ୍ରପୁର ବାସଭବନରେ।

0: ମେଘ ଉଠେଇଛି ଆଗ ଧାଡିର ଅଗ୍ରିମ ଅତିଥି, ସେ ପରା ଅଗ୍ରଗଣ୍ୟ, ଅଥଚ ସପ୍ତର୍ଷିର ସ୍ୱପ୍ନ ପାଇଁ ପୂର୍ଣ୍ଣମାସୀର ସେ ନୀଳକଇଁ। ନାଇଁ ନାଇଁ, ଆଉ କହିବିନି କବିତା, ଯାହା ରହିଲା ଆର ଥରକୁ, କାରଣ ସମୟଟା ଭାରି ନିଷ୍ଠୁର। ତେବେ ଶ୍ରୋତା ବନ୍ଧୁ, ଆଜିର ପ୍ରଶ୍ନ ଲେଖନ୍ତୁ। ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର କେଉଁ ଗ୍ରାମରେ? ପ୍ରଶ୍ନଟି ଆଉଥରେ ଶୁଣି ନିଅନ୍ତୁ। ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର କେଉଁ ଗ୍ରାମରେ? ଉତ୍ତର ଓ ମତାମତ ଆମ ନିକଟକୁ ନିଶ୍ଚୟ ଲେଖନ୍ତୁ, ଆଉ ପୁରସ୍କାର ପାଆନ୍ତୁ। ଆମ ଠିକଣା କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ମାର୍ଫତ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ 12। ଯୋଗାଯୋଗ ନମ୍ବର 8763356210। ଇମେଲ bbdash1612@gmail.com।
1: ଗତ 16/4/2026 ମସିହାରେ ପ୍ରସାରିତ କାର୍ଯ୍ୟକ୍ରମର ପ୍ରଶ୍ନର ସଠିକ ଉତ୍ତରଦାତାଙ୍କ ମଧ୍ୟରୁ ପୁରସ୍କାର ବିଜୟୀ ହେଲେ ଶୁଭଶ୍ରୀ ଶୁଭସ୍ମିତା ସାହୁ, ଗଣ୍ଡକିପୁର, କୁଜଙ୍ଗ, ଜଗତସିଂହପୁର। ପୁରସ୍କାର ବିଜୟୀ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭଉଣୀ। ଆପଣଙ୍କ ପୁରସ୍କାର ଡାକ ଯୋଗେ ପଠାଇ ଦିଆଯିବ।
0: ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଆଲେଖ୍ୟ ସୁପ୍ରଭା ଦାସ, ଉପସ୍ଥାପନାରେ ମୁଁ ଥିଲି ଶୁଭଶ୍ରୀ ଶତପଥୀ। ନମସ୍କାର।
2: ବାହାଘର, ବ୍ରତଘର, ଜନ୍ମଦିନ, ସତ୍ୟନାରାୟଣ ପୂଜା, ଷୋଳ ପୂଜା ସମେତ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ପାଇଁ ଆବଶ୍ୟକ ମନପସନ୍ଦର ନିମନ୍ତ୍ରଣ କାର୍ଡର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ। ନିମନ୍ତ୍ରଣ କାର୍ଡ ପାଇଁ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ। ମନେ ରଖନ୍ତୁ, ଆପଣଙ୍କ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ।
3: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ।

ନବମ ଛାନ୍ଦର 22-33 ପଦରେ ବର୍ଣ୍ଣିତ ଏହି ଭାଗରେ ରାମ ଲକ୍ଷ୍ମଣ ବୀରଦର୍ପରେ ଯଜ୍ଞଶାଳାରେ ପ୍ରବେଶ କଲେ। ଏହା ଦେଖିବା ମାତ୍ରେ ରାଜାମାନଙ୍କର ଧୈର୍ଯ୍ୟରୂପୀ ପଦ୍ମଫୁଲ ବିନା ସ୍ପର୍ଶରେ ଉପୁଡ଼ି ପଡ଼ିଲା ବୋଲି ଭଞ୍ଜ ବର୍ଣ୍ଣନା କରିଛନ୍ତି। ବିଶ୍ୱାମିତ୍ର କହିଲେ, ଦଶରଥଙ୍କର ଦୁଇ ପୁତ୍ର ତାରକା ରାକ୍ଷସୀକୁ ବଧ କରି ମୋର ଯଜ୍ଞ ରକ୍ଷା କରିଛନ୍ତି। ୟାଙ୍କରି ପାଦସ୍ପର୍ଶରେ ଗୌତମ ପତ୍ନୀ ଅହଲ୍ୟା ସାପମୁକ୍ତା ହୋଇ ପଥରରୁ ନାରୀ ଭାବରେ ରୂପଲାଭ କରିଛନ୍ତି। ଏମାନେ ଶିବଧନୁ ଦେଖିବାକୁ ଇଚ୍ଛା କରୁଛନ୍ତି। ଜନକ କହିଲେ, ଦେଖିଲେ ଦେଖନ୍ତୁ, ଏମାନେ ତ ଛୁଆ, ଏମାନଙ୍କ ହାତରେ କ'ଣ ହେବ। ଜନକ କହିଲେ, ପରଶୁରାମ ଧନୁ ଭାଙ୍ଗି ନପାରି ପୂଜା କଲେ, ବାଣାସୁର ଓ କାର୍ତ୍ତବୀର୍ଯ୍ୟ ସହସ୍ରଭୁଜରେ ଏହାକୁ ଟେକି ପାରିଲେ ନାହିଁ। ବିଶ୍ୱାମିତ୍ର କହିଲେ, କେବଳ ନାଗ ହିଁ ପୃଥିବୀକୁ ମଥାରେ ଧରନ୍ତି, ବିଛା ଓ କଙ୍କଡ଼ାମାନେ ଏହା

ପାରନ୍ତି ନାହିଁ। କୋଡ଼ିଏ ହାତ ଥିବା ରାବଣ କଥା ନ କହିଲେ ଭଲ, ତାକୁ ସହସ୍ରାର୍ଜୁନ ଓ ବାଳି ବାନ୍ଧିଛନ୍ତି। ଏହା ଶୁଣି ଜନକ ରାମ ଲକ୍ଷ୍ମଣଙ୍କୁ ସଭାକୁ ଆଣିଲେ। ତାଙ୍କର ଶୋଭା ଦେଖି ରାଜାମାନେ ମୋହିତ ହେଲେ। ଗୋଟିକ ପରେ ଗୋଟିଏ ରାଜା ଧନୁ ଟେକି ନ ପାରି ଲାଜ ପାଇଲେ। ସିଂହକୁ ଦେଖି ଷଣ୍ଢ ଓ ସାପକୁ ଦେଖି ମୂଷା ଭଳି ସେମାନେ ପଳାଇଲେ। ଜନକ କହିଲେ, ରାମ ତୁମେ ଆସ। ଲକ୍ଷ୍ମଣ କହିଲେ, ଭାଇ ନମ୍ର ଭାବେ ନଈ ଧନୁକୁ ଧରିବ ନାହିଁ, ଏମାନେ କହିବେ ଧନୁକୁ ତୁମେ ପ୍ରଣାମ କଲ। ବିଶ୍ୱାମିତ୍ର ଆଖିଠାରି ଏହାକୁ ସମର୍ଥନ କଲେ। ଲକ୍ଷ୍ମଣଙ୍କ ହାତରେ ଶସ୍ତ୍ର ଦେଇ ରାମ ଧନୁ ଧରିବାକୁ ବାହାରିଲେ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 23ତମ ଭାଗ। ପ୍ରଯୋଜନା କରିଥିଲେ ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି। ସଙ୍ଗୀତ ସଂଯୋଜନା କରିଥିଲେ ହରମୋହନ ଖୁଣ୍ଟିଆ। କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ରାଜେନ୍ଦ୍ର କୁମାର ସ୍ୱାଇଁ ଏବଂ ସରୋଜ କୁମାର ପରିଡ଼ା। ବର୍ଣ୍ଣନାରେ ଥିଲେ ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ପୁଲିସ
2: ମିସ୍ ସୀମା
1: ଆଜ୍ଞା,
2: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
1: କାହିଁକି? କିନ୍ତୁ ମୁଁ
2: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ?
2: 1,00,000 ଦିଅନ୍ତୁ, ବଞ୍ଚିଯିବେ।
1: ଏତେ ଟଙ୍କା?
2: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି। ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
1: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍। ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
3: ହ୍ୟାଲୋ ମମା,
1: ହାଇ।
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି ଅନ୍ତରଙ୍ଗ କଥା ଆଉ କିଛି ମନଛୁଆ ସଂଗୀତର ସମ୍ଭାରକୁ ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା ଗୀତ ଗୀତିକା କାର୍ଯ୍ୟକ୍ରମକୁ। ସ୍ୱାଗତ ଆପଣଙ୍କୁ ଶ୍ରୋତାବନ୍ଧୁ। ଭୂମିରୁ ଭୂମା ଅତୀବ ସୌନ୍ଦର୍ଯ୍ୟମୟ ସୃଷ୍ଟି, କେତେ ସୁନ୍ଦର ଏ ଆକାଶ କହିଲେ। ସେ ହେଇଥାଉ ମେଘଢଙ୍କା ଅବା ନୀଳ ନିର୍ମଳ, ହେଇଥାଉ ଧଳା ଧଳା ବୁଦୁ ବୁଦୁ ଭସା ବାଦଲରେ ଚିତ୍ରିତ, ଅବା ସେ ଆକାଶରେ ସୂର୍ଯ୍ୟ ଚନ୍ଦ୍ର ତାରା। ସବୁଠୁ ବେଶି ସୌନ୍ଦର୍ଯ୍ୟମୟ କିନ୍ତୁ ଆମର ଧରିତ୍ରୀ, ବୃକ୍ଷଲତା, ନଦ ନଦୀ, ସାଗର, ହ୍ରଦ ଆଉ ପର୍ବତରାଜି। କେଉଁଠି ବାଲୁକାରେ ପୂର୍ଣ୍ଣ ମରୁଭୂମି ତ କେଉଁଠି ଶସ୍ୟଶାଳିନୀ ଉର୍ବର ଏହାର ପିଠି। କେବଳ ସୌନ୍ଦର୍ଯ୍ୟମୟ ନୁହେଁ ଶ୍ରୋତାବନ୍ଧୁ, ଏ ଧରିତ୍ରୀ ଆମର ମା, ସେ ମମତାମୟୀ, ଯାହାର କୋଳରେ ଏ ସୃଷ୍ଟିରେ ସମଗ୍ର ପ୍ରାଣୀ ଉଦ୍ଭିଦ ଆତଜାତ ଲାଳିତ ପାଳିତ, ଯାହାର ବୁକୁରୁ ଝରୁଥିବା

ମୃତପାନ କରି ଆମେ ଏକ ସ୍ୱର୍ଗୀୟ ସୁଖର ଶୀତଳତା ଅନୁଭବ କରୁ। ହେଲେ ଆଜି ସେହି ଧରିତ୍ରୀ ମା'କୁ ତାର ଅଯାଚିତ ସ୍ନେହର ପ୍ରତିଦାନରେ ଦେଇଛୁ କ'ଣ? ଆମେ ଦେଉଛୁ କେବଳ ଦୁଃଖ ଯାତନା ଆଉ ଜ୍ୱଳନ, ଯାହାର ଦାବାନଳରେ ସେ ପାଲଟିଛି ଆଜି ଗୋଟିଏ ଉତ୍ତପ୍ତ ଧରିତ୍ରୀ।

ଶ୍ରୋତା ବନ୍ଧୁ, ସମୟ ସତରେ କେତେ ବଦଳି ଗଲାଣି। ନା ଅଛି ସୁଲୁ ସୁଲୁ ଶିଶୁତଳ ମଳୟର ଅଭିସାର, ନା ଅଛି କଳକଳ ତଟିନୀର ମନଭୁଲା ମାୟା, ନା ଅଛି ଜହ୍ନରାତିର ମାଦକତା, ନା ଅଛି କୋଇଲିର କୁହୁରେ ଶିଶୁରିଲାପଣ। ଆସିବ ବା କେମିତି? ଏବେ ତ ସବୁଠି କେମିତି ଗୋଟିଏ ଅତିଷ୍ଠ ଅତିଷ୍ଠ ଭାବ, ଅତୀତ ବାତାବରଣ। ଉତ୍ତପ୍ତ ଧରିତ୍ରୀର ପ୍ରଶ୍ୱାସରେ ତ ଏବେ ଡହ ଡହ ତାତି। ସକାଳଠୁ ରାତି ଯାଏ ବର୍ଷସାରା ଫ୍ୟାନ୍, ଏସି, କୁଲରର ସୁଇଚ୍ ବନ୍ଦ ହୁଏ ନାହିଁ। ସବୁଠି ସମସ୍ତଙ୍କର କଂକ୍ରିଟ୍ ରାସ୍ତା, ପକ୍କା ଘର ପାଇଁ ପ୍ରତିଯୋଗିତା। ରାତି ପାହିଲେ ଧୂଳି, ଧୂଆଁ ଆଉ ଧାଁଦୌଡ଼। ଉଫ୍, ଅଣନିଶ୍ୱାସୀ ଧରିତ୍ରୀ, କିଏ ବୁଝୁଛି ତାର ଶରୀ ପୀଡ଼ା ତାତିକୁ? ସାରା ଦେହରେ ଆଜି ତାର ଖଇ ଫୁଟା ତାତି।

ଶ୍ରୋତାବନ୍ଧୁ, ସଂସାରର ଶ୍ରେଷ୍ଠ ପ୍ରାଣୀ ମଣିଷ ଆଜି ସଂସାରର ସବୁଠାରୁ ନିର୍ବୋଧତାର ପରିଚୟ ଦେଉଛି। ଯେଉଁ ଡାଳରେ ବସିଛି ସେ ଡାଳକୁ ଚୋଟ ପକାଉଛି, ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁଛି, ଆପଣା ହସ୍ତେ ଆପଣାର ଜିହ୍ୱା ଛେଦୁଛି। ଜ୍ଞାନ ବିଜ୍ଞାନରେ ଏତେ ଉନ୍ନତ ହେବା ପରେ ମଧ୍ୟ ନିଜର ଜ୍ଞାନ ଆଉ ଚେତନାକୁ ହରାଇ ବସୁଛି ମଣିଷ। ଗୋଟିଏ କଥା କିନ୍ତୁ ସ୍ୱୀକାର କରିବାକୁ ପଡ଼ିବ ଯେ ମଣିଷ ସବୁ ପ୍ରକାରର ପ୍ରତିକୂଳତା ସହ ସଂଘର୍ଷ କରିପାରେ ଆଉ ଏ ପୃଥିବୀରେ ନୂତନ ଆଲୋକର ସଞ୍ଚାର କରିପାରେ। ଏବେ କିନ୍ତୁ ସେହି ଆଲୋକର ସନ୍ଧାନରେ ଆମକୁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ଉତ୍ତପ୍ତ ଧରିତ୍ରୀକୁ ସୁଶୀତଳ, ଶସ୍ୟ ଶ୍ୟାମଳ, କଳକଳ ଛଳ ଛଳ କରିବାକୁ ଆଗେଇ ଆସିବାକୁ ହେବ।

ଶ୍ରୋତାବନ୍ଧୁ ଆଉ ସମୟ ନାହିଁ ନେଡ଼ିଗୁଡ଼ କହଣୀକୁ ବୋହିବା ଆଗରୁ ବୁଝିବାକୁ ହେବ ଯେ ଧରିତ୍ରୀରେ ଆଜି ଯେଉଁ ଉତ୍ତାପ ଯେଉଁ ଜ୍ୱଳନ ବୃଦ୍ଧି ଘଟିଛି ସେଥିପାଇଁ ଆମେ ଦାୟୀ। ତେବେ ଅନୁତାପ ପଶ୍ଚାତାପ ବା ବଡ଼ ବଡ଼ ଭାଷଣବାଜିରେ ସାଗ ସିଝିବନି, ସୁଧୁରିବାକୁ ପଡ଼ିବ, ସୁଧାରିବାକୁ ପଡ଼ିବ। ତେବେ ପ୍ରଥମ ପଦକ୍ଷେପ ହେଉଛି ବୃକ୍ଷରୋପଣ, ଜଙ୍ଗଲ କ୍ଷୟ ଜଙ୍ଗଲ ନିଆଁ ପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡ଼ିବ। ଦ୍ୱିତୀୟ ହେଉଛି ଇନ୍ଧନ ଚାଳିତ ଯାନବାହନ ଆବଶ୍ୟକତାଠାରୁ ଅଧିକ ବ୍ୟବହାର ନ କରିବା, ପ୍ଲାଷ୍ଟିକ୍ ପଲିଥିନ୍ର ବ୍ୟବହାରକୁ ନିୟନ୍ତ୍ରଣ କରିବା ଅଥବା ବର୍ଜନ କରିବା। ତାପରେ ଜଳର ଅପଚୟକୁ ରୋକିବା, ସର୍ବୋପରି ପ୍ରଦୂଷଣର ମାତ୍ରା ନିୟନ୍ତ୍ରଣ କରିବା ସହିତ ଆମ ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବା।

ଶ୍ରୋତାବନ୍ଧୁ, ଆମର ଏହି ଛୋଟ ଛୋଟ ପ୍ରୟାସରେ, ଆମର ସ୍ନେହଭରା ସ୍ପର୍ଶରେ ଧୀରେ ଧୀରେ ଏ ପୃଥିବୀ ହେବ ଶାନ୍ତ, କାନ୍ତ, ମନୋରମ। ତା ବଣତର ଛାଇରେ ଶୋଇ ଆମେ ଦେଖିପାରିବା ଏକ ସୁନ୍ଦର ସୁସ୍ଥ ଭବିଷ୍ୟତର ସୁନେଲି ସ୍ୱପ୍ନ। ଏଣିକି ଆଉ ଋଷି ଯିବନି ମେଘ, ଅଭିମାନରେ ଫେରିଯିବନି ଶୀତ, ଫେରିବ ଫେରିବ ବୋଲି ଅଳି କରିବ ଫୁଲେଇ ଫଗୁଣ, କୋଇଲି ଗାଇବ ଗୀତ, ସେ ଗୀତରେ ନାଚୁଥିବେ ବିଲବାଡ଼ିରେ ସବୁଜ ଫସଲ, ଅଣ୍ଟା ଭାଙ୍ଗି ନଦୀଟା ଚାଲି ଯାଉ ଯାଉ ପଛକୁ ଫେରି ଟିକେ ହସି ଦେଉଥିବ, ପାହାଡ଼ ସବୁ ଭାବୁକ ସାଜି ଲେଖୁଥିବେ ପ୍ରେମ କବିତା, ଜହ୍ନ ତାରାଙ୍କ ଚମକ ଆହୁରି ଚମକୁଥିବ, ଏଣିକି ସୂର୍ଯ୍ୟ ଆସିବେ, କିନ୍ତୁ ତାତିରେ ଛଟପଟ କରିବାକୁ ନୁହେଁ, ଖୁସିର କିରଣ ବିଚ୍ଛୁରିତ କରିବାକୁ।

ତେବେ ଆମର ଉତ୍ତପ୍ତ ଧରିତ୍ରୀକୁ ଶୀତଳତା ପ୍ରଦାନ କରିବାକୁ ଆମର ପ୍ରୟାସ ନିଶ୍ଚିତ ଭାବରେ ଜାରି ରହିବ। ତା ସହିତ ଏ ଯେଉଁ ଭୟଙ୍କର ଭାବରେ ଗରମ ହେଉଛି, ଗୁଳୁଗୁଳି ହେଉଛି, ଗ୍ରୀଷ୍ମ ପ୍ରବାହ ହେଉଛି, ସେଥିପ୍ରତି ଆମେ ମଧ୍ୟ ସତର୍କ ରହିବା। ଅଧିକ ପାଣି ପିଅନ୍ତୁ, ଓଆର୍ଏସ୍ ଲେମ୍ବୁ ପାଣି ପିଅନ୍ତୁ। 12ରୁ 3ଟା ପର୍ଯ୍ୟନ୍ତ ଅତି ଆବଶ୍ୟକ ନ ହେଲେ ବାହାରକୁ କେହି ଆମେ ଯିବାନି। ସୂତା ପୋଷାକ ବିଶେଷ ଭାବରେ ପିନ୍ଧିବା। ଛୋଟ ଶିଶୁ ଏବଂ ବୃଦ୍ଧମାନଙ୍କର ବିଶେଷ ଯତ୍ନ ନିଆଯିବା ଆବଶ୍ୟକ। ତେବେ ଏହି ପ୍ରଚଣ୍ଡ ଖରାରେ ଗଲାବେଳେ ଯଦି କେବେ ମୁଣ୍ଡ ଘୂରାଇବା, ବାନ୍ତି ଲାଗେ, ଶରୀର ଅସୁସ୍ଥ ଲାଗେ, ତେବେ ସାଙ୍ଗେ ସାଙ୍ଗେ ଏହାର ଆଶୁ ପଦକ୍ଷେପ ନେବା ଦରକାର, କିମ୍ବା ନିକଟସ୍ଥ ଡାକ୍ତରଖାନାକୁ ନେଇଯିବା ଦରକାର, ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଦରକାର।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର କରୁଣାକର। ଆକାଶବାଣୀ କଟକ। ଶୁଣନ୍ତୁ ନାଟକ କମ୍ପାନୀ ଦାୟୀ ନୁହେଁ, ରଚନା ଗୋପାଳଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜନା କିଶୋର ମହାନ୍ତି। ନାଟକ କମ୍ପାନୀ ଦାୟୀ ନୁହେଁ।

0: ଭାରି କଷ୍ଟ ହଉଛି ନାଇଁ? ଆଚ୍ଛା ଆଚ୍ଛା ଆଚ୍ଛା, ତାହେଲେ ଆପଣଙ୍କ ପାଦ ଖସିକିରି ଜଖମ ହେଇଯାଇଛି? କେମିତି କେମିତି ଖସିଲା
1: ସାର୍? ନାରୁ ବାବୁଙ୍କ ରୁମ୍ ପଛପଟ ଦେଇ ଯୋଉ ବାରଣ୍ଡା ସେପଟକୁ ଯାଇଛି, ସେଇ ପାହାଚରେ ଚଡ ଚଡ
0: ମାନେ ମାନେ ଯୋଉ ବାରଣ୍ଡା ଶିଲା ଦେବୀଙ୍କ ରୁମ୍ ଆଡକୁ ଯାଇଛି ସେଇ ବାରଣ୍ଡା? ଆପଣ ସେ ବାରଣ୍ଡା ପାହାଚରେ ଚଢୁଥିଲେ କାହିଁକି? କଣ ଶଙ୍ଖ ବାବୁ
1: ସାର୍,
0: ହଁ, ବୟସ କେତେ ହେଲା?
1: 24 ସାର୍।
0: ଦରମା
1: 3800।
0: ଡେଞ୍ଜରସ୍, ୟେସ୍। ଆଚ୍ଛା ଶଙ୍ଖ ବାବୁ, ଆଗରୁ ଏମିତି କେବେ ପାଦ ଖସିଥିଲା?
1: ଥରେ ସାର୍,
0: ହଁ,
1: 15-16 ବର୍ଷ ବେଳେ।
0: ହଁ,
1: ସେତେବେଳେ ଭାରି କଷ୍ଟ ହଉଥିଲା।
0: ଇରେଲିଭେଣ୍ଟ ଇରେଲିଭେଣ୍ଟ ଜୁବେନାଇଲ ମାନେ ପିଲାଳିଆ, ହିସାବରେ ଯାଏନି। ଏଥରଟା କିନ୍ତୁ ଡେଞ୍ଜରସ୍ ସିଗ୍ନାଲ, ବିପଦ ସଂକେତ। ହୁସିଆର, ଦି ପାଦ ଯାକ ଯେମିତି ନ ଖସେ। ଏଥିରେ ଡେଞ୍ଜରସ୍ କଣ ଜାଣନ୍ତି?
1: କଣ ସାର୍?
0: ଗୋଟେ ପାଦ ଖସିଲେ ଭାରି କଷ୍ଟ ହୁଏ, ହେଲେ ଦି ପାଦ ଯାକ ଖସିଗଲେ ଭାରି ଆରାମ ଲାଗେ। ମତେ ଯେତେବେଳେ 22 ବର୍ଷ, ସେତେବେଳେ ମୋର ବି ଏମିତି ପାହାଚ ଚଢୁ ଚଢୁ ଗୋଟେ ପାଦ ଖସି ଯାଇଥିଲା, ଭାରି କଷ୍ଟ ହେଲା, ଛୋଟେଇ ଛୋଟେଇ ଚାଲିଲି। କିନ୍ତୁ 27 ବର୍ଷ ବେଳେ ଯେତେବେଳେ ଦିଟା ଯାକ ପାଦ ଖସିଗଲା, ସେତେବେଳେ ମୁଁ ଚାରିଆଡେ ଖାଲି ଡେଇଁ ଡେଇଁ ବୁଲିଲି ଆଉ।
1: ବୁଝିପାରିଲିନି ସାର୍, ମାନେ ଆପଣଙ୍କର ଗୋଟାଏ ପାଦ ଖସିଯିବାରୁ ଛୋଟେଇ ଛୋଟେଇ ଚାଲିଲେ, ହେଲେ ଦି ପାଦ ଖସିଯିବାରୁ?
0: କିନ୍ତୁ ମାତ୍ର 10 ମାସ, ଓନ୍ଲି 10 ମନ୍ଥ, ତାପରେ ସବୁ ଖତମ ହଉ। ସେଇଥିପାଇଁ ସେଇଦିନୁ ମୁଁ ପାଦ ଦିଟାକୁ ହରଦମ ଜଗିଛି, ଟିକେ ଖସିବା ମତଲବ ଦେଖିଲେ ସାଙ୍ଗେ ସାଙ୍ଗେ ଜବତ ହଉ। ମତେ ବର୍ତ୍ତମାନ 37 ହେଇଗଲା, ନୋ ପ୍ରୋବ୍ଲେମ। ସେଇଥିପାଇଁ ମିଷ୍ଟର ଶଙ୍ଖ, ଆପଣ ଯୋଉଠି ପାହାଚ ଦେଖିବେ ସେଠି କେବେ ଚଢିଯିବେ ନାହିଁ। ହୁସିଆ,
1: ନାଇଁ ସାର୍, ମୁଁ ତ ସବୁ ପାହାଚରେ।
0: ଶାଡ଼ାପ, ଲିସନ ଟୁ ମି, ପାହାଚ ଗୁଡା ଭାରି ବଜାର ଜିନିଷ, ଆପଣଙ୍କୁ ଏମିତି ମଜାରେ ଟାଣି ନେଇ ଯିବେ ଯେ ଆପଣ ହଠାତ୍ ଗୋଟିଏ ସୁନ୍ଦର ରୁମ୍ ଭିତରେ ପହଞ୍ଚିବେ, ଆଉ ତା ଭିତରେ ଦେଖିବେ ଗୋଟିଏ ସୁନ୍ଦରୀ ଝିଅ, ୟଙ୍ଗ ଆଣ୍ଡ ବ୍ୟୁଟିଫୁଲ, ମାନେ ସୁନ୍ଦରୀ ଆଉ ଯୁବତୀ। ତାପରେ ତ ସବୁ ବିପଦ ହେଇଯିବ। ମିଷ୍ଟର ଶଙ୍ଖ, ଆପଣ କବିତା ଲେଖନ୍ତି? ଏଇ ପ୍ରେମ କବିତା?
1: ନାଇଁ ସାର୍।
0: ଗୁଡ୍ ଗୁଡ୍, ଜମା ଲେଖିବେନି। ମୋର ଗୋଟେ ସାଙ୍ଗର ଏମିତି ପାଦ ଖସି ଯାଇଥିଲା, ସେ ସେଇଥିରୁ ଗୁଡ଼ାଏ ଲେଖୁଥିଲା, ବେଳେ ବେଳେ ମତେ ଆସି ଜହ୍ନ ଫର୍ଣ୍ଣ, ପ୍ରିୟା ଫ୍ରିୟା କଣ ସବୁ କହୁଥିଲା। 2 ବର୍ଷ ପରେ ଦେଖିଲି ଲମ୍ବା ଦାଢି ରଖି ଫଟା ଜାମା ପିନ୍ଧି ରାସ୍ତାରେ ବୁଲୁଛି, ଗଞ୍ଜେଇ ଟାଣୁଛି, ବିଚାରା।
1: ନାଇଁ ସାର୍, ମୋର ସେମିତି କିଛି ହବ
0: ନ। ସେମିତି ସିଓର ହେବେ ନାହିଁ, ଶିଲା ଦେବୀ ସୁନ୍ଦରୀ ଆଉ ଯୁବତୀ, ଆଉ ଆପଣମାନଙ୍କ ପରି ଯୁବକ ମାନଙ୍କ ପାଦ ମାନେ ଭାରି ବେହିସାବ। ଓକେ, ଚାଲିଲି, କ୍ୱିକ୍ ରିକଭରି, ଶୀଘ୍ର ଆରୋଗ୍ୟ ଲାଭ କର।
1: ମଲମଟା କୋଉଠି ରହିଲା କେଜାଣି, ବଡ଼ କଷ୍ଟ।
2: ମୁଁ ଆସୁ ଆସୁ ଯାଇସାରିଲେଣି।
1: କିଏ ଗଙ୍ଗାଧର? ଆଚ୍ଛା ବାବା, ଶୁଣିଲ, ତମେ ଯେତେବେଳେ ସାର୍ଙ୍କ ଉପର ତାଲା ରୁମ୍କୁ ଉଠୁଛ, ପାହାଚରେ ଉଠୁଛ ତ?
2: ହଁ ତ, କଣ ହେଲା?
1: ନାଇଁ ନାଇଁ ନାଇଁ ନାଇଁ ନାଇଁ, ହୁସିଆର ହୁସିଆର, ବୁଝିଲ, ପାହାଚ ଗୁଡା ଭାରି ବଜା ଜିନିଷ, ଆଉ ଯିବ ନାଇଁ।
2: ଆଉ ଯିବି ନାଇଁ?
1: ନା,
2: ତାହେଲେ କେମିତି ଯିବି?
1: ନନ୍ଦ ବାବାଙ୍କୁ ପଚାରିବ, ସିଏ ବତେଇ ଦେବେ, ବୁଝିଲ।
2: ବୁଝିଲି ବୁଝିଲି, ଆପଣଙ୍କ ରୁମ୍ରେ ବି ପ୍ରବଚନ ସରିଗଲାଣି ତାହେଲେ? ଆର ପଟ ଭଡ଼ାଟିଆ ନାରୁ ବାବୁଙ୍କୁ କହିଲେ ମୁଣ୍ଡ ଘୁରେଇବାଟା ଭଲ ଲକ୍ଷଣ ନୁହେଁ। ହଉ ହଉ, ମୁଁ ଯାଏ, ତରକାରୀ କଣ ହବ ବୁଝିବି। ଥରେ ସୀତାର ଧରି ବସିଗଲେ ନା ପୁରା ଗୋଟେ ବଜେଇ ଦେବେ।
1: ହେଲେ ବାପା ଗଙ୍ଗାଧର, ଶୁଣ, ପାହାଚ ଚଢିଯିବ ନାଇଁଟି, ନହେଲେ ତମ ଭାଗ୍ୟରେ ବି ଲମ୍ବା ଦାଢି ଆଉ ଫଟା ଜାମା।
3: କଣ ଶଙ୍ଖ ବାବୁ, ପ୍ରବଚନ ଶୁଣି ସାରିଲେଣି ନିଶ୍ଚେ?
1: ଓ ନାରୁ ବାବୁ, ଆସ ଆସ ଆସ,
4: ଆପଣଙ୍କର କୁଆଡେ ଭାରି ମୁଣ୍ଡ ଘୁରଉଛି, ପ୍ରବଚନ ବି ସେଥିପାଇଁ ହେଇସାରିଲାଣି।
3: ସେୟା ପରା, କଣ ମିଷ୍ଟର ନାରଙ୍ଗ ଭଉଁରୀରେ ପଡିଗଲେ କି? ହୁସିଆର, ଭଲ ଲକ୍ଷଣ ନୁହେଁ, ମୁଣ୍ଡ ଆହୁରି ଚକ୍ର ପରି ଘୁରିବ, ପାଦ ଆହୁରି ଭିତରକୁ ପଶିଯିବ। ପାଗଳ, ବୁଝିଲ ଶଙ୍ଖ ବାବୁ, ପାଗଳ।
1: ଓ ଶୃଗାଳ, ଲାଙ୍ଗୁଡ଼ କଟା ଶୃଗାଳ,
3: ମାନେ ମାନେ ପାଗଳ ଆଉ ଶୃଗାଳ। ଇଏ ଶଙ୍ଖ ବାବୁ, ସେ ଦକ୍ଷିଣ ପଟ ରୁମ୍ରେ ଯୋଉ ଝିଅଟା ଦୁଇ ମାସ ଖଣ୍ଡେ ହେଲା ସେ ଭଡ଼ାରେ ରହିଛି ମ, ତମେ ତାକୁ ଦେଖିଛ?
4: ଓ ଶିଲା ସାବତ ତ, ହଁ ଥରେ ଅଧେ ଦେଖିଛି।
3: ଆରେ ବା, ଇଏ ନା ଭାବି ଜାଣିଗଲଣି ଟି, ଘର ମାଲିକ ତାହେଲେ ଠିକ କହୁଥିଲେ।
4: ତାକୁ ଦେଖି ତମର କୁଆଡେ ମୁଣ୍ଡ ଘୁରି ଗଲାଣି।
3: ବୁଝିଲ ଶଙ୍ଖ ବାବୁ, ଆମ ଦାଦାଙ୍କର ଗୋଟେ କଳା ମୁହିଁ ବୁଢୀ ମାଙ୍କିଡି ଥିଲା, ଟିକେ ପାଖକୁ ଗଲେ ଖିଙ୍କାରି ହବ। ଏ ଝିଅଟାକୁ ଦେଖିଦେଇ ମୋର ସେଇ କଥା ପରା ମନେ ପଡିଗଲା।
4: କଣ ଖିଙ୍କାରିଲା? ତମେ କାହିଁ ତା ପାଖକୁ ଯାଉଥିଲ? ଯାହା କହିଲ ନାରୁ ବାବୁ, ଗୋଟେ ମାଙ୍କିଡିଟେ, ମୁଁ ପରା ଆଜି ଯାକେ ତା ସାଙ୍ଗରେ ପଦେ କଥା ବି ହେଇନି।
3: ମୁଁ ତ ତା ଆଡକୁ ଅନାଏ ବି ନାହିଁ, ଚାଲିଲା ବେଳେ ମାଇ ଭାଲୁ ପରି ଯେମିତି ଧୂସୁ ଧୂସୁ ଶବ୍ଦ କରେ ନା, ମୁଁ ଶୁଣିଲା ମାତ୍ର ପରେ ମୋର ବାଟ ଭାଙ୍ଗି ପଳେଇ ଯାଏ।
4: ବୁଝିଲ, ଅପରଛନିଆ ଝିଅଟେ,
3: ଏକଦମ ଅପରଛନିଆ ଝିଅଟେ। ଏଇଟା କୋଉଠୁ କୁଆଡୁ ଆସି ଏଠି ପହଞ୍ଚିଗଲା କେଜାଣି?
4: ନନ୍ଦ ବାବା ଆମର କହୁଛନ୍ତି ବୁଝିଲେ, ଆମେ କୁଆଡେ ଏଇଟାର ପ୍ରେମରେ ପଡିଗଲେଣି।
3: ଏଟାକୁ କିଏ ବୁଢ଼ ପ୍ରେମ କରେ ମ, ତାକୁ କଣ ମାଇ ଭାଲୁଟେ ମିଳୁନି?
4: ମାନେ କଥାଟା କଣ କି, ଆପଣ ଏଠିକି ଦି ମାସ ହବ ଆସିଲେଣି, ମାନେ ଏକା ଏକା ରହୁଛନ୍ତି, ଆମେ ଏତେ ପାଖରେ ଥାଇ ଆପଣଙ୍କୁ ଆସି ଦେଖା ନ କରିବାଟା।
5: ହଉ ନାଇସ, ହଉ ନାଇସ, ବହୁତ ଧନ୍ୟବାଦ। ଫୁଲ ତୋଡ଼ାଟି ଭାରି ସୁନ୍ଦର ବାସ୍ନା ହଉଛି, କିନ୍ତୁ ଆରେ ୟା ଭିତରେ ଏଟା କଣ? ଏଟା ତ ଗୋଟେ ସୁନ୍ଦର ହେୟାର ବ୍ରଶ। ହଉ ନାଇସ, କିନ୍ତୁ ଶଙ୍ଖ ବାବୁ, ଆପଣ ଏତେ ଟଙ୍କା ଖର୍ଚ୍ଚ କରି ମୋ ପାଇଁ?
4: ମାନେ କଥା କଣ କି, ପ୍ରଥମ କରି ଆପଣଙ୍କୁ ଦେଖା କରିବାକୁ ଆସିଲି ତ,
5: ତଥାପି ଏତେ ଟଙ୍କା ଖର୍ଚ୍ଚ କରି?
4: ସେ କିଛି ନୁହେଁ, ମାନେ କଥାଟା କଣ କି,
5: କହୁନାହାନ୍ତି, କୁହନ୍ତୁ ନା।
4: ନାଇଁ, ଆପଣ କାଳେ ରାଗ କରିବେ?
5: ମୁଁ ଜମା ରାଗ କରିବିନି, କୁହନ୍ତୁ ନା।
4: କଥାଟା କଣ କି ଶିଲା ଦେବୀ, ମାନେ ଆପଣଙ୍କ ମୁଣ୍ଡର ଏତେ ସୁନ୍ଦର ଏତେ ବଡ ସେ ଖୋସାଟା ଦେଖି ମୁଁ ଏକଦମ ଚାର୍ମ ହେଇଗଲି ତ, ସେଇଥିପାଇଁ ଭାବିଲି ଯଦି କିଛି ପ୍ରେଜେଣ୍ଟେସନ ନେବି ତାହେଲେ ସେଇ ସୁନ୍ଦର ଖୋସା।

0: sabay.
1: Oh, how nice, how nice. Sankhababu, I am also charmed, Sankhababu. Sankhababu, aapunkar bada khusa bhari pasan, na?
0: Sila Devi, aapunkar sabu kichi bhari, bhari, bhari.
1: Sundar, satare. Jah, aapun ischa mathe khushi kariya ka imti koi chanti.
0: Na.
1: Satare, aapun mathe itte bhala paanti. Eh, maa. ମୁଁ ତ ଭୁଲି ଯାଇଛି ଆପଣ ଏତେ ପସନ୍ଦ କରି ଏତେ କଷ୍ଟ କରି ଏସବୁ ଜିନିଷ ଆଣିଛନ୍ତି ଅଥଚ ମୁଁ ମାନେ ମୁଁ ଏ ଯାକ ଆପଣଙ୍କୁ କପେ ଚା କି ଗିଲାସ ସର୍ବତ ବି ଦେଇପାରୁନି
0: କିଛି ଦରକାର
1: କଣ କରିବି କହିଲେ ଆଜି ଚାକଟି ବି ପାଇନି ସବୁ କାମ ମତେ ଏକା ଏକା କରିବାକୁ ପଡୁଛି ଭାରି କଷ୍ଟ
0: ସତରେ ଭାରି ଦୁଃଖର କଥା ତ
1: ଆପଣଙ୍କ ସାଙ୍ଗରେ ବସି କଣ ଗପ କରିବି କହିଲେ ଏବେ ଯିବି ବାସନ ମାଜିବି
0: ନାଇଁ ଶିଲା ଦେବୀ ମୁଁ କଣ କହୁଥିଲି କି ଯଦି ଆପଣଙ୍କର କିଛି ଆପତ୍ତି ନଥାଏ
1: ନା ନା ନା ନା ଦେଖନ୍ତୁ ଆପଣ ପୁଣି ଏସବୁ କାମ
0: ଠିକ ପାରିବି ଠିକ ପାରିବି ଆଜ୍ଞା କହୁନାହାନ୍ତି କଣ କଣ କରିବାକୁ ଅଛି
1: ସତରେ କରିବେ ସିଓର
0: ସିଓର
1: ହଉ ଆଚ୍ଛା କୋଉଟା ଆଗେ କରିବେ କହିଲେ
0: କହୁନାହାନ୍ତି
1: ବାସନ ମଜା ନା ଘର ପୋଛା ନା ଉକୁଣି ବଛା କାମର ତାଲିକା ଦେଖି ଡରିଗଲେ ବୋଧେ ନାଇଁ ମାନେ କଥା କଣ କି ମୁଁ ସବୁ କାମ ଏକା ଏକା କରିଦେଇ ପାରିବି ଯେ ହେଲେ ଏଇ ଯୋଉ ଉକୁଣି ବଛା କାମଟା ନା ଦେଖନ୍ତୁ ତ କି ଝାମେଲାରେ ମୁଁ ପଡିଛି ବାହାର କାମ ସବୁ ମୁଁ କରିବି ଘର କାମ ସବୁ ମୁଁ କରିବି ମଝିରେ ମଝିରେ ଟିକେ ପ୍ରେମ ପ୍ରେମ ବି କରିବି ଏତେ କାମ ସାଙ୍ଗକୁ ଆହୁରି ପୁଣି ଉକୁଣି ବଛା କାମ ପରି ବାଜେ କାମ କି ଝାମେଲା କହିଲେ ଏଇ ଧରନ୍ତୁ ଆପଣ ଆସିଲେ କେତେ ସୁନ୍ଦର ଜିନିଷ ସବୁ ଆଣିଦେଇଛନ୍ତି କେତେ ସୁନ୍ଦର କଥା ସବୁ କହୁଛନ୍ତି ଯଦି ସିନେମାଟା ହେଇଥିଲେ ଆମେ ଯାଇ କୋଉ ପାର୍କ ଫାର୍କରେ ପରସ୍ତେ ନାଚି ସାରନ୍ତେନି ଅଥଚ ଏଠା ଗୋଟେ ଏତେ ବାଜେ ଡ୍ରାମା ଯେ ମୁଁ ଆପଣଙ୍କୁ ଉକୁଣି ବଛା କାମ କଥା କହୁଛି ଆଚ୍ଛା କହିଲେ ହିରୋଇନ ମୁଣ୍ଡରେ ଏମିତି ମୁଣ୍ଡେ ଉକୁଣି ରହିବା କଣ ଭଲ କଥା ଜମା ନୁହେଁ ସେମିତିକା ଡ୍ରାମାରେ ଏଠି ଡ୍ରପ୍ ସିନ୍ ପଡିବା କଥା ନୁହେଁ ଶଙ୍ଖ ବାବୁ ଆପଣ କାହିଁକି ମଝିରେ ମଝିରେ ଏମିତି ବାହାରକୁ ଅନଉଛନ୍ତି କଣ କେହି ଆସିବେ
0: ନାଇଁ ନାଇଁ ନାଇଁ ମାନେ ନିରଳା ସମୟଟା ତ ଏଇ ସମୟରେ ଟିକେ ଚାରିପଟକୁ ନଜର ନ ରଖିଲେ ବୁଝିଲେ ନା ଶିଲା ଦେବୀ ଦାଣ୍ଡ କବାଟଟା ଟିକେ ଆଉ ଦେଲେ
1: କାହିଁକି ବୁଝିଲି ବୁଝିଲି ଟିକେ ଛନ୍ ଛନ୍ ଲାଗୁଛି ନାଇଁ ଏ ନିରଳା ସମୟରେ କବାଟ ଆଉଜେଇ ଦେଇ ବସି ଖୁସି ଗପ କରିବାକୁ ଭାରି ମଜା ଲାଗିବ ନାଇଁ କିନ୍ତୁ ଶଙ୍ଖ ବାବୁ ସେଟା ତ ତୃତୀୟ କି ଚତୁର୍ଥ ଦୃଶ୍ୟର କଥା ଏଟା ତ ପ୍ରଥମ ଦୃଶ୍ୟର ସେ କଥା ଦେଖେଇଦେଲେ ଡ୍ରାମାଟା ମାନେ ଗଣ୍ଡଗୋଳ ହେଇଯିବ କଣ କରୁଛନ୍ତି ଦେଖନ୍ତୁ ଦେଖନ୍ତୁ ଏଇନେ ଜମା ତିନିଟା ବାଜି ଆପଣ ନିଶ୍ଚୟ ଅଫିସରୁ ନ କହି ପଳେଇ ଆସିଛନ୍ତି ବରଂ ଯାଆନ୍ତୁ କହିଦେଇ ଆସିବେ ତାପରେ ବସି ଗପ କରିବା ହେଲା ନମସ୍କାର ଆସିବ କିନ୍ତୁ ପ୍ଲିଜ
0: ମାନେ ଯିବି ହଉ ଯାଉଛି ନମସ୍କାର
1: ନମସ୍କାର ଶଙ୍ଖ ବାବୁ ଶଙ୍ଖ ବାବୁ
0: ଆଜ୍ଞା ଆଜ୍ଞା
1: ଶଙ୍ଖ ବାବୁ
0: ଆଜ୍ଞା କହୁନାହାନ୍ତି
1: କଥା କହନ୍ତି ଯେ
0: କୁହନ୍ତୁ କୁହନ୍ତୁ କୁହନ୍ତୁ କୁହନ୍ତୁ ନାଇଁ କୁହନ୍ତୁ
1: ନାଇଁ ମାନେ ମତେ ଲାଜ ମାଡୁଛି
0: ଲାଜ କରିବାର କଣ ଅଛି କହୁନାହାନ୍ତି
1: ଦେଖୁନାହାନ୍ତି ଆପଣ ଏତେ ସୁନ୍ଦର ସୁନ୍ଦର ଦାମିକା ପ୍ରେଜେଣ୍ଟେସନ ଆଣିଦେଲେଣି ମାନେ ପୁଣି ତା ଉପରେ
0: ନାଇଁ ସେଥିପାଇଁ ଜମା କିଛି ଭାବିବେ ନାହିଁ ମୁଁ ଆଣିଦେବି ମୁଁ ଆଣିଦେବି ଯେତେ ଦାମିକା ହେଲେ ବି ମାନେ ଶାଢୀ ଫାଡ଼ି ଆପଣ ଯାହା କହିବେ ମୁଁ ନିଶ୍ଚୟ ଆଣିଦେବି
1: ଆଣିଦେବେ ତାହେଲେ କହିବି
0: କହୁନାହାନ୍ତି
1: ମୁଁ ଉପରେ ଆଗିବେନି ତ
0: ନାଇଁ ନାଇଁ କୁହନ୍ତୁ ପ୍ଲିଜ ପ୍ଲିଜ ପ୍ଲିଜ କୁହନ୍ତୁ
1: କହିବି ଶଙ୍ଖ ବାବୁ ମାନେ ମୋ ପାଇଁ ଗୋଟେ ଉକୁଣି ମାରି ଚୂନା ଆଣିଦେବେ ଉକୁଣି ମାରି ଚୂନା
0: ଉକୁଣି ମାରି ଚୂନା
1: ହଁ ଉକୁଣି ମାରି ଚୂନା ମାନେ ଅସଲି ଢୋଲକି ମାର୍କା ଆଣିଦେବେ ତ
0: ଆଣିଦେବେ
1: ଆଣିଦେବେ ଯା ଆପଣଙ୍କୁ ପୁଣି କଷ୍ଟ ଦେଲି କଣ ମୋ କଥା ମନେ ରହିଲା ତ ଉକୁଣି ମାରି

0: ପଡିବ।
1: ଅଛୁ ତ ସେ ଝିଅଟା ସାଙ୍ଗରେ ମୁଁ ଆଜି ଯାଏ ଭଲ କରି ପଦେ କଥା ବି ହେଇ ନାହିଁ।
2: କଥା କଥା କଣ କହୁଛନ୍ତି ମ ବୁଝିଲେ, ମୋ ଆଡକୁ ତ ସିଏ କେତେ ଥର ହମ ହମ ହେଇ ଆସିଲାଣି, ହେଲେ ମୁଁ ମୁହଁ ବୁଲେଇ ଦେଇ ଚାଲି ଯାଉଛି।
1: ଆରେ ଜାଣିଲେ ଥରେ ପରା ଖବର ନେଇକି ସିଏ ଆମ ଅଫିସରେ ଯାଇକି ହାଜର, ମୁଁ ଯେମିତି ଦେଖି ଦେଇଛି ଖଚିକି ତ ପାର ବୁଝୁନାହାନ୍ତି, ଏମିତିକା ବାଜେ ଝିଅଟା ମୋର ଚିହ୍ନା ବୋଲି ଜାଣିଲେ ଅଫିସ ବାଲା ମତେ କଣ କହିବେ କହିଲେ, ହେଇଟି ସେଇଟା ଦେହରୁ କୁଆଡେ ପଚା
2: ଧୀରେ ଘା ଫା ବୋଧେ ହେଇଥିବ ବୁଝିଲ, ଏବେ 8-10 ଦିନ ହବ ସେ ଗାଧୋଉ ନାହିଁ ନା କଣ,
1: କୁଆଡେ ଶସ୍ତା ବୋଲି ବାସି ମାଛ ଗୁଡା କିଣି ଖାଉଛି।
2: ନାରୁ ବାବୁ ଆଉ ଗୋଟେ କଥା ଜାଣିଛ, ସେଟା କୁଆଡେ ହରଦମ ବିଡି ଟାଣୁଛି, ଘଡ ଘଡ କରି ଘୁଙ୍ଗୁଡି ବି ମାରୁଛି କୁଆଡେ,
1: ଏଇଟାକୁ କିଏ ପ୍ରେମ କରିବ କହିଲ।
2: ଠିକ କଥା, ତଥାପି ହୁସିଆର ଥିବେ
1: ଆପଣ ବି
2: ବୁଝିଲେ ନାରୁ ବାବୁ, ପାଗଳ ଏକଦମ ପାଗଳ
1: ପାଗଳ ଓ ସୁଗାଳ।

0: ଶଙ୍ଖ ବାବୁ, ଫିଲ୍ମ ର ନାଁ ଟା ଶୁଣି ମୋର ଗୋଟେ କବିତା ମନେ ପଡିଯାଉଛି, କହିବି? ଜହ୍ନ ହାତରେ ଦେଇଛି ତୁମକୁ ମୁଁ ଏ ପ୍ରେମ ପତର, ଏ ଜହ୍ନ ଯେବେ ଉଇବ ତୁମ ଆକାଶରେ, ପ୍ରିୟାଗ ପ୍ରିୟାଗ ଦେବ ନିଶ୍ଚେ ତା ହାତରେ ଚିଠିର ଖଣ୍ଡିଏ ଉତ୍ତର। କିନ୍ତୁ ଶଙ୍ଖ ବାବୁ, ଏ କବିତାଟା ମନେ ପଡିଗଲେ ମୋ ମନ ଦୁଃଖରେ ଭରି ଯାଉଛି।
1: କାହିଁକି ଶିଲା ଦେବୀ,
0: ଛାଡନ୍ତୁ, କଣ ଲାଭ ସେ କଥା?
1: କୁହନ୍ତୁ କୁହନ୍ତୁ, ପ୍ଲିଜ କୁହନ୍ତୁ ନା, କହୁନାହାନ୍ତି।
0: ଭାରି ସ୍ୱପ୍ନ ଦେଖିଥିଲି, ଦିନେ କିଏ ଜଣେ ସୁନ୍ଦର ଯୁବକ ଆସିବ ଆଉ ମୋ ପାଖକୁ ପ୍ରେମ ପତ୍ର ଲେଖିବ।
1: ଶିଲା ଦେବୀ,
0: କିନ୍ତୁ କିନ୍ତୁ କାହିଁ ସେ ସୁନ୍ଦର ଯୁବକ? ଶଙ୍ଖ ବାବୁ ଚୁପ ରହିଗଲେ ଯେ, କୁହନ୍ତୁ କଣ କହିବେ, କୁହନ୍ତୁ ନା।
1: ଶିଲା ଦେବୀ, ଆପଣଙ୍କୁ ଦେଖିଲା ପରେ ମୁଁ ରାତି ରାତି ବସି ପୁଷ୍ଟ ପୁଷ୍ଟ ଭରି ଦେଇଛି, କିନ୍ତୁ
0: କିନ୍ତୁ କଣ କହୁଛନ୍ତି ଆପଣ? ମତେ ଏତେ ପ୍ରେମ ପତ୍ର ଲେଖିବି ଦେଇନାହାନ୍ତି ଖଣ୍ଡେ ହେଲେ, କାଲି ସକାଳେ ଆଣିଦେଇ ଯାଆନ୍ତୁ,
1: ଦେଇଯିବି,
0: ନହେଲେ ମୁଁ ଭାରି ରାଗ କରିବି।
1: ନାଇଁ ନାଇଁ, ଆପଣଙ୍କୁ କାଳେ ଭଲ ଲାଗିବ ନାହିଁ।
0: ଶଙ୍ଖ ବାବୁ, ମାନେ କାଲି ସକାଳେ, ବାସ କାଲି ସକାଳେ ଆଣି ମତେ ଦେବେ। ଛାତରେ ପଡିଛି ସକାଳର ଖରା, ଖାସରେ ପଡିଛି କାକର, ମନ ଖୁସିରେ ମୁଁ ବସି ପଢୁଅଛି ତୁମ ଲେଖା ପ୍ରେମ ପତର, ହେଲେ ବନ୍ଧୁ ହେ ଜମୁ ନାହିଁ ଜମା ମଜା, ପିଡି ଖଣ୍ଡେ ନାହିଁ ବୋଲି ତ ଲାଗୁଛି ପାଟିଟା ବତର ବତର।
1: ଭାରି ଆଶା କରି ଆସିଛି, ଭାରି ସୁନ୍ଦର ଫିଲ୍ମ, ଫିଲ୍ମ ପରେ ସିଧା ମାର୍କେଟ। ହଁ, ମାନେ ଭାବିଥିଲି ନିଜେ କିଣି ଆଣିବି, ପିନ୍ଧି ଆପଣ ଫିଲ୍ମକୁ ଯିବେ, ପରେ ଭାବିଲି ଆପଣ ନିଜେ ଯାଇ ଚଏସ୍ କରି ଆଣିଲେ ଟିକେ।
0: ଆଉ ଶାଢୀ ଫାଡ଼ି ନୁହେଁ, ଦେଖୁନାହାନ୍ତି କେତେ ପ୍ରେଜେଣ୍ଟେସନ ଶାଢୀ ଆସି ଜମା ହେଲାଣି ସେ ଥାକରେ।
1: କିନ୍ତୁ ମୁଁ ତ ଏତେ ଶାଢୀ
0: ନା, ଆପଣ ଦେଇନାହାନ୍ତି ଯେ, କଣ କରିବି କହିଲେ, ସେ ବି ମତେ ଭଲ ପାଇ ଯାଇଛନ୍ତି ନା କଣ, ଯେତେ ମନା କଲେ ବି ଆଣି ଗଦା କରିଦେଇ ଯାଉଛନ୍ତି।
1: କିଏ କିଏ ସେ ଲୋକ?
0: ଛାଡ଼ନ୍ତୁ ସେ କଥା, ମୁଁ ତାଙ୍କୁ ମନା କରିଦଉଛି।
1: ନାଇଁ ହେଲେ ସେ ଲୋକଟା କିଏ ମତେ କୁହନ୍ତୁ, କିଏ ସେଇଟା? ବୁଝିଲି ବୁଝିଲି ବୁଝିଲି, ସେଇ ରାସ୍କେଲଟା ବୋଧେ। ଆଉ ହେଲେ ଶିଲା ଦେବୀ, ଆପଣ ସେ ରାସ୍କେଲଟାକୁ ଜମା ଚିହ୍ନି ନାହାନ୍ତି, ଏଠି ଆଣି ଆପଣଙ୍କୁ ଶାଢୀ ଫାଡ଼ି ଦଉଛି, ତେଣେ ବାହାରେ ଆପଣଙ୍କ ନାଁରେ ଯାହା ସବୁ କହୁଛି ନା, ଛାଡ଼ନ୍ତୁ ଛାଡ଼ନ୍ତୁ, କଣ ଆଉ କହିବି,
0: ମୋ ନାଁରେ କହୁଛନ୍ତି, କଣ କହୁଛନ୍ତି କହୁନାହାନ୍ତି, ଶୁଣିବେ କୁହନ୍ତୁ ପ୍ଲିଜ।
1: ବାଜେ ଲୋକଟା ଆଉ କଣ କହନ୍ତା, କହୁନାହାନ୍ତି, କହୁଛି ମୁଣ୍ଡରେ ବୋଝେ ଝୋଟକୁ ରଙ୍ଗ କରି ଜୁଲେଇ କହୁଛି, ଦେଖ ମୋର କେଡେ ବଡ ଖୋସା, ସବୁବେଳେ ବିଡ଼ି ଟାଣୁଛି, ଦାନ୍ତ ଘଷୁନାଇ କି କଣ, ହଁ ଭଡ଼ ଭଡ଼ ଗନ୍ଧ ହଉଛି, ଆଉ ଲୁଗା ପଟା ଏମିତି ଗନ୍ଧ ଯେ ଶାଢୀ କିଣି କିଣି ମୁଁ ଏକଦମ ନୟାନ୍ତ ହେଇଗଲି। ଛାଡ଼ନ୍ତୁ ଛାଡ଼ନ୍ତୁ, ଆଉ ସବୁ ସେ ଯାହା କହୁଛି ସେ ସବୁ ଶୁଣିଲେ ନା ଆପଣ ଖାଲି ରାଗିକି ଟକମକ ହେଇଯିବେ, ବୁଝିଲେ। ଶୁଣନ୍ତୁ, ସେ ବାଜେ ଜିନିଷ ଗୁଡାକୁ ସବୁ ନର୍ଦ୍ଦମାକୁ ଫିଙ୍ଗି ଦିଅନ୍ତୁ, ମୁଁ

0: ଆପଣଙ୍କୁ ତାର ଦିଗୁଣ ଜିନିଷ ଆଣିଦେବି,
1: ମୁଁ ପକେଇଦେବି।
0: ଶୁଣନ୍ତୁ, ଆଉ ଏଥର ଯଦି କେବେ ଆସେ ତାହେଲେ ଏକଦମ ଏଇ ଦୁଆର ପାଖରୁ ଲାତ ମାରି ନିକାଲିଦେବେ, ବୁଝିଲେ? ଆପଣ ଡରନ୍ତୁ ନାହିଁ, ମୁଁ ଅଛି, ଯଦି କିଛି ସାମଲା କଲା ମତେ ଡାକିଦେବେ, ଲଗେଇଦେବି ଏମିତି ଗୋଟେ ଥାପଟ ଯେ
2: ଶିଲାଦେବୀ।
0: କିଏ ଡାକିଲା? କିଏ ଡାକିଲା?
2: ଶିଲାଦେବୀ,
0: ଶିଲାଦେବୀ, ଏଇ ଏଇ ଏଇଟା ହଉଛି ସେଇ ରାସ୍କେଲ, ବୁଝିଲେ? ଜମା ଖୋଲନ୍ତୁ ନାହିଁ, ଡାକି ଡାକି ପଳେଇବ।
1: ଏଡେ ପାଟି କରନ୍ତୁନି ମ ନାରୁ ବାବୁ, ଯଦି ଆପଣଙ୍କ ସ୍ୱର ଶୁଣି ପକେଇଲେ ତାହେଲେ ଭାରି ଅସୁବିଧା ହେଇଯିବ। ସେ ବକ୍ସିଂ ଫକ୍ସିଂ ଜାଣନ୍ତି,
0: ମିଛ ଡାହା ମିଛ, ସେଇଟା କିଛି ଜାଣେ ନାହିଁ, ଡାକୁଥାଉ ସେମିତି, ଆପଣ ଜମା ଶୁଣନ୍ତୁ ନାହିଁ।
1: ଯଦି ନଗଲେ ଝାମେଲା ହେଇଗଲା। ଗୋଟେ କାମ କରିବା, ମୁଁ କବାଟଟା ଆସ୍ତେ କରି ଖୋଲି ଦଉଛି, ଆପଣ ଲଗାନ୍ତୁ ଗୋଟାଏ
0: ଥାପଡ଼ଦେବି। ମାରି ଦିଅନ୍ତି ଯେ, କଥାଟା କଣ କି ମାନେ ଏତେ ରାତିରେ ଆପଣଙ୍କ ରୁମ୍ରେ ଗୋଟାଏ ମରାମରି କରିବାଟା, ମାନେ ମୁଁ କଣ କହୁଥିଲି କି ମୁଁ ଏଇଠି କୋଉଠି ଟିକେ ଲୁଚି ଯାଉଛି, ଆପଣ ତାକୁ ଦୁଆରୁ ଦୁଆରୁ ବିଦା କରିଦେବେ।
1: ଦେଖନ୍ତୁ ଦେଖନ୍ତୁ, ୟା ଭିତରେ ଲୁଚିବେ ଯଦି ଧରା ପଡିଗଲେ ନା।
0: ହଁ ଅବଶ୍ୟ, କିନ୍ତୁ ତାହେଲେ ଶିଲାଦେବୀ କଣ କରିବା,
1: କଣ କରିବେ? ମୁଁ କହୁଛି ଆପଣ ବରଂ ପଛପଟ ପାଚିରି ଡେଇଁ ପଳାନ୍ତୁ।
0: ପଛପଟ ପାଚିରି ଡେଇଁକି ପଳେଇବି? ମାନେ ସେଇ ଅକାତ କାତ ପାଚିରିଟାକୁ ମୁଁ ଡେଇଁବି? ହରି ହରି, କି ଝାମେଲା, ଶିଲାଦେବୀ ସେ ପାଚିରିଟାକୁ ଜମା ଡେଇଁ ପାରିବି ନାହିଁ, ମୋ ଗୋଡ଼ ହାତ ଭାଙ୍ଗିଯିବ।
1: ଦେଖନ୍ତୁ କିଛି ହବନି,
0: ନାଇଁ
1: ପଛପଟ ସଫେଇଲେ ନରମ କାଦୁଅ, ଆପଣ ତାରି ଉପରେ ପଡିବେ।
0: ସେଇଟା ଭାରି ଗନ୍ଧ, ବୁଝିଲେ? ଭାରି ଅପରିଷ୍କାର, ପଙ୍କରେ ଲଟର ପଟର ହେଇଯିବେ ଆଜ୍ଞା। ଟିକିଏ ଯଦି ୟା ଭିତରେ ଦୟା ଦୟା
2: ଶିଲାଦେବୀ,
1: ପୁଣି ଡାକିଲେଣି ଶଙ୍କର ବାବୁ, ପ୍ଲିଜ ଯାଆନ୍ତୁ ନା।
0: ଯିବି ସେଇ ବାଟରେ, ଆଉ କିଛି ବାଟ ନାହିଁ। ହରି ହରି, କି ଝାମେଲା, ହଉ ଯାଉଛି, କେମିତି ଏତେ ବଡ ପାଚିଟାକୁ ଡେଇଁବି କେଜାଣି, ପଡିଗଲେ ଆଉ ଜମା ଆଦାୟ ହେବି ନାହିଁ ରେ ବାପା। ରହ ରହ ରେ ସ୍କାଉଣ୍ଡେଲ, ତତେ ମୁଁ ଯଦି ଗୋଟେ ଜବର ପାନ ନ ଦେଇଛି। ଶିଲାଦେବୀ ଯାଉଛି,
2: ଶିଲାଦେବୀ
1: କଣ କରିବି କହିଲେ, ରନ୍ଧା ବଢା ବାସନ ମଜା ସବୁ କାମ ନିଜେ ନିଜେ,
2: ଭାରି କଷ୍ଟ ହଉଥିବ।
1: ହେଲେ ବି ଆଉ ଉପାୟ କଣ ଅଛି?
2: ଶିଲାଦେବୀ, ଆପଣ ଗୋଟେ କଥା କରନ୍ତୁ, ଆପଣ ବରଂ ବାହା ହେଇ ପଡୁନାହାନ୍ତି।
1: ବାହା ହେଇଯିବି? ବାହା ହେଇ ପଡିଲେ ସ୍ୱାମୀ ଆସି କଣ ରନ୍ଧାବଢା କରିବେ ନା ବାସନ ମାଜିବେ? ତେବେ ଆଇଡିଆଟା ମନ୍ଦ ନୁହେଁ, କାଗଜରେ ବିଜ୍ଞାପନଟେ ଦେଇଦେବେ କି, ସ୍ୱାମୀ ଦରକାର, ଉଚ୍ଚତା 3 ଫୁଟ 3 ଇଞ୍ଚ, ମୋଟେଇ 55 ଇଞ୍ଚ, ଓଜନ 85 କେଜି, ନିଶା ନଥିଲେ ଭଲ, କିନ୍ତୁ ଥିଲେ ବିନା ଅନୁମତିରେ ମୋଡି ପାରିବେନି।
2: ବିନା ଅନୁମତିରେ ମୋଡି ପାରିବେ ନାହିଁ,
1: ମୁଁ ଜାଣିଛି, ଆପଣ ଜମା ବରଦାସ୍ତ କରିବେନି, ଜଣେ କିନ୍ତୁ ଅଛନ୍ତି ସେ ନିଶ୍ଚୟ କରିବେ।
2: କିଏ କିଏ ସେ, କିଏ ସେ ଲୋକ?
1: ଗୁପ୍ତ, ସ୍ୱାମୀଙ୍କ ନାଁ କଣ କୁହାଯାଏ?
2: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ବୁଝିଲି ବୁଝିଲି, ସେଇ ରାସ୍କେଲ ଶଙ୍ଖ ସାରୁ ତ, ଆରେ ସେଇଟା ପରା ଗୋଟାଏ ବିଲ କୁଆ, ସେଇଟାର ଦେହରେ ପଳେ ମାଂସ ନାହିଁ, ସେଇଟା ଆପଣଙ୍କର କି ସ୍ୱାମୀ ହବ? ମୁଁ ବକ୍ସିଂ ଫକ୍ସିଂ କରି ମୋ ଦେହକୁ କେମିତି ତନଛନ୍ କରି ରଖିଛି ଆପଣ ଦେଖୁଛନ୍ତି ତ, ସେଇଟା ଏଠି ଆପଣଙ୍କୁ ମିଠା ମିଠା କଥା କହୁଛି, ହେଲେ ବାହାରେ ଆପଣଙ୍କର ଯୋଉ ବଦନାମ କରୁଛି ନା।
1: ସତରେ? ଭେରି ବ୍ୟାଡ।
2: କିନ୍ତୁ ଆପଣ ସେଥିପାଇଁ ଜମା ବ୍ୟସ୍ତ ହେବେ ନାହିଁ, ତା କଥା ମୋ ଉପରେ ଛାଡି ଦିଅନ୍ତୁ, ଆଉ ଥରେ ଯଦି ସେମିତିକା କଥା କହିବାର ଶୁଣିଲି ତାହେଲେ ସେଇଠି ମୁଁ ତାର ଗୋଟେ ଏମିତିଆ ଦୁର୍ଘଟଣା କରିଦେବି ଯେ।
0: ଶିଲାଦେବୀ,
2: କିଏ ବା, କିଏ ଡାକିଲା?
0: ଶିଲାଦେବୀ ଖୋଲନ୍ତୁ।
2: ଶିଲାଦେବୀ, ଏଇଟା ସେଇ ସେଇ ସ୍କାଉଣ୍ଡେଲ, ଏଇଟାକୁ ଧକ୍କା, ଖାଲି ଧକ୍କା, ଏକଦମ ଦୁଆର ପାଖରୁ ଧକ୍କା, ଏଇଟା ଆପଣଙ୍କୁ ଚୁଟକି ମୁଣ୍ଡି ଫୁଟକି ମୁଣ୍ଡି କହୁଛି
1: ମତେ।
2: କବାଟଟା ଖୋଲି ଦେଇ ତା ମୁଣ୍ଡଟାକୁ ଝୁଙ୍କେଇ ଦିଅନ୍ତୁ, ସବୁ ମାନିଯିବ, ମୁଁ ବରଂ ୟାରି।
1: ଜମା ସେ ଭୁଲ କରିବେନି, ଜମା ସେ ଭୁଲ କରିବେନି, ଜାଣି ପକେଇଲେ ଶଙ୍ଖ ବାବୁ ହାଲ୍ଲା କରିଦେବେ। ଆପଣ ବରଂ ଗୋଟେ କାମ କରନ୍ତୁ, ଏଇ ଯୋଉ ପଛପଟ ପାଚିରି ଡେଇଁ ପଳାନ୍ତୁ, ମୁଁ ତାଙ୍କ କଥା ବୁଝୁଛି।
2: পাচিরি নেই আগে সে পাখর তো সফেই নালিটা মানে ভারী অপরিষ্কার।

0: ଆସିବ ମୋ ଦେହ ହାତ ଏକଦମ ନାନା ସ୍ଥାନ ହେଇଯିବ ଆଜ୍ଞା
1: ଡେଇଁପାରିବିନି ବୋଲି ଡର ମାରୁଛି ନିଶ୍ଚୟ
0: ନା ନା ନା ନା ନା ମୁଁ ଡରୁନି ଯେ ମୁଁ ଡରୁନି ଜରୁର ଡେଇଁପାରିବି ହେଲେ କଥା କଣ କି ସେପଟଟା ଭାରି ଅପରିଷ୍କାର ତ
2: ଶିଲାଦେବୀ ମୁଁ ଶଙ୍ଖ ସାହୁ
0: ଶଙ୍ଖ ସାରୁ ମୁଁ ଯୁଆଡେ ଗଲି ସିଆଡେ ଯାଇ ପହଞ୍ଚିଗଲା ରାସ୍କେଲ
1: ନାର ବାବୁ ପ୍ଲିଜ ଜଲ୍ଦି ଯାଆନ୍ତୁ ନା
0: ଗଲି ଗଲି ଶୁଣନ୍ତୁ ଆପଣଙ୍କୁ ତା ମୁଣ୍ଡକୁ ଝୁଙ୍କେଇ ପକେଇବେ ଝୁଙ୍କେଇବେ ଯେମିତି ଲଣ୍ଡା ହେଇଯିବ ଯଦି ସେ ପଙ୍କ କାଦୁଆରେ ପଡିଗଲି ନା ହଉ ହଉ ରେ ଶଙ୍ଖ ସାରୁ ମୋର ଯଦି କିଛି ହେଇଯାଇଛି ନା ତୋର ଏମିତି ଏକ ଦୁର୍ଘଟଣା କରିଦେବି ଯେ ଦେଖିବୁ
2: ରିଲାଦେବୀ
1: ଆରେ ଶଙ୍ଖ ବାବୁ ଆପଣ ପୁଣି ଥରେ
2: ଭିତରକୁ ଚାଲନ୍ତୁ ଭିତରକୁ ଚାଲନ୍ତୁ ଚାଲନ୍ତୁ ମୁଁ କବାଟଟା ଦେଇଦଉଛି ବାରହାଟା ପାରା ମାତିଛି ପଶି ଆସିବ କେତେବେଳେ ଗଲାଣି ସେଇଟା ସେଇ ବାଟରେ

0: ତୁ ବାହାରିବି କେମିତି?
1: ବାରା ୟା ଭିତରେ ବାରା ଫାରା
0: ନାରୁ
1: ବାବୁ ପରା ତାଙ୍କ ଘରେ ଯାଇ କବାଟ କିଳି ପଶିଲେଣି, ଆପଣ ଆଉ ଡରୁଛନ୍ତି କାହିଁକି? ଯାଆନ୍ତୁ, ତାଙ୍କର ବି ଏମିତି ଗୋଟେ ନିଶା ସ୍ନାନ ହେଇଯାଇଛି ନା କଣ?
0: ଗଙ୍ଗାଧର, ଏତେ ଜୋରରେ ନ ହସିଲେ କଣ ହବ ନାହିଁ?
1: ହଉ ମୁଁ ଯାଉଛି, ଆପଣ ବି ଆପଣଙ୍କ ରୁମ କୁ ଯାଆନ୍ତୁ, ଆପଣଙ୍କର ଆହୁରି ସ୍ନାନ ଯୋଗ ଅଛି।
0: ଗଙ୍ଗାଧର ଗଙ୍ଗାଧର, ଇଏ ଆଖ ଦେଖା ହାଲ ଯେମିତି କେହି ନ ଶୁଣନ୍ତି।
2: ଆଉ କାଲି ଦିନ ଯାକ କୋଉ ବିଳରେ ଛପିକି ରହିଗଲ ଶଙ୍ଖ ସାରୁ, ମାଟି ତଳେ ନା ପଟି ତଳେ? ଲୁଚିଗଲ ବୋଲି ବଞ୍ଚିଗଲ ଜାଣ, ନହେଲେ ମୁଁ ତମର ଏମିତି ଏକ ଦୁର୍ଘଟଣା କରିଦେଇଥାନ୍ତି ଯେ ତମ ଦାନ୍ତ ପାଟିରୁ ଫାଳେ ନିଖୋଜ ହେଇଯାଇଥାନ୍ତା।
0: ତମେ ଭାବୁଛ ମୁଁ ତମକୁ ଛାଡି ଦେଇଥାନ୍ତି? ନାଇଁ, ମୁଁ ବି ତମ କାନରୁ ଗୋଟାକୁ ଏମିତି ମଜାରେ ହଜେଇ ଦେଇଥାନ୍ତି ଯେ।
2: ବୁଝିଗଲି ଶଙ୍ଖ ବାବୁ, ସେଇଟା ତମ ଗୋଡ ହାତରୁ ଜଣା ପଡି ଯାଉଛି। ବୟସ କେତେ ହେଲା? 10 ନା 12? ସେ ଝିଅଟା ତ ଚାଲିଗଲା ବେଳେ ତମ ନାକ ପଚା ଗନ୍ଧରେ ଫାଟି ଯାଉଥିଲା, ସେଇଟା ପୁଣି ଅତର ପରି ମହ ମହ ହେଇ ବାସିଲା କେମିତି?
0: ସେ ଝିଅର ମୁହଁଟା ତ ତମ ଦାଦାଙ୍କ ବୁଢୀ ମାଙ୍କିଡି ପରି ଦିଶୁଥିଲା, ପୁଣି କେମିତି ସେଇ ପରମା ସୁନ୍ଦରୀ ମୁହଁକୁ ଚାହିଁ ଚାହିଁ ତମ ଚେତା ହଜିଗଲା। ମା,
2: ତା ମୁହଁରୁ କୁଆଡେ ଭଗ ଭଗ ଅନ୍ଧ ବାହାରୁଥିଲା,
0: ତା ଦେହ ଜାକରେ କୁଆଡେ ଯାଦୁ ସାଲୁ ସାଲୁ ହେଇଥିଲା,
2: ତା ବାଳ କୁଆଡେ ଝୋଟର ତିଆରି,
0: ତଥାପି ତ ତମ ତା ଘରେ ବାସନ ମାଜୁଥିଲା,
2: ତଥାପି ତ ତମେ ତା ଘରେ ଘର ପୋଛୁ ଥିଲା,
0: ତଥାପି ତ ତମେ ତା ଗୋଡ ଘସୁଥିଲ।
2: କଲି ତ କଣ ହେଇଗଲା ସେଠୁ? ସେ ମତେ ଭଲ ପାଏ।
0: ତମକୁ ଭଲ ପାଏ?
2: ହଁ,
0: ତମକୁ ଭଲ ପାଏ। ନରୁ ଖାରୁ ମୋଟା ବୁଦ୍ଧି, ହୟ ତମକୁ ଟିକେ ଲଜ୍ଜା ଲାଗୁନି?
2: ମତେ ସେ ଅଲବତ୍ ଭଲ ପାଏ।
0: ମତେ ବି ଅଲବତ୍ ଭଲ ପାଏ। ମତେ ବି ଅଲବତ୍ ଭଲ ପାଏ।
2: ଚପ ଚପ ଚପ ଚପ ଚପ, ମୁଁ ତାକୁ ବାହାବି,
0: ମୁଁ ତାକୁ ବାହାବି।
2: ତୁ ନୁହେଁ ମୁଁ ବାହାବି,
0: ତୁ ନୁହେଁ ମୁଁ ବାହାବି,
2: ତୁ ନୁହେଁ ମୁଁ ବାହାବି,
0: ମୁଁ ବାହାବି,
2: ମୁଁ ବାହାବି,
0: ମୁଁ
2: ବାହାବି, ମୁଁ ତାକୁ ବାହାବି। ହାପି ହାପି,
0: ଦେଖିବା ତମେ କେମିତି ବାହାବ।
2: ଆଚ୍ଛା ଦେଖିବା ତମେ କେମିତି ବାହାବ।
0: ହଉ ଦେଖିବା,
2: ହଉ ଦେଖିବା,
0: ହଉ
2: ହଉ
0: ହଉ
2: ହଉ
0: ହଉ
2: ହଉ
0: ବାହାହେବି।
3: ସତରେ ଆପଣ ସତ କହୁଛନ୍ତି?
0: ମୁଁ ସତ କହୁଛି ଶିଲା ଦେବୀ, ମତେ ବିଶ୍ୱାସ କରନ୍ତୁ। ଲୋକଟା ବକ୍ସିଂ ଫକ୍ସିଂ ଜାଣେ ବୋଲି କହୁଛି ସିନା, ହେଲେ ପ୍ରକୃତରେ ସେଇଟା ହଉଛି ଗୋଟେ ଗୁଣ୍ଡା। ଆଉ 5-7 ଜଣ ଗୁଣ୍ଡାକୁ ସାଙ୍ଗ କରି ଆପଣଙ୍କୁ ଉଠେଇ ନବା ମତଲବରେ ପରା ଅଛି, ନେଇକି ବାହା ହେଇ ପଡିବ।
3: ଶଙ୍ଖ ବାବୁ, ତାହେଲେ କଣ କରିବା?
0: ଓହୋ, ଆପଣ କାହିଁକି ଭୟ କରୁଛନ୍ତି? ଆପଣ ଜମା ଭୟ କରନ୍ତୁ ନାହିଁ, ମୁଁ ଅଛି। ତେବେ କଥା କଣ କି, ଜଲ୍ଦି ଆମକୁ କିଛି ଗୋଟେ କରିବାକୁ ହବ, ମାନେ ସେ ଗୁଣ୍ଡାଟାକୁ ଜମା ବିଶ୍ୱାସ ନାହିଁ ତ?
3: ଆପଣ କଣ କହୁଛନ୍ତି, କଣ କରିବାକୁ
0: କହିବେ?
3: କୁହନ୍ତୁ ନା ପ୍ଲିଜ।
0: ନାଇଁ, ଆପଣଙ୍କୁ ଜମା ଭଲ ଲାଗିବ ନାହିଁ, ଆପଣଙ୍କୁ ତ ମୋ ଉପରେ ରାଗିଯିବେ, କିନ୍ତୁ ମତେ ତା ଛଡା କିଛି ବାଟ ଦିଶୁ ନାହିଁ।
3: ନା ନା ଶଙ୍ଖ ବାବୁ, ମୁଁ ଜମା ଆପଣଙ୍କ ଉପରେ ରାଗିବିନି, ଯାହା କହିବେ ମୁଁ କରିବି।
0: ହଉ, ମୁଁ କଣ କହୁଥିଲି କି, ଚାଲନ୍ତୁ ଆମେ ବାହା ହେଇ ପଡିବା, ମାନେ ରେଜିଷ୍ଟ୍ରି ମ୍ୟାରେଜ, ଶୀଘ୍ର କାମ ସରିଯିବ।
3: ବାହା ହେଇ ପଡିବା
0: ମାନେ ବାହା ହେଇ ପଡିଲେ ସେ ରାସ୍କେଲ ଆଉ କିଛି କରିପାରିବ ନାହିଁ।
3: ନାଇଁ ଶଙ୍ଖ ବାବୁ, ମତେ ଡର ମାଡୁଛି।
0: ନାଇଁ ନାଇଁ ନାଇଁ ଶିଲା ଦେବୀ, ଜମା ଡରିବାର ନାହିଁ, କିଛି ହବ ନାହିଁ, ମୁଁ ସବୁ ବନ୍ଦୋବସ୍ତ କରିଦେବି, ବୁଝିଲେ?
3: ଆପଣ ସବୁ ବନ୍ଦୋବସ୍ତ କରିଦେବେ? ଠିକ ଅଛି, ଯଦି ବାହାବା ତାହେଲେ ଏଠି ନୁହେଁ, ବଲାଙ୍ଗୀରେ, ସେଠି ମୋ ମାମୁଁ ଘର, ଏଠି ହେଲେ ସମସ୍ତେ ଜାଣିଯିବେ।
0: ହଉ ଠିକ ଅଛି, ତାହେଲେ ଚାଲନ୍ତୁ କାଲି ରାତିରେ ପଳେଇବା, ମୁଁ 2 ଟିକେଟ କରିଦଉଛି, ଆପଣ ରେଡି ହେଇଥାନ୍ତୁ, ମୁଁ କାଲି ରାତିରେ ଆସି।
3: ନା ନା ନା, ଦେଖନ୍ତୁ ଆପଣ ଏଠିକି ଆସିବେନି, ନାରୁ ବାବୁ ଜଗିଥିବେ, ସବୁ ଜାଣିଯିବେ। ମୁଁ ଭାବୁଛି ଆପଣ କାଲି ରାତି 2 ବେଳକୁ ମହାବୀ ନଗର ଉଗ୍ରେଶ୍ୱରୀ ମନ୍ଦିର ପଛପଟ ତୋଟାର ପୂର୍ବ ପଟେ ଅପେକ୍ଷା କରିଥିବେ, ସେଟା ଟାଉନର ଶେଷ, ବେଶ ନିଛାଟିଆ, ଅନ୍ଧାର ରାତିରେ କିଏ କିଛି ଜାଣିପାରିବେ।
0: କିନ୍ତୁ ଆପଣ ସେ ଅନ୍ଧାରରେ ମତେ ଚିହ୍ନି ପାରିବେ ତ?
3: ଠିକ ପାରିବି। ତେବେ ଆପଣ ଗୋଟେ ହଳଦିଆ ରଙ୍ଗର ସଫାରୀ ସୁଟ୍ ପିନ୍ଧିଥିବେ, ନାଲି ରୁମାଲଟେ ପକେଟରୁ ଓହ୍ଲେଇଥିବେ, ମୁଁ ଆପଣଙ୍କୁ ଠିକ ଚିହ୍ନିବି।
0: ଆଉ ଆପଣ?
3: ମୁଁ ମୋର ଶାଢୀରୁ ଯାହା ହେଲେ ଗୋଟେ ପିନ୍ଧିଦେବି ଆଉ।
0: ଶୁଣନ୍ତୁ, ଆପଣ କଳା ଶାଢୀ ଆଉ କଳା ବ୍ଲାଉଜ ପିନ୍ଧନ୍ତୁ, ଅନ୍ଧାରରେ ପୁରା ପୁରୀ ମିଶିଯିବ, କେହି ଜାଣିପାରିବେ ନାହିଁ। ଆପଣଙ୍କର ସେମିତିକା ଶାଢୀ ବ୍ଲାଉଜ ନଥିଲେ ମୁଁ ଆଣିଦେଇଯିବି।

0: ଦେଇଛି ତାହେଲେ
1: ନା ନା ନା ଆପଣ ମତେ ଏତେ ଆଣିଦେଲେଣି ଯେ ଆଉ କିଛି ଦବା କଥା କହିଲେ ମତେ ଭାରି ଲାଜ ଲାଗୁଛି।
0: ଉଗ୍ରେଶ୍ୱରୀ ମନ୍ଦିର ପଛପଟ ତୋଟାର ପୂର୍ବ ପଟ
1: ରାତି ଦିଟା
0: ବଲାଙ୍ଗୀର କୁ ଦିଟା ଟିକେଟ
1: ହଳଦିଆ ରଙ୍ଗର ସଫାରି ସୁଟ
0: କଳା ଶାଢୀ କଳା ବ୍ଲାଉଜ ହେଲା ତ ଆପଣ କିନ୍ତୁ ହୁସିଆର ଥିବେ ସେ ଲୋକଟାକୁ ମୁଁ ଯାଉଛି
1: ଯାଆନ୍ତୁ
0: ଟାଟା।
2: ଶିଲା ଦେବୀ ପ୍ରାୟ ଦେଢ଼ ଘଣ୍ଟା ତଳେ ମାନେ ଏଇନା ଧରନ୍ତୁ 9:15 ହେଲା ପ୍ରାୟ 7:30 ବେଳକୁ କିଏ ଗୋଟେ ଆସିଥିଲା କି ଆପଣଙ୍କ ରୁମ କୁ ଚୋରଙ୍କ ପରି ହଉଥିଲା ସେ ସ୍କାଉଣ୍ଡେଲଟା ନୁହେଁ ତ
1: ସେଇ ଲୋକଟା ସେଟା କାହିଁକି ଶଙ୍ଖ ବାବୁ ହବ ମ ସେଟା ଆମ ଦାଦାଙ୍କ ଗୁମାସ୍ତା ତାର ଟିକେ ମୋ ପାଇଁ ଚୋରା ଚୋରା ପ୍ରେମ ଅଛି ତ ସେଇଥିପାଇଁ ଚୋରଙ୍କ ପରି କଣ କନ କନ ହଉଥିବ
2: ତାହେଲେ ମୋର ନମ୍ବର କେତେ 3 ନା ଆହୁରି ବେଶୀ ଯା ହଉ 2 ବାବୁଟେ କିନ୍ତୁ ଆପଣଙ୍କ ରୁମ କୁ ଛକି ବସିଥିଲେ ବିଲେଇ ଶୁକୁଆକୁ ଛକିଲା ପରି ମୁଁ ଜାଣିଶୁଣି କି ଅନ୍ଧାର ଭିତରେ ପାଚିରି ଆଡକୁ ଗୋଟେ ବଡ଼ ଟେକା ମାରିଦେଲି ଦୁମ୍ କିନି ଶବ୍ଦ ହେଲା କିଏ ଡେଇଁଲା ବୋଲି ଭାବିକିନି 2 ବାବୁ ସେଠିକି ଧାଇଁ ଯାଇକି ଡରାଣ୍ଡୁ ଥିଲେ ମୁଁ ଖସି ଆସିଛି ଆଉ
1: ବିଚରା 2।
2: ହଉ ହଉ ମୁଁ ଜଲ୍ଦି କାମ ସାରିଦିଏ ଏଇ ନିଅ ଏଇ ହେଲା ଆପଣଙ୍କ ନାଲି ଶାଢୀ ବ୍ଲାଉଜ ସାୟା ଆଉ ଚପଲ ତାକୁ ବି ପିନ୍ଧିଦେଇ ଅନ୍ଧାରେ ବାହାରି ପଡିଲେ ଦୂରରୁ ଲୋକ ଦେଖିଲେ ଦେବୀ ବାହାରିଛନ୍ତି ବୋଲି ଡରି ପଳେଇବେ ଇଏ ନାଲି ଶାଢୀ ଆଉ ବ୍ଲାଉଜ ଆପଣଙ୍କ ଗୋରା ଦେହକୁ ଭାରି ସୁନ୍ଦର ଦିଶିବ କିନ୍ତୁ ହେଲେ କଣ ହବ ମୋର ତ ଦୁର୍ଭାଗ୍ୟ ଆଉ ଦେଖିପାରିବି ନାହିଁ ତେବେ କଥା ରହିଲା ହନିମୁନ ରାତିରେ ନିଶ୍ଚୟ ନାଲି ଶାଢୀ ବ୍ଲାଉଜ ପିନ୍ଧିବେ ପ୍ଲିଜ
1: ଆପଣ ଭାରି
2: ହଉ ହଉ ମୁଁ ଏଥର ଯାଏ ପୁଣି କାଲି ଦେଖା ହବ
1: ରାତି 2
2: ଉଗ୍ରେଶ୍ୱରୀ ମନ୍ଦିର ପଛ
1: ଉତ୍ତର ପଟ
2: ମୋର ଧଳା ରଙ୍ଗ ପାଇଜାମା ପଞ୍ଜାବୀ
1: ମଝିରେ ମଝିରେ ଧଳା ରୁମାଲଟା ପତାକା ପରି
2: ଆଉ ଆପଣଙ୍କର ନାଲି ଶାଢୀ ବ୍ଲାଉଜ ଯାଉଛେ ହୁସିଆର ଥିବେ ସେ ବଦମାସଟାକୁ ଜମା ଘରେ ପୁରେଇବେ ନାହିଁ ଆଉ ଗୋଟେ କଥା ଥିଲା ଆଉ ସେ ଦାଦାଙ୍କ ଗୁମାସ୍ତାଟାକୁ ବି ମୁଁ ରହିଲି
1: ଆପଣ ବି ଅନ୍ଧାର ଘୁଡି ଘୁଡିକି ହୁସିଆର ଥିବେ ସେମାନେ ବି ଅନ୍ଧାର ଭିତରେ ଲୁଚି ଥାନ୍ତି
2: ହଉ ମୁଁ ଗଲି ଶିଲା ଦେବି ବାଏ
1: ବାଏ।

0: ଦି ଘଣ୍ଟା କାଳ ଅନ୍ଧାରଟା ଭିତରକୁ ଚାହିଁ ଚାହିଁ ଆଖି ଦିଟା କଣା ହେଇଗଲା ନା କଣ? କାହିଁ କେହି ତ କୋଉଠି ଦିଶିଲେ ନାହିଁ ଏତେବେଳେ ଯାଏ, ଦିଟାରୁ ଆସି ଚାରିଟା ହେଲା, ଶିଲାଦେବୀ ଗଲେ କୁଆଡ଼େ? ଆପଣ ସେ ନାରୁ ବାବୁଟା କଣ ଶେଷବେଳକୁ ଗୋଟେ ଗଣ୍ଡଗୋଳ କରି ପକେଇଲା ନା କଣ? ନା ଶିଲାଦେବୀ ବାଉଳା ହେଇ କୁଆଡ଼େ ପଳେଇଗଲେ ମ? ଆମର ତ କଥା ହେଇଥିଲା ଉଗ୍ରେଶ୍ୱରୀ ମନ୍ଦିର ପଛପଟ ତୋଟାର ପୂର୍ବ ପଟେ ମୁଁ ଠିଆ ହେଇଥିବି, ହଳଦିଆ ସଫରୀ ସୁଟ୍ ପିନ୍ଧିବି। ହଁ ହଳଦିଆ ତ ପିନ୍ଧିଛି ନା ନାହିଁ? ହଁ ହଁ, ଆଉ ମୋତେ ନ ଜାଣିବାର ତ କିଛି ଉପାୟ ନାହିଁ ନା। ଆଉ କଳା ଶାଢ଼ୀ ପିନ୍ଧିଥିଲେ ବୋଲି ମୁଁ ତାକୁ ଅନ୍ଧାରେ ଚିହ୍ନି ପାରିଲି ନାହିଁ। କଳା ଶାଢ଼ୀ ପିନ୍ଧିବାକୁ ନ କହିଥିଲେ ଭଲ ହେଇଥାନ୍ତା ଆଉ। ବୁଦ୍ଧି ଗୁଡ଼ାକ ମାନେ ପଛରେ ଖାଲି ଆସି ଗଜୁରୁଛି, ତାହେଲେ କଣ କରାଯିବ କଣ କରାଯିବ? ଛିଡ଼ା ହେଇ ଗୋଡ଼ ଗୁଡ଼ାକ କଣ ହେଇଗଲାଣି ବାପା? ସେଠି ସେ ଉତ୍ତର ପଟରେ କଣ ଗୋଟେ ଏମିତି ଧଳା ଧଳା ଦିଶୁଛି, ଭୂତ ଭୂତ ନା କଣରେ ବାବା? ଇଏ ଯୋଉ ଜାଗା ଏଠି ତ ଭୂତଙ୍କର ଗୋଟାଏ ପଲଟଣ ଥିବେ। ଆବେ ସେଇଟା କଣ ଗୋଟେ ଧଳା ଧଳା ଜିନିଷକୁ ପତକା ପରି ହଲଉଛି? ନା ନା ନା, ଭୂତ ମାନେ ତ ଏମିତି ପତକା ହଲେଇବାର ନୁହେଁ। ଏଇଟା ଗୋଟେ ମଣିଷ ନା କଣ ଦେଖି? ଏଇଟା ତ କଣ ନାରୁ ଷଡ଼ଙ୍ଗୀ ପରି ଦିଶୁଛି। କିଏ କିଏ ସେଠି ଛିଡ଼ା ହେଇଛି? ତମେ ନାରୁ ଷଡ଼ଙ୍ଗୀ, ତମେ ଏତେ ରାତି ଏଠି କଣ କରୁଥିଲ?
1: ତମେ କଣ ପାଇବ ସେଥିରୁ?
0: ମୁଁ ପଚାରୁଛି ତମେ ଏତେ ରାତିରେ ଏଠି କଣ କରୁଥିଲ?
1: ମୁଁ ପଚାରୁଛି ତମେ ସେଥିରୁ କଣ ପାଇବ?
0: ମୁଁ ପଚାରୁଛି ତମେ।

0: ଶିଲାଦେବୀ ତାହେଲେ କୁଆଡେ ଗଲେ ନାଇ
1: ମୁଁ କେମିତି ଜାଣିବ
2: ତମେ ଜାଣିନ
1: ଓହୋ ମୁଁ କେମିତି ଜାଣିବି
2: କେମିତି ଜାଣିବି
0: ଯାତ୍ରା ହଉଛି ଯାତ୍ରା ନାଇ ତମେ ଅଳ୍ପ ଜାଣିଛ ହେଇତି କହି ପକା କହୁଛି ନହେଲେ ନେଇକି ଥାନାରେ ବନ୍ଧେଇ ଦେବି ବରାବର ତାଙ୍କ ପଛରେ ଲାଗିଥିଲ ତମକୁ ବାହା ହେବାକୁ ମନା କରିଦେଲେ ବୋଲି ତମେ ତାଙ୍କୁ କୁଆଡେ ଉଡେଇ ନେଇଛ ସଫା ସଫା ସବୁ କଥା ମାନି ଯାହା କହିଦଉଛ
1: ହେଇତି ସେମିତିକା ବାଜେ କଥା ମତେ କହିବ ନାହିଁ କହିଦଉଛି
0: ଶିଲାଦେବୀଙ୍କୁ ନେଇ କୋଉ ଅଶୋକ ବନରେ ରଖିଛ
1: ଗୋଟେ ନିହାତି ବାଜେ ଲୋକଟା ଦେଖୁଛି କହୁଛି ପରା ମୁଁ ଜାଣିନାହିଁ
0: ସତ କହୁଛ ତମେ ଜାଣିନ
1: ନା ମୁଁ ତମ ପରି ଗାଲୁଆ ନୁହେଁ
0: ଗାଲୁଆ ନାଇଁ ତାହେଲେ ଶିଲାଦେବୀ ଆଉ ଗଲେ କୁଆଡେ ନାରୁ ବାବୁ କଥାଟା ଭାରି ସିରିୟସ ହେଇଗଲାଣି ମତେ ଲାଗୁଛି ସେଠୁ ଅନ୍ଧାରେ ମନ୍ଦିରକୁ ଗଲାବେଳେ ତାଙ୍କୁ କେହି ଲୋକ ଉଠେଇ ନେଇଛି ତମରି ପାଇଁ ତାଙ୍କର ଏମିତି ହେଲା
1: ମତେ କେତେ ଭଲ ପାଉଥିଲେ ମତେ ବାବାକୁ ତାଙ୍କର କେତେ ମନ ଥିଲା
0: ତାଙ୍କୁ ତ କିଏ କୁଆଡେ ନେଇ ପଳେଇ ଗଲାଣି ଲୋ ନାରୁ ବାବୁ ଆଉ ସେ କଥା ଗୁଡାକ କାହିଁକି କହୁଛ ଇଏ ସତରେ ସେ କଣ ଆଉ ଫେରିବେ ମୁଁ କଣ ତାଙ୍କୁ ଆଉ ସତରେ ଇଏ ଚକ୍ଷୁରେ ଦେଖିବି
1: ତାଙ୍କର କେତେ ମନ ଥିଲା ଆମେ ବଲାଙ୍ଗୀର ଯିବୁ ସେଠି ବାହାବୁ ହନିମୁନ୍ କରିବୁ
0: ମୋର ସବୁ ସରିଗଲା ଲୋ ନାରୁ ବାବୁ ଇଏ ମୋ ଛାତି କରି ହେଇଯାଉଛି ମୋର ହୃଦ ଫାଟି ଯାଉଛି ମୁଁ ଆଉ ଜମା ବଞ୍ଚିବି ନାହିଁ ଇଏ ଜୀବନ ହାରିଦେବି
1: ଇଏ
0: ହାରିବି ଜୀବନ ମୁହିବି ସହି କିଏ ବର କିଏ ପ୍ରାଣ ନାହାନ୍ତି ସେ ଯଦି ନିହାତି ବାଜେ ଲୋକଟେ ନାହିଁ ଟିକେ ବୁଦ୍ଧି ଏ ବାହା ହେବି ବୋଲି କଲା ହରଦମ ଜିଦି ଇଏ ଶେଷରେ ସଫେଇ ପଙ୍କା ପଡି ହେଲା ରଦି ଏଥର ଧୋଉଥା ଅଖା ଗାଉଥା ଥୁମୁରି ଇଏ ମୁଁ ଚାଲିଲି ବନସ୍ତକୁ ପିନ୍ଧି ଚିରା ଖଦି
1: କଣ ସବୁ ହଉଛି
0: ହାରିବି ଜୀବନ
1: ଇଏ
0: ତମେ ନାରୁ ବାବୁ ଇଏ ଗୋଟେ ଅକର୍ମଶିଳା ଶିଲାଦେବୀ କେତେ ସୁନ୍ଦର ଝିଅ ଥିଲେ ଇଏ କେଡେ ସୁନ୍ଦର କଥା କହୁଥିଲେ କେତେ ଭଲ ପାଉଥିଲେ ତାକୁ କିଏ କୁଆଡେ ନେଇଗଲାଣି ତମକୁ ଟିକେ କାନ୍ଦ ମାଡୁ ନାହିଁ
1: କଣ କରିବାକୁ ହବ କହୁନା କାହିଁକି
0: ମତେ ଟିକେ ଶିଲାଦେବୀଙ୍କ ପାଖକୁ ନେଇଯା ମତେ ଟିକେ ତାଙ୍କ ପାଖକୁ ନେଇଯା ମୁଣ୍ଡ ବରା ଜମା କାମ କରୁନାହିଁ ମୋ ମୁଣ୍ଡ କାମ କରୁ ମତେ ପଚାରୁଛ ମତେ କଣ ପଚାରୁଛ
1: ଚାଲ ତାହେଲେ ଘର ମାଲିକଙ୍କ ପାଖକୁ ଯିବା ଥାନାକୁ ବି ଯିବାକୁ ପଡିପାରେ ଚାଲ
0: ଚାଲ ହାରିବି ଜୀବନ ଇଏ ମୋ ଛାତି କରି ହେଇଯାଉଛି ହାରିବି ଜୀବନ
1: ଶଙ୍ଖ ବାବୁ କିଏ ନନ୍ଦବାବୁଙ୍କ ରୁମ୍ ହେଇଗଲା ତମେ ଏଇ ସାମ୍ନାରେ ଚୁପଚାପ ହେଇକିନି ଛିଡ଼ା ହୁଅ ମୁଁ ଡାକୁଛି
0: ଟିକେ ଜଲ୍ଦି ଆସିବା ସାର୍ ଜରୁରୀ କଥା ଅଛି ସାର୍ ସାର୍
1: ଶଙ୍ଖ ବାବୁ ସାର୍ ସାର୍
3: କିଏ
0: ଆମେ ଶଙ୍ଖ ଆଉ ସାରୁ ଭେରି ସରି ନାରୁ ସାର୍ ଟିକେ ଜଲ୍ଦି ସାର୍ ଟିକେ ଜଲ୍ଦି
1: ସିଏ ପରା ଗଙ୍ଗା ଆରେ ତାକୁ ଚାକର ତାକୁ ଏତେ ସାର୍ ସାର୍ କହୁଛ
0: ମୁଣ୍ଡ କାମ କରୁନାହିଁ ମୁଁ ସମସ୍ତଙ୍କୁ ସାର୍ ଡାକୁଛି ଯେତେବେଳେ ଗଙ୍ଗାକୁ ସାର୍ ପଙ୍ଖାକୁ ସାର୍ ସମସ୍ତଙ୍କୁ ସାର୍ ତମକୁ ସାର୍ ସାର୍ ସାର୍ ସାର୍
3: ଆରେ ଶଙ୍ଖ ବାବୁ ନାରୁ ବାବୁ ଗ୍ରେଟ୍ ମର୍ଣ୍ଣିଂ ଆସନ୍ତୁ ବସନ୍ତୁ
0: ସାର୍ ମୋ ଛାତିକି ଗୋଟେ ଗୁଳି ମାରିପାରିବେ ସାର୍ ଦୁଃଖରେ ମୋ ଛାତିଟା ଫାଟି ଯାଉଛି
3: କିଛି ଗୋଟେ ଗୁରୁତର କଥା ପରି ଲାଗୁଛି
0: କଣ ଗୁରୁତର ଭାରି ଗୁରୁତର କଥା ସାର୍ ଗୋଟେ ଦୁର୍ଘଟଣା ହେଇଯାଇଛି
1: ଶିଲାଦେବୀ ନାହାନ୍ତି ସାର୍ ତାଙ୍କ ରୁମ୍ରେ ତାଲା ପଡିଛି
3: ଇଜ୍ ଦାଟ୍ ସୋ ସେ ରୁମ୍ରେ ନାହାନ୍ତି ଭେରି ବ୍ୟାଡ୍ ଭେରି ସିରିୟସ୍
0: ତାକୁ ମୋତେ କିଡ଼ନାପ୍ କରି ନେଇଯାଇଛି ସାର୍
3: କିଡ଼ନାପ୍ କରି ନେଇଛି ତାହେଲେ ତ ପୁଲିସ କୁ ବି ଯିବା କଥା।
2: ତାଙ୍କର ସାର ମୋ ସାଙ୍ଗରେ କାଲି ସାର ରାତି ଦିଟା ରେ ଉଗ୍ରେଶ୍ୱରୀ ମନ୍ଦିର ପଛଟେ ସାର ଦେଖା କରିବାର ଥିଲା। ସେଉଟା ଆମେ ବଲାଙ୍ଗୀର ଯାଇଥାନ୍ତୁ ସାର ବା ହବାକୁ,
3: କିନ୍ତୁ ଗଲେ ନାହିଁ।

0: ଝିଅଟି ତାପରେ
1: ସେଇ ମନ୍ଦିରକୁ ରାତି ଅନ୍ଧାରେ ଯିବା ବାଟରେ ହୁଏତ କେହି ଗୁଳି ମାରିଦେବେ ସାର ଇଏ ଦୁଃଖରେ ଖାଲି କରି ହେଇଯାଉଛି ଖାଲି କରି ହେଇଯାଉଛି ଠକି ବନ୍ଦ
0: ଗୁଳିରେ ବି ଖର୍ଚ୍ଚ ଅଛି
1: କାଇଁ ସେମିତି ଶଙ୍ଖ ବାବୁ ହଉଛ ମୋ ହୃଦଟା କୋରି ହେଇଯାଉଛି ଶଙ୍ଖ ବାବୁ ଇଏ ସାର୍ ଆପଣଙ୍କ ଆଗରେ ମୁଁ ଦୋଷ ମାନିଯାଉଛି ଆପଣ ମନା କରିଥିଲେ ବି ତାଙ୍କ ସାଙ୍ଗରେ ମୋର ପ୍ରେମ ହେଇଯାଇଥିଲା ସାର୍ ମୋର ପ୍ରେମ ହେଇଯାଇଥିଲା ମୋର ପ୍ରେମ ହେଇଯାଇଥିଲା ଶଙ୍ଖ ବାବୁ ମାନିଯା ରେ ମାନିଯା ନାରୁ ଗାରୁ ତମେ ବି ତାଙ୍କ ସାଙ୍ଗରେ ଝାମଲା କରୁଥିଲ ବୋଲି ସାର୍ଙ୍କ ଆଗରେ ମାନିଯା ସାର୍ କ୍ଷମା କରିଦେବେ ସାର୍ ଆମକୁ କ୍ଷମା କରିଦିଅନ୍ତୁ ସାର୍ ଜଲ୍ଦି କିଛି କରନ୍ତୁ
2: ଜଲ୍ଦି କିଛି କରିବାର କଥା ଭେରି ସିରିୟସ୍ ମ୍ୟାଟର ପରି ଲାଗୁଛି ଏଇଟା ଖାଲି କିଡନାପିଂ ନୁହେଁ ଗୋଟେ ମର୍ଡର କେସ୍ ବି ହେଇପାରେ
1: ଆପଣ ବି ମତେ ମର୍ଡର କରିଦିଅନ୍ତୁ ସାର୍ ମୁଁ ଆଉ ବଞ୍ଚିବି ନାହିଁ
2: ଆଚ୍ଛା ଶଙ୍ଖ ବାବୁ ନାରୁ ବାବୁ ଆଚ୍ଛା ଆପଣ ମାନେ କାଲି ରାତିରେ ଆମର ଏ ହତା ଭିତରେ କିଛି ଘଟିବାର ଦେଖିଛନ୍ତି
3: ନାଇଁ ତ ସାର୍ ଆପଣ ଦେଖିଛନ୍ତି
2: କାଲି ରାତି ଗୋଟାଏ ବେଳେ ମୁଁ ଦେଖିଲି
3: କଣ ଦେଖିଲେ ସାର୍
2: ଦେଖିଲି କେହି ଜଣେ ସ୍ତ୍ରୀ ଲୋକ ୟା ଭିତରୁ ବାହାରି ବାହାରକୁ ଗଲେ
1: ସେ କଳା ଶାଢୀ ପିନ୍ଧିଥିଲେ ସାର୍ ତାହେଲେ ସାର୍ ସେଇ ସାର୍
3: ସେ ନାଲି ଶାଢୀ ପିନ୍ଧିଥିଲେ
1: ତମେ ଦେଖିଛ ସେ ନାଲି ଶାଢୀ ପିନ୍ଧିଥିଲେ ମଝିରେ ଖାଲି ଝାମଲା କରିଦଉଛ
3: ତମେ ଦେଖିଛ ସେ କଳା ଶାଢୀ ପିନ୍ଧିଥିଲେ
1: ତମେ ଦେଖିଛ ସେ ନାଲି ଶାଢୀ ପିନ୍ଧିଥିଲେ
2: ନାରୁ ବାବୁ ଶଙ୍ଖ ବାବୁ ଭେରି ସିରିୟସ୍ ମ୍ୟାଟର ଭାରି ଗୁରୁତର କଥା ଏକଦମ ସାଇଲେନ୍ସ
1: ସାର୍ ଏକଦମ ସାଇଲେନ୍ସ ନରୁ ବାବୁ ଏକଦମ ସାଇଲେନ୍ସ ତାପରେ କଣ ହେଲା ସାର୍
2: ତାପରେ ତାପରେ ସେ ଗଲେ ଯେ ଆଉ ଆସିଲେ
1: ଆଉ ଆସିଲେ ନାହିଁ ଆଉ ଆସିବେ ନାହିଁ
3: ଶଙ୍ଖ ବାବୁ ସାର୍ ତାପରେ
2: ତାପରେ କଣ ହେଲା ମୁଁ କହିପାରିବିନି ମୋ ସ୍ତ୍ରୀ କହିପାରିବେ
3: ଆପଣଙ୍କ ସ୍ତ୍ରୀ ଆପଣ କଣ ୟା ଭିତରେ
2: ଏ ଭିତରେ ମୁଁ ବାହା ହେଇ ପଡିଛି ରେଜିଷ୍ଟ୍ରି ମ୍ୟାରେଜ
1: ଆପଣ ୟା ଭିତରେ ବାହା ହେଇ ପଡିଛନ୍ତି ହରି ହରି ହରି ଇଏ ଆମକୁ ଏତେ କଥା କହୁ କହୁ ଏତେ ଉପଦେଶ ଦଉ ଦଉ ଆପଣ ନିଜେ ଯାଇ ସାର୍ ସାର୍ ସାର୍ ତାଙ୍କୁ ଟିକେ ଡାକନ୍ତୁ ଆମେ ଟିକେ ଦେଖିବୁ ତାଙ୍କଠୁ ଶିଲା ଦେବୀଙ୍କ କଥା ଟିକେ ଶୁଣିବୁ ମନଟା ଭାରି ଉଚ୍ଚାଟ ହଉଛି ଡାକନ୍ତୁ ସାର୍ ଟିକେ ଡାକନ୍ତୁ
2: ହଉ ହଉ ତେବେ ଡାକୁଛି ଆରେ ଶୁଣୁଛ
1: ଆପଣ ସ୍ୱୟଂ ହଉଛନ୍ତି ସାର୍ଙ୍କର ହରି ହରି ହରି ହରି ଇଏ କି ଝାମେଲା
2: ଶିଳା ଏମାନେ ହଉଛନ୍ତି ଆମର ଭଡ଼ାଟିଆ ବନ୍ଧୁ ଏମାନଙ୍କୁ ଚିହ୍ନିଥିବ ନିଶ୍ଚୟ
1: ଆମକୁ ମ୍ୟାଡମ ଜମା ଚିହ୍ନି ନାହାନ୍ତି ଆମକୁ ଜମା ଚିହ୍ନି ନାହାନ୍ତି ସେଥିପାଇଁ ମୁଁ ଟିକେ ଚିହ୍ନା କରିଦଉଛି ବୁଝିଲା ମୋ ନାଁ ହଉଛି ବଲାଙ୍ଗୀର କୁଆ ଆଉ ଇଏ ଯୋଉ ବାବୁ ଖଡିଆ ହେଲାଣି ଭେଲଗାଙ୍କ ପରି ଚାହିଁଛନ୍ତି ସିଏ ହେଲେ ବାରିପଦା ଭୁଆ ତାଙ୍କର ମୁଣ୍ଡ ବୋଲା ରୋଗ ଅଛି ଆଉ ମୋର ପାଦ ଖସିବା ରୋଗ ଅଛି ସେ ବାବୁ ରାତି ଦିଟାରେ ଅନ୍ଧାରିଆ ତୋଟା ଦେଖି ହାୱା ଖାଇବାକୁ ଯାଆନ୍ତି ମୁଁ ମୋର ଯାତ୍ରା କରିବାକୁ ଯାଏ ହେଲେ ସାର୍ ଗୋଟାଏ କଥା ପଚାରିବି ଆପଣଙ୍କର ଏଇ ଯୋଉ ଦୁର୍ଘଟଣାଟି ଘଟିଗଲା ଏଇଟା କଣ ଗୋଟାଏ ଦୈବୀ ଦୁର୍ଘଟଣା
2: ଏଥିପାଇଁ କିନ୍ତୁ କମ୍ପାନୀ ଦାୟୀ ନୁହେଁ
4: ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା

ଶୁଣୁଥିଲେ ନାଟକ କମ୍ପାନୀ ଦାୟୀ ନୁହେଁ। ରଚନା କରିଥିଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜନା କିଶୋର ମହାନ୍ତି।

ଭୂମିକାର ଅଂଶଗ୍ରହଣ କରିଥିଲେ ନନ୍ଦବାବୁ ନେତ୍ରାନନ୍ଦ ମିଶ୍ର, ଶଙ୍ଖ ସାହୁ ସୁରେଶ ଚନ୍ଦ୍ର ବଳ, ନାରୁ ଷଡ଼ଙ୍ଗୀ ନିରଞ୍ଜନ ପାଣ୍ଡେ, ଗଙ୍ଗାଧର ଶରତ ଚନ୍ଦ୍ର ମୁଳିଆ ଏବଂ ଶିଲାଦେବୀ ଜ୍ୟୋତ୍ସ୍ନାରାଣୀ ଶତପଥୀ।

ଦିନ 11:10ରେ ଅଭୁଲା ଗୀତରେ ଶୁଣିବା ଆଧୁନିକ ଗୀତ ଗାଇଛନ୍ତି ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ସୌମ୍ୟାଶ୍ରୀ ରଥ। ପାଲା ଦିନ 11:30ରେ ପରିବେଷଣ କରିବେ ବସନ୍ତ କୁମାର ରଥ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଦିନ 12:00।

ଭତ୍ରା ଗୀତ ଦିନ ଗୋଟାଏ 10 ମିନିଟ୍ରେ ପରିବେଷଣ କରିଛନ୍ତି ମଙ୍ଗାରୀ ଭତ୍ରା। ନାରୀମହଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ଶୁଣିବେ ପାକଶାଳା ବଗିଚା ସମ୍ପର୍କରେ କହିବେ ଧରିତ୍ରୀ ପାତ୍ର। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଏବଂ ରାତି 7:02।

ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ ତିନିଟାରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ ଚାରିଟାରେ ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ ଚାରିଟା 55 ମିନିଟ୍ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ ଜୀବବାଣୀ ସନ୍ଧ୍ୟା 5:30ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 17ତମ ଭାଗ ସନ୍ଧ୍ୟା 6:10ରେ

0: ଅଭୁଲା ଗୀତରେ ଆଜି ଶୁଣୁଥିଲେ ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ସୌମ୍ୟାଶ୍ରୀ ରଥ ଗାଇଥିବା ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ବସନ୍ତ କୁମାର ରଥ ଏବଂ ସାଥୀ ଶରତ ଚନ୍ଦ୍ର ରଥ, ଅରକ୍ଷିତ ପଣ୍ଡା, ମନ୍ଦରଧର ମହାନ୍ତି ଏବଂ ନିରଞ୍ଜନ ରଣା।

ଦେବଗୁରୁ ବୃହସ୍ପତିଙ୍କର ପୁତ୍ର କଚ ପିତାଙ୍କର ଆଦେଶରେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ବିଦ୍ୟା ଶିକ୍ଷା କରିବା ପାଇଁ ମର୍ତ୍ତ୍ୟପୁରରେ ପହଞ୍ଚିଲା। ମର୍ତ୍ତ୍ୟପୁରରେ ସେ ଆଜି ଗୋଟିଏ ମନୋହର ଆଶ୍ରମ ଦେଖୁଛି। ବିଶ୍ରବ୍ଦ ହରିଣୀ ଆଚରନ୍ତିଆ ଚକିତା ଦେଶାଗତ ପ୍ରତ୍ୟା ବୃକ୍ଷ ପୁଷ୍ପ ଫଳେଇ ସମୃଦ୍ଧ ବିତ।

ଆଶ୍ରମରେ ପାଠ ପଢିବୁ, କେତେ ଗୁଡିଏ ନୀତି ଶିକ୍ଷା ମାନିବାକୁ ହବ। ହନୁମାନଜୀ ମହାନାଟକରେ ଗୋଟିଏ ଶ୍ଳୋକ ଲେଖିଲେ, ବାଞ୍ଛା ସଜନ ସଙ୍ଗମେ ପରଗୁଣେ।

କୁ ଦର୍ଶନ କରିବା ସମୟରେ ଦେବଯାନୀ ଅନ୍ତରେ ସ୍ୱାମୀ ରୂପରେ ବରଣ କରିନେଲା। ସ୍ତ୍ରୀ ଯେଭଳି ସ୍ୱାମୀର ସେବା କରେ ଦେବଯାନୀ ମଧ୍ୟ ଗୃହିଣୀ ପରି ସେବା କରିବାକୁ ଲାଗିଲା।

ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ପାଠ ପଢୁଛି। ଦିନକର ଦାନବ ରାଜା ବୃଷପ୍ରଭା ପହଞ୍ଚିଗଲେ। ଅଦ୍ଭୁତ ଯୁବକୁ ଦେଖି ବାଳକ ମାନଙ୍କୁ ପଚାରିଲେ, ଜାଣିପାରିଲେ ସେ ମର୍ତ୍ୟପୁରର ସନ୍ତାନ ନୁହେଁ, ସ୍ୱର୍ଗପୁର ଦେବଗୁରୁ ବୃହସ୍ପତିଙ୍କର ପୁତ୍ର। ହଠାତ୍ ଚମକି ପଡିଲେ, ଶୁଣି

ପର୍ବା ରାଜା ଚିନ୍ତା କଲେ ଛଳେ ବଳେ କୌଶଳେ ଗୁପ୍ତଚରକୁ ବିନାଶ କରିବାକୁ ହେବ, ତା ନହେଲେ ଶିବ ବ୍ରହ୍ମା ଅଜ୍ଞାନ୍ତ ଆଜି ମୃତ ସଞ୍ଜୀବନୀ ମନ୍ତ୍ରକୁ ଅପହରଣ କରି ସ୍ୱର୍ଗକୁ ନେଇଯାଇପାରେ। ଏଣୁ ରାକ୍ଷସ ଶିଶୁମାନଙ୍କୁ ଏକତ୍ରିତ କଲେ, ତାଙ୍କୁ ନିର୍ଦ୍ଦେଶ ଦେଲେ, ଉପଯୁକ୍ତ ସମୟରେ ଏକାନ୍ତରେ ଦେଖି କଚକୁ ବିନାଶ କରିବାକୁ ହେବ। ରାକ୍ଷସ ଶିଶୁମାନେ ଅପେକ୍ଷା କରିଛନ୍ତି। ପ୍ରତ୍ୟେକ ଦିନ ଭଳି କଚ ପୁଷ୍ପ ଚୟନ କରିବାକୁ ଏବଂ ଗାଭୀମାନଙ୍କୁ ଚାରଣ କରିବା ପାଇଁ ଦୂର ଜଙ୍ଗଲକୁ ଯାଏ। ଦିନେ ପ୍ରଭାତ ସମୟରୁ ଗାଭୀମାନଙ୍କୁ ଚରାଇବାକୁ ବାହାରିଛି। ଏହି ସମୟରେ ଦେବଯାନୀ ବାରଣ କଲା, କଚ ଭାଇ

ଅଜ୍ଞାନୀ ର ବାରଣକୁ ନ ଶୁଣି କଚ ଆଶ୍ରମର ଗାଭୀ ଗୁଡିକ ନେଇ ଦୂର ଜଙ୍ଗଲକୁ ଚାଲିଗଲା। ଏହି ସମୟରେ ରାକ୍ଷସୀ ସୁମାନେ ମାୟା କଲେ କଚକୁ ମାରିବା ପାଇଁ। ଗୋଟିଏ ରାକ୍ଷସ ଶିଶୁ ମାୟାରେ ହେଲା ବାବାଜୀ, ଗୋଟିଏ ରାକ୍ଷସ ଶିଶୁ ମାୟାରେ ହେଲା ମନ୍ଦାର ବୃକ୍ଷ, ଅନ୍ୟ ଗୋଟିଏ ରାକ୍ଷସ ଶିଶୁ ଦୁର୍ଗା ରୂପକୁ ଧାରଣ କଲା। କଚ ଜଙ୍ଗଲରେ ବୁଲୁଛି, ଏହି ସମୟରେ ଦେଖିବାକୁ ପାଇଲା।

କଚ୍ଚ ମୋର ଦିବ୍ୟ ଜ୍ଞାନ ବଳରେ ଜାଣିପାରୁଛି ତୋର ନାଁ ହଉଛି କଚ୍ଚ ଦେବଗୁରୁ ବୃହସ୍ପତିଙ୍କର ପୁଅ ତୁ ତୋର ବିଦ୍ୟା ଦରକାର ମୋର ନିର୍ଦ୍ଦେଶ କ୍ରମେ ତୁ ଯଦି କାର୍ଯ୍ୟ କରିବୁ ତାହେଲେ ବିଦ୍ୟା

ଆଶ୍ରମରେ ଦେବଯାନୀ କାନ୍ଦୁଛି। ଠିକ ଏହି ସମୟରେ ଶୁକ୍ରାଚାର୍ଯ୍ୟ ଋଷି ପହଞ୍ଚିଗଲେ। ଦେବଯାନୀର ଅନ୍ତର କଥାକୁ ଜାଣିପାରି ନିଜେ କଚକୁ ଅନୁସନ୍ଧାନ କରିବାକୁ ଗଲେ। ଅନ୍ଧକାର ରାତି, ନିବିଡ ଜଙ୍ଗଲ ପଥ, ଆଶ୍ରମର ଦୁଇଟି ଶ୍ୱାନ ଯାଇଥିଲେ। ହଠାତ୍ ଜମ୍ମୁକ ପାହାଡର ପାଦ ଦେଶରେ ଗୋଟାଏ ଶ୍ୱାନ ଉପରକୁ ଝମ୍ପ ମାରିଲେ। ଶୁକ୍ରାଚାର୍ଯ୍ୟ ଋଷି ଦେଖୁଛନ୍ତି, ଶୃଗାଳ ଗର୍ଭକୁ ଫାଡି ଦେ ବୁଜୁଳା।

କଚ ଶିଶୁ ମାନେ ଜାଣିପାରିଲେ କଚ ଆଜି ଜୀବଦାନ ପାଇଛି। ପୁନର୍ବାର କଚକୁ ମାରିବା ପାଇଁ ସେମାନେ ଦ୍ୱିତୀୟ ଷଡ଼ଯନ୍ତ୍ରକୁ ଅପେକ୍ଷା କେତେବେଳେ କଚକୁ ଏକାନ୍ତରେ ଦେଖିବେ ତାକୁ ପ୍ରାଣରେ ବିନାଶ କରିଦେବେ। ଏଭଳି କିଛି ଦିନ ଚାଲିଗଲା। ଆଶ୍ରମରେ ବରଦ ଗଣେଶ ପୂଜା ପଡିଲା। ପ୍ରଭାତ ସମୟରେ ସମସ୍ତ ଶିଶୁମାନେ ପୁଷ୍ପ ଚୟନ କରିବାକୁ ଗଲେ। କଚ ମଧ୍ୟ ପୁଷ୍ପ ଚୟନ କରିବାକୁ ଗଲା। ଦୂର ଜଙ୍ଗଲ ଭିତରେ ପୁଷ୍ପ ଚୟନ କରୁଛି ସେ ଚମ୍ପାରଙ୍ଗ ବାଣ।

ଗଣେଶ ପୂଜା ହେବ ବଚା ଆଜି ଆନନ୍ଦରେ ପୁଷ୍ପ ଚୟନ କରୁଛି ହଠାତ ଜଙ୍ଗଲ ଭିତରେ କରୁଣ ଚିତ୍କାର ଶୁଣିବାକୁ ପାଇଲା ବିଚାର କଲା ଇ ତ ଗୋଟିଏ ନାୟିକାର କଣ୍ଠ ଶୁଣୁ ଜାଣିପାରିଲାନି ରାକ୍ଷସ ଶିଶୁ ମାନେ ମାୟା କରିଛନ୍ତି ଗୋଟିଏ ରାକ୍ଷସ ଶିଶୁ ବିଧବା ବ୍ରାହ୍ମଣୀ ହେଇଛି ଗୋଟିଏ ରାକ୍ଷସ ଶିଶୁ ନଦୀ ହେଇଛି ଗୋଟିଏ ରାକ୍ଷସ ଶିଶୁ ନୌକା ହେଇଛି ଗୋଟିଏ ରାକ୍ଷସ ଶିଶୁ ମେଘମାଳା ହେଇଛି ପଚକୁ ମାରିବା ପାଇଁ ସେମାନଙ୍କର ଥିଲା ଦ୍ୱିତୀୟ ଷଡ଼ଯନ୍ତ୍ର ନିର୍ଜରିଣୀ ତୋଟେ ବିଧବା ବ୍ରାହ୍ମଣୀ

ଆଜି କଚକୁ ଅଗ୍ନିରେ ପକେଇ ତାର ଭସ୍ମକୁ ମଦ୍ୟ ସହିତ ମିଶ୍ରଣ କରି ଶୁକ୍ରାଚାର୍ଯ୍ୟ ଋଷି ଗୁରୁଦେବଙ୍କୁ ଭେଟିଦେବା ଉଦ୍ଦେଶ୍ୟରେ ଗଣେଶ ପୂଜା ଉପଲକ୍ଷେ ସେଇ ମଦ୍ୟକୁ ଦେଲେ। ଶୁକ୍ରାଚାର୍ଯ୍ୟ ଋଷି ମଦ୍ୟ ପାନ କରି ବସିଛନ୍ତି। ଏଣେ ଆଶ୍ରମର ଶିଶୁମାନେ ଅପେକ୍ଷା କରିଛନ୍ତି, କେତେବେଳେ କଚ ଭାଇ ଆସିବ, ଗଣେଶ ପୂଜା ଆରମ୍ଭ ହବ।

0: ଯେତେବେଳେ ଶୁକ୍ରାଚାର୍ଯ୍ୟ ଋଷି ଶୁଣିବାକୁ ପାଇଲେ ତାଙ୍କର ସର୍ବାଙ୍ଗ ଶରୀର ଥରିବାକୁ ଲାଗିଲା,
1: ନୟନରୁ ଅଗ୍ନିକଣା ବିସ୍ଫୁରିତ ହେଲା, ଉଦର ଭିତରେ ରହିଛି କଚ ଡାକିଲା, ହେ ନାରାୟଣ ମୋତେ ଆପଣ ସଙ୍କଟରୁ ରକ୍ଷା କରନ୍ତୁ।

ବଚ ଭାଇ, ମୁଁ ତୁମ ସଙ୍ଗତରେ ଯିବି, ସେ ମନ୍ତ୍ର ତୁମର ନିଷ୍ଫଳ ହେବ ଯେ। कच भाषे देव जानी तुम।

ମୁଁ ଏ ମନ୍ତ୍ର ଶିକ୍ଷା ଦେବି, ସେ ତାକୁ କାର୍ଯ୍ୟ କରିବ। ଦେବଯାନୀ ମୁଁ ତତେ ଅଭିଶାପ ଦେଉଛି, ଏତେ କଷ୍ଟରେ ମନ୍ତ୍ର ନେଇ ଯାଉଥିଲି, ଆଜି ମୁଁ ଏଇ ଅଭିଶାପ ଦେଉଛି, ତୁ ଗୋଟିଏ କ୍ଷତ୍ରିୟକୁ ବିବାହ ହେବୁ। ଏତେ କହି

ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ମିତାଲି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଫିଜା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ। ଶ୍ରୋତାବନ୍ଧୁ, ଏମିତି ଆମର କାର୍ଯ୍ୟକ୍ରମ ସବୁବେଳେ ଶୁଣୁଥାନ୍ତୁ ଆଉ ଆମକୁ ଏସ୍ଏମ୍ଏସ୍ କରି ପଠାଉଥାନ୍ତୁ।

ଟୁକୁ ଏବଂ ଲିଜା ଲେଖିଛନ୍ତି ବାଙ୍କିରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଅଭିମାନ କଥା ଚିତ୍ରର ଗୋଟିଏ ଗୀତ। ବହୁତ ସୁନ୍ଦର ଗୀତଟି ଆପଣମାନେ ବାଛି ପଠାଇଛନ୍ତି। ଉଷା ମଙ୍ଗେସ୍କର ଗୀତଟିକୁ ଗାଇଛନ୍ତି। ତେବେ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଆଉ ଗୋଟିଏ ସମସ୍ୟା ଆସିଛି ମରେଇ ଗାଁ ହାଟଟି କେନ୍ଦୁଝରରୁ ଲେଖିଛନ୍ତି ଅନିତାରାଣୀ ପଣ୍ଡା ଏବଂ ପରିପୂର୍ଣ୍ଣା ପଣ୍ଡା ଆପଣ ଶୁଣିବାକୁ ଚାହିଁଛନ୍ତି ତୁ ମୋ ଆଖିର ତାରା କଥା ଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଶଳଭାମା ଇରା ମହାନ୍ତି ଏବଂ ମନସା

ବହୁତ ଦୂରରୁ ଜଣେ ଶ୍ରୋତାବନ୍ଧୁ ଆମର ଲେଖିଛନ୍ତି, ରଞ୍ଜନ ବାବୁ ଲେଖିଛନ୍ତି, ଆଞ୍ଚଳ ନିବାସ ଦେରାଦୁନ ଉତ୍ତରାଖଣ୍ଡରୁ। ବହୁତ ବହୁତ ଧନ୍ୟବାଦ ଶ୍ରୋତାବନ୍ଧୁ, ଆପଣ ଏତେ କାର୍ଯ୍ୟକ୍ରମ ଶୁଣି ଆମ ପାଖକୁ ଏସ୍ଏମ୍ଏସ୍ କରିଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ଫୁଲଚନ୍ଦନ କଥାଚିତ୍ରର ଗୋଟିଏ ଗୀତ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଧରାପୁର ମହାଙ୍ଗା କଟକରୁ ଲେଖିଛନ୍ତି ଉଚ୍ଚବ ଚରଣ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ବେତକଣ୍ଠରେ କହିଛନ୍ତି ଦେବାଶିଷ ଏବଂ ତୃପ୍ତି ଦାସ।

ନଳପହି କେରାଡଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ। ଆପଣ ତ ଆମର ନିୟମିତ ଶ୍ରୋତା, କିନ୍ତୁ ଆପଣଙ୍କର ଟିକେ ଲେଟ୍ ହେଲେ ଆପଣ ଫୋନ୍ ମଧ୍ୟ କରିଦେଉଛନ୍ତି। ଆମର ଟିକେ ଧୈର୍ଯ୍ୟ ରଖନ୍ତୁ, ଶେଷ ଯାଏଁ ଶୁଣନ୍ତୁ ଆମର କାର୍ଯ୍ୟକ୍ରମକୁ। ତେବେ ଯାହା ହଉ, ଆପଣ ଶୁଣିବାକୁ ଚାହିଁଛନ୍ତି କୁଦରତ କା କାନୁନ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର।

ତପସ୍ୟା କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସ୍ୱାଗତ ରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଆମର ନିୟମିତ ଶ୍ରୋତା ମଣ୍ଟୁ ସାର ଜିଗ୍ରାନ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଜ୍ଞା ଆପଣ ଶୁଣିବାକୁ ଚାହିଁଛନ୍ତି ସପନମଣିଙ୍କ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ୍।

ଆଉଗୋଟିଏ ଏସଏମଏସ ଆସିଛି ବରହମପୁର ବୁଗୁଡା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ ଏବଂ ତାଙ୍କର ଦୁଇ ପୁଅ ଲକି ସୋମ ଆପଣ ଆମର ନିୟମିତ ଶ୍ରୋତା ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ଏକ ହି ଭୁଲ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ୍।

ପାନ୍ତଲ ଆଠଗଡ଼ରୁ ଲେଖିଛନ୍ତି ମୁନି, ରାଣୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣମାନେ ଲେଖିଛନ୍ତି ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଆଜ୍ଞା, ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ। ଆପଣ ଲେଖିଛନ୍ତି ଆଗକୁ ଆସୁଛି ସାବିତ୍ରୀ ବ୍ରତ। ହଁ ଆଜ୍ଞା, 16 ତାରିଖ ଦିନ ସାବିତ୍ରୀ ବ୍ରତ, ସେହି ଉପଲକ୍ଷେ ଆପଣ ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି। ଶଙ୍ଖା ସିନ୍ଦୁର କଥାଚିତ୍ରର ଗୋଟିଏ ଭାରି ପପୁଲାର ଗୀତ। ଅନୁରାଧା ପଡ଼ବାଲଙ୍କ କଣ୍ଠରେ ଶୁଣନ୍ତୁ ଏହି ସୁନ୍ଦର ଗୀତଟି ଆପଣଙ୍କ ପସନ୍ଦର।

ଆଉ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ଭବାନୀ ଦେବୀ ବାଣୀ ପ୍ରସାଦ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ। କିନ୍ତୁ କୋଉଠୁ ଏସଏମଏସ ଟି କରିଛନ୍ତି ଜାଗା ନାଁଟି ଲେଖିନାହାନ୍ତି। ତେବେ ଯାଉ, ଆପଣ ବେଟା କଥାଚିତ୍ରର ଯେକୌଣସି ଗୋଟିଏ ଶୁଣିବା ଗୀତଟିଏ ଶୁଣିବା ପାଇଁ ଇଚ୍ଛା କରିଛନ୍ତି, ବହୁତ ସୁନ୍ଦର ଗୀତଟି ଆପଣଙ୍କୁ ଶୁଣାଉଛି, ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ପାଲ ଏବଂ ଉଦିତ ନାରାୟଣ।

ନିଆଳି ମାଧବରୁ ଲେଖିଛନ୍ତି ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି କେହତା ହେ ଦିଲ ବାର ବାର କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ।

ଶେଷରେ ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ଗୋଟିଏ ଏସ୍ଏମ୍ଏସ୍ ଆସିଛି। ଏସ୍ଏମ୍ଏସ୍ଟିକୁ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଆପଣ ଶୁଣିବାକୁ ଚାହିଁଛନ୍ତି ଅନାରୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ।

0: ଅନେକ ଗୁଡ଼ିଏ ଏସ୍ଏମ୍ଏସ୍ ରହିଗଲା। ତା ଭିତରେ ପ୍ରମୋଦ କୁମାର ସାହୁ, ଡିହସାହି, କାଦୁଆପଡ଼ା, ଜଗତସିଂହପୁରରୁ ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ମହମ୍ମଦପୁର, ବିଲାହାଟ, କଟକରୁ ଆପଣମାନଙ୍କର ଏସ୍ଏମ୍ଏସ୍ ଗୁଡ଼ିକ ସ୍ଥାନ ପାଇପାରିଲାନି।
1: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁରାଧା ବଡ଼ଭାଲଙ୍କ କଣ୍ଠରେ ଶୁଣନ୍ତୁ ମାନିନୀ କଥାଚିତ୍ରର ଏହି ସୁନ୍ଦର ଗୀତଟିଏ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଇଠି ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ସନ୍ଧ୍ୟା 5:30ରେ ଯୁବବାଣୀ ବିବିଧାରେ ଶୁଣିବେ ମହିଳା କ୍ରୀଡ଼ାବିତ୍ ଏବଂ ନୃତ୍ୟଶିଳ୍ପୀ ମୋନାଲିସା ବେହେରାଙ୍କ ସହ ସାକ୍ଷାତକାର।